ଆକାଶବାଣୀ ଜୟପୁର, ଆଜି ବୁଧବାର 1948 ସକାଶ ଆଶ୍ୱିନର ତିନି ଦିନ 2026 ମସିହା ସେପ୍ଟେମ୍ବର ମାସର 16 ତାରିଖ। ଆପଣମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନକୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 204.5 ମିଟର ତଥା 1467 କିଲୋ ହର୍ଜ୍ରେ ଏବଂ ଏଫ୍ଏମ୍ର 103.6 ମେଗା ହର୍ଜ୍ରେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ସକାଳ 5:57 ହେବାକୁ ଯାଉଛି। ମାଙ୍ଗଳିକ।

0: ପ୍ରଚାର କଲୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଜୟପୁର। ଶୁଣନ୍ତୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର 140ତମ ଭାଗ।
1: एपिसोड 140 140।

ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର 140ତମ ଭାଗ। ଶୁଣନ୍ତୁ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କରିଛନ୍ତି ଅମିତା ଦାସ।

ସୁଧୀବୃନ୍ଦ, ଆମେ ସମସ୍ତେ ଜାଣୁ ମଣିଷ ଗୋଟିଏ ସାମାଜିକ ପ୍ରାଣୀ। ପାରିବାରିକ ବନ୍ଧନରେ ରହିବାକୁ ସେ ଭଲ ପାଏ। ତା ନିଜ ସୁଖ ଶାନ୍ତି ଆନନ୍ଦ ପାଇଁ ତ ସେ ସମାଜ ସୃଷ୍ଟି କରିଛି, ଏବଂ ସେ ସାମାଜିକ ପରିବେଶରେ ରହି ସେ ନିଜକୁ ସୁରକ୍ଷିତ ମଣେ। ତେବେ ମନରେ ପ୍ରଶ୍ନ ଆସେନି କି ଆଜି ମାନବ ସମାଜରେ କାହିଁକି ଏତେ ବିଶୃଙ୍ଖଳା, ଅନ୍ୟାୟ, ଅତ୍ୟାଚାର, କନ୍ଦଳ ଦେଖାଯାଉଛି? ନିଜ ସୁଖ ପାଇଁ ସୃଷ୍ଟି କରିଥିବା ପରିବାରରେ ବି ମଣିଷ ଶାନ୍ତିରେ ରହିପାରୁନି। ଭାଇ ଭାଇ ମଧ୍ୟରେ, ବାପ ପୁଅ ମଧ୍ୟରେ, ସ୍ୱାମୀ ସ୍ତ୍ରୀ ମଧ୍ୟରେ ମନାନ୍ତର ମତାନ୍ତର ଦେଖାଯାଉଛି। କେଉଁଠି ବୃଦ୍ଧ ପିତାମାତାଙ୍କୁ ଛାଡ଼ି ପୁଅ ଅଲଗା ରହୁଛି, କେଉଁଠି ଭାଇ ଭାଗ ବଣ୍ଟାକୁ ନେଇ ବଡ଼ ଗଣ୍ଡଗୋଳ, କେସ୍ ବାସ୍ ଚାଲୁଛି, ତ କେଉଁଠି ସ୍ୱାମୀ ସ୍ତ୍ରୀଙ୍କର ଛାଡ଼ପତ୍ର। ଏହି ସାମାଜିକ ଅନିୟମିତତା ଆମ ଜୀବନକୁ ତ୍ରସ୍ତ କରୁଛି। ସୁଖ ଶାନ୍ତି ଏହିସବୁ ଶବ୍ଦର ସଂଜ୍ଞା ଯେମିତି ସମୟ ଅନୁସାରେ ବଦଳି ଯାଇଛି, ଏମିତି କାହିଁକି ହେଉଛି? ଆମେ ଆଜି ଶିକ୍ଷିତ ହୋଇଛୁ, ରୋଜଗାରକ୍ଷମ ହୋଇଛୁ, ଘରେ ଆରାମରେ ଚଳିବା ପାଇଁ ସବୁ ସଂସାଧନ ଅଛି, ତଥାପି କ'ଣ ଆଉ ପାଇବା ବା କ'ଣ ଅଭାବବୋଧ ଆମକୁ ଏମିତି ଘାରୁଛି ଯେ ଆମେ ଆମ ସମ୍ପର୍କମାନଙ୍କୁ ପଛରେ ପକାଇ ଧାଇଁ ବୁଲୁଛୁ? ଏହିସବୁ ପ୍ରଶ୍ନ ସତରେ ଆମ ମନକୁ ବେଳେବେଳେ ଆନ୍ଦୋଳିତ କରିବା ଦରକାର। ଏହାର ଉତ୍ତର ଖୋଜିବା ବି ଆମର କର୍ତ୍ତବ୍ୟ ହେବା ଉଚିତ। ଭାବନ୍ତୁ ତ, ପୁଅ କେମିତି ଭୁଲିଯାଏ ବାପା ମାଙ୍କ ପାଳନ ପୋଷଣକୁ ନେଇ ତାଙ୍କର ଯେଉଁ ତ୍ୟାଗ ଓ କଷ୍ଟ। ଭାଇ କେମିତି ଭୁଲିଯାଏ ତା ଭଉଣୀର, ଭାଇର ସ୍ନେହ, ସାହାଯ୍ୟ, ଭଲ ପାଇବା, ଗୋଟାଏ ଥାଳିରେ ଖାଇବା, ଗୋଟିଏ ଚକୋଲେଟ୍କୁ ଭାଗ କରି ଖାଇବା, ଜଣଙ୍କର ଦେହ ଖରାପ ହେଲେ ଆଉ ଜଣେ ତା ମୁଣ୍ଡ ପାଖରେ ବସି ତାର ସେବା କରିବା, ଏକାସାଥେ ସାଇକେଲ ଶିଖିବା, ସ୍କୁଲକୁ ଯିବା, ବାପାଙ୍କ ଗାଳିରୁ ପରସ୍ପରକୁ ରକ୍ଷା କରିବା। ଏହିସବୁ ମଧୁର ଅନୁଭୂତି ଆମର ବର୍ତ୍ତମାନର ଜୀବନକୁ ରସସିକ୍ତ କରୁନି କାହିଁକି? କେଉଁ ସ୍ୱାର୍ଥ ଅବା କେଉଁ ମୋହ ଆମକୁ ଗ୍ରାସ କରୁଛି ଯେ ଆମେ ସମ୍ପର୍କକୁ ପିଠି କରି ଚାଲିଛୁ? ଆମେ ଯାହାଠୁ ଅଧିକ ଉପକାର ପାଇଥିବା ତା ପ୍ରତି ହିଁ ବେଶୀ ଆମେ ଅସୂୟା ଭାବ ରଖୁଛୁ। ଏଥିପାଇଁ ମଣିଷର ସ୍ୱାର୍ଥପର ଚିନ୍ତାଧାରା ଏବଂ ଅହଙ୍କାର ଦାୟୀ। ହୁଏତ ତା ମନ ତାକୁ ଶିଖଉଥାଏ, ଯେହେତୁ ଆଗର ଲୋକଟି ତାକୁ ଅସୁବିଧା ସମୟରେ ଅର୍ଥଗତ ଭାବେ ହେଉ, କାର୍ଯ୍ୟାଳୟଗତ ଭାବେ ହେଉ, କୌଣସି ନା କୌଣସି ଉପାୟରେ ସାହାଯ୍ୟ କରିଛି, କାଳେ କେବେ ସେ କଥା କହିଦେବ, କିମ୍ବା ତା ବଦଳରେ କିଛି ଉପକାର ସେ ବି ଚାହିଁବ, ଏବଂ ନିର୍ଦ୍ଦିଷ୍ଟ

ଲୋକଟିକୁ ତାକୁ ପୂରଣ କରିବାକୁ ହେବ। ଏହି କାରଣରୁ ଲୋକଟି ତାର ଉପକାରୀ ବନ୍ଧୁ ସହ ହିଁ ଆଗ ଶତ୍ରୁତା କରେ, ତାକୁ ଅପମାନିତ କରେ, ନିନ୍ଦିତ କରି ତାକୁ ମାନସିକ ଚାପରେ ରଖିବାକୁ ଚେଷ୍ଟା କରେ। ଏହି କଥା ଉଭୟ ପାରିବାରିକ ସମ୍ପର୍କ ଏବଂ କାର୍ଯ୍ୟାଳୟଗତ ସମ୍ପର୍କରେ ଦେଖିବାକୁ ମିଳୁଛି। ବୃଥା ଆତ୍ମଗର୍ବ ଏବଂ ହୀନମନ୍ୟତା ମଣିଷକୁ ଏପରି ସମ୍ପର୍କ ବିମୁଖ କରୁଛି। ଆମ ଭିତରର ଏହି ପ୍ରକୃତିକୁ ଆମେ ଚିହ୍ନିବା ଦରକାର ଏବଂ ଏହାର ସଂଶୋଧନ କରିବା ନିହାତି ଦରକାର। ସୁଧୀବୃନ୍ଦ, ସମ୍ପର୍କ ମଣିଷ ଜୀବନକୁ ଆନନ୍ଦମୟ କରେ, ତେଣୁ ପରସ୍ପର ସହ ସମ୍ପର୍କ ଯେପରି ସ୍ୱାର୍ଥବିହୀନ ଏବଂ ଅହଂକାର ମୁକ୍ତ ହେବ ସେ ଦିଗରେ ସଚେତନ ହେବା। ଆଜି ମଣିଷ ଭିତରେ ହତାଶା, ଦୁଃଖ, ସବୁ ଥାଇ ବି ନିରାଶାଭାବ ସୃଷ୍ଟି ହେଉଛି। ଏହାର ଏକମାତ୍ର କାରଣ ହେଲା ସୁସ୍ଥ, ସୁନ୍ଦର ପାରିବାରିକ ତଥା ସାମାଜିକ ସମ୍ପର୍କର ଅଭାବ। ଏହି ଅଭାବବୋଧକୁ କେବଳ ଆମେ ନିଜେ ହିଁ ଚେଷ୍ଟା କରି ପୂରଣ କରିପାରିବା। ସୁଖ ଶାନ୍ତିରେ ରହିବାକୁ ହେଲେ ଏ ଦିଗରେ ଆମକୁ ଚିନ୍ତା କରିବାକୁ ହିଁ ହେବ।

0: ଶୁଣିଲେ ଆଜିର ଅନୁଚିନ୍ତା ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ଚାଷବାସ କଥା।
1: ଆଜିର ଚାଷବାସ କଥାରେ ଆମେ ଆଲୋଚନା କରିବା ଶାଗ ଫସଲ ଚାଷ ସମ୍ପର୍କରେ। ଓଡ଼ିଶାର ସମସ୍ତ ଜଳବାୟୁରେ ଶାଗ ଫସଲ ଚାଷ କରାଯାଇପାରିବ। ଅତ୍ୟଧିକ ଥଣ୍ଡା ସମୟକୁ ଛାଡ଼ି ବର୍ଷର ଅନ୍ୟ ସବୁ ସମୟରେ ଆମେ ଏହି ଶାଗ ଫସଲକୁ ଚାଷ କରିପାରିବା। ଶାଗ ଏକ ତନ୍ତୁଜାତୀୟ ଖାଦ୍ୟ ହୋଇଥିବାରୁ ବିଭିନ୍ନ ବର୍ଗର ଲୋକ ଶାଗକୁ ଖାଇବା ପାଇଁ ପସନ୍ଦ କରନ୍ତି। ବିଭିନ୍ନ ପ୍ରକାର ମୃତ୍ତିକାରେ ଶାଗ ଫସଲ ଭଲ ଭାବରେ ଚାଷ ହୋଇପାରେ। ନିଗିଡ଼ା ବାଲି ଦୋରସା ମାଟିରେ ଶାଗ ଫସଲ ଭଲ ହୁଏ। ଜଳସେଚନ ଓ ନିଷ୍କାସନର ବ୍ୟବସ୍ଥା ଥିଲେ ଖତ ଓ ସାର ଦେଇ ସବୁ ପ୍ରକାର ମାଟିରେ ଚାଷ କରାଯାଇପାରିବ। ସାଧାରଣତଃ ବାଲିଆ ମାଟିରେ ଶାଗ ମିଠା ଲାଗେ ଓ ପଟୁ ମାଟିରେ ବେଶୀ ସାର ଦେଲେ ଶାଗ ପାଣିଚିଆ ଲାଗେ। ମାଟିର ଅମ୍ଳତା 6-7 ଭିତରେ ଥିଲେ ଶାଗ ପାଇଁ ଉତ୍କୃଷ୍ଟ ହୋଇଥାଏ ସେହି ମାଟି। ଶାଗ ଚାଷ କରିବା ପୂର୍ବରୁ ଆମକୁ ଜମି ପ୍ରସ୍ତୁତି କରିବାକୁ ହେବ। 3-4 ଭଲ ଭାବରେ ଚାଷ କରି ମଇ ଦେଇ ଜମିକୁ ସମତୁଲ କରିବାକୁ ପଡ଼ିବ। ଶେଷ ଅଡ଼ରେ ଚାଷ ସମୟରେ ଏକର ପିଛା 8-10 କମ୍ପୋଷ୍ଟ ଗୋବର ଖତ, 20 କିଲୋଗ୍ରାମ ଯବକ୍ଷାରଜାନ ସାର, 10 କିଲୋଗ୍ରାମ ଫସ୍ଫରସ୍ ସାର ଏବଂ 20 କିଲୋଗ୍ରାମ ପଟାସିୟମ୍ ସାର ଦେଇ ମାଟିକୁ ଭଲ ଭାବରେ ମିଶାଇବାକୁ ପଡ଼ିବ। ସୁବିଧାରେ ଘାସ ବାଛିବା ଏବଂ ଶାଗ ତଳିବା ପାଇଁ 3-4 ମିଟର ଲମ୍ବ, 1.5 ମିଟର ଚଉଡ଼ାରେ ଆମକୁ ଶାଗ ପଟାଳୀ ପ୍ରସ୍ତୁତ କରିବାକୁ ପଡ଼ିବ। 2 ପଟାଳୀ ମଧ୍ୟରେ 30-40 ସେଣ୍ଟିମିଟର ରାସ୍ତା ରଖିବାକୁ ପଡ଼ିବ। ଶାଗ ମଞ୍ଜି ଅତି ଛୋଟ ଥାଏ, ତେଣୁ ପଟାଳୀରେ ପତଳା କରି ସବୁଆଡ଼େ ମଞ୍ଜି ବୁଣି ନଡ଼ା ଘୋଡ଼ାଇ ପାଣି ଦେଲେ ଖୁବ୍ ଶୀଘ୍ର ଗଜା ହୋଇଥାଏ। ଗଜା ପରେ ନଡ଼ାଗୁଡ଼ିକୁ ଅଲଗା ବାହାର କରିଦେବାକୁ ହୁଏ। ଖଡ଼ା ଓ ପୈର ଚାରା ଅତି ସହଜରେ ଲଗାଯାଇପାରେ। ଶାଗ ମଞ୍ଜି ଅତି ଛୋଟ, ତେଣୁ ବୁଣିଲା ବେଳେ ସରୁ ବାଲି ମିଶାଇ ଆମକୁ ବୁଣିବାକୁ ହୁଏ। ବର୍ତ୍ତମାନ ଆମେ ଜାଣିବା ଶାଗର ଜଳସେଚନ ସମ୍ପର୍କରେ। ବିହନ ବୁଣିବା ପରେ ଯଥେଷ୍ଟ ପରିମାଣରେ ପାଣି ନ ଦେଲେ ଗଜା ଆଉ ବାହାରେ ନାହିଁ। ଗଛ ଉଠିବା ପରେ ପାଣି ଅଭାବ ହେଲେ ଶାଗ କାଠୁଆ ହୋଇଯାଏ। ଶାଗ ପଟାଳୀ ସବୁବେଳେ ଓଦା ରହିଲେ ଶାଗ ପାଇଁ ଯଥେଷ୍ଟ ଲାଭଦାୟକ ହୋଇଥାଏ, ତେଣୁ ନିୟମିତ ଜଳସେଚନ କରିବା ବିଧେୟ ଅଟେ। ଆମ ଓଡ଼ିଶାରେ ବିଭିନ୍ନ ପ୍ରକାର ଶାଗ ଚାଷ କରାଯାଏ, ଯେପରି ଖଡ଼ା ଶାଗ, କୋଶଳା ଶାଗ, ଲେଉଟିଆ ଶାଗ, ପୋଇ ଶାଗ, ପାଳଙ୍ଗ ଶାଗ, ମେଥି ଶାଗ, ସୋରିଷ ଶାଗ ଏବଂ ସଜନା ଶାଗ। ଆମ ଗାଁର ବାଡ଼ି ବଗିଚା ଏବଂ ବିଭିନ୍ନ ପ୍ରକାର ଚାଷଜମିମାନଙ୍କରେ ବହୁ ମାତ୍ରାରେ ଖଡ଼ା ଶାଗ ଚାଷ କରାଯାଏ। ମୟୂର ଚନ୍ଦ୍ରିକା ଖଡ଼ା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଚାଷ କରାଯାଏ। ଖଡ଼ା ଲଗାଇବାର 30 ଦିନ ପରେ 10 କିଲୋଗ୍ରାମ ଯବକ୍ଷାରଜାନ ସାର ଦିଆଯାଏ। ଖଡ଼ା ଚାଷରେ ଏକର ପ୍ରତି 60-70 କ୍ୱିଣ୍ଟାଲ ଖଡ଼ା ଅମଳ ହୋଇଥାଏ। ସେହିପରି କୋଶଳା ଶାଗ ମଧ୍ୟ ଆମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ କରାଯାଏ। କୋଶଳା ପ୍ରାୟ 2 ପ୍ରକାର, ଧଳା କୋଶଳା ଓ ନାଲି କୋଶଳା। ମଞ୍ଜି ବୁଣିବାର 20 ଦିନ ପରେ ପ୍ରଥମ କଟା ହୁଏ। ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଚାଷୀ ଭାଇ ଭଉଣୀମାନେ ଲେଉଟିଆ ଶାଗ, ପୋଇ ଶାଗ, ପାଳଙ୍ଗ ଶାଗ, ମେଥି ଶାଗ, ତୋରିଷ ଶାଗ, ସଜନା ଶାଗ ଏବଂ ଅଗସ୍ତି ଶାଗ ଚାଷ କରିଥାନ୍ତି। ବର୍ତ୍ତମାନ ଜାଣିବା ରୋଗପୋକ ସମ୍ପର୍କରେ। ଶାଗରେ ସାଧାରଣତଃ କମ୍ ରୋଗପୋକ ଦେଖାଯାଆନ୍ତି। ଶାଗ କମ୍ ଦିନରେ ଅମଳ ହେଉଥିବାରୁ ସେଥିରେ ବିଶେଷ ଦରକାର ନ ପଡ଼ିଲେ କୀଟନାଶକ ଔଷଧ ପକାଇବା ଉଚିତ ନୁହେଁ। ସାଧାରଣତଃ ଶାଗରେ

ଧଳା କଳଙ୍କି ରୋଗ, ପତ୍ରଦାଗ ରୋଗ ଦେଖାଯାଏ। ଏହି ରୋଗ ହେଲେ କ୍ଲାଇଟକ୍ସ ପଚାଶ ଏକ ଲିଟର ପାଣିରେ ଦୁଇ ଗ୍ରାମ ମିଶାଇ ଭଲ ଭାବରେ ସିଞ୍ଚନ କରିବାକୁ ହୁଏ। ପୋକ ଭିତରେ ଚାଉଳିଆ ପୋକ, ପତ୍ରମଡ଼ା ପୋକ, ପତ୍ରମଚା ପୋକ ଏବଂ ଯୌ ପୋକ ଦେଖାଯାଆନ୍ତି। ଏହି ପୋକମାନଙ୍କର ପ୍ରତିକାର ପାଇଁ ଏକ ଲିଟର ପାଣିରେ ତିନି ଗ୍ରାମ ସେଭିନ୍ କିମ୍ବା ଦୁଇ ମିଲିଲିଟର ମାଲାଥିଅନକୁ ଆମେ ସ୍ପ୍ରେ କରିବା। ବିହନ ବୁଣିବାର 20-25 ଦିନ ବେଳକୁ ପ୍ରଥମ ଶାଗ କଟାଯାଏ। ଏହାର ପ୍ରତି 15 ଦିନ ଅନ୍ତରରେ ଶାଗ କଟାଯାଏ। ଫୁଲ ହେବା ଯାଏଁ ପ୍ରାୟ 4-6 ଥର ଶାଗ କଟାଯାଇ ପାରିବ।

0: କିମ୍ବା 2 ମିଲିଲିଟର ମାଲାଥିଅନକୁ ଆମେ ସ୍ପ୍ରେ କରିବା। ବିହନ ବୁଣିବାର 20 ରୁ 25 ଦିନ ବେଳକୁ ପ୍ରଥମ ଶାଗ କଟାଯାଏ। ଏହାର ପ୍ରତି 15 ଦିନ ଅନ୍ତରରେ ଶାଗ କଟାଯାଏ। ଫୁଲ ହେବା ଯାଏଁ ପ୍ରାୟ 4 ରୁ 6 ଥର ଶାଗ କଟାଯାଇ ପାରିବ। ଏକର ପିଛା ହାରାହାରି 30 ରୁ 40 କ୍ୱିଣ୍ଟାଲ ଶାଗ ଅମଳ ହୋଇପାରିବ।
1: ପ୍ରଚାର କଲୁ ଚାଷବାସ କଥା। ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ଦେଶୀୟ ଭାଷାର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଏଥିରେ ଶୁଣିବେ ଗାଦବା ସମ୍ପ୍ରଦାୟର ଗୀତ ପରିବେଷଣ କରିବେ ବଡ଼ ବିର୍ସା ଶୀର୍ଷା ଏବଂ ସାଥୀ।
2: କୋରାପୁଟ ଜିଲ୍ଲାର ଲାମତାପୁଟ ବ୍ଲକରେ ବହୁ ସଂଖ୍ୟାରେ ଗାଦବା ସମ୍ପ୍ରଦାୟର ଭାଇ ଭଉଣୀମାନେ ବସବାସ କରି ଆସୁଛନ୍ତି। ଏମାନେ ପ୍ରକୃତି କୂଳରେ ଲାଳିତ ପାଳିତ ସନ୍ତାନ। ସଙ୍ଗୀତ ହିଁ ଏମାନଙ୍କର ଜୀବନ। ଗାଦବା କୂଳରେ ଧାଙ୍ଗିଡ଼ି ଦେଖିଯିବା ପୂର୍ବରୁ ଧାଙ୍ଗଡ଼ାମାନେ ନିଜ ମା ଭଉଣୀଙ୍କଠାରୁ ଧୂପକାଠି, ପେଣ୍ଡମ, ମଦ ଏସବୁ ମାଗନ୍ତି ଏବଂ ମା'ର ଆଶୀର୍ବାଦ ନେଇ ଯାଆନ୍ତି। ଆସନ୍ତୁ କାଙ୍ଗରାପଡ଼ା ଗ୍ରାମର ଶ୍ରୀ ବଡ଼ ବିରିସା ଶିଷା ଓ ସାଥୀମାନେ ଗାଇଥିବା ଧାଙ୍ଗିଡ଼ି ଦେଖିଯିବା ଗୀତ ଶୁଣିବା।

dekna, kata guru tinggi pendek, tari kotor batu dekna.

ଧାଙ୍ଗଡ଼ା ଘର ଲୋକ ଦୁଇ ତିନି ଥର ଧାଙ୍ଗଡ଼ିକୁ ଦେଖିସାରିଲା ପରେ ବାହାଘର ଠିକ୍ ହୋଇଥାଏ। କନ୍ୟା ବେଦିରେ ବସିଥିବା ସମୟରେ ଧାଙ୍ଗଡ଼ା ଧାଙ୍ଗଡ଼ିମାନେ ତାଳି ମାରି ହରତୁଲ ବାତ୍ରି ଫୁଲ ଲଣ୍ଡା ହାଣ୍ଡି ବୁଡ଼ତେ ବୁଡ଼ ବୋଲି ଗୀତ ଗାଇଥାନ୍ତି। ଝିଅକୁ ଦେଖିକି ତୁ ଫୁଲ ଭଳି ବୋଲି ସମ୍ବୋଧନ କରିଥାନ୍ତି। ସେହି ପାଖରେ ଲଣ୍ଡା ହାଣ୍ଡି ରଖା ହୋଇଥାଏ। ଡଙ୍କି ସାହାଯ୍ୟରେ ଲଣ୍ଡା କାଢ଼ିଥାନ୍ତି ଏବଂ ଟିକା ଦେଇ ଏହି ଗୀତ ଗାଇଥାନ୍ତି।

Bertul, bagaimana ini Bertul? Bulbul,

0: 마트리뿐 라나하니 베르보군 졸불 졸불 오호이
1: 땅레 마마 누보 땅라가리아 누보 빠디 마마

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଅପରାହ୍ନରେ ସମ୍ବଲପୁର ଜିଲ୍ଲା ମଧୁପୁରସ୍ଥିତ ଜମାଦାରପାଲି ରୋଡ୍ଠାରେ ଡପ୍ଲର ପାଣିପାଗ ରାଡାରର ଉଦ୍ଘାଟନ କରିବେ। ଏହାସହ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟଠାରେ ସାଧାରଣ ସଭାରେ ସେ ଯୋଗଦେବେ। କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ, ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମେତ ଅନ୍ୟ ମନ୍ତ୍ରୀ, ସାଂସଦ ଓ ବିଧାୟକ ଉପସ୍ଥିତ ରହିବେ। ଡପ୍ଲର ରାଡାର ହୀରାକୁଦ ନଦୀବନ୍ଧର ପ୍ରଭାବଶାଳୀ ଜଳ ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିବା ସହ ବଜ୍ରପାତ, କାଳବୈଶାଖୀ ଓ ପ୍ରବଳ ବର୍ଷା ଆଦିର ଆଗୁଆ ସତର୍କ ସୂଚନା ଦେବ। ଜଳସେଚନ ଓ ଜଳବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ସହାୟକ ହେବ ଏବଂ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ପାଣିପାଗର ପୂର୍ବାନୁମାନ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ବ୍ୟକ୍ତିଗତ ସ୍ତରରେ କୌଣସି ପ୍ରକାର ୟୁପିଆଇ କାରବାର ପାଇଁ ଶୁଳ୍କ ଦେବାକୁ ପଡ଼ିବ ନାହିଁ ବୋଲି କେନ୍ଦ୍ର ସରକାର ସ୍ୱଷ୍ଟ କରିଛନ୍ତି। ଏପରିକି କ୍ଷୁଦ୍ର ବ୍ୟବସାୟୀଙ୍କ ଲାଗି ବାଣିଜ୍ୟ ରିହାତି ହାର ଢାଞ୍ଚାରେ ଅନ୍ତର୍ଭୁକ୍ତ କରିବା ପାଇଁ 2000 ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ନେଣଦେଣ ନିଃଶୁଳ୍କ ରହିବ। ତେବେ ବାଣିଜ୍ୟ ରିହାତି ବା ମର୍ଚାଣ୍ଟ ଡିସ୍କାଉଣ୍ଟ ହାର ବ୍ୟବସ୍ଥା 2000ରୁ ଅଧିକ ନିର୍ଦ୍ଦିଷ୍ଟ ବ୍ୟବସାୟିକ କାରବାର ପାଇଁ ଲାଗୁ କରାଯିବ ବୋଲି ଭାରତୀୟ ଜାତୀୟ ପେମେଣ୍ଟ ନିଗମ ପକ୍ଷରୁ କୁହାଯାଇଛି। ବାଣିଜ୍ୟ ରିହାତି ହାର ଅଧୀନରେ 2000 ଟଙ୍କାରୁ ଅଧିକ ଟଙ୍କାର ବ୍ୟବସାୟିକ କାରବାର ପାଇଁ 0.4% ଶୁଳ୍କ ଲାଗୁ ହେବ। ତେବେ 75,000 ଟଙ୍କା କିମ୍ବା ତାଠାରୁ ଅଧିକ ପ୍ରତ୍ୟେକ ମୂଲ୍ୟର କାରବାର ପାଇଁ ବାଣିଜ୍ୟ ରିହାତି ହାର ଶୁଳ୍କ 300 ଟଙ୍କା ମଧ୍ୟରେ ସୀମିତ ରହିବ। ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଚୟନ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗ୍ଚି ଓ ଭି ମୋହନାଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ବାଲେଶ୍ୱରର ବିଚିତ୍ରପୁର ଜଙ୍ଗଲରୁ 5 ଶାବକ ଓ ଓରାଙ୍ଗ ଓଟାନ୍ ଉଦ୍ଧାର ଘଟଣାରେ ତଦନ୍ତ କରୁଥିବା ସ୍ୱତନ୍ତ୍ର ଟାସ୍କଫୋର୍ସ ଏସ୍ଟିଏଫ୍ ରାଜ୍ୟ ବାହାରେ ମଧ୍ୟ ଯାଞ୍ଚକୁ ଗୁରୁତ୍ୱ ଦେଉଛି। ବର୍ତ୍ତମାନ ଏସ୍ଟିଏଫ୍ ଆସାମ, ମିଜୋରାମ ଓ ମହାରାଷ୍ଟ୍ର ପୁଲିସ୍ର ସହାୟତା ଲୋଡ଼ିଛି। ପୂର୍ବରୁ ଏହି ରାଜ୍ୟଗୁଡ଼ିକରୁ ଓରାଙ୍ଗୋଟାନ୍ ଉଦ୍ଧାର ହୋଇଥିବାରୁ ଅଧିକ ତଥ୍ୟ ହାସଲ ପାଇଁ ଏସ୍ଟିଏଫ୍ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଦେଶବ୍ୟାପୀ ଆସନ୍ତାକାଲିଠାରୁ ସେବା ସଂକଳ୍ପ ଅଭିଯାନ ଆରମ୍ଭ ହେଉଛି। ଏହି ଉପଲକ୍ଷେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଗଣମାଧ୍ୟମକୁ ସମ୍ବୋଧିତ କରିବେ। ସେବା ସଂକଳ୍ପ ଅଭିଯାନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଶୀର୍ବାଦର ଦୀପ ଜାଳିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନ ପରିସରରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଳିତ ହୋଇଯାଇଛି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସାଂସ୍କୃତିକ ସନ୍ଧ୍ୟାରେ ପାରମ୍ପରିକ କଳା ଓ ଲୋକନୃତ୍ୟ ପ୍ରଦର୍ଶିତ ହୋଇଥିଲା। ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଆଜି ପୁରୀ ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ସକାଳ ଧୂପ ବଢ଼ିବା ପରେ ମହାଲକ୍ଷ୍ମୀ ଶ୍ରୀଅଙ୍ଗରୁ ଆଜ୍ଞାମୂଳ ପାଇବା ପରେ ସାତପାହାଜଠାରେ ଥିବା ପାଲଙ୍କିରେ ବିଜେ ହୋଇ ମାର୍କଣ୍ଡ ମନ୍ଦିର ଅଭିମୁଖେ ଯାତ୍ରା କରିବେ। ସେଠାରେ ମାଜଣା ବନକ ଲାଗି ସରିବା ପରେ ପୂଜାପଣ୍ଡାମାନେ ଋଷି ପଞ୍ଚମୀ ପ୍ରଥା ପାଳିବେ। ଶ୍ରୀମନ୍ଦିରରେ ଗତକାଲି ଅନ୍ଧ ହାତୀ ଲୀଳାନୀତି ସମ୍ପନ୍ନ ହୋଇଥିଲା। ବାୟୁମଣ୍ଡଳରେ ଓଜନ ସ୍ତରର ସଂରକ୍ଷଣ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି

0: ବିଶ୍ୱ ଓଜନ ଦିବସ ପାଳନ କରାଯାଉଛି। 1994 ମସିହା ଜାତିସଂଘ ମହାସଭା ଓଜନ ସ୍ତର ସୁରକ୍ଷା ପାଇଁ ଗ୍ରହଣ କରିଥିବା ଐତିହାସିକ ମଣ୍ଟ୍ରିଲ୍ ମାର୍ଗଦର୍ଶିକାକୁ ସ୍କରଣ କରି ପ୍ରତିବର୍ଷ ସେପ୍ଟେମ୍ବର 16 ତାରିଖରେ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ପ୍ରସଙ୍ଗ ରହିଛି ଏକ ଶୀତଳ ଗ୍ରହ ପାଇଁ ବିଶ୍ୱସ୍ତରୀୟ ପଦକ୍ଷେପ। ବୈଜ୍ଞାନିକ ଗବେଷଣା ଏବଂ ଓଜନ ସ୍ତରକୁ ସଂରକ୍ଷଣ କରିବା ସହ ଜଳବାୟୁ ସୁରକ୍ଷା ଉପରେ ଗୁରୁତ୍ୱ ପ୍ରଦାନର ଲକ୍ଷ୍ୟ ନେଇ ଆଜି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପାରାଦୀପଠାରେ ଆଜିଠାରୁ ମିଳିତ ସମର ଅଭ୍ୟାସ ସାଗର କବଚ 2 ଆରମ୍ଭ ହେଉଛି। ଭାରତୀୟ ନୌସେନା, ତଟରକ୍ଷୀ ବାହିନୀ ଏବଂ ସାମୁଦ୍ରିକ ପୁଲିସର ମିଳିତ ଭାବେ ଏହି ଅଭ୍ୟାସ କରିବେ। କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା 20-29 ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଟି20 ଲିଗ୍ ସିଏମ୍ ଟ୍ରଫି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯିବ। ଏଥିରେ 6 ଦଳ ଭାଗ ନେବେ। ଏହି ପ୍ରତିଯୋଗିତା ଖେଳାଳିମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତାମୂଳକ ଭାବନା ଜାଗ୍ରତ କରିବା ସହ ରାଜ୍ୟରେ କ୍ରିକେଟ୍ ଢାଞ୍ଚାକୁ ଆହୁରି ସୁଦୃଢ଼ କରିବ ବୋଲି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ କୁହାଯାଇଛି। ସକାଳର ଆଞ୍ଚଳିକ ସମ୍ଭାଦର ପ୍ରସାରଣ ଏତିକିରେ ଶେଷ ହେଲା। ଆପଣମାନେ ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଅପରାହ୍ନ 2:32।
1: ଏ ସମ୍ପର୍କରେ କହିଛନ୍ତି ଡାକ୍ତର ଦୀପକ ରଞ୍ଜନ ଦାସ।
2: ଆଜି ସେପ୍ଟେମ୍ବର ମାସ 16 ତାରିଖ ଇଣ୍ଟରଭେନ୍ସନାଲ କାର୍ଡିଓଲୋଜି ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ଆଜିର ଦିନଟିକୁ ସମଗ୍ର ବିଶ୍ୱରେ ଇଣ୍ଟରନ୍ୟାସନାଲ ଡେ ଫର ଇଣ୍ଟରଭେନ୍ସନାଲ କାର୍ଡିଓଲୋଜି ଭାବରେ ପାଳନ କରାଯାଉଛି। ଏହି ଇଣ୍ଟରଭେନ୍ସନାଲ କାର୍ଡିଓଲୋଜି କହିଲେ କ'ଣ ବୁଝାଯାଏ? କାର୍ଡିଓଲୋଜି ହେଉଛି ହୃଦଯନ୍ତ୍ର ସମ୍ବନ୍ଧୀୟ ବିଜ୍ଞାନ। ହୃଦଯନ୍ତ୍ରରେ ମଧ୍ୟ ବିଭିନ୍ନ ରୋଗ ହୋଇଥାଏ। ପୂର୍ବରୁ ମୁଖ୍ୟତଃ ଔଷଧ ଏବଂ ଶଲ୍ୟ ଚିକିତ୍ସା ମାଧ୍ୟମରେ ଏହି ରୋଗଗୁଡ଼ିକର ଚିକିତ୍ସା କରାଯାଉଥିଲା। ସେତେବେଳେ ହୃଦରୋଗର ଶଲ୍ୟ ଚିକିତ୍ସା ପାଇଁ ଛାତିର ମଝି ହାଡ଼କୁ କାଟି ବକ୍ଷସ୍ଥଳକୁ ଖୋଲାଯାଉଥିଲା ଏବଂ ତାପରେ ହୃଦଯନ୍ତ୍ର ବାହ୍ୟ ଆବରଣ କାଟି ତା ଭିତରେ ଶଲ୍ୟ ଚିକିତ୍ସା କରାହେଉଥିଲା, ଯାହାଫଳରେ କି ରୋଗୀ ଦୀର୍ଘଦିନ ଧରି ଡାକ୍ତରଖାନାରେ ଶଯ୍ୟାଶାୟୀ ହୋଇ ରହୁଥିଲେ। ଡାକ୍ତରଖାନାରୁ ଫେରିବା ପରେ ମଧ୍ୟ ଅନେକ ଦିନ ତାଙ୍କୁ ବିଶ୍ରାମ ନେବାକୁ ପଡୁଥିଲା। 1980 ଦଶକରେ ଗୋଟିଏ ନୂଆ ଚିକିତ୍ସା ପଦ୍ଧତି ଆରମ୍ଭ ହେଲା, ଯାହାକୁ କି ଆମେ ଇଣ୍ଟରଭେନ୍ସନାଲ କାର୍ଡିଓଲୋଜି ନାମରେ ଜାଣିଥାଉ। ଏଥିରେ ହୃଦଯନ୍ତ୍ରର ଶଲ୍ୟ ଚିକିତ୍ସା କରିବାର ଆବଶ୍ୟକତା ନାହିଁ। ଏହି ନୂତନ ପଦ୍ଧତି ଅନୁସାରେ ଆମେ ଜଙ୍ଘରେ ଛିଦ୍ର କରି ବା ହାତର ରକ୍ତନଳୀରେ ଛିଦ୍ର କରି ବିଭିନ୍ନ କ୍ୟାଥେଟର ବା ତାର ବା ବେଲୁନ ହୃଦଯନ୍ତ୍ର ମଧ୍ୟରେ ପ୍ରବେଶ କରାଇ ହୃଦଯନ୍ତ୍ରର ଭାଲ୍ଭ ହେଉ, ରକ୍ତ ଧମନୀ ହେଉ ବା ଅନ୍ୟ ରକ୍ତନଳୀ ହେଉ ଯେଉଁଥିରେ ସମସ୍ୟା ରହିଥାଏ ତାର ଚିକିତ୍ସା କରାଯାଇପାରେ। ତା ଭିତରୁ ଯୋଉଟା ସବୁଠୁ ଜଣାଶୁଣା ଚିକିତ୍ସା ସେଇଟା ସାଧାରଣରେ ଲୋକମାନେ ଆଞ୍ଜିଓଗ୍ରାଫି ନାଁରେ ବା ଆଞ୍ଜିଓପ୍ଲାଷ୍ଟି ବା ଷ୍ଟେଣ୍ଟିଂ ନାମରେ ଜାଣନ୍ତି। ଏହି ପଦ୍ଧତିରେ ପ୍ରଥମେ ଗୋଟିଏ କ୍ୟାଥେଟର ଦେଇ ହୃଦଯନ୍ତ୍ରର ଯେଉଁ ରକ୍ତ ଧମନୀ ରହିଛି ଯାହାକି ହୃଦଯନ୍ତ୍ରର ମାଂସପେଶୀକୁ ରକ୍ତ ପହଞ୍ଚାଇଥାଏ ତାର ଛବି ଉଠାଯାଇଥାଏ ଏବଂ ଏହି ଯେଉଁ ଛବି ଉଠାଇବା ପଦ୍ଧତିକୁ ଆଞ୍ଜିଓଗ୍ରାମ ବୋଲି କୁହାଯାଏ। ସେହି ଆଞ୍ଜିଓଗ୍ରାମରୁ ଜଣାପଡ଼େ ଯେ ଆମର ହୃଦଯନ୍ତ୍ର ରକ୍ତନଳୀ ଯାହାକୁ କି କରୋନାରୀ ଆର୍ଟେରୀ କୁହାଯାଏ ତା ଭିତରେ ଯେଉଁ ବାଟଟା କୌଣସି ଜାଗାରେ ଅବରୁଦ୍ଧ ହୋଇଛି କି ନାହିଁ। ଯଦି ଅବରୁଦ୍ଧ ବା ବ୍ଲକ୍ ହୋଇଥାଏ ତାହେଲେ ସେହି ରକ୍ତନଳୀ ମଧ୍ୟରେ ଗୋଟେ ସରୁ ତାର ପୁରାଯାଏ ଏବଂ ତା ଉପରେ ଛୋଟ ବେଲୁନ ଦେଇ ତାକୁ ଫୁଲାଯାଏ ଏବଂ ତା ଫଳରେ ସେ ବାଟଟା ଯେତେବେଳେ ଖୋଲିଯାଏ ସେହି ଖୋଲିଯାଇଥିବା ବାଟରେ ରକ୍ତନଳୀକୁ ରକ୍ତର ପ୍ରବାହ ସୁରୁଖୁରୁରେ ଚଲେଇ ରଖିବା ପାଇଁ ଗୋଟିଏ ଷ୍ଟେଣ୍ଟ ବା ସରୁ ତାର ଜାଲି ଭଳି ପଦାର୍ଥକୁ ରଖାଯାଏ ଏବଂ ଏହାକୁ ଷ୍ଟେଣ୍ଟିଂ ଭାବରେ ଲୋକମାନେ ଜାଣିଥାନ୍ତି। ଆଜିକାଲି ଅନେକ ଲୋକ ମଧୁମେହ ରୋଗ ହେଉ ବା ଉଚ୍ଚ ରକ୍ତଚାପ ରୋଗ ହେଉ ବା ଅଧିକା କୋଲେଷ୍ଟ୍ରଲ ମାତ୍ରା ହେଉ ବା ଧୂମପାନ ଯୋଗୁଁ ହେଉ ହୃଦଯନ୍ତ୍ରର ରକ୍ତ ଧମନୀ ରୋଗ ଯାହାକୁ ଆମେ କରୋନାରୀ ଆର୍ଟେରୀ ଡିଜିଜ୍ କହୁ ତାଦ୍ୱାରା ଆକ୍ରାନ୍ତ ହେଉଛନ୍ତି ଏବଂ ଇଣ୍ଟରଭେନ୍ସନାଲ କାର୍ଡିଓଲୋଜି ଦ୍ୱାରା ବେଲୁନିଂ ଏବଂ ଷ୍ଟେଣ୍ଟିଂ କରି ଏହି ରୋଗର ସଫଳ ଚିକିତ୍ସା କରାଯାଇପାରୁଛି। ଅନ୍ୟ ଏକ ହୃଦରୋଗ ହେଉଛି ରୁମାଟିକ୍ ହାର୍ଟ ଡିଜିଜ୍ ବା ଆଣ୍ଠୁଗଣ୍ଠି ବାତ ଜନିତ ହୃଦରୋଗ। ଏହି ରୋଗରେ ହୃଦଯନ୍ତ୍ରର ଭାଲ୍ଭ ଗୁଡ଼ିକ ଅବରୁଦ୍ଧ ହୋଇଯାଏ ବା ସେଗୁଡ଼ିକ ଲିକ୍ ହୋଇଯାଏ ଏବଂ ଏହି ପ୍ରକାରର ଅବରୁଦ୍ଧ ହୋଇଥିବା ଭାଲ୍ଭକୁ ବେଲୁନ ମାଧ୍ୟମରେ ଖୋଲିବା ପାଇଁ ଗୋଟିଏ ସ୍ୱତନ୍ତ୍ର ପ୍ରକାର ବେଲୁନ ଅଛି ଯାହାକୁ ଇନୁ ବା ଆକୁରା ବେଲୁନ କୁହାଯାଏ। ସେହି ବେଲୁନ ଦ୍ୱାରା ସେହି ଭାଲ୍ଭଟିକୁ ଖୋଲାଯାଇପାରେ। ଏହା ବ୍ୟତୀତ ଆଉ କେତେଗୁଡ଼ିଏ ଆମର ଜନ୍ମଜାତ ହୃଦରୋଗ ଅଛି ଯାହାକୁ କଞ୍ଜେନିଟାଲ ହାର୍ଟ ଡିଜିଜ୍ କୁହାଯାଏ, ଯେଉଁଥିରେ କି ହୃଦଯନ୍ତ୍ର ମଧ୍ୟରେ ଛୋଟ ଛିଦ୍ରଟିଏ ଥାଇପାରେ ବା ବଡ଼ ଛିଦ୍ରଟିଏ ଥାଇପାରେ ଏବଂ ଏହି ଛିଦ୍ରଗୁଡ଼ିକୁ ଆଗରୁ ଯାହାକୁ କି ଅପରେସନ

0: ମାଧ୍ୟମରେ ବନ୍ଦ କରାହେଉଥିଲା, ଏବେ ଇଣ୍ଟରଭେନ୍ସନାଲ କାର୍ଡିଓଲୋଜି ଦ୍ୱାରା ତାକୁ ବନ୍ଦ କରାଯାଇପାରୁଛି। ଇଣ୍ଟରଭେନ୍ସନାଲ କାର୍ଡିଓଲୋଜି ଦ୍ୱାରା ଏ ଯେଉଁ ସୁବିଧା ରୋଗୀମାନଙ୍କୁ ମିଳିପାରିଛି, ଯାହାଫଳରେ କି ରୋଗୀମାନେ ଦୀର୍ଘ ଦିନ ଧରି ଡାକ୍ତରଖାନାରେ ରହିବାର ଆବଶ୍ୟକତା ନାହିଁ, ଦିନେ ବା ଦୁଇ ଦିନ ମଧ୍ୟରେ ଚିକିତ୍ସିତ ହୋଇ ସହଜରେ ଘରକୁ ଫେରିଯାଇପାରୁଛନ୍ତି ଏବଂ ଘରକୁ ଫେରିଲା ପରେ ମଧ୍ୟ ନିଜର ନୀତିଦିନିଆ କାମ କରିପାରୁଛନ୍ତି। ପ୍ରଥମେ ଯେତେବେଳେ ଏହି ଚିକିତ୍ସା ଆରମ୍ଭ ହେଲା ସେତେବେଳେ ବିଶ୍ୱର ସୀମିତ ଜାଗାରେ ଏହି ଚିକିତ୍ସା ପଦ୍ଧତି ମିଳୁଥିଲା, ଯାହାକି ବ୍ୟୟବହୁଳ ଥିଲା, କିନ୍ତୁ ସମୟକ୍ରମେ ଏହି ଚିକିତ୍ସାର ଖର୍ଚ୍ଚ କମି ଆସିଛି ଏବଂ ଭାରତରେ ବିଭିନ୍ନ ଜାଗାରେ ଏହି ଚିକିତ୍ସା ପଦ୍ଧତି ମିଳିପାରୁଛି।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣିଲେ ହୃଦରୋଗର ଚିକିତ୍ସା ସମ୍ପର୍କରେ କହିଲେ ଡାକ୍ତର ଦୀପକ ରଞ୍ଜନ ଦାସ। ଆକାଶବାଣୀ କଟକ, ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ବ୍ୟକ୍ତିଗତ ସ୍ତରରେ କୌଣସି ପ୍ରକାର ୟୁପିଆଇ କାରବାର ପାଇଁ ଶୁଳ୍କ ଦେବାକୁ ପଡ଼ିବ ନାହିଁ, ସ୍ପଷ୍ଟ କଲେ ସରକାର। ଭାରତ ଓ ରୁଷ ମଧ୍ୟରେ ଶକ୍ତି ସହଯୋଗ ଦ୍ୱିପାକ୍ଷିକ ସହଭାଗିତାର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ବୋଲି ବର୍ଣ୍ଣନା କରିଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ଭାରତ ଆମେରିକା ମିଳିତ ସାମରିକ ଯୁଦ୍ଧାଭ୍ୟାସର 22ତମ ସଂସ୍କରଣ ଉତ୍ତରାଖଣ୍ଡର ଆଉଲିଠାରେ ଆରମ୍ଭ। ବାୟୁମଣ୍ଡଳରେ ଓଜନ ସ୍ତରର ସଂରକ୍ଷଣ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଓଜନ ଦିବସ। ଏବଂ ଦ୍ୱିତୀୟ ମ୍ୟାଚ୍କୁ ଜିତି ଭାରତ ଆଫଗାନିସ୍ତାନ ବିପକ୍ଷରେ ଚଳିତ ଟି20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ରେ 2-0 ଆଗୁଆ। ବ୍ୟକ୍ତିଗତ ସ୍ତରରେ କୌଣସି ପ୍ରକାର ୟୁପିଆଇ କାରବାର ପାଇଁ ଶୁଳ୍କ ଦେବାକୁ ପଡ଼ିବ ନାହିଁ ବୋଲି ସରକାର ସ୍ୱଷ୍ଟ କରିଛନ୍ତି। ଏପରିକି କ୍ଷୁଦ୍ର ବ୍ୟବସାୟୀଙ୍କ ଲାଗି ବାଣିଜ୍ୟ ରିହାତି ହାର ଢାଞ୍ଚାରେ ଅନ୍ତର୍ଭୁକ୍ତ କାରବାର ପାଇଁ 2,000 ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ଦେଣନେଣ ନିଃଶୁଳ୍କ ରହିବ। ଅର୍ଥ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ସମସ୍ତ ପ୍ରକାର ବ୍ୟକ୍ତିଙ୍କଠାରୁ ବ୍ୟବସାୟୀ ପର୍ଯ୍ୟନ୍ତ 96% କାରବାର ଶୁଳ୍କ ବିହୀନ ରହିବ। ବାଣିଜ୍ୟ ରିହାତି ହାର ବ୍ୟବସ୍ଥା 2,000 ଟଙ୍କାରୁ ଅଧିକ ନିର୍ଦ୍ଦିଷ୍ଟ ବ୍ୟବସାୟିକ କାରବାର ପାଇଁ ଲାଗୁ କରାଯିବ। ଭାରତୀୟ ଜାତୀୟ ପେମେଣ୍ଟ ନିଗମ ସ୍ୱଷ୍ଟ କରିଛି, କେତେକ ନିର୍ଦ୍ଦିଷ୍ଟ ବ୍ୟବସାୟିକ କାରବାର ଉପରେ ସଂଶୋଧିତ ୟୁପିଆଇ ବାଣିଜ୍ୟ ରିହାତି ହାର ବ୍ୟବସ୍ଥା ପ୍ରଚଳନ କରାଯାଉଛି। ଆସନ୍ତା ମାସ 15 ଏହା କାର୍ଯ୍ୟକାରୀ ହେବ। ଉପଭୋକ୍ତାଙ୍କ ପାଇଁ ୟୁପିଆଇ କାରବାର ସମ୍ପୂର୍ଣ୍ଣ ମାଗଣା ରହିବ। ବାଣିଜ୍ୟ ରିହାତି ହାର ଅଧୀନରେ 2,000 ଟଙ୍କାରୁ ଅଧିକ ବ୍ୟକ୍ତିଠାରୁ ବ୍ୟବସାୟୀ କାରବାର ପାଇଁ 0.4% ଶୁଳ୍କ ଲାଗୁ ହେବ। ତେବେ 75,000 ଟଙ୍କା କିମ୍ବା ତା'ଠାରୁ ଅଧିକ ପ୍ରତ୍ୟେକ ମୂଲ୍ୟର କାରବାର ପାଇଁ ବାଣିଜ୍ୟ ରିହାତି ହାର ଶୁଳ୍କ 300 ଟଙ୍କା ମଧ୍ୟରେ ସୀମିତ ରହିବ। ମନ୍ତ୍ରଣାଳୟ କହିଛି, ୟୁପିଆଇ କ୍ୟୁଆର୍ କୋଡ୍ ମାଧ୍ୟମରେ ପ୍ରତି ମାସରେ 1,00,000 ଟଙ୍କା ପର୍ଯ୍ୟନ୍ତ ପାଉଥିବା କ୍ଷୁଦ୍ର ବ୍ୟବସାୟୀ ସମସ୍ତ ପ୍ରକାର କାରବାର ପାଇଁ ଶୂନ୍ୟ ବାଣିଜ୍ୟ ରିହାତି ହାରର ସୁବିଧା ପାଇପାରିବେ। ରେଳବାଇ, ଟେଲି ଯୋଗାଯୋଗ, ବୀମା, ଇନ୍ଧନ କ୍ଷେତ୍ର, 2,000 ଟଙ୍କାରୁ ଅଧିକ କୃଷି ଇନ୍ପୁଟ୍ କାରବାର ପାଇଁ ବାଣିଜ୍ୟ ରିହାତି ହାର ଚାର୍ଜ 5 ଟଙ୍କା ଦେବାକୁ ପଡ଼ିବ। ବ୍ୟକ୍ତିଗତ ସ୍ତରୀୟ ଅର୍ଥ କାରବାର ନେଇ କୌଣସି ମାସିକ ତଥା ପରିମାଣ ସୀମା ନିର୍ଦ୍ଧାରଣ କରାଯାଇ ନାହିଁ। ମନ୍ତ୍ରଣାଳୟ କହିଛି, ୟୁପିଆଇ ପରିଚାଳନା କମିଟି ଦ୍ୱାରା ପ୍ରଯୁଜ୍ୟ ହାର, କାର୍ଯ୍ୟକ୍ଷମ ବ୍ୟବସ୍ଥା ଏବଂ ଉପଭୋକ୍ତାଙ୍କ ସୁରକ୍ଷା ଉପରେ ବିସ୍ତୃତ ଆଲୋଚନା ପରେ ପେମେଣ୍ଟ ଓ ସେଟଲମେଣ୍ଟ ବ୍ୟବସ୍ଥା ଆଇନ 2007 ଅଧୀନରେ ଏହି ବାଣିଜ୍ୟ ରିହାତି ହାର କାର୍ଯ୍ୟକାରୀ କରାଯାଉଛି। ବ୍ୟକ୍ତିଗତ ସ୍ତରୀୟ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କୁ ଏହି ବ୍ୟବସ୍ଥା ଦୀର୍ଘକାଳୀନ ସୁରକ୍ଷା ପ୍ରଦାନ କରିବ ବୋଲି ମନ୍ତ୍ରଣାଳୟ କହିଛି। ନୂଆଦିଲ୍ଲୀରେ 18 ବ୍ରିକ୍ସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍ ରାଷ୍ଟ୍ରପତି ଷି ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। ନୂଆଦିଲ୍ଲୀଠାରେ ଗତ ସନ୍ଧ୍ୟାରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଭାରତ ପାଇଁ ଗୁରୁତ୍ୱ ବହନ କରୁଥିବା କେତେକ ପ୍ରସଙ୍ଗ ସମ୍ପର୍କରେ ଶ୍ରୀ ମୋଦି ଚୀନ୍ ରାଷ୍ଟ୍ରପତିଙ୍କୁ ଅବଗତ କରାଇଛନ୍ତି। ଏହାକୁ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଦୃଷ୍ଟିକୋଣ ଆଧାରରେ ସମାଧାନ ପାଇଁ ଉଭୟ ପକ୍ଷ ସହମତ ହୋଇଥିବା ଶ୍ରୀ ଜୟସ୍ୱାଲ କହିଛନ୍ତି।
3: ଚର୍ଚ୍ଚାଓ କେ ଦୌରାନ କଇ ମୁଦ୍ଦେ ସାମନେ ଆଏ, ଦୋନୋ ଦେଶୋ କେ ବିଚ୍ ମେ ଜବ୍ ବାତ୍ ହୁଇ ଲିଡରଶିପ୍ ଲେଭେଲ ପେ, ପ୍ରଧାନମନ୍ତ୍ରୀ ନେ ଭାରତୀୟ ଚିନ୍ତାଓଁ କୋ ଭି ରେଖାଙ୍କିତ କିୟା, ଉନକା ଭି ଉଲ୍ଲେଖ କିୟା ଔର ଇସ୍ ବାତ୍ କୋ ରେଖାଙ୍କିତ କିୟା କି ଦୋନୋ ପକ୍ଷୋ କୋ ଏକ ଦୂସରେ କେ ମୁଖ୍ୟ ଚିନ୍ତାଓଁ କେ ପ୍ରତି ସମ୍ବେଦନଶୀଳତା ଦିଖାନୀ ଚାହିଏ ଔର

0: କେବେ କେବେ ଜୀବନ ଏମିତି ଏକ ମୋଡ଼ରେ ଆଣି ଠିଆ କରିଦିଏ ଯେଉଁଠି ପଛକୁ ଦେଖିଲେ କେବଳ ହାରିଯାଇଥିବା ଦିନଗୁଡ଼ିକ ଦେଖାଯାଏ ଏବଂ ଆଗକୁ ଦେଖିଲେ ବାଟ ଦେଖାଯାଏ ନାହିଁ। ସେତେବେଳେ ମନ ପଚାରେ, ଆଉ କେତେ ଅପେକ୍ଷା କରିବି?
1: କିନ୍ତୁ ଆଶା ସେ ଉତ୍ତର ଦେବାରେ ତରବର କରେନି। ସେ କେବଳ ଧୀରେ ଧୀରେ କହେ, ଅପେକ୍ଷା କର, ତୁମ କାହାଣୀ ଏଠି ଶେଷ ହେଇନି।
0: ସବୁ ଇଚ୍ଛା ସମୟରେ ପୂରଣ ହୁଏନି। କିଛି ସ୍ୱପ୍ନକୁ ଅନେକ ରାତି ଲୁହରେ ଭିଜିବାକୁ ପଡ଼େ, କିଛି ପ୍ରାର୍ଥନାକୁ ଅନେକ ଦିନ ନିରବତାରେ ଅପେକ୍ଷା କରିବାକୁ ପଡ଼େ। ତଥାପି ଆମେ ଆଖି ବନ୍ଦ କରି ମନେ ମନେ କହୁ, ହୁଏତ ଆସନ୍ତାକାଲି ସବୁକିଛି ବଦଳିଯିବ।
1: ଆଶାମାନେ ଏହା ନୁହେଁ ଯେ ଜୀବନରେ କେବେ ଦୁଃଖ ଆସିବ ନାହିଁ। ଆଶାମାନେ ଦୁଃଖ ମଧ୍ୟରେ ବି ମନରେ ଗୋଟିଏ ଛୋଟ ଆଲୋକ ଜଳି ରହିବା।
0: କିଛି ଅପେକ୍ଷାର ଶେଷ ଖୁସିରେ ହୁଏ, କିଛି ଲୁହର ଶେଷ ହସରେ ହୁଏ। ତେବେ ଚାଲନ୍ତୁ ଆଗେଇ ନେବା ଆଜିର ବିବିଧ କାର୍ଯ୍ୟକ୍ରମକୁ। ଆଜି ପାଇଁ ଉପସ୍ଥାପନା ଦାୟିତ୍ୱରେ ଆମେ ଦୁହେଁ,
1: ମୁଁ ରଞ୍ଜନ,
0: ମୁଁ ସସ୍ମିତା।
1: ନମସ୍କାର।

0: ଆମ ମାଟି ସବୁବେଳେ ପ୍ରତିଭାବାନ ଯୁବକ ଯୁବତୀଙ୍କୁ ଜନ୍ମ ଦେଇଆସିଛି। କେବେ କଳା, କେବେ ଶିକ୍ଷା ଆଉ କେବେ କ୍ରୀଡ଼ା କ୍ଷେତ୍ରରେ ଏହି ମାଟିର ପୁଅ ଝିଅମାନେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଏବେ ଫୁଟବଲ ମାଧ୍ୟମରେ ଆମ ମାଟିର ନାଁକୁ ଜାତୀୟ ସ୍ତରରେ ପହଞ୍ଚାଇବାର ଆଉ ଏକ ସୁଯୋଗ ଆସିଛି।
1: କୋରାପୁଟର ଜଣେ ଉଦୀୟମାନ ଫୁଟବଲ ଖେଳାଳିଙ୍କୁ ଦେଶର ଅନ୍ୟତମ ପ୍ରତିଷ୍ଠିତ ଫୁଟବଲ ପ୍ରତିଯୋଗିତା ସନ୍ତୋଷ ଟ୍ରଫିରେ ଖେଳିବାର ସୁଯୋଗ ମିଳିବା ନିଶ୍ଚିତ ଭାବରେ ଗର୍ବର ବିଷୟ। ଏହି ଜାଗାରେ ପହଞ୍ଚିବା ପଛରେ ରହିଛି

0: ବର୍ଷ ବର୍ଷର ପରିଶ୍ରମ, ଅଭ୍ୟାସ, ଶୃଙ୍ଖଳା ଏବଂ ନିଜ ସ୍ୱପ୍ନକୁ ସାକାର କରିବାର ଦୃଢ଼ ଇଚ୍ଛା।
1: ଛୋଟ ଛୋଟ ପଡ଼ିଆରେ ବଲ୍କୁ ନେଇ ଆରମ୍ଭ ହୋଇଥିବା ଯାତ୍ରା ଆଜି ଜାତୀୟ ସ୍ତରରେ ପହଞ୍ଚି ପାରିଛି। ସୁବିଧାର ଅଭାବ ଥାଇପାରେ, ସୁଯୋଗ ସୀମିତ ହୋଇପାରେ, କିନ୍ତୁ ପ୍ରତିଭା ଓ ପରିଶ୍ରମ ଆଗରେ କୌଣସି ବାଧା କେବେ ବଡ଼ ହୁଏ ନାହିଁ। ଏହି ସଫଳତା ତାହାର ଏକ ଉଦାହରଣ।
0: ଜଣେ ଖେଳାଳି ଯେତେବେଳେ ଜାତୀୟ ସ୍ତରରେ ପଡ଼ିଆକୁ ଓହ୍ଲାଇବେ, ସେତେବେଳେ ତାଙ୍କ ସହିତ କେବଳ ଏକ ଦଳ ନୁହେଁ, ଅନେକ ଲୋକଙ୍କ ଆଶା ଏବଂ ସ୍ୱପ୍ନ ମଧ୍ୟ ପଡ଼ିଆରେ ଓହ୍ଲାଇଥାଏ।
1: ତେବେ ସମୟ ହେଲାଣି ଏବେ ଆଜିର ବିବିଧାର ଆଜିର ଅତିଥିଙ୍କୁ ଭେଟିବାର।
0: ସେ ହେଉଛନ୍ତି କୋରାପୁଟର ଫୁଟବଲ ଖେଳାଳି ଜିତୁ ମୁଦୁଲି, ଯିଏକି ଦୁଇଥର ସନ୍ତୋଷ ଟ୍ରଫି ଖେଳି ସଫଳତା ହାସଲ କରିଛନ୍ତି। ତାଙ୍କ ସହିତ କଥାବାର୍ତ୍ତା କରିଛନ୍ତି ସସ୍ମିତା ପାଣିଗ୍ରାହୀ।
2: ଜିତୁ ଭାଇ, ସ୍ୱାଗତ କରୁଛି ଆପଣଙ୍କୁ ଆଜିର ବିବିଧା କାର୍ଯ୍ୟକ୍ରମକୁ।
3: ଧନ୍ୟବାଦ।
2: ପ୍ରଥମେ ଟିକେ ଆପଣ ଆପଣଙ୍କର ପରିଚୟ ଦେଇ ଦିଅନ୍ତୁ।
3: ହଁ, ମୋ ନାଁ ଜିତୁ ମୁଦୁଲି।
2: ଭାଇ ଘର କୋଉଠି, ଘରେ କିଏ କିଏ ରହୁଛନ୍ତି?
3: ହଁ, ଆମ ଗାଁ ହଉଛି ଲାଣ୍ଡିଗୁଡା। ତିନି ଭାଇ ଅଛୁ, ଆଉ ଗୋଟେ ଭଉଣୀ ଅଛି ଛୋଟ, ଆଉ ମା ବାପା।
2: କଣ ପଢାପଢି କଣ କରିଛନ୍ତି?
3: ହଁ, ପ୍ଲସ୍ ଟୁ ପାସ୍ ଆଉଟ୍ ଅଛି ମୁଁ।
2: ତ ବର୍ତ୍ତମାନ ତ ଆପଣ ଜଣେ ଚର୍ଚିତ ଚେହେରା, ଆପଣ ଜଣେ ଫୁଟବଲ ଖେଳାଳି, ତ ଏଇ ଫୁଟବଲ ପ୍ରତି ଆଗ୍ରହଟା କେବେଠୁ ହେଇଛି?
3: ଛୋଟବେଳଠୁ ଇଣ୍ଟରେଷ୍ଟ ଗୋଟେ ରହିଯାଇଛି। ଗାଁ ଯେତେବେଳେ ଥିଲା ଆମ ଲାଣ୍ଡିଗୁଡ଼ା, କୋରାପୁଟ ଡିଷ୍ଟ୍ରିକ୍ଟ ଟିକେ ଭଲ ଖେଳୁଥିଲେ, ନାଁ ବି ସେମିତି ଥିଲା ଗାଁର। ତ ସେଟା ଦେଖି ଦେଖିକି ଟିକେ ଇଚ୍ଛା ଲାଗିଲା ମୁଁ ବି ଖେଳିବି, ଟିକେ ନାଁ କମେଇବି, ତ ସେଇଥିପାଇଁ ଟିକେ ଫୁଟବଲରେ ଇଣ୍ଟରେଷ୍ଟ ପଳାଇ ଆସିଲା।

0: ଦାଣ୍ଡିଗୁଳାରୁ ଆପଣଙ୍କ ଫୁଟବଲ ଯାତ୍ରାଟା କେମିତି ଆରମ୍ଭ ହେଲା?
1: ସେଇଟା ତ ଗାଁରେ ଖେଳି ଖେଳି ଯୋଉ କଟକ ଲିଗ୍ଟା ଓଡ଼ିଶା ଲିଗ୍ଟା ଖେଳିଲି, ସେତେବେଳେ କ୍ୟାମ୍ପ ପାଇକି ସିଲେକ୍ସନ ହେଲି ଷ୍ଟେଟ୍ ଲେବଲ୍ ପାଇଁ।
0: ତେବେ ଏଇ ଯୋଉ ଫୁଟବଲ ଖେଳ ପ୍ରତି ଆପଣ ଯେମିତି ଧୀରେ ଧୀରେ ଆପଣଙ୍କର ନିଶା ବଢି ବଢି ଆସିଲା, କାହାଠାରୁ ଆପଣ ଏଇଟା ସହଯୋଗ ପାଇଥିଲେ ନା କାହାକୁ ଦେଖିକି ଆପଣଙ୍କର ଏଇ ଖେଳ ପ୍ରତି ଇଣ୍ଟରେଷ୍ଟ ଆସିଛି?
1: ବାକି ନିଶ୍ଚୟ ଗୋଟେ ଫିଲ୍ ଆସିଲା କି କ'ଣ ଗୋଟେ ବଡ଼ ପ୍ଲେୟର ହେବି, କ'ଣ ଟିକେ ନାଁ କମେଇବି ଭାବିକି ଖେଳିଲି।
0: ପରିବାର ଲୋକ ଆପଣଙ୍କୁ ସପୋର୍ଟ କରୁଥିଲେ ଫୁଟବଲ ଖେଳିବା ପାଇଁ ନା ମନା କରୁଥିଲେ?
1: ମନା କରୁଥିଲେ, କେବେ ସପୋର୍ଟ ଦେଇନାହାନ୍ତି କି ପିଲା ତ ଫୁଟବଲ ଖେଳେ କହିକି,
0: ଟାଇମ ବରବାଦ କରୁଛି ପାଠ
1: ହଁ
0: ପଢିବା
1: ବରବାଦ
0: ପାଇଁ
1: କରୁଛି।
0: ବୋଲି।
1: ହଁ
0: ତେବେ କେମିତି ସେମାନଙ୍କୁ ମନେଇଥିଲେ?
1: ତାଙ୍କେ ଏବେ ବି ଏଗେନ୍ଷ୍ଟ ଅଛନ୍ତି ଫୁଟବଲର, ଯେ ଏବେ ଟିକେ ଆଉ ଏତେ ଏତେ ନାଁ କମେଇଲାକୁ ଏତେ କିଛି କହୁନାହାନ୍ତି ଏବେ।
0: ହେଲେ ବର୍ତ୍ତମାନ ଜାଣିଛନ୍ତି ନା ନାଇଁ ପରିବାର ଲୋକ କି ଆପଣ କେତେ ଦୂର ସଫଳ ହେଇପାରିଛନ୍ତି?
1: ହଁ ଜାଣିଛନ୍ତି ଏବେ।
0: ଏବେ ଖୁସି ଅଛନ୍ତି?
1: ହଁ।

0: ଘରେ ମନା କରିବାର କାରଣ କ'ଣ ଥିଲା?
1: ଏବେ କଣ୍ଡିସନ ଟିକେ ଠିକ ନାହିଁ, ଟିକେ ଘରେ ମିଡିଲ କ୍ଲାସ ଫ୍ୟାମିଲିରୁ ବିଲଙ୍ଗ କରୁଛୁ ତ ମାନେ ଟିକେ ଡରିବେ ମା ବାପା, ଟିକେ ପିଲା ଯଦି କିଛି ହେଇପାରିବନି ତ ଫ୍ୟୁଚରରେ କ'ଣ ଟିକେ କମି ରହିବ, ତ ସେଇ ହିସାବରେ ତାଙ୍କେ ମନା କରୁଥିଲେ।
0: ପ୍ରଥମେ ଯେତେବେଳେ ଆପଣ ଓଡ଼ିଶା ଦଳରେ ସ୍ଥାନ ପାଇଥିଲେ ସେ ଅନୁଭବଟା କେମିତି ଥିଲା?
1: ସେଟା ତ ମୋ ପାଇଁ ବହୁତ ପ୍ରାଉଡ୍ ମୋମେଣ୍ଟ ଥିଲା କି ଫାର୍ଷ୍ଟ ଟାଇମ ମୁଁ ସନ୍ତୋଷ ଟ୍ରଫି ଖେଳିବି ଭାବିକି, ଟିକେ ମେମୋରେବଲ ମେମୋରି ଥିଲା ଟିକେ।
0: ପ୍ରଥମ ଥର ଜାତୀୟ ସ୍ତରରେ ଖେଳିବା ସମୟରେ ଆପଣଙ୍କ ମନରେ କ'ଣ ଭାବନା?
1: ମାନେ ମୋତେ ସବୁବେଳେ ଫିଲ୍ ଆସେ କି ଏଇଟା ମୋ ପାଇଁ ଇନଫ ନାହିଁ, ଆଉ ଟିକେ ଦରକାର, ଆଉ ଟିକେ ଦରକାର କହିକି ସେ ଜିନିଷକୁ ମୋତେ ଛୋଟ ହେଇଯାଉଛି ପାଖରେ। ମୋତେ ସେଟା ଫାର୍ଷ୍ଟ ଟାଇମ୍ ଯେଉଁ ଫିଲ୍ ଆସିଥିବ, ନାଇଁ ମୁଁ ସେଠି ଖେଳିବି ଖେଳିବି ଭାବିକି ଖେଳୁଛି, ବାକି ସେଟା ମୋ ପାଇଁ ନର୍ମାଲି ଫିଲ୍ ପଳାଇ ଆସୁଛି, କାହିଁକି ଟିକେ ଆଗରେ ବେଟର କରିବାର ସାଙ୍ଗରେ।

0: ଆପଣ ଏବେ ଏତେ ସଫଳତା ପାଇଛନ୍ତି, ଏହି ସଫଳତା ପଛରେ କଣ କଣ ସଂଘର୍ଷ ରହିଛି ଭାଇ?
1: ସଂଘର୍ଷ ସେଟା ତ ନିଜ ପାଇଁ ଥିବ ମ୍ୟାମ୍, ନିଜେ କଣ ଭାବିବା କଣ କରିବା ସେଟା ସବୁ ନିଜ ଉପରେ ଥାଏ, କଣ ଫିଲ୍ କରୁଛୁ ଆମେ, କଣ ଆଚିଭ୍ କରିପାରିବା ଆମେ, ସେଟା ନିଜେ ସବୁ ମାଇଣ୍ଡରେ ଥିବ। କେତେ କଣ ପ୍ରୋବ୍ଲେମ୍ ଆସୁଛି ବାକି ସେଟା କଣ୍ଟ୍ରୋଲ କରିବାର ଅଛି, ପେସେନ୍ସ ଦରକାର, ଦିଟା କନ୍ସିଷ୍ଟେନ୍ସି।
0: ଗ୍ରାମାଞ୍ଚଳରୁ ଜାତୀୟ ସ୍ତରକୁ ଯିବା ସମୟରେ କେଉଁ କେଉଁ ସମସ୍ୟାର ସାମ୍ନା କରିଥିଲେ?
1: ଆଜ୍ଞା ବହୁତ ସବୁ କଣ୍ଟ୍ରୋଲ କରି କରିକି ଆଗରେ ବଢିଲେ ହିଁ ହବ, ଆଉ ସେଇଟା ତାଠୁ ଫେରିଲେ ହବନି ପଚକାନି।
0: ତ ଆପଣ ଭାବିପାରୁଛନ୍ତି ଏବେ ଆପଣ ଆଗକୁ ବଢିଛନ୍ତି, ଆପଣଙ୍କ ପରି ଅନେକ ଯୁବକ ଏମିତି ଅଛନ୍ତି ଆମ ଅଞ୍ଚଳରୁ, ଗ୍ରାମାଞ୍ଚଳରୁ, ଯେଉଁମାନେ କି ଖେଳିବା ପାଇଁ ଇଚ୍ଛା ରହିଛି କିନ୍ତୁ ଆଗକୁ ବଢିବାରେ ମନରେ ସଙ୍କୋଚ ଆସୁଛି, ଆପଣ ସେମାନଙ୍କୁ କଣ କହିବେ?
1: ଆଜ୍ଞା ତାଙ୍କୁ ଟିକେ ଭଲ ପ୍ଲାଟଫର୍ମ ମିଳୁନାହିଁ, ଯେମିତି ଆମକୁ ମିଳିଗଲା, ତାଙ୍କୁ ଟିକେ ଭଲ ପ୍ଲାଟଫର୍ମ ମିଳୁନାହିଁ, ଯେମିତି ଡିଷ୍ଟ୍ରିକ୍ଟଟା କିଛି ପିଲାମାନଙ୍କୁ ସ୍କୋପ୍ ଦେଉନା, ନା ଫିଲ୍ଡ ଦେଉଛି, ନା କ'ଣ ଦେଉଛି, ଭଲ ଫର୍ମାଟ୍ ଦେଉନି, ସେଥିପାଇଁ ପିଲା ଯାକ ଅଧିକାଂଶ ଆଗରେ ବଢି ପାରୁନାହାନ୍ତି। ଯଦି ଟିକେ ଭଲ ପ୍ଲାଟଫର୍ମ ମିଳିଯିବ ପିଲାମାନଙ୍କୁ ତ ଆଗରେ ବଢି ପାରିବେ।
0: ସେ ପ୍ଲାଟଫର୍ମଟା କେମିତି ପାଇପାରିବେ ଭାଇ?
1: ଯଦି ଡିଷ୍ଟ୍ରିକ୍ଟ ତରଫରୁ କ'ଣ ହେଇପାରିବ ତାହେଲେ କ'ଣ ହେଇପାରିବ ମ୍ୟାମ୍, ଯେମିତିକି ଭଲ ମ୍ୟାଚେସ୍ ହବ, ଭଲ ଲିଗ୍।

0: ଚେଷ୍ଟା ହବ ନହେଲେ କଣ ଭଲ ଏକାଡେମୀ ହବ ଜିଲ୍ଲା ସ୍ତରରେ ତ ତା ଦେଖି ଦେଖି ପିଲାମାନେ ଆଗରେ ବଢିପାରିବେ।
1: କେବେ ଏମିତି ସମୟ ଆସିଥିଲା କି ଆପଣଙ୍କ ଜୀବନରେ ଯେତେବେଳେ ଆପଣ ଭାବିଥିଲେ ନା ଆଉ ଫୁଟବଲ ଖେଳିବିନି ଛାଡିଦେବି ବୋଲି?
0: ହଁ ସେମିତି ଦି ଥର ସେମିତି ହେଇଥିଲା ଯେ ଆଉ ମତେ ବି ଫିଲ୍ ଆସୁଥିଲା କି ନାଇଁ ମୁଁ କଣ କରିପାରିବି କଣ କରିପାରିବି ତ ଆଉ ରହିଲିନି ମୁଁ।
1: ଆମ ଓଡ଼ିଶାର ଜର୍ସି ପିନ୍ଧି ପଡିଆକୁ ଯେତେବେଳେ
0: ଆଜ୍ଞା
1: ଓହ୍ଲାଇଥିଲେ ସେତେବେଳେ ମନରେ ଗର୍ବ ଆସିଥିଲା କି ନା
0: ହଁ
1: ମୁଁ
0: ମ୍ୟାମ୍
1: ମୋ ମାଟି ପାଇଁ
0: ସେଟା
1: କିଛି
0: ସିଓର
1: କରିବି?
0: ଆସିବ ଫିଲ୍ ଆସିଥିଲା କି ଆଉ ଗୋଟେ ଓଡ଼ିଶା ଟିମ୍ରେ ଖେଳୁଛି କେତେ ପ୍ରାଉଡ୍ ଫିଲ୍ ମୋ ପାଇଁ ଏଟା ମୋ ମା ବାପା କେତେ ପ୍ରାଉଡ୍ ଫିଲ୍ କରୁଥିବେ ସେଟା ଭାବିକି ଖେଳୁଥିଲି ମ୍ୟାମ୍। ଯେମିତି ବି ମୋ ଭାଇମାନେ ଅଛନ୍ତି ଯେମିତି ମୋର ଭାବୁଥିବେ ମୋ ଭାଇଟା ଗୋଟେ ଖେଳୁଛି ତାଙ୍କେ କେତେ ପ୍ରାଉଡ୍ ଫିଲ୍ କରୁଥିବେ ସେଇ ମୋମେଣ୍ଟକୁ ଭାବିକି ବହୁତ ଖୁସି ହେଇଥାଏ ମ୍ୟାମ୍।
1: ଡେଲି ରୁଟିନ୍ କେମିତି ରୁହେ ଭାଇ? କେତେବେଳେ ପ୍ରାକ୍ଟିସ୍ କରନ୍ତି ଆଉ
0: ମ୍ୟାମ୍
1: ନିଜର
0: ହଁ
1: ଫିଟନେସ୍
0: ହଁ
1: କୁ ବି ମେଣ୍ଟେନ୍ କରିବାକୁ ପଡୁଥିବ, ତ ଫିଟନେସ୍ ର ରୁଟିନ୍ କେମିତି ରଖନ୍ତି ଆପଣ?
0: ମାନେ ମୁଁ ତ ଭେଜ୍ ମ୍ୟାମ୍ ପୁରା ଆଉ ଜଙ୍କ୍ ଫୁଡ୍ କିଛି ଆଲାଉ କରୁନି। ସକାଳ 6ଟା ପାର୍ଟି ଯାଉଛି ଆଉ ତାପରେ 8ଟାରେ ସରେଇକି ଆସିକି ବ୍ରେକଫାଷ୍ଟ ଫ୍ରେକଫାଷ୍ଟ କରିକି ଦିନ ସାରା ରେଷ୍ଟ ତାପରେ ସନ୍ଧ୍ୟାରେ ଆଉ ଥରେ ପ୍ରାକ୍ଟିସ ତାପରେ 10:30ରେ ଶୋଇବା।
1: ପ୍ରାକ୍ଟିସ୍ କୋଉଠି କରନ୍ତି?
0: ହଁ ଆମ କଲେଜ ଗ୍ରାଉଣ୍ଡ ଅଛି ମ୍ୟାମ୍ ଲାଣ୍ଡିଗୁଡ଼ା କଲେଜ ଗ୍ରାଉଣ୍ଡ ସେଠି।
1: ମନରେ କେବେ ଆସିନି କି ମୁଁ ବି ପାଠ ପଢିଥାନ୍ତି ବୋଲି?
0: ନାଇଁ ମ୍ୟାମ୍ ସେମିତି କି ଆସିନି କାହିଁକି ମାନେ ଏହି ଜାଗାଟା ମୋ ପାଇଁ ବହୁତ ଭଲ ଲାଗୁଛି ମାନେ ବେଟର ଅଛି ସେ ଷ୍ଟଡିରୁ ମୋତେ ସେମିତି ଫିଲ୍ ଆସୁଛି ଏବେ।
1: ଆପଣ ନିଜକୁ ଭାବି ପାରୁଛନ୍ତି କି ଆଗାମୀ କିଛି ବର୍ଷ ପରେ ଆପଣ ଫୁଟବଲରେ ନିଜର କ୍ୟାରିୟର ଗଢିପାରିବେ,
0: ଆଜ୍ଞା
1: ଇନକମ୍ ସୋର୍ସ ଆପଣଙ୍କର ହେଇପାରିବ ବୋଲି?
0: ହେଇପାରିବ ଆଜ୍ଞା।

0: ତେବେ ଗ୍ରାମାଞ୍ଚଳରେ ଯୋଉ ଖେଳାଳି ମାନଙ୍କୁ ଅଧିକ ସୁଯୋଗ ମିଳିବା ପାଇଁ କଣ ଆବଶ୍ୟକ ବୋଲି ଆପଣ ଭାବୁଛନ୍ତି? ଆଉ ଆପଣ ଯଦି ଫ୍ୟୁଚରରେ ସକ୍ସେସ ହେଇପାରିବେ ତାହେଲେ ଆପଣ ସେମାନଙ୍କ ପାଇଁ କଣ କରିବେ?
1: ଆଜ୍ଞା, ଯଦି ଜିଲ୍ଲା ସ୍ତରରେ ଗୋଟେ ଭଲ ଏକାଡେମୀ ହେଲେ ପିଲାମାନେ ଆଗରେ ବଢି ପାରିଥାନ୍ତେ, ଯୋଉଟା କି କୋରାପୁଟ ନାହିଁ ଏତା।
0: ଭଲ ଟ୍ରେନିଂ ଫାସିଲିଟି ଓ
1: ହଁ,
0: ଫୁଟବଲ
1: ସେଇଟା ହିଁ
0: ଏକାଡେମୀ
1: କହୁଛି
0: ହେଲେ
1: ମୁଁ। ହଁ
0: ଯୁବ
1: ହଁ,
0: ପ୍ରତିଭା ମାନେ ଲାଭବାନ ହେଇପାରିବେ ବୋଲି ଆପଣ
1: ହେଇପାରିବେ।
0: ଭାବୁଛନ୍ତି?
1: ଆଜ୍ଞା,
0: ତେବେ ଆପଣଙ୍କ ଜୀବନର ଆଗାମୀ ଲକ୍ଷ୍ୟ କଣ?
1: ତ ଆଇସିଏଲ ଖେଳି ଇଚ୍ଛା, ମେବି ଇଣ୍ଡିଆ ଖେଳିପାରେ।
0: ସେଇଟା ଖେଳିବା ପାଇଁ ବୋଲି ଏବେ ଠାରୁ ଆପଣ କଣ ପ୍ଲାନିଂ କରିବାକୁ ପଡିବ, କଣ ଆଉ ଅଧିକ ପରିଶ୍ରମ କରିବାକୁ ପଡିବ?
1: ହଁ, ଟିକେ ଯଦି ଭଲ ପରିଶ୍ରମ କରିପାରିବି, ଭଲ ଖେଳିପାରିବି, ତ କ୍ଲବରେ ଯାଇପାରିବି ମ୍ୟାମ୍।
0: ଭବିଷ୍ୟତରେ ଭାରତୀୟ ଫୁଟବଲ ଦଳ ପାଇଁ
1: ହଁ,
0: ଖେଳିବାର
1: ଖେଳିପାରିବି।
0: ସ୍ୱପ୍ନ ତ ଆପଣଙ୍କର ଅଛି ନିହାତି ଭାବରେ, ନାଇଁ
1: ଅଛି ମ୍ୟାମ୍। ହଁ ମ୍ୟାମ୍,
0: ତେବେ ସେ ସ୍ୱପ୍ନକୁ ଯିବା ପାଇଁ ଆଉ କେତେ ବାଟ ରହିଛି ବୋଲି ଆପଣ ଭାବୁଛନ୍ତି?
1: ସେଟା ତ ମୁଁ କିଛି କହିପାରିବିନି ମ୍ୟାମ୍, ବାକି ଗୋଟେ ଭିତରେ ଗୋଟେ ଫିଲ୍ ଆସୁଛି କି କ'ଣ। ହଁ, ମୁଁ ଇଣ୍ଡିଆ ଟିମ୍ରେ ଖେଳିପାରିବି।
0: ଆପଣଙ୍କ ସଫଳତା ପଛରେ ଆପଣଙ୍କ ପରିବାର ଲୋକଙ୍କର ତ ସପୋର୍ଟ ରହିନି ବୋଲି ଆପଣ କହିଥିଲେ, ତେବେ
1: ହଁ
0: ଆପଣଙ୍କର କୋଚ୍ କିଏ ଆଉ ଆପଣଙ୍କୁ ଆଉ କିଏ ସପୋର୍ଟ କରିଥିଲେ?
1: ମ୍ୟାମ୍, ସପୋର୍ଟ ତ କିଏ କରିନାହାନ୍ତି, ବାକି ନିଜକୁ ହିଁ ସପୋର୍ଟ କରିବାକୁ ପଡୁଛି, କାହିଁକି ମାନେ କିଏ କାରଣ ନଥିବେ, ତ ନିଜକୁ ହିଁ ଦେଖିକି ଚାଲିବାର ଅଛି ମ୍ୟାମ୍।

0: କାହାଠାରୁ ଶିଖିଲେ ଭାଇ ଆପଣଙ୍କର ଗୁରୁ କିଏ କୋଚ୍ କିଏ?
1: କୋଚ୍ ତ କିଏ ନାହାନ୍ତି ମ୍ୟାମ୍, ସବୁବେଳେ ଗାଁରେ ଖେଳି ଖେଳି ଆଗରେ ବଢୁଛି।
0: ଗାଁରେ ଖେଳିବା, ନିଜ ନିଜ ଭିତରେ ଖେଳିବା କିମ୍ବା ଖେଳର ଗୋଟେ ପ୍ରପର ନିୟମ ଜାଣିବା, ରୁଲ୍ସ ରେଗୁଲେସନ ଜାଣିବା, ଏ ଭିତରେ ଆପଣ କଣ
1: ହଁ
0: ଫରକ
1: ହଁ
0: ଭାବିଲେ?
1: ଫରକ ତ କିଛି ନାହିଁ ମ୍ୟାମ୍, ସେମିତି ଖାଲି ନିଜର ଗୋଟେ ମାଇଣ୍ଡସେଟ୍ ଥିବ କି ଏଠି ଖେଳିଲେ ଭଲ, ସେଠି ଖେଳିଲେ ଭଲ।
0: ଆଜି ଯେଉଁ ପିଲାଟି ଲାଣ୍ଡିଗୁଡାରୁ ଏକ ଛୋଟ ପଡ଼ିଆରେ ଫୁଟବଲ ଖେଳୁଛି, ତାକୁ ଆପଣ କଣ କହିବାକୁ ଚାହିଁବେ? ଯେତେବେଳେ ଆପଣ ଦେଖୁଛନ୍ତି କି ଏବେ ଆପଣ ଜାତୀୟ ସ୍ତରକୁ ପଳାଇଲେଣି, କିନ୍ତୁ ଏବେ
1: ଆଜ୍ଞା,
0: ଆପଣ ଯେଉଁ ପଡ଼ିଆରେ ଖେଳୁଥିଲେ ସେଇ ପଡ଼ିଆରେ ଯେଉଁ ଛୁଆମାନେ ଖେଳନ୍ତି କିମ୍ବା ଅନ୍ୟ ଯୁବକମାନେ ଖେଳୁଛନ୍ତି, ତାଙ୍କୁ ଦେଖିକି ମନରେ କଣ ଭାବନା ଆସେ?
1: ମୁଁ ତ ଚାହିଁବି ଯୋଉ ଯୋଉ ପିଲାମାନେ ଲାଣ୍ଡି ଗୁଡ଼ା ଛୋଟ ଛୋଟ ପିଲାମାନେ ଖେଳୁଛନ୍ତି, ତାଙ୍କେ ମୋ ଉପରେ ଟିକେ ଆଗରେ ବଢି ବଢନ୍ତୁ, ଲାଇଫରେ ନିଜର ଗୋଲକୁ ଆଚିଭ୍ କରନ୍ତୁ।
0: ଆମ କୋରାପୁଟବାସୀ ଆଉ ଓଡ଼ିଶାବାସୀଙ୍କ ପାଇଁ ଆପଣଙ୍କର କିଛି ମେସେଜ ରହିବ?
1: ମ୍ୟାମ୍ ଯୋଉଟା ବି ପିଲାମାନେ ଚାହିଁବେ ସେଟା କରିପାରିବେ ମ୍ୟାମ୍, କାଲି ନିଜ ଉପରେ ବିଶ୍ୱାସ ଥିବାର ଅଛି କି ହଁ ମୁଁ ଏଇଟା ଜିନିଷ କରିପାରିବି, ସେଇଟା ସବୁ କହିବା ଚାହିଁବି ମ୍ୟାମ୍।
0: ତେବେ ଭାଇ

0: ଫୁଟବଲ ପ୍ରତି ଏତେ ଯୋଉ ନିଶା ରହିଛି ଆପଣଙ୍କର, ଫୁଟବଲ ଖେଳ ଛାଡିକି ଯଦି ଏବେ ଆପଣଙ୍କୁ କୁହାଯିବ ଅନ୍ୟ କିଛି ଖେଳ ଆଡକୁ ଆସିବା ପାଇଁ, ତାହେଲେ ଆପଣ ଆସିବେ?
1: ନାଇଁ ମ୍ୟାମ୍, ହବନି।
0: ଫୁଟବଲ ଖେଳ କାହିଁକି ଏତେ ଭଲ ଲାଗିଲା ଭାଇ ଆପଣଙ୍କୁ?
1: ହଁ ମ୍ୟାମ୍, ସାନବେଳରୁ କୋରାପୁଟ ଡିଷ୍ଟ୍ରିକ୍ଟରେ ଗୋଟେ କ୍ରେଜ ଥିଲା ଫୁଟବଲର, ସେଇଟା ମୁଁ ସାନବେଳୁ ଦେଖି ଦେଖି ଆସିକି ପୁରା ମାଇଣ୍ଡରେ ସେଟ୍ଅପ୍ କରିଥିଲି କି ହଁ ଫୁଟବଲ ଗୋଟେ ଭଲ ଜିନିଷଟା, ମୁଁ ଖେଳିପାରିବି, କେତେ ନାଁ କହିପାରିବି, ସେଇ ଜିନିଷରେ ରହିକି ମୁଁ ଏ ଜାଗାରେ ଅଛି ମ୍ୟାମ୍। ଏବେ ମୁଁ
0: ଫୁଟବଲ ଖେଳର ନିୟମ କେମିତି ରୁହେ ଭାଇ, ଜଣେ ଫୁଟବଲ ଖେଳାଳି କେଉଁ ରୁଲ ରେଗୁଲେସନ କୁ ଫଲୋ କରିବା ଦରକାର?
1: ଫାର୍ଷ୍ଟ ଅଫ୍ ଅଲ୍ ତ ଡିସିପ୍ଲିନ୍ କହିବି ମ୍ୟାମ୍, ଡିସିପ୍ଲିନ୍, ରେସ୍ପେକ୍ଟ, ପଞ୍ଚୁଆଲିଟି, ତିନିଟା ଜିନିଷ ରହିଥିଲେ।

0: ସହିତ ତାହେଲେ ଆପଣ କାହା ସହିତ ଖେଳିବାକୁ ଚାହିଁବେ?
1: ଇଣ୍ଡିଆରେ ଯଦି ଲେଜେଣ୍ଡ ଅଛନ୍ତି ତାହେଲେ ସୁନୀଲ ଛେତ୍ରୀ, ଆଉ ଯଦି ଆଉଟ୍ ଅଫ୍ କଣ୍ଟ୍ରି ଅଛନ୍ତି ଲାୟୋନେଲ୍ ମେସି।
0: ସେମାନଙ୍କ ମ୍ୟାଚ୍ ଆପଣ ଦେଖନ୍ତି?
1: ଦେଖୁଛି
0: କ'ଣ ଶିଖନ୍ତି ଆପଣ ତାଙ୍କଠୁ?
1: ବହୁତ କିଛି ଜିନିଷ ଶିଖିଛି, ଲାଇକ୍ ମେସି ତାଙ୍କେ ପୁରା ପୁରି କହିବାକୁ ଗଲେ ପୁରା ପୁରି ଅଲ୍ ଅଫ୍ ଟାଇମ୍ ଗୋଟ କୁହନ୍ତି, ତାଙ୍କଠୁ ବହୁତ ଜିନିଷ ବହୁତ କିଛି ଜିନିଷ ଶିଖିବାକୁ ମିଳିଛି ମ୍ୟାମ୍।
0: ଜୀବନରେ ଏବେ ଆପଣ ଏତିକି ଦୂର ବାଟ ଆସିଛନ୍ତି, ଆପଣ ଏବେ ନିଜକୁ କ'ଣ ଭାବୁଛନ୍ତି? ଆପଣ ଏଥିରେ ସନ୍ତୁଷ୍ଟ ଅଛନ୍ତି ନା ଆଉ କିଛି ମୁଁ କରିଥିଲେ ଭଲ ହେଇଥାନ୍ତା ବୋଲି ଭାବନ୍ତି?
1: ନାଇଁ ଭାଇ, ତ ଏଇଟା ତ ମୋ ପାଇଁ ଗୋଟେ ନର୍ମାଲ ଜିନିଷ ହେଇଯାଇଛି ମ୍ୟାମ୍, ମାନେ ସବୁ ଖେଳନ୍ତି ମାନେ ଷ୍ଟେଟ୍ ଲେଭେଲ୍ ତ ସବୁ ଅଛନ୍ତି ମ୍ୟାମ୍, ମୋତେ ଆଉ କ'ଣ ବଡ଼ ଦରକାର ମ୍ୟାମ୍।
0: ଜୀବନରେ କେବେ ଏମିତି ଫିଲ୍ ହେଇନି କିଛି ଜବ୍ କରିଥାନ୍ତି, ପାଠ ପଢିଥାନ୍ତି, ଯୋଉ ମାନେ ଚାକିରି କରିଥାନ୍ତି?
1: ନାଇଁ ମ୍ୟାମ୍, ସେଇଟା କେବେ ଇଣ୍ଟରେଷ୍ଟ ନଥିଲା, ଜବ୍ ପାଇଁ ତ କେବେ ଇଣ୍ଟରେଷ୍ଟ ନଥିଲା ମ୍ୟାମ୍ ମୋର।
0: କିନ୍ତୁ ଯେବେ ଆପଣ ଭବିଷ୍ୟତ ପାଇଁ କିଛି ତ ଦରକାର ନା?
1: ହଁ ମ୍ୟାମ୍, ସେଟା ମୁଁ ପରେ ସେଟା କ'ଣ ଆଉ କ'ଣ କରିଦେବି ମ୍ୟାମ୍, ଯେ ବାକି ଫୁଟବଲଟା ଗୋଟେ ଏମିତି ଜିନିଷ ମ୍ୟାମ୍, କ'ଣ ଗୋଟେ ବଡ଼ ଷ୍ଟେଜ୍ରେ ଗଲେ ଟିକେ ଭଲ ଫିଲ୍ ହେବ ମ୍ୟାମ୍, ସେଟା ପଇସା କିଛି କରିପାରିବନି।
0: ଯଦି ଆପଣଙ୍କୁ ଗୋଟିଏ ଦିନରେ ଭଲ ଚାକିରିର ଅଫର୍ ଆସିବ ଏବଂ ସେଦିନ ହିଁ ଆପଣଙ୍କୁ ଫୁଟବଲ ମ୍ୟାଚ୍ ଖେଳିବାର ଥିବ, ତାହେଲେ ଆପଣ କୋଉଟାକୁ ଚୁଜ୍ କରିବେ?
1: ମ୍ୟାମ୍ ମୁଁ ଅବଭିୟସ୍ଲି ଫୁଟବଲ ଚୁଜ୍ କରିବି ମ୍ୟାମ୍,
0: ଆପଣଙ୍କ ଜୀବନରେ ଫୁଟବଲର ଭୂମିକା କ'ଣ?
1: ଏଇଟା ଗୋଟେ ମୋର ପାଇଁ ଗୋଟେ ପରିଚୟ ମ୍ୟାମ୍ କହିବାକୁ ଗଲେ, ମୋତେ ଏବେ ଯାଇ ଯେତିକି ଜଣ ଜାଣିଛନ୍ତି ସେଟା ବିକଜ୍ ଅଫ୍ ଫୁଟବଲ ମ୍ୟାମ୍, ଯେତେ ସବୁ ରେସ୍ପେକ୍ଟ ମିଳୁଛି ସେଇଟା ପାଇଁ ମ୍ୟାମ୍, ଓନ୍ଲି ଫୁଟବଲ, ତ ମୁଁ ଅବଭିୟସ୍ଲି ଫୁଟବଲକୁ ହିଁ ପ୍ରାୟୋରିଟି ଦେବି, ଫାଷ୍ଟ ପ୍ରାୟୋରିଟି ଦେବି।

0: ଜୀବନରେ କିଛି ସ୍ମରଣୀୟ ମୁହୂର୍ତ୍ତ ସେମିତି ଆପଣଙ୍କୁ ଆଖିରେ ଲୁହ ଦେଇଛି କିମ୍ବା ଅଠରେ ହସ ଆଣି ଦେଇଛି?
1: ହଁ ମ୍ୟାମ୍, ଯେମିତି ମାନେ ଗୋଟେ ଭଲ ଡିଜର୍ଭ କରୁଥିବ ଯଦି ପ୍ଲେଇଂରେ ଖେଳିବା ପାଇଁ, ଯଦି ଆଉ ଖେଳ ନଥିବେ ତ ସେଟା ଟିକେ ଦୁଃଖ ଦେବ ମ୍ୟାମ୍। ବାକି ତମେ ଡିଜର୍ଭ କରୁନଥିବ, ବାକି ତମକୁ ସେଇ ଜିନିଷଟା ତମକୁ ମିଳୁନଥିବ, ସେତେବେଳେ ଟିକେ ଫିଲ୍ ହଉଥିବ ମ୍ୟାମ୍, ଟିକେ ଖରାପ ଫିଲ୍ ହଉଥିବ।
0: ଏବେ ଫୁଟବଲର ଯାତ୍ରାଟା ଭାଇ କେବେ ଆରମ୍ଭ ହୋଇଥିଲା ଆପଣଙ୍କର, କେଉଁ ବର୍ଷ ଆରମ୍ଭ ହୋଇଥିଲା?
1: ମ୍ୟାମ୍ ମୁଁ ତ ଛୋଟବେଳୁ ଖେଳି ଆସୁଛି, ସେମିତି କିଛି ମନେ ନାହିଁ। ବାକି ଓଡ଼ିଶା ଲିଗ୍ଟା ମୁଁ 2022ରେ ଖେଳିଲି।
0: ତ 2022ରୁ ଏବେ ଭିତରେ କ'ଣ କ'ଣ ମ୍ୟାଚ୍ ଆପଣ ଖେଳିଛନ୍ତି?
1: ହଁ ମ୍ୟାମ୍, ମୁଁ ସନ୍ତୋଷ ଟ୍ରଫି ଦ୍ୱାରା ଖେଳିଲି, ଆଉ ଯେତେ ବି ଅଫିସିଆଲ ମ୍ୟାଚ୍ ହେଉଛି ସେଇଟା ଖେଳିଲି ସବୁ।
0: ଏ ସବୁ ମ୍ୟାଚ୍ ଯେତେବେଳେ ଆପଣ ଖେଳନ୍ତି, ଖେଳିବା ଆଗରୁ ମନରେ କ'ଣ ଭାବନା ଆସେ ଭାଇ? ନିଜକୁ
1: ହଁ
0: କେମିତି
1: ମ୍ୟାମ୍,
0: ପ୍ରସ୍ତୁତ କରନ୍ତି ଆପଣ?
1: ହଁ ସବୁବେଳେ ମୁଁ କହୁଥାଏ ମ୍ୟାମ୍, ମୁଁ ସବୁଠୁ ବେଟର୍, ମୁଁ ସବୁଠୁ ଆଜି ଭଲ କରିବି, ଭଲ ଖେଳିବି, ଲୋକମାନଙ୍କୁ ଇମ୍ପ୍ରେସ୍ କେମିତି କରିବି ସେଇଟା ଭାବୁଛି ମ୍ୟାମ୍, ଆଉ ଆଗରେ କେମିତି ଯିବି।
0: ଜୀବନରେ କିଛି ଅଫସୋସ ରହିଯାଇଛି କି ଭାଇ, ମୁଁ କିଛି କରିପାରିବି କି ବୋଲି?
1: ହଁ ମ୍ୟାମ୍, ଅଫସୋସ ଅଛି, ବାକି ସେଟା ମତେ ଲାଗୁଛି ସେଟା ମୁଁ ଆଚିଭ୍ କରିଦେବି ଇନ୍ ଫ୍ୟୁଚର। ମତେ ସେମିତି ଫିଲ୍ ଆସୁଛି ମ୍ୟାମ୍, ମୁଁ କ'ଣ ବଡ଼ ଜିନିଷ ପାଇଁ ମୁଁ ଜନ୍ମ ହେଇଛି ଭାବିକି ସେମିତି ଭାବୁଛି ମୁଁ। ମାନେ ମାନେ ଲାଇଫ୍ ଏତେ କ'ଣ ଖରାପ ଖରାପ କଣ୍ଡିସନ୍, ମୁଁ ପୁରାପୁରି ପୁରାପୁରି ମାନେ କଣ୍ଟ୍ରୋଲ କରି ପଳା ଆସିଛି, ତ ମତେ ସେମିତି ଲାଗୁଛି କି ମୋତେ ଉପରବାଲା କ'ଣ ଗୋଟେ ବେଟର୍ ଦେଇଥିବ ମୋ ପାଇଁ, ସେଥିପାଇଁ ସବୁ ଜିନିଷ ସବୁ ଘଟୁଛି ଭାବିକି ସବୁ ଗୋଟେ ଆଗରେ ବଢ଼ିଦେଉଛି।

ହଁ ମ୍ୟାମ୍, ସେଇଟା ତ ଅବଭିଅସ୍ଲି ସେଇଟା ଗୋଟେ ନେଇଥିବି ମ୍ୟାମ୍, ନେଚର ମ୍ୟାମ୍, ସେଇଟା ହାଇଲାଇଟ୍ ଟିକେ ଦୁଃଖ ହେବ ଯେ ସେଇଟା ଗୋଟେ ପାର୍ଟ ଥିବ ମ୍ୟାମ୍, ସେଇ ଜିନିଷ କ'ଣ ଆମେ ରେସପଣ୍ଡ କେମିତି କରିବା ସେଇଟା ମ୍ୟାଟର କରୁଛି ମ୍ୟାମ୍, ମାନେ ଜିତିଲେ କି ହାରିଲେ ଟିକେ ଫିଲ୍ ଟିକେ ଖରାପ ହେବ ଯେ ତାଠୁ ଆମେ କ'ଣ ଗୋଟେ ଶିଖିବା ପାଇବା ସେଇଟା ଟିକେ ମ୍ୟାଟର କରୁଛି ମ୍ୟାମ୍।

0: ନିଜକୁ ଏତେ ସୁନ୍ଦର ମୋଟିଭେଟ୍ କରିପାରୁଛନ୍ତି, ତ ଏତେ ପଜିଟିଭ ଥିଙ୍କିଂ ଆପଣଙ୍କର ରହୁଛି କେମିତି ଭାଇ?
1: ହଁ ମ୍ୟାମ୍, ସେଇଟା ଅଭ୍ୟାସ ହେଇଗଲାଣି ମ୍ୟାମ୍, ମାନେ ମ୍ୟାମ୍ ଛୋଟବେଳଠୁ ଫେଲୁରକୁ ପ୍ରପର୍ ଧରି ଧରିକି ମ୍ୟାମ୍ ଏଟା ପ୍ରପର୍ ନର୍ମାଲ ହେଇଗଲାଣି ମ୍ୟାମ୍ ମୋ ପାଇଁ। ଏବେ କିଛି ଲାଗୁ ନାହିଁ କି ଫେଲୁର କ'ଣ ଆସିଲେ କ'ଣ, ସବୁବେଳେ ପଜିଟିଭ ଥିଙ୍କି ଧରି ପଳଉଛି ମୁଁ। ହଁ ମ୍ୟାମ୍, ଅଧିକାଂଶ ଟିକେ ଭୁକ୍ ଫୁକ୍ ମୁଁ ବଢ଼େ, ତ ସେଇ ନଲେଜଟା ଟିକେ ରହିଯାଇଛି କି କଣ୍ଟ୍ରୋଲ, ମାଇଣ୍ଡକୁ କେମିତି କଣ୍ଟ୍ରୋଲ କରିବେ, ଫେଲୁରକୁ କେମିତି କଣ୍ଟ୍ରୋଲ କରିବେ, ସେଟା ସବୁ ଟିକେ ଜାଣିଛି ମ୍ୟାମ୍।
0: କେଉଁ ମ୍ୟାଚ୍ରେ ଆପଣ ହାରି ଯାଇଥିବେ, ମନ ଦୁଃଖ ହେଇଛି ସେମିତି?

0: ଫୁଟବଲ ଆପଣଙ୍କ ପାଇଁ କେବଳ ଏକ ଖେଳ ନା ଆପଣଙ୍କ ଜୀବନର ଗୋଟିଏ ଅଂଶ?
1: ଜୀବନ ଗୋଟେ ଅଂଶ କହିବା ଚଳିବ ମ୍ୟାମ୍। ଫାର୍ଷ୍ଟ ଟାଇମ୍ ଯୋଉ ସନ୍ତୋଷ ଟ୍ରଫି ଖେଳିଲି ମ୍ୟାମ୍, ସେତେବେଳେ ମୋ ଗୋଡ ବଡ ଭାଇ ଜଣେ ତାଙ୍କେ ଥିଲେ, ତାଙ୍କୁ ମୁଁ କହିଥିଲି କି ଆଉ ଭାଇ ଯେତେବେଳେ ମୁଁ ଷ୍ଟେଟ୍ ଲେବଲ୍ ରିପ୍ରେଜେଣ୍ଟ କରିବି ମୁଁ ତାଙ୍କୁ ଫୋନ୍ କରି କହିବି ଭାଇ ବୋଲି କହୁଥିଲି। ତ ତାଙ୍କୁ ଫାର୍ଷ୍ଟ ଟାଇମ୍ କହିଲି, ସେଟା ଟିକେ ମୋ ପାଇଁ ଟିକେ ବହୁତ ପ୍ରାଉଡ୍ ମୋମେଣ୍ଟ, ସେଇଟା ମେମୋରେବଲ୍ ମୋମେଣ୍ଟ କହିବା ଗଲେ ଚଳେ।
0: ଆପଣଙ୍କ ପାଇଁ ଗୋଟିଏ ଭଲ ଦଳର ସବୁଠାରୁ ବଡ ଶକ୍ତି କ'ଣ ବୋଲି ଆପଣ ଭାବୁଛନ୍ତି?
1: ହଁ ମ୍ୟାମ୍, ମେନ୍ ଥିଙ୍ଗ୍ ତ ହେଲା କମ୍ୟୁନିକେସନ୍ ମ୍ୟାମ୍। ଯୋଉ ଦଳର ସମସ୍ତେ ରେସ୍ପେକ୍ଟ ଦିଅନ୍ତି, ବଡ ଭାଇ କି ଛୋଟ ଭାଇ, ସେଟା ସବୁଠୁ ବେଶି ପାୱାର କହିବାକୁ ଗଲେ ମ୍ୟାଚ୍ରେ।
0: ମ୍ୟାଚ୍ ଖେଳିବା ସମୟରେ ଯଦି କିଛି ଭୁଲ ହେଇଯାଏ ତାହେଲେ ସାଙ୍ଗେ ସାଙ୍ଗେ ତାକୁ କେମିତି ଆପଣ ସମ୍ଭାଳନ୍ତି ବା ତାକୁ ସାଙ୍ଗେ ସାଙ୍ଗେ ମୋଡିଫାଏ କରନ୍ତି?
1: ଯଦି କିଏ ଯଦି ମ୍ୟାଚ୍ ରେ ଭୁଲ କରିଛନ୍ତି, ତାଙ୍କୁ କହୁଛି କି ହଉ ଠିକ୍ ଅଛି, କିଛି ପ୍ରୋବ୍ଲେମ୍ ନାହିଁ, ଆଗରେ ତାହେଲେ ସବୁ ଭଲ ହବ ଭଲ ହବ, ସେମିତି କରେଜ ଦେଇକି ଆଗରେ ସେମିତି ବଢିବା ଦରକାର। ବଢୁଛି ପିଲାମାନଙ୍କୁ, ଯୋଉଟାକି ମତେ ବି ଇଭେନ୍ ମତେ କିଏ ଭୁଲ କଲେ କୁହନ୍ତି ଭାଇ କିଛି ପ୍ରୋବ୍ଲେମ୍ ନାହିଁ, କିଛି ପ୍ରୋବ୍ଲେମ୍ ନାହିଁ, ହବ ହବ, ସେମିତି କୁହନ୍ତି ମ୍ୟାମ୍।
0: ହଁ, ଖେଳ ସମୟରେ ଯଦି କିଛି ମାଡ଼ ବାଜିଯାଏ କିମ୍ବା କିଛି ଆଘାତ ହେଇଯାଏ ତ ସେ
1: ଆଜ୍ଞା,
0: ଆଘାତ ସହିତ ପୁଣି ଥରେ ପଡ଼ିଆକୁ ଫେରିବା ତେଣୁ କେମିତି କେତେ କଷ୍ଟକର ହୁଏ ଭାଇ?
1: ହଁ ବହୁତ କଷ୍ଟ ହବ। ଯଦି ଇଭେନ୍ କି ଯଦି ଇଞ୍ଜୁରି ହେଇଯିବ, ଇଭେନ୍ ମୁଁ ବି ହେଇଯାଇପାରେ, ତ ସେଇଟା କଣ୍ଟ୍ରୋଲ କରିବା ଦରକାର ମ୍ୟାମ୍। କାହିଁକି ମାନେ ସେଟା ତ ଗେମ୍ ଅଫ୍ ପାର୍ଟ, ସେଇଟା ସବୁବେଳେ କିଏ ନା କିଏ ଇଞ୍ଜୁର ହୁଅନ୍ତି, ସେଟାକୁ ସବୁ ଧରିବା ପଡିବ ମ୍ୟାମ୍।
0: ଆପଣଙ୍କ ମତରେ ଜଣେ ଷ୍ଟ୍ରାଇକର ବା ମିଡ୍ ଫିଲ୍ଡର ଓ
1: ଆଜ୍ଞା,
0: ଡିଫେଣ୍ଡରଙ୍କ ମଧ୍ୟରେ କେଉଁ ପୋଜିସନଟା ସବୁଠାରୁ ଚ୍ୟାଲେଞ୍ଜିଂ ବୋଲି ଆପଣ ଭାବୁଛନ୍ତି?
1: ଚ୍ୟାଲେଞ୍ଜିଂ ମ୍ୟାମ୍, ସବୁଠୁ ଚ୍ୟାଲେଞ୍ଜିଂ ଗେମ୍ଟା ଷ୍ଟ୍ରାଇକର ମ୍ୟାମ୍। କାହିଁକି ମାନେ ସବୁବେଳେ ସେ ମଝିରେ ଥିବ, ତ ତାଙ୍କୁ ବହୁତ କିଛି ସ୍କାନିଂ କରିବାକୁ ପଡିବ, ବହୁତ କିଛି କରିବାକୁ ପଡିବ। ଖାସ କରି ମିଡ୍ ଅଫ୍ ମ୍ୟାମ୍ ଯୋଉ ମଝିରେ ଖେଳନ୍ତି, ତାଙ୍କ ସବୁ ଥିବ ମେନ୍ଟା, ତାଙ୍କର କୁହାଯାଏ ତାଙ୍କୁ ମିଡ୍ ଅଫ୍ କୁ ମେରୁଦଣ୍ଡ କୁହାଯାଏ। ତାଙ୍କେ ଭଲ ଖେଳିଲେ ହିଁ ଟିମ୍ଟା ଜିତିବାର ସମ୍ଭାବନା ବେଶୀ ଥାଏ।

0: ଜଣେ ଭଲ ଟିମ୍ ପ୍ଲେୟାର ହେବା ପାଇଁ ତାଙ୍କ ପାଖରେ କ'ଣ ଗୁଣ ରହିବା ଦରକାର ଭାଇ?
1: ଫାର୍ଷ୍ଟଲି ମ୍ୟାମ୍, ଭଲ ମଣିଷ ହେଲେ ଭଲ ପ୍ଲେୟାର ହେଇପାରିବ ତମେ। ଯଦି ତମେ ଭଲ ପ୍ଲେୟାର ହେଇକି ମ୍ୟାମ୍ ତମେ ଭଲ ମଣିଷ ପାରିବନି ମାନେ ଆଗରେ ତମେ କେବେ ବଢି ପାରିବନି।
0: ଜଣେ ଫୁଟବଲ ଖେଳାଳିଙ୍କ ପାଇଁ ତାଙ୍କ ଲାଇଫରେ ଡିସିପ୍ଲିନ କେତେ ଜରୁରୀ?
1: ଡିସିପ୍ଲିନ ପୁରା 100% ଦରକାର ମ୍ୟାମ୍। ବିଦାଉଟ ଡିସିପ୍ଲିନ ତମେ କୋଉଠି ଆଗେ ବଢି ପାରିବନି, କିଛି କରିପାରିବନି ତମେ।
0: ବହୁତ ବଢିଆ ଭାଇ, ଆମେ ଆଶା କରୁଛୁ କି ଯେ ଆପଣ ଆଗକୁ ଏମିତି ସକ୍ସେସ ହୁଅନ୍ତୁ, ଆପଣ ଆପଣଙ୍କ ଅଞ୍ଚଳ ସହିତ ସମସ୍ତଙ୍କ ପାଇଁ ଗର୍ବ ଏବଂ ଗୌରବ ନେଇକି ଆସନ୍ତୁ। ଆପଣ କିଛି ସମୟ ଆମକୁ ଦେଲେ, ଆମ ସହିତ କଥା ହେଲେ, ସେଥିପାଇଁ ଆମ ଆକାଶବାଣୀ ଜୟପୁର ପରିବାର ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଭାଇ।
1: ଥ୍ୟାଙ୍କ ୟୁ ମ୍ୟାମ୍।
2: ଆଜିର ବିବିଧରେ ଆମର ଅତିଥି ଥିଲେ କୋରାପୁଟର ଫୁଟବଲ ଖେଳାଳି ଜିତୁ ମୁଦୁଲି, ଯିଏକି 2 ଥର ସନ୍ତୋଷ ଟ୍ରଫି ଖେଳି ସଫଳତା ହାସଲ କରିଛନ୍ତି।
3: ସେ ଏମିତି ଆଗକୁ ବଢ଼ନ୍ତୁ ଏବଂ ସମସ୍ତଙ୍କର ନାଁ ଉଜ୍ଜଳ କରନ୍ତୁ, ଏହା ହିଁ ଆମର କାମନା। ତେବେ ଆପଣମାନଙ୍କୁ ଆଜିର ବିବିଧ କାର୍ଯ୍ୟକ୍ରମ କେମିତି ଲାଗିଲା? ଆପଣମାନେ 9438268568

0: ଏହି ନମ୍ବରରେ ଆପଣ ଆପଣଙ୍କର ମତାମତ ଏସ୍ଏମ୍ଏସ୍ କିମ୍ବା ହ୍ୱାଟ୍ସଆପ୍ ଜରିଆରେ ଦେଇପାରିବେ। ତେବେ ଆପଣମାନଙ୍କର ମତାମତ ଅପେକ୍ଷାରେ ଆଜିର ବିବିଧା କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ଆମେ ଦୁହେଁ
1: ରଞ୍ଜନ,
0: ମୁଁ ସସ୍ମିତା। ନମସ୍କାର।

ପ୍ରଚାର କଲୁ ବର୍ଣ୍ଣାଳୀ କ୍ରମରେ ବିବିଧା। ଉପସ୍ଥାପନାରେ ଥିଲେ ସସ୍ମିତା ପାଣିଗ୍ରାହୀ ଏବଂ ରଞ୍ଜନ କୁମାର ବେହେରା, ପ୍ରଯୋଜନା ମନୀଷ କୁମାର ଠାକୁର। ଆକାଶବାଣୀ ଜୟପୁର।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ପ୍ରାୟୋଜିତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ ସକାଳ 8:30 ଏବଂ ସନ୍ଧ୍ୟା 6:00। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ସକାଳ 9:00, ପୂର୍ବାହ୍ନ 10:05, ଅପରାହ୍ନ 12:00, ଦିନ 2:15, ସନ୍ଧ୍ୟା 6:10 ଏବଂ ରାତି 10:30। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ସକାଳ 10:30। ଲୋକଗୀତର କାର୍ଯ୍ୟକ୍ରମରେ ଶୁଣିବେ ପାଲା ପୂର୍ବାହ୍ନ 11:00। ବିଷୟ ରହିଛି ଭକ୍ତ ଅମ୍ବାରିକା, ପରିବେଷଣ କରିବେ ସୁଦର୍ଶନ ମହାପାତ୍ର ଏବଂ ସାଥୀ। ଦିନ 11:30 ଶୁଣିବେ ଦାସକାଠିଆ। ବିଷୟ ରହିଛି ମହାଦାନୀ କର୍ଣ୍ଣ। ପରିବେଷଣ କରିବେ ରାମହରି ପାଢ଼ୀ ଏବଂ ରବିନାରାୟଣ ଶତପଥୀ। ଘର ଓ ଘରଣୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ଦିନ 1:20। ଏଥିରେ ସ୍ଥାନ ପାଇଛି ମାସିକ ସାହିତ୍ୟ ପତ୍ରିକା ଆଲେଖିଖା, ସମ୍ପାଦକୀୟ ନାରୀର ନାରୀବତାରୁ ନୂଆ ସ୍ୱର ପର୍ଯ୍ୟନ୍ତ, ପଲ୍ଲବୀ ନାୟକ ଏବଂ ଜୟଶ୍ରୀ ଭୂୟାଙ୍କ କବିତା ଏବଂ ଇତିଶ୍ରୀ ମଲ୍ଲିକଙ୍କ ଗଳ୍ପ। ଅପରାହ୍ନ 5:00 ପ୍ରଚାର କରିବ ଯୁବବାଣୀ। ଏଥିରେ ଶୁଣିବେ ଆମ ସମୟର ଯୁବବାଣୀରେ ସୃଷ୍ଟି ସର୍ଜନା ତ୍ରିପାଠୀଙ୍କ ସହିତ ସାକ୍ଷାତକାର ଏବଂ ଜାଣିବା କଥା। ହେଲୋ ଶ୍ରଦ୍ଧା ଲାଗିବା କି ଶୁଣିବେ ଅପରାହ୍ନ 5:30। ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ମୂର୍ଚ୍ଛନା ଶୁଣିବେ ରାତି 8:15। ଶିଳ୍ପୀମାନେ ସନାତନ ପୁରୋହିତ ଦାସ ଏବଂ ଜୟଶ୍ରୀ ତ୍ରିପାଠୀ। ଗୀତ ରଚନା ଲିଙ୍ଗରାଜ ରଥ, ସଙ୍ଗୀତ ଗୁରୁପ୍ରସାଦ ଦାସ। ରାତି 9:30 ଖେଳ ଓ ଖେଳାଳି। ରାତି 10:30 ଏକକ କଣ୍ଠଶିଳ୍ପୀ ସୋନୁ ନିଗମ ଗାଉଥିବା ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ। ଏଥିଲା ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ। ପ୍ରଥମେ ରହିଛି ସମାଜର ପ୍ରଭାତ, ପରେ ରହିଛି ମର୍ଣ୍ଣିଂ ନ୍ୟୁଜ୍। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।

0: The Morning News. Have a nice day.
1: ഇത് വിളിച്ച് കരിച്ചക്രമ സുണത്തിലെ ആകാശവാണി ദില്ലിരോ ആകാശവാണി കൊട്ടാക് പ്രസാരക്കുറിച്ചു പ്രായോജിത കരിച്ചക്രമ എന്റർപ്രൈസസ് ഇൻക്യുബേഷൻ
2: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ଼ ବଜାରରେ ପହଞ୍ଚି ପାରିବ?
3: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
2: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ।
3: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏକ ବଡ଼ ସୁଯୋଗ?
2: ନିଶ୍ଚୟ, ଓଡ଼ିଶା ଜୀବିକା ମିଶନ ଏବଂ ଆଇଆଇଟି ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
3: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି, ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
2: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
3: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
2: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
3: ଯଦି GST, FSS, AI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ, ସେଥିପାଇଁ କଣ ସହାୟତା ରହିଛି?
2: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ଼ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
3: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ?
2: ଉଦ୍ୟୋଗ ଗୁଡିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
3: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
2: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତାମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
3: ତେବେ ଆବେଦନ କିପରି କରାଯିବ?
2: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ।
4: ଆବେଦନର ଶେଷ ତାରିଖ 21 ସେପ୍ଟେମ୍ବର 2026।
3: ପୁଣି ଥରେ ମନେ ରଖନ୍ତୁ, 21 ସେପ୍ଟେମ୍ବର 2026।
2: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ।
3: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
5: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।
1: ଶେଷ ହେଲା ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନ୍କ୍ୟୁବେସନ୍ ଆକାଶବାଣୀ କଟକ ପ୍ରସାର କରୁଛୁ।
6: ଶୁଣିଲେ ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ଶୁଣନ୍ତୁ କେତୋଟି ସୁର ଲହରୀ। ପ୍ରଥମେ ଶିଳ୍ପୀ ହେଲେ ମଦନ ମୋହନ ଖିଲାଡ଼ି।

ଶୁଣିଲେ ସୁର ଲହରୀ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। ପ୍ରଥମେ ଶିଳ୍ପୀ ହେଲେ ସୁଭାଷ ଦାସ।

ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି, ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।

ପ୍ରଚାର କଲୁ କେତୋଟି ସୁଗମ ସଙ୍ଗୀତ। ଆକାଶବାଣୀ ଜୟପୁର ଶୁଣନ୍ତୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟି ଶୁଣନ୍ତୁ ଜେହେର ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ଉଦିତ ନାରାୟଣ, ଗୀତିକାର ସାୟିଦ କ୍ୱାଟ୍ରି, ସଙ୍ଗୀତ ନିର୍ଦ୍ଦେଶନା ଅନୁ ମଲ୍ଲିକ।

ପରବର୍ତ୍ତୀ ଗୀତଟି ୟେସ୍ ବସ୍ ଚଳଚ୍ଚିତ୍ରରୁ, ଶିଳ୍ପୀ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ, ଗୀତିକାର ଜାଭେଦ ଅଖତାର, ସଙ୍ଗୀତ ନିର୍ଦ୍ଦେଶନା ଯତୀନ ଲଲିତ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ସନମ ବେୱଫା ଏହି ଚଳଚ୍ଚିତ୍ରଟି ପାଇଁ ଶିଳ୍ପୀ ହେଲେ ଲତା ମଙ୍ଗେସ୍କର, ଗୀତିକାର ଶ୍ୱାନ କୁମାର, ସଙ୍ଗୀତ ନିର୍ଦ୍ଦେଶନା ମହେଶ।

ଏଥର ସୁନୋନା ଏହି ଚଳଚ୍ଚିତ୍ରଟି ପାଇଁ ଶିଳ୍ପୀ ହେଲେ ସାନ୍, ଗୀତିକାର ୟୋଗେଶ, ସଙ୍ଗୀତ ନିର୍ଦ୍ଦେଶନା ସଞ୍ଜୟ ଚୌଧୁରୀ।

ଏଥର ଇମ୍ତିହା ଏହି ଚଳଚ୍ଚିତ୍ରଟି ପାଇଁ ଶିଳ୍ପୀ ହେଲେ କୁମାର ସାନୁ, ଗୀତିକାର ଫେଇଜ୍ ଅନୱାର, ସଙ୍ଗୀତ ନିର୍ଦ୍ଦେଶନା ଅନୁ ମଲ୍ଲିକ।

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟି ଆମେ ନେଇଛୁ ତୋ ଆଖି ମୋ ଆଇନା ଚଳଚ୍ଚିତ୍ରରୁ, ଶିଳ୍ପୀ ସନୁ ନିଗମ ଏବଂ ପମିଲା ଜୈନ, ଗୀତ ରଚନା ଦେବଦାସ ଚୋଟ୍ରାଏ, ସଙ୍ଗୀତ ପରିଚାଳନା ଦୀପକ କୁମାର।

ପରବର୍ତ୍ତୀ ଗୀତଟି ପ୍ରେମରେ ପ୍ରେମରେ ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ସୌରିନ ଭଟ୍ଟ ଏବଂ ନିବେଦିତା। ଗୀତ ରଚନା ବାପୁ ଗୋସ୍ୱାମୀ। ସଙ୍ଗୀତ ପରିଚାଳନା ବିକାଶ ଦାସ।

ଏଥର ମୁଁ ଦିୱାନା ତୋ ପାଇଁ ଚଳଚ୍ଚିତ୍ରରୁ ଶିଳ୍ପୀ ଉଦିତ ନାରାୟଣ ଏବଂ ଅନ୍ତରା, ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ପରିଚାଳନା ଅଗ୍ନିରାଜ।

ନିର୍ଝୁମ ରାତିର ସାଥି ଏହି ଚଳଚ୍ଚିତ୍ରଟି ପାଇଁ ଶିଳ୍ପୀ ହେଲେ ହ୍ୟୁମାନ ସାଗର ଏବଂ ଇରା ମହାନ୍ତି। ଗୀତ ରଚନା ଅରୁଣ ମନ୍ତ୍ରୀ। ସଙ୍ଗୀତ ପରିଚାଳନା ମଲୟ ମିଶ୍ରା।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ମୁଁ ଗୋଟିଏ ଦୁଷ୍ଟ ପିଲା ଚଳଚ୍ଚିତ୍ରରୁ ଶିଳ୍ପୀ ସୌରଭ ନାୟକ ଏବଂ ମୋନାଲିସା ଗୀତ ରଚନା ଆଲୋକ ଦେବ ସଙ୍ଗୀତ ପରିଚାଳନା ବିଦ୍ୟାଧର ସାହୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ତୁ କହିବୁ ନା ମୁଁ ଚଳଚ୍ଚିତ୍ରରୁ, ଶିଳ୍ପୀ ସୋରିନ୍ ଭଟ୍ଟ ଏବଂ ଇରା ମହାନ୍ତି, ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ପରିଚାଳନା ଗୁଡ଼ଲି ରଥ।

ପରବର୍ତ୍ତୀ ଗୀତଟି ସିମ୍ବା ଚଳଚ୍ଚିତ୍ରରୁ, ଶିଳ୍ପୀ ଅରିଜିତ ସିଂ ଏବଂ ଆଶିଷ କୌର, ଗୀତିକାର ରଶ୍ମି ଭିଗର, ସଙ୍ଗୀତ ନିର୍ଦ୍ଦେଶନା ତନିଷ୍କ ବାଗ୍‌ଜୀ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ରାୱନ ଚଳଚ୍ଚିତ୍ରରୁ, ଶିଳ୍ପୀ ନନ୍ଦିନୀ ଶ୍ରୀକାର, ଗୀତିକାର ପଞ୍ଛି ଜଲନ୍ଭି, ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ନାଲାନୀ।

ଏଥର ଗୀତଟି ହେ ବେବି ଚଳଚ୍ଚିତ୍ରରୁ, ଶିଳ୍ପୀ ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲ, ଗୀତିକାର ସମୀର, ସଙ୍ଗୀତ ନିର୍ଦ୍ଦେଶନା ଶଙ୍କର ଇଶାନ ଲୋୟ।

କାର୍ଯ୍ୟକ୍ରମର ଶେଷରେ ଦ ଡର୍ଟି ପିକ୍ଚର ଶିଳ୍ପୀ କମଲ ଖାନ, ଗୀତିକାର ରଜତ ଅରୋରା, ସଙ୍ଗୀତ ନିର୍ଦ୍ଦେଶନା ବିଶାଲ ଏବଂ ଶେଖର।

ପ୍ରଚାର କଲୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ଆମ ପରବର୍ତ୍ତୀ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: ଯେତେବେଳେ ଭାରତ ଭୂମିରେ ଧର୍ମରେ ଗ୍ଲାନି ଦେଖାଯାଏ, ଅଧର୍ମର ମାତ୍ରା ବଢିଯାଏ, ସେତେବେଳେ ସାଧୁମାନଙ୍କୁ ପରିତ୍ରାଣ କରିବା ପାଇଁ, ଦୁଷ୍ଟମାନଙ୍କୁ ନିବାରଣ କରିବା ପାଇଁ ଏବଂ ଯୁଗେ ଯୁଗେ ଭାରତୀୟ ସନାତନ ଧର୍ମକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଏହି ପୃଥିବୀରେ ଭଗବାନ ଅବତୀର୍ଣ୍ଣ ହୁଅନ୍ତି। ସେଇଥିପାଇଁ ତୁଳସୀଦାସ ମହାତ୍ମା ରାମଚରିତ ମାନସରେ ହିନ୍ଦୀ ଭାଷାରେ ଲେଖିଲେ,
1: ଲେଖିଲେ
0: ଜବ ଜବ ହୁଇ ଧର୍ମ ପିହାନି,
2: ଜବ ଜବ ହୁଇ ଧର୍ମ ପିହାନି,
0: ବାଡ଼ଇ ଅସୁର ଧମ ଅଭିମାନି,
2: ବାଡ଼ଇ ଅସୁର ଧମ ଅଭିମାନି,
0: କରହି ଅନୀତି ଜବ ନହି
2: ବରାନି, କରହି ଅନୀତି ଜବ ନହି ବରାନି,
0: ଭରତି ବିପ୍ରଧେ
2: ସୁର ଧରାନି, ଭରତି ବିପ୍ରଧେ ସୁର ଧରାନି,
0: ସବ ତବ ଧରି ହରି ମାନୁଜ ଶରୀରା,
2: ତବ ତବ ଧରି ହରି ମାନୁଜ ଶରୀରା,
0: ହରହି କୃପା ନିଧି ସଜ୍ଜନ ପିରା,
2: ହରହି କୃପା ନିଧି ସଜ୍ଜନ ପିରା।
0: ତେବେ ଯାହା ଏଇ ଯୋଉ ଦଶାବତାର ଭଗବାନଙ୍କର ଏଇ ଦଶାବତାର ଜୟଦେବଙ୍କର ବର୍ଣ୍ଣନା କ୍ରମେ ମୀନ କଚ୍ଛପ ବରାହ ନୃସିଂହ ବାମନ ପରଶୁରାମ ରାମ ବଳରାମ ବୁଦ୍ଧ ଏବଂ କଳ୍କି ଏଇ ଦଶାବତାର ମୂଳରେ ଆମର ନିହିତ ଅଛି ଏକ ପୌରାଣିକ କିମ୍ବଦନ୍ତୀ। ଆଜି ଆମର ଆଲୋଚ୍ୟ ବିଷୟ ହେଲା ସେଇ ଭକ୍ତିର ସହ ଆଧାରିତ ଅମ୍ବରୀଶ ଉପାଖ୍ୟାନ।
1: ଭଲ ବିଷୟଟା ତେବେ ତାହେଲେ ଆରମ୍ଭ କରନ୍ତୁ ଆଉ
0: ବହି।

0: କଳକଳନାଦିନୀ ଅମନ୍ଦଗାମିନୀ ଯମୁନା ନଦୀ ଭାରତର ଉତ୍ତର ଦିଗରେ ପ୍ରବାହିତ ଏହି ଯମୁନା ନଦୀକୁ ସ୍ନାନ ସରିବା ପାଇଁ ଯାଇଛନ୍ତି ଅଯୋଧ୍ୟାର ରାଜା ଭକ୍ତ ଅମ୍ବରୀଶ। ଏକାଦଶୀ ଉପବାସ ବ୍ରତ ପରେ ଦ୍ୱାଦଶୀ ପାରଣା ବିଧାନ ପୂର୍ବରୁ ସ୍ନାନାଦି ନିତ୍ୟକର୍ମ ସମାପନ କରିବା ପାଇଁ ଯମୁନା ନଦୀକୁ ଯାଇଛନ୍ତି ରାଜା ଅମ୍ବରୀଶ। ଯେତେବେଳେ ସେ ସ୍ନାନ ସାରିଲେ ସେତେବେଳେ ବେଳ କେତେ
1: କେତେ ସମୟ
0: ଅରୁଣ ଉଦୟ ସମୟ ଦେଖିଲେ ଏତତ୍ତର୍କୟ ଚକ୍ରବାକ ହୃଦୟ ଶ୍ୱାସାୟ ତାରା ଗଣେ ଗ୍ରାସାୟ ସ୍ଫୁରବିନ୍ଦୁ ମଣ୍ଡଳ ପରି ହାସାୟ ଭାଷାନିଧି କାନ୍ତାକୁଚ କୁମ୍ଭ କୁଙ୍କୁମ ରସ ନ୍ୟାସାୟ ପଙ୍କେରୁ ଲାସାୟ ସ୍ଫୁଟ ବୈର କୈରବ କୁଳ ତ୍ରାସାୟ ବିଦ୍ୱତେ ଚକ୍ରବାକ ଚକ୍ରବାକୀଙ୍କର ହୃଦୟକୁ ଆଶ୍ୱାସନ ଦେବା ପାଇଁ ତାରାଗଣକୁ ଗ୍ରାସ କରିବା ପାଇଁ ହିନ୍ଦୁ ମଣ୍ଡଳକୁ ପରିହାସ କରିବା ପାଇଁ ଏବଂ ଦିଗଙ୍ଗନା ମାନଙ୍କର କୁଚକୁମ୍ଭ ଉପରେ କୁଙ୍କୁମ ରସକୁ ବୋଳି ଦେବା ପାଇଁ ପଙ୍କରୁ ଯେ ପଦ୍ମକୁ ଉଲ୍ଲସିତ କରିବା ପାଇଁ ଏବଂ କୁମୁଦିନୀ କି ଭୀତ ପ୍ରସ୍ତ କରିବା ପାଇଁ ସୂର୍ଯ୍ୟ ଉଦୟ ହେଲେ ଇଣେ ମହାରାଣୀ କରିଛନ୍ତି କଣ ନା ଅତିଥି ଅର୍ଚ୍ଚନ ଦେବତା ପୂଜନ ସାରିଥିଲେ ତଥାପି କିଏ ବା ଅତିଥି ଆସିଲେ ଛାଡ଼ିବେ କି ଜାଣି ଜାଣି ରାଜଦ୍ୱାର ଅତିଥି ମାନଙ୍କ ପାଇଁ ସବୁବେଳେ ଉନ୍ମୁକ୍ତ। ଆମର ଭାରତୀୟ ଆର୍ଯ୍ୟ ସଂସ୍କୃତି ସନାତନ ଧର୍ମ ପ୍ରମାଣ କରେ ଝେତ ଅରା ଅରାବ ପୂଚିତଙ୍କର ଆତିଥ୍ୟ ଗୃହ ମାଗତେ ହେ ତୁମ ପାର୍ଶ୍ୱଗତା ଛାୟାରତି ଶତ୍ରୁ ହେଲେ ମଧ୍ୟ ସେ ଯଦି ଅତିଥି ଭାବରେ ଗୃହକୁ ଆସିଲା ତାକୁ ଯଥାବିଧି

0: ସମ୍ମାନ ପ୍ରଦର୍ଶନ କରିବା ଉଚିତ। ପୁଣି ଲେଖିଲେ
1: ଉତ୍ତମ
0: ଗୃହ ଆଗତେ ପୂଜନୀୟ ଯଥା ସର୍ବଦେବ ମୟତିଥି। ଉତ୍ତମ ବର୍ଣ୍ଣର ଲୋକ ଗୃହକୁ ତଥାକଥିତ ସମାଜର ଯଦି ଅସବର୍ଣ୍ଣ ଲୋକ ଅତିଥି ଭାବରେ ଆସିଲା ତାହେଲେ ଯେହେତୁ ଅତିଥି ସର୍ବଦେବ ଗୃହସ୍ଥ ତାର ପଦ ପୂଜା କରିବା ଉଚିତ।
1: ଆଚ୍ଛା
0: ଏଇ ସମୟରେ ଘଟଣା ହେଇଛି କଣ? ରାଜା ଅମ୍ବରୀଶ ପାରଣା ବିଧାନ କରିବା ପାଇଁ ଯାଉଛନ୍ତି, ସ୍ନାନ ସାରି ଫେରି ଆସିଛନ୍ତି, ରାଣୀ ପାରଣା ସଜାଡୁଛନ୍ତି। ଶୁଭିଲା

ସମୟରେ ରାଜଦ୍ୱାରରେ ଶୁଣାଗଲା ଅମ୍ବରୀଷ ମୁଁ ତିନି ଦିନର ଭୋକିଲା ଅତିଥି, ତିନି ଦିନ ହେଲା କିଛି ଖାଇ ନାହିଁ, ମୋତେ ଖାଇବାକୁ ଦିଅ। ଅତିଥିଙ୍କର ପାଦ ପୂଜା ପର୍ଯ୍ୟନ୍ତ ଅପେକ୍ଷା କରିନାହାନ୍ତି ଅତିଥି। ଅତିଥି ହଠାତ୍ ପହଞ୍ଚିଗଲେ ରାଜାଙ୍କର ପାଠ ଅଗଣା ମଧ୍ୟ। ରାଜା ବିଧୁ ମୁଖେ ରାହୁ କି ଆସିଗା।

ଦ୍ରୌପଦନରେ ଗଠିତ ଦୁର୍ବାସଙ୍କର ତନୁ ଆସି ପହଞ୍ଚିଗଲେ ରାଜାଙ୍କର ପାଟଗଣା ମହର୍ଷି ଦୁର୍ବାସଙ୍କୁ ଯେମିତି ଦେଖିଛନ୍ତି ରାଜ ଦମ୍ପତି ପ୍ରଣାମ

ରାଜା ପାଦାସନ ପ୍ରଣାମ ଅର୍ପଣ କରୁ କରୁ ମୋର ସେ ଦୁର୍ବାସ ଆଗିଗଲେ। କହିଲେ ରାଜା ରଖ ସେ ପାଦାସନ, ମୋର ସେ ସମସ୍ତ କୌଣସି ଆବଶ୍ୟକ ନାହିଁ। ମୋର ଆବଶ୍ୟକ ଅନ୍ନ ଖାଦ୍ୟ ପାଦ୍ୟ।

0: ଦବଡ଼ା ଉଠୁ
1: ମୂଳରାଜନ ରେ ମୂଳରାଜନ
0: ଗୋଟି ଆସିଲାଣି କାଳ
1: ମୂଳରାଜନ ରେ ମୂଳରାଜନ
2: ଦୁର୍ବାସାଙ୍କର ଏ ପ୍ରକାର ଭାବ ଦେଖି ରାଜା ରାଣୀ କରଧୂଳି କୃତାଞ୍ଜଳି ପୁତ୍ରରେ କହିଲେ କଣ।

0: ବାହାରିଛି, ସବୁ ସଜ୍ଜିତ ହେଇଅଛି। ଆପଣ ବର୍ତ୍ତମାନ ଭୋଜନକୁ ଗମନ କରନ୍ତୁ। ହଠାତ୍ ମନେ ପଡିଗଲା ଦୁର୍ବାସଙ୍କର, ଏ ପର୍ଯ୍ୟନ୍ତ ମୁଁ ସ୍ନାନ ସାରିନି।
1: ନା ନା ନା
0: କହିଲେ ଅମ୍ବରୀଶ, ମୁଁ

ଭାଷା ସର୍ବଜ୍ଞ ସର୍ବଜ୍ଞତା ବଳରେ ଜାଣିପାରିଲେ ରାଜା ମତ ଅବହେଳା କରି ତାର ପାରଣା ବିଧାନ ଶେଷ କରିଦେଇଛି। ପ୍ରକମ୍ପିତ ହେଲା ତନୁ, ପ୍ରଚଣ୍ଡ କୋପ ଆସିଗଲା ମନରେ, କହିଲେ ଅତିଥିଙ୍କ ବେହେଳା ଏ ରାଜଧର୍ମର କଳଙ୍କ, ଜାଳ

ରାଜସୁ ଶିରରେ ବହନ କରି ଏ ଜଗତକୁ ରକ୍ଷା କରୁଛି, ଏ ଜଗତକୁ ମୁଁ ସୃଷ୍ଟି କରୁଛି, ମୁଁ ତାରି ଶକ୍ତିକୁ ରକ୍ଷା କରିବି, ତା ଅସମ୍ଭବ ଅସମ୍ଭବ, ତୁମେ ଫେରି ଯାଅ। ପହଞ୍ଚିଗଲେ ବ୍ରହ୍ମାଙ୍କଠାରୁ ଫେରି ବାଧ୍ୟ ହେଇ ଶିବଙ୍କ ନିକଟରେ ପହଞ୍ଚିଲେ। ଦୁର୍ବାସା କହିଲେ, ହେ ଦେବଦେବ ଶଙ୍କର ରକ୍ଷା କର, ରକ୍ଷା କର। ଶିବ ତାହିଁ ଦେଖିଦେଲେ ଆସୁଛି, ଆସୁଛି ସୁଦର୍ଶନ। କହିଲେ, ଦୁର୍ବାସା ମୋ ପାଖରୁ ଚଞ୍ଚଳ ଯାଅ, ଚଞ୍ଚଳ ଚାଲି ଯାଅ। ନାହଂ ବିପ୍ରବି ଭୁର୍ବେଷ୍ଟ ପୀଡା ବିନାଶନେ ଲାଞ୍ଚ ମାଞ୍ଚ କ୍ଷଣାର୍ଧେ ଚକ୍ରଭସ୍ତୁ କରି ସେତି। ବୋଲେ ତୁମକୁ ମୋତେ ଉଭୟ ସେ ଚକ୍ର ଭସ୍ମ।

ମୁଁ ତୁମକୁ ରକ୍ଷା କରିପାରିବିନି, ତୁମେ ଚାଲିଯାଅ। ବ୍ରହ୍ମା ଶିବଙ୍କ ଠାରୁ ନିରାଶ ହେଲା ପରେ ବାଧ୍ୟ ହୋଇ ପହଞ୍ଚିଗଲେ ଭଗବାନ ବିଷ୍ଣୁଙ୍କ ନିକଟରେ ଦୁର୍ବାସା। କହିଲେ ନାରାୟଣ ମୋତେ ରକ୍ଷା କର, ରକ୍ଷା କର। ବିଷ୍ଣୁ ହସିଦେଲେ, କହିଲେ ଦୁର୍ବାସା ତୁମେ ମୋତେ ଏପର୍ଯ୍ୟନ୍ତ ଚିହ୍ନିଲ ନାହିଁ। ଥରେ ପରା ମୁଁ ନାରଦଙ୍କୁ କହିଥିଲି, ନା ହମ୍ କି ସ୍ଥାନୀ ବୈକୁଣ୍ଠେ।

ଭକ୍ତ ମାନେ ମୋର ନାମ ଦଉଛି ଗାନ କରନ୍ତି ଦଉଛି ଶ୍ରବଣ କରନ୍ତି ମୁଁ ସେଇଠି ଥାଏ ବୈକୁଣ୍ଠ ନ ଥାଏ ଏବେ ମଧ୍ୟ ତୁମକୁ କହୁଛି ଦୁର୍ବାସା ଅହଂ ଭକ୍ତ ପରାଧୀନ ଅହଂ ଭକ୍ତ ସଶାସକ ଶରଣ ମୁଁ ଯାଇ ଭକ୍ତ କରିଛି ବିଷ୍ଣୁଙ୍କ ଠାରୁ ଏ କଥା ଶୁଣିବା ପରେ ଦୁର୍ବାସା ପହଞ୍ଚିଲେ ରାଜା ଅମ୍ବରୀଶଙ୍କ ନିକଟ।

ପ୍ରକାରର ଭିକର ଆର୍ତ୍ତନାଦ ଶୁଣି ଅମ୍ବରୀଶ ଆଖି ମୋଡି ଚାହିଁଲେ। ମାରିଆ ଶ୍ରୀ ସୁଦର୍ଶନ ନିକଟରେ ଅଛନ୍ତି ଦୁର୍ବାସା କହିଲେ, ସୁଦର୍ଶନ ମହାଭାଗ ସଦା କେଶବ ବଲ୍ଲଭ ପାହି ପାହି ପାହି ପ୍ରାଣ ମାତ୍ର ଶେଷ ଦିଗତମ। ସୁଦର୍ଶନ ଯେତେବେଳେ ଅମ୍ବରୀଶଙ୍କ ଠାରୁ ଏହି ପ୍ରକାର ରୂପ ଶୁଣିଲା।

ଆପଣ ଯେତେବେଳେ ଅନ୍ତର୍ଧାର ହେଇ ଦୁର୍ବାସକୁ ପ୍ରକୃତିସ୍ଥ ହେଲେ ନିଶ୍ୱାସ ମାରିଲେ ତେଣୁ ଅମ୍ବରୀଷ ଯୋଗୁଁ ମୁଁ ଏତେ କଷ୍ଟ ଭୋଗିଲି। ଅମ୍ବରୀଷ ଅମ୍ବରୀଷ ମୁଁ

ତେଣୁ ଦୁର୍ବାସନ୍ତର୍ଧ୍ୟାନ ହେଲା ପରେ ଅମ୍ବରୀଶ ଧ୍ୟାନ କଲେ ନାରାୟଣ।

ତାଙ୍କର ଧ୍ୟାନରେ ବୈକୁଣ୍ଠର ସିଂହାସନ କମ୍ପୁଥିଲା। ସବୁ ସେ ଅନ୍ତର୍ଯ୍ୟାମୀ ନାରାୟଣ ଭକ୍ତର ଅନ୍ତର କଥା ଯାଇ ଜାଣିପାରନ୍ତି। ଆଚ୍ଛା ବୁଝିଲେ।

ତୁମେ ଯେତେଥର ଜନ୍ମ ଗ୍ରହଣ କରିବ ତୁମରି ପାଇଁ ମୁଁ ମଧ୍ୟ ଅବତାର ହେବି ତୁମକୁ ପ୍ରତ୍ୟେକ ଥର ଉଦ୍ଧାର କରୁଥିବି ଗଠ ଗଠା ଯ ବୈକୁଣ୍ଠ।

ଲୋକଗୀତ କ୍ରମରେ ପ୍ରଚାର କଲୁ ପାଲା, ପରିବେଷଣ କଲେ ସୁଦର୍ଶନ ମହାନ୍ତି ଏବଂ ସାଥୀମାନେ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ବର୍ତ୍ତମାନ ସମୟ ହେଉଛି ଶୁଣିବା ପାଇଁ ଲୋକଗୀତ କ୍ରମରେ ଦାସକାଠିଆ ଗୀତ। ପରିବେଷଣ କରିଛନ୍ତି ରାମହରି ପାଢ଼ୀ ଏବଂ ରବିନାରାୟଣ ଶତପଥୀ। ଶୁଣିବା ଲୋକଗୀତ କ୍ରମରେ ଦାସକାଠିଆ ଗୀତ।

0: ବୁଝିଲୁ ନା ବାବୁ?
1: ବୁଝିଲି
0: କିରେ କଣ ବୁଝିଲୁ?
1: ଜଗତ ଜନନୀ ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କ ପଦେ ଜଣାଣ କଲେ
0: ବାବୁ।
1: ହଁ,
0: ଯଦି ଜଗତର ମା ବୋଲି ଜଣାଣ ଟିଏ କହିଲେ ଜଗତର ବାପାଙ୍କୁ ପଦେ ଜଣାଣ କରିବା କଥା ନୁହେଁ କି?
1: ମା ବାପାଙ୍କୁ ଛାଡିକି କୋଉ ସନ୍ତାନର ମଙ୍ଗଳ ଅଛି କି? ହେ,
0: ପୁରାଣରେ ଲେଖା ଅଛି,
1: ପିତା ମାତା ସୁକୃତରୁ ପୁତ୍ର ହୁଏ, ସୁଖୀ ପୁତ୍ର ଯେବେ ସୁଖୀ ହୁଏ କୁଳ ଧର୍ମ ରଖି।
0: ସେଇ ପ୍ରଥାରେ ପଦେ ଭଗବାନଙ୍କର ଜଣାଣକୁ ଲକ୍ଷ୍ୟ କର।
1: ଆଚ୍ଛା।

0: ବାବୁରେ
1: ଆଚ୍ଛା
0: ଗୋଟିଏ କଥା ଶୁଣିଲୁ ତ
1: ସତ୍ୟଯୁଗର ଗୋଟେ କଥା ମନକୁ ଆସିଲା ହେ
0: ଯେଉଁ ପାଦ ଲାଗି ଦାନୀ ବଳି ରାଜା
1: ସତ୍ୟଯୁଗରେ ବଳି ରାଜା ଦାନ ଦଉଥିଲେ
0: ଦାନ ଦେଇ ଦାନୀ ହେଲେ
1: ହେଲେ ସତ୍ୟଯୁଗରେ ଭଗବାନ ବାମନ ରୂପରେ ଦାନ ମାଗିଥିଲେ
0: ତ୍ରେତୟା ଯୁଗରେ ଦାନବୀର ହେଲେ ହରିଶ୍ଚନ୍ଦ୍ର
1: ସେଇ ପ୍ରଭୁଙ୍କର ନଟକୁଟ
0: ମାତ୍ର ଜାଣିଥା ବାବୁ ଦ୍ଵାପରରେ
1: ଦ୍ଵାପରରେ ସେମିତି କିଏ ଦାନ ଦେଇଛି କି
0: ଆରେ ଜାଣିନୁ
1: କଣ
0: ମହାଭାରତରେ ଅଛି ପରା ମହାଦାନୀ କର୍ଣ୍ଣ ଦାନ ଦେଇ ଦେଇ ମହାଦାନୀ ହେଇଗଲେ
1: ହେଲେ ଜଣେ ଦାନୀ ଜଣେ ଦାନବୀର ଇଏ ହେଲେ ମହାଦାନ
0: ମହାଦାନୀ
1: ଆଚ୍ଛା ଏ ମହାଦାନୀ କଥା ଟିକେ କହୁନ ଶୁଣିବା
0: ଶୁଣ
1: ହଉ
0: ଅଗସ୍ତି କହୁଛନ୍ତି ବୈବସ୍ପତ ଶୁଣୁଛନ୍ତି ପୁରାଣର ପର୍ଯ୍ୟାୟ
1: ଆଚ୍ଛା ଆଚ୍ଛା
0: କଣ କହିଲେ ଗଙ୍ଗା ଯମୁନା ସରସ୍ୱତୀ

0: ବୈବସ୍ପତ ପଚାରିଲେ ହେ ମହର୍ଷି,
1: ମହାଦାନୀ କର୍ଣ୍ଣ ବୋଲି ଯୋଉ କର୍ଣ୍ଣଙ୍କର ଡିଣ୍ଡିମ ବାଜିଲା,
0: ଏପରି କଣ ମହତ୍ତ୍ୱ ଦାନ ଦେଲେ ଯେ ତାଙ୍କ ନାମରେ ଡିଣ୍ଡିମ ବାଜୁଛି?
1: କେମିତି ସେ ଜଣେ ଆଦର୍ଶ ପୁରୁଷ ହେଲେ?
0: ଅଗସ୍ତି ବୁଝେଇଲେ,
1: ଆଚ୍ଛା
0: ଅଙ୍ଗ ଦେଶ ନ

0: ବିପ୍ର
1: କି ଭାଗ୍ୟ ମୋର,
0: ଆଜି ତ ଦାନ ଦେବାର ବେଳ ଗଡି ଯାଇଛି, ଆଉ ସେ ବେଳ ନାହିଁ।
1: ଆମ କାର୍ଯ୍ୟାଳୟ ବନ୍ଦ ହେଇଗଲା, ଆସନ୍ତା କାଲି ବୁଝିବା ତମ କଥା।
0: ଏଣୁ ଆଜି ମୋର ପୁରା ଆତିଥ୍ୟ ଗ୍ରହଣ କରନ୍ତୁ।
1: କାହିଁକି ନା ଆଜ୍ଞା ଗୋଟେ କଥା ଅଛି।
0: କଣ?
1: ଇଏ ତ କହିଲେ ଆଜି ମୋର ଦାନ ଦେବା ସମୟ ଗଡିଗଲା।
0: ଗଡିଗଲାଣି
1: ହେଲେ ସମୟର ଗୋଟେ ସୀମା ମଧ୍ୟ ରହିଛି, ଯୋଉ ଦାନ ସୀମା ଭିତରେ
0: ସୀମା ଭିତରେ ଏକା ଦେବା କଥା।
1: ଆଉ ଗୋଟେ କଥା ପୂର୍ବାଚାର୍ଯ୍ୟ ମାନେ ଲେଖିଛନ୍ତି।
0: କଣ?
1: ଗୁରୁ ଅଗ୍ନି ଦ୍ୱିଜାତି ନାଙ୍ଗ ବର୍ଣ୍ଣା ନା ବ୍ରାହ୍ମଣ ଗୁରୁ।
0: ଆଚ୍ଛା,
1: ପତିରେକ ଗୁରୁ ସ୍ତ୍ରୀ ନାଙ୍ଗ ସର୍ବତ ଅଭ୍ୟାଗତ ଗୁରୁ।
0: ସବୁଠାରୁ ଅଭ୍ୟାଗତ ଗୁରୁ ଠାରୁ ବଳି ଗୁରୁ ଆଉ ନାହାନ୍ତି।
1: ଅଭ୍ୟାଗତ ଇଏ ତ ସହଜେ, ବ୍ରାହ୍ମଣ ବ୍ରାହ୍ମଣ ହେଲେ ଚାରି ଜାତିର ଗୁରୁ।
0: ବୁଝିଲୁ?
1: ଆଚ୍ଛା,
0: ସେତେବେଳେ ଭଗବାନ କଣ କହିଲେ?
1: ଆଚ୍ଛା
0: କହନ୍ତି ଶ୍ରୀ

0: ନରପତି
1: ଆଚ୍ଛା
0: ଯଦି ବିପ୍ରଙ୍କୁ ତୋଷିବ ତାହେଲେ ଆମକୁ ଆମିଷ ଭୋଜନ ଦେଇ ତୃପ୍ତି ଦେଇପାରିବ ତ?
1: ହଁ ହଁ, ଇଏ ବୋଧେ ଆମିଷ ଖିଆ ବ୍ରାହ୍ମଣ।
0: ଆରେ ତାହା ନୁହେଁ, ପରୀକ୍ଷା କରିବା ପାଇଁ ଯାଇଛନ୍ତି ଯେତେବେଳେ।
1: ସତ କଥା,
0: ସବୁଯାକ ସେ ପରୀକ୍ଷା କରିବେ।
1: ହଁ ହଁ,
0: କର୍ଣ୍ଣ।

0: କର୍ତ୍ତବ୍ୟ ମୁଁ ପାଳନରେ କେବେ ଅବହେଳିତ ହେବି ନାହିଁ।
1: ତେଣୁ ମନୁଷ୍ୟ ଯଦି ସଂସାରରେ ଜନ୍ମ ହେଇଛି,
0: ହଁ,
1: ନିଜ କର୍ତ୍ତବ୍ୟକୁ ନିଜେ କେବେ ହେଲେ ଅବହେଳିତ କରିବା ଆବଶ୍ୟକ ନାହିଁ।
0: ଅବହେଳିତ ହେଲେ ଜାଣିଥା ତାର କର୍ମମୟ ଜୀବନରେ ବାଧା ପ୍ରାପ୍ତ ହେଲା।
1: କର୍ଣ୍ଣ କହିଲେ, ପ୍ରଭୁ ଆପଣ ଆମିଷ ଖାଇବେ ତ, ମୁଁ ସୈନ୍ୟମାନଙ୍କୁ ଆଦେଶ ଦେଇଛି।
0: ନାରାୟଣ ଶୁଣିଦେଲେ, ନାରାୟଣ କହିଲେ, କର୍ଣ୍ଣ ସେପରି ଆମିଷ ଖାଇବିନି।
1: ଆଉ
0: ନାରାୟଣ

0: ଶ୍ୟାମ।
1: କର୍ଣ୍ଣ କହିଲେ, ହେ ବ୍ରାହ୍ମଣ,
0: ଆପଣ ମଣିଷ ମାଂସ ଖାଇ ବୋଲି କହୁଛନ୍ତି?
1: ଯଦି କହିଲେ ମଧ୍ୟ ବିନା ଦୋଷରେ ଜଣେ ନରକୁ ମୁଁ ସଂହାର କରିବାଟା କଣ ମୋର ରାଜକୀୟ ଧର୍ମରେ ଧର୍ମ ହବ କି?
0: ମୁଁ ତ ଆଜି ପର୍ଯ୍ୟନ୍ତ ସେମିତି ପାପ କେବେ ଆଚରଣ କରିନି।
1: ଯେମିତି ଶୁଣିଦେଲେ ଭଗବାନ।
0: ଆଚ୍ଛା
1: କଣ କହିଲେ କର୍ଣ୍ଣଙ୍କୁ ବୁଝିଲୁ?
0: କଣ?
1: ନାରାୟଣ କହୁଛନ୍ତି କ

0: ଭଗବାନ କହିଲେ ଯେବେ ସତ୍ୟ କରି ସତ୍ୟକୁ ଲଙ୍ଘନ କଲ।
1: ମତେ ପଚାରିଲ ମାଂସ ଖାଇବା କଥା, ମୁଁ ତ ହଁ କଲି। ନର ମାଂସ ମୁଁ ମାଗୁଛି, ମତେ ନର ମାଂସ ଦିଅ।
0: ଆତ୍ମା ଶୁଦ୍ଧି ଯେବେ ତୁମର ନାହିଁ, ତାହେଲେ ରହିବା ମୋର ଉଚିତ ନୁହେଁ।
1: ଦବା ପାଇଁ ସତ୍ୟ କରିଛ, ଡରୁଛ କାହିଁକି?
0: ଯେତେବେଳେ ଶୁଣିଦେଲେ କର୍ଣ୍ଣ ତ ଡରିବା ବ୍ୟକ୍ତି ନୁହନ୍ତି।
1: କିନ୍ତୁ ଆଉ ଗୋଟେ ଡର ଲାଗିଥିବ।
0: କଣ?
1: ମଣିଷ କୋଉଠୁ ମାରିଲେ ସିନା ଆଙ୍କୁ ଦେବେ।
0: ସେତେବେଳେ କର୍ଣ୍ଣ କଣ କଲେ ବୁଝିଲୁ?
1: ହଁ,
0: ବିଶି।

0: ଅଛି ଲୁନା ବାବୁ।
1: ଆଚ୍ଛା
0: ପୁଅ ବିଶିକେଶନ କୁ କର୍ଣ୍ଣ କହିଲେ
1: ବାପାରେ ଆଜି ତ ଅତିଥି ଆମ ଘରେ ବ୍ରାହ୍ମଣ,
0: ତାଙ୍କ ପାଇଁ ସବୁ ବ୍ୟବସ୍ଥା କର।
1: ଦେଖ ଦେଖ କେମିତି ପୂର୍ବର କେମିତି ପୁଅ କେମିତି ବାପା
0: ଜାଣିଥା।
1: ହଁ ହଁ ହଁ
0: ଭଗବାନ ଟିକେ ମୁରୁକି ମୁରୁକି ହସି ଦେଲେ,
1: ପୁଅକୁ ବାପା ଆଦେଶ ଦଉଛନ୍ତି
0: ଦଉଛନ୍ତି।
1: ହଁ
0: ସେଇଟା ଭଗବାନ କଣ କହିଲେ,
1: କଣ
0: କହିଲେ, ହେ କର୍ଣ୍ଣ
1: ଟିକେ ଶୁଣ।

0: ଆମେ ଯେହେତୁ ନରସିଂହ ବୈଦି ସେହିପରି ବିପ୍ରଙ୍କୁ ଯଦି ଛେଦନ କଲେ ସିନା ମୁଁ ଖାଇବି,
1: ସେମିତି ଗୋଟେ ଭଲ ମାଂସ ହେଲେ ଏକା ମୁଁ ଖାଇବି।
0: ଯେମିତି ଶୁଣିଦେଲେ ରେ ବାବୁ,
1: ପୂର୍ବୃତ ପଦରେ କହିଥିଲେ ହରିପ୍ରଭୁ ତୋଷ ହେଇଥିଲେ ରୁଧିର ପିଇକିରି ହିରଣ୍ୟକଶିପୁର ବୋଲି।
0: ଆଉ ଥରେ ଏବେ କର୍ଣ୍ଣ ପଚାରିଲେ, କର୍ଣ୍ଣ

0: ବର
1: ଭଗବାନ କହିଲେ ହେ ଅଙ୍ଗନର ବର କର୍ଣ୍ଣ
0: କେମିତି ଜିନିଷ ମୁଁ ଖାଇବି ଟିକେ ଶୁଣିବ
1: ମୋର ମନ କଥା ଶୁଣିଲେ ତୁମେ ଭୋଜନ ଦବ ତ
0: ଆଚ୍ଛା
1: କଣ କହିଲେ
0: ହଁ।

0: ରେ ବିଧାତା କେଡ଼େ ବଡ ଦଶାଟିଏ ଆଣିଦେଲୁ ବାପ ମାଙ୍କୁ।
1: ହଇ ଆଜିକାଲି ଯୁଗରେ ଏମିତି ବ୍ରାହ୍ମଣଙ୍କୁ ଘରେ ରଖନ୍ତେ କି ହେ,
0: ଦେଖିଲୁ କି ରେ
1: କେମିତି ପରୀକ୍ଷକ ବ୍ରାହ୍ମଣଙ୍କୁ କେମିତି ପରୀକ୍ଷା ଦେବା ପାଇଁ ପରୀକ୍ଷାର୍ଥୀ ହଉଛନ୍ତି ରାଜା।
0: ଜାଣିଥା ସେତିକି ନାହିଁ, ବାପା ଯେମିତି ପୁଅ କେମିତି ଟିକେ ଲକ୍ଷ୍ୟ କରେ।
1: କେମିତି?

0: ହେବାପା
1: ଆଚ୍ଛା
0: ସତ୍ୟକୁ ଲଙ୍ଘିବ ପିତା ପୁରାଣରେ ନାହିଁ ମୋତେ ମାରି ବିପ୍ରେ ଦିଅ ହରଷିତ ହୋଇ
1: କେମିତି ପିଲା ସିଏ ଦେଖ
0: ଦେଖିଲୁ ତ
1: ଆଜିକାଲି ଯୁଗରେ ଏମିତି ପିଲା କୋଉ ବାପାକୁ କହିବ କି ହେ
0: ଆରେ ବାବୁ ଆଜିକାଲିର ପିଲା ଆଗର ପିଲା
1: ଆଜିକାଲିର ଡାବା ମରା ପିଲା
0: କଣ ଉଲ୍ଲାଟା ପରି କହୁଛୁ ରେ
1: ପୂର୍ବର ମାତୃସ୍ତନ୍ୟ ପାଳନ କରିବା ପିଲା ଦେଖୁନ ବର୍ତ୍ତମାନ ବିଶ୍ୱ ବ୍ରହ୍ମାଣ୍ଡରେ ମାତୃସ୍ତନ୍ୟ ପାଳନ ଦିବସ ପାଳନ ସପ୍ତାହ ପାଳନ ହଉ
0: କେଡ଼େ ବଡ଼ କଥାଟିଏ
1: ଆଜିକାଲି ପ୍ରକୃତ ମାତୃସ୍ତନ୍ୟ ପାଳନ ଆଉ କୋଉ ପିଲା କରୁଛନ୍ତି ନା ସଦ୍ଜ୍ଞାନ ପାଉଛନ୍ତି
0: ଏଣୁ ମାତୃସ୍ତନ୍ୟ ପାଳନ କରିବା ସନ୍ତାନର ବୁଦ୍ଧିଟା କେଡ଼େ ବଡ଼ ଦେଖିଲୁ ତ
1: ସତ୍ପଥର ପଥିକ ତେଣୁ ଡାବା ମରା ପିଲା କରିବା ପାଇଁ ଚେଷ୍ଟା ନ କରିକି ମାତୃସ୍ତନ୍ୟ ପାଳନ କଲେ ତାର ମଙ୍ଗଳ ଅଛି
0: କି ହଁ ହଁ ବୁଝିଲୁ ନା ବାବୁ
1: ଆଚ୍ଛା
0: ବସିଲା

0: ଆପଣ ସତ୍ୟ କରିଛନ୍ତି, ମୁଁ ସତ୍ୟ କରିଛି, ଦାନ ଦେବି, ପୁଅକୁ ହାଣିବି, ଆପଣ ପୁଅର ମାଂସ ଖାଇବି।
1: ମୋର କର୍ତ୍ତବ୍ୟ ଦେଖନ୍ତୁ।
0: ଆଚ୍ଛା ଆଚ୍ଛା,
1: କଣ କହିଲେ?
0: ବ୍ରାହ୍ମଣ ଦେଖିବାଟା ଦୂରେ ଥାଉ, ସଂସାର ଦେଖୁଛି ଶୁଣୁଛି।
1: ଏଡ଼େ ବଡ଼ କଥାଟିଏ।
0: ହଁ,

0: ଆରେ ବାବୁ
1: ଆଚ୍ଛା ଆଚ୍ଛା
0: ମା ଭାବିଲେ ବିପ୍ରଙ୍କୁ ତୋଷିବା ପରେ
1: ହେଲା
0: ଶିରଟାକୁ କାଢି ଦେଖି ଟିକେ ଆଖିରୁ ରୁଦି ଟୋପା ଲୁହ ଗଡେଇ ଦେବି।
1: କିନ୍ତୁ ପୂର୍ବରୁ ଗୋଟେ କଥା ବ୍ରାହ୍ମଣ କହିଛନ୍ତି ଆଜ୍ଞା, ଆପଣ ମାନେ ମନେ ରଖନ୍ତୁ।
0: କଣ
1: ବ୍ରାହ୍ମଣ କହିଛନ୍ତି? ବାପା ହାଣିବେ ପୁଅକୁ,
0: ହଁ
1: ମା ରାନ୍ଧିବେ,
0: ରାନ୍ଧିବେ
1: ସ୍ୱଚ୍ଛ ହୃଦୟରେ ରାନ୍ଧିବେ, ଆଖିରୁ ପାଣି ଟୋପାଟେ ଗଡିବନି,
0: ଗଡିବ ନାହିଁ,
1: ସ୍ୱଚ୍ଛରେ ପରଶିଲେ ସ୍ୱଚ୍ଛରେ ବ୍ରାହ୍ମଣ ଖାଇବେ।
0: ମାତ୍ର ଭଗବାନଙ୍କୁ ଲୁଚେଇଲେ ଲୁଚିବ କି ରେ ବାବୁ?
1: ମାତୃତ୍ୱ ସ୍ନେହ ତ, ମା କଣ କଲେ ମୁଣ୍ଡ ଟିକେ ଲୁଚେଇକି ରଖିଦେଲେ, ମାଂସ ଟିକେ ରାନ୍ଧିଦେଲେ,
0: ରାନ୍ଧିଦେଲେ
1: ଆହା।

0: ମାତୃବାବୁ ମନେ ରଖିଥା।
1: ରାଣୀ ମୁଣ୍ଡ ଟିକେ ମିଶେଇକିରି ପୁଣି ରାନ୍ଧିଲେ
0: ସେତେବେଳେ ରାଣୀଙ୍କର ହୃଦୟରେ ଭକ୍ତି ପଳି ଆସିଲାଣି। ଏ ଜଣେ ମହତ ପୁରୁଷ ଆସିଛନ୍ତି।
1: ମୁଁ ମୁଣ୍ଡଟା ଲୁଚେଇବାର ଯଦି ଜାଣିଗଲେ ଜଣେ ଦିବ୍ୟ ପୁରୁଷ ନିଶ୍ଚୟ ହେଇଥିବେ।
0: ସେତେବେଳେ ରୋଷେଇବାସ ସରନ୍ଦେ ଭଗବାନ କହିଲେ,
1: ଆଚ୍ଛା
0: ଚାରି ଭାଗ କରି ବାଢ଼।
1: ଇଏ ଟିକେ ଆଶ୍ଚର୍ଯ୍ୟ ହେଇଯାଇଥିବେ।
0: କର୍ଣ୍ଣ କହିଲେ, ପ୍ରଭୁ ଆମେ ପତି ପତ୍ନୀ ଦୁଇ, ଆପଣ ବିପ୍ର ତିନି।
1: ଦାଣ୍ଡରୁ ବାଡ଼ିଆର ପନ୍ଦେ ଦେଖିଲେ ତ ଆମେ ତିନି ଲୋକ, ଲେଖାକୁ ଆସୁଛେ ଚାରିଟା ପତ୍ର ପକେଇ କଣ ଆଉ ଗୋଟେ କାହାକୁ ଦବା କି?
0: କାହାକୁ ଦେବା?
1: ହଁ,
0: ଯେତେବେଳେ କହିଲେ
1: ଆହା
0: ହରି।

0: ଭଗବାନ କହିଲେ ତୁମେ ଆଗ ଭୋଜନ କଲେ ମୁଁ ଭୋଜନ କରିବି।
1: କାହିଁକିନା ମା ତ ଶିରୁଟାକୁ ଲୁଚେଇ ଦେଇକି ମୁଣ୍ଡଟାକୁ ଲୁଚେଇ ଦେଇଛନ୍ତି, ମାଂସ ରାନ୍ଧିକି ଆଣିକି ପରସି ଦେଇଛନ୍ତି।
0: ଏଣୁ କରି କହିଲେ ମୁଁ ଆଗ ଖାଇବି ନାହିଁ।
1: ଇଏ ତ ଠକ ସର୍ଦ୍ଦାର।
0: ହଇରେ ବାବୁ।

0: ମା ବାପା କାନ୍ଦି କାନ୍ଦି ଡାକିଲେ,
1: ହଁ ହଁ
0: ମାତ୍ର ଡାକିଲେ ଯେ ବାବୁ,
1: କାହିଁକି ନା
0: ଜଗତରେ ଏମିତି କୋଉ ବାପା ମା ଡାକିବେ ନାହିଁ।
1: ହଏ ଦେଖ,
0: ହଁ
1: ଚାରିଟି ପତ୍ର କରିକି ବାଢିବା ପାଇଁ କହିଲେ, ଚାରି ପତ୍ର ବଢା ହେଲା,
0: ହେଇଗଲା।
1: ଆଉ ପତ୍ର ଟିକେ କିଏ ଖାଇବ ବୋଲି ବାଢିଲେ,
0: ହଁ
1: ଡାକିଲେ
0: ହେଲା।
1: କିଏ କହିଲେ ତମ ପୁଅକୁ ଡାକ,
0: ଡାକ।
1: ହଏ ମାରିଛନ୍ତି ବାପା, ରାନ୍ଧିଛନ୍ତି ମା, ପୁଣି ପୁଅକୁ ଡାକ ବୋଲେ ବାପା ମାର ହୃଦୟ କଣ ନ ହଉଥିବ।
0: ସେଇଠି ମା ବାପା କାନ୍ଦି କାନ୍ଦି ଡାକିଲେ କଣ ଜାଣିଛୁ,
1: ହଁ
0: କହିଲେ ହଇରେ ପୁଅ
1: ଆସ ବୋଲି ଡାକିଥିବେ।

0: କଥା ଟି ଦେଖିଲୁଣି ନା ବାବୁ,
1: ମା ଟିକେ କାନ୍ଦି ପକେଇଲେ,
0: କାନ୍ଦି ପକେଇଲେ ଲୁହ ଆଉ ରହିବ କି ରେ,
1: ଆନନ୍ଦ ଲାଗୁଥିବ ଦୁଃଖ ଲାଗୁଥିବ,
0: ଏମନ୍ତ ସମୟ ପୁତ୍ର ମଣି ଧନୁଶର ଧରି
1: ମାତା ମାତାଙ୍କ ଚରଣେ କରିଲେ ଗୁହାରି,
0: ପ୍ରବେଶ ହେଇଗଲେ ବିଶିକେଶନ ସ୍ୱହୃଦୟରେ,
1: ଆଶ୍ଚର୍ଯ୍ୟ ହେଇଯାଇଥିବେ ପିତା ମାତା,
0: ହେବେନି କି
1: ହାଣିଥିଲେ ବାପା ରାନ୍ଧିଥିଲେ ମା, ପୁଣି ପୁଅ ଧନୁଷର ଧରି ଆସିକି ପହଞ୍ଚି ଯାଉଛି,
0: ସେତିକି କି ରେ, ଏହି କାଳେ ନାରାୟଣ ନିଜ
1: ରୂପ ହେଲେ
0: କର୍ଣ୍ଣଙ୍କୁ ଚାହିଁ।

0: ସମସ୍ତଙ୍କ ଠାରୁ ହେ କର୍ଣ୍ଣ ତୁମେ ବଳିଗଲ ମହାଦାନୀ କର୍ଣ୍ଣ ହେଇଗଲ।
1: ଭଗବାନ ନିଜ ରୂପ ପ୍ରକାଶ କରିଦେଲି।
0: ତୁମର ଏ ଯଶ ଗୋଟି ତିନି ପୁରେ ରହୁ ମହାଦାନୀ କର୍ଣ୍ଣ ବୋଲି ମହି ଖ୍ୟାତ ପାଉ। ଜଗତରେ ମହାଦାନୀ କର୍ଣ୍ଣ ବୋଲି ଯୋଉ ଶବ୍ଦଟିଏ ରହିଛି,
1: ସତ୍ୟ ଯୁଗରେ ଥିଲେ ବଳି ରାଜା
0: ଦାନୀ ବଳି,
1: ତ୍ରେତୟା ଯୁଗରେ ହରିଶ୍ଚନ୍ଦ୍ର ରାଜା ନିଜର ପୁଅକୁ ହରେଇଲେ, ସ୍ତ୍ରୀ କି ହରେଇଲେ, ନିଜେ ଯାଇକି ଶ୍ମଶାନ ରକ୍ଷକ ହେଇକି ଚଣ୍ଡାଳ ରୂପ ଧରିଲେ।
0: ଦେଖିଲୁ ତ ଦାନବୀରର ପରାକ୍ରମ।
1: ଦ୍ୱାପର ଯୁଗରେ ଭଗବାନ ଏମିତି ଗୋଟେ କଠୋର ପରୀକ୍ଷାର ସମ୍ମୁଖୀନ କରିଲେ କର୍ଣ୍ଣ ରାଜାକୁ, ଯେ ବାପା ହେଇକିରି ପୁଅକୁ ହାଣିଲେ, ମା ଭାତ ରାନ୍ଧିଲେ
0: ରାନ୍ଧିଲେ,
1: କିନ୍ତୁ ଆ ଭିତରେ ଗୋଟେ ଆଦର୍ଶର ପ୍ରତୀକ ଅଛି।
0: କଣ ଆଦର୍ଶ ଜାଣିଲୁ ରେ ପୁଅ?
1: ପୁଅ ସତ୍ପଥର ପଥିକ, ବାପା ସତ୍ପଥର ପଥିକ, ମା ମଧ୍ୟ ସତ୍ପଥର ପଥିକା।
0: ଆମେ ଯଦି ସେହିପରି ଜଗତବାସୀ ସମସ୍ତେ ଯଦି ସତ୍ପଥରେ ଗତି କରିବା,
1: ତେଣୁ ସନ୍ତାନ କେମିତି ହେଇଥିଲା ଦେଖ, ସନ୍ତାନ ଜନ୍ମ କଲେ ହବନି। ଆଜିକାଲି ଯୁଗରେ ସନ୍ତାନକୁ ସୁସ୍ଥ ସବଳ କରିବ,
0: ଶିକ୍ଷାବିତ୍ତ କରାଇବ,
1: ତାହେଲେ ଆମେ ସନ୍ତାନର ସୁଗୁଣ ଗାଇବା, ସନ୍ତାନ ଆମ ସୁଗୁଣ ଗାଇବ।
0: ଏଣୁକରି ମାତା ପିତାଙ୍କର ସେବାରେ ମଧ୍ୟ ପୁଅ ଜଡିତ ରହିବ।
1: ସେ ପୁଅ ପତେ କହିଛି, ପିତା ମାତା ସୁକୃତରୁ ପୁତ୍ର ହୁଏ, ସୁଖୀ ପୁତ୍ର ଯେବେ ସୁଖୀ ହୁଏ।

0: କରୁନୁ।
1: ଗୋଟିଏ କଥା ମନେ ରହୁ,
0: ଏଇ କଥାଟା ଜଗତରେ ରହିବ, ତୁମର ପୁଅ ବିଶିକେଶନ ଆଜିଠାରୁ ସବୁଦିନ ମୋ ନିକଟରେ ଥିବ।
1: କେମିତି ଥିବ? କଣ ଆଙ୍କର ପାଖରେ ପାର୍ଶ୍ୱ ଦେବତା ହେଇକି ରହିବ କି?
0: ନାହିଁ ନାହିଁ, ତାହା ନାହିଁ।
1: ଆଉ କେମିତି ବିଶିକେଶନ
0: ଯେତେ ଦିନ ଅଛି

0: କଣ ବୁଝିଲୁ ନାଇଁ ଠେ?
1: ଏଇଠୁ ଭକ୍ତ ସମାଜ ବୁଝିବା କଥା
0: କଣ,
1: ବିଶ୍ୱ ବ୍ରହ୍ମାଣ୍ଡରେ ଯେତେ ପ୍ରକାର ଭୋଗ ହଉଛି, ବିଷ୍ଣୁ ଭୋଗ ଯୋଉଠୁ ହୋଇକି ତୁଳସୀ ଟିକେ ପଡୁଛି ଜାଣିବା କଥା, ସେଇଠି ଚଣ୍ଡ ଆମେ ନ ଦେଇଛେ ସେ ଚଣ୍ଡ ଭଗବାନ ପାଇବେନି,
0: ଭଗବାନ ଭୋଗ ପାଆନ୍ତି ନାହିଁ,
1: ଚଣ୍ଡୁଟା ମାତ୍ର ଭଗବାନଙ୍କୁ ଦିଆ ହଉନି, ଚଣ୍ଡ ଦିଆ ହଉଛି ବିଶ୍ୱେଶନାୟ ଚଣ୍ଡଙ୍କୁ ସ୍ୱାହା,
0: ବିଶ୍ୱେଶନାୟ ଚଣ୍ଡଙ୍କୁ ସ୍ୱାହା।
1: କର୍ଣ୍ଣ ରାଜା ବିଶିକେଶନକୁ ମାରିଥିଲେ ବୋଲି ଭଗବାନ ନିଜେ କହିଲେ ମୋର ଚଣ୍ଡ ତମ ପୁଅ ବିଶିକେଶନ ପାଇବ।
0: ଏଣୁ କରି ମହାଦା।

ପରବର୍ତ୍ତୀ ଗୀତଟି ଆମେ ନେଇଛୁ ସିଲସିଲା ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ କିଶୋର କୁମାର। ସଙ୍ଗୀତରେ ସଜେଇଛନ୍ତି ଶିଭ ହରି, ଗୀତିକାର ଜବି ତକ୍ତାର। କଥାଚିତ୍ର ସିଲସିଲା।

ସିଲସିଲା ଚଳଚ୍ଚିତ୍ରରୁ ଗୀତଟି ଶୁଣୁଥିଲେ। ଦ୍ୱତକଣ୍ଠରେ ଗାଇଥିଲେ ଲତା ମଙ୍ଗେସ୍କର ଏବଂ କିଶୋର କୁମାର। ପରବର୍ତ୍ତୀ ଗୀତଟି ଆମେ ନେଇଛୁ ବେତାବ ଚଳଚ୍ଚିତ୍ରରୁ। ଗାଇଛନ୍ତି ସବୀର କୁମାର ଏବଂ ଲତା ମଙ୍ଗେସ୍କର। ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତରେ ସଜେଇଛନ୍ତି ଆର୍ ଡି ବର୍ମାନ। କଥାଚିତ୍ର ବେତାବ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଆମେ ନେଇଛୁ ଆଇ ମିଲନ କି ରାତ ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି ଅନୁରାଧା ପଡ଼ୱାଲ ଏବଂ ମହମ୍ମଦ ଅଜିଜ। ଗୀତିକାର ସମୀର। ସଙ୍ଗୀତରେ ସଜାଇଛନ୍ତି ଆନନ୍ଦ ମିଲିନ୍ଦ।

ଏହି ଗୀତଟି ସହିତ ହିଁ ଶେଷ ହେଲା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ସମୟ ହେଉଛି ଶୁଣିବା ପାଇଁ ସୌରା ଭାଷାର କାର୍ଯ୍ୟକ୍ରମ ତାର୍ଭା। କାର୍ଯ୍ୟକ୍ରମଟିକୁ ଉପସ୍ଥାପନ କରିଛନ୍ତି ବିଷ୍ଣୁପ୍ରିୟା କାର୍ଯ୍ୟ ଏବଂ ଗାଗାରିନ୍ ସବର। ଶୁଣିବା ସୌରା ଭାଷାର କାର୍ଯ୍ୟକ୍ରମ ତାର୍ଭା।

0: ସ୍କୁଲ ସାର୍ଟିଫିକେଟ୍
1: ସ୍କୁଲ ସାର୍ଟିଫିକେଟ୍
0: ଏତେ ଆଉ ଇନ୍ରଂ 18 ବର୍ଷ ବରୁଜେ ଆମ ଜନାଙ୍ଗ ଡିଏଲ୍ ଯାଙ୍ଗ ବି ସେ ଇନ୍ରଂ 18 ବର୍ଷ ବରୁଜେ ଗାଡି ନକି ସନା କାଲ ଜନାଙ୍ଗ ସୁଡା କାଲ ଜନ ଟିବି ତେ
1: ନମ ଗ୍ରାଙ୍ଗ ମାସନ ନମ ବାଇକ ନିକି ବାଇକ ବଗାଲ ଚଲାଇ ଥିବି ନିକି 18 ବର୍ଷ ସେ କାର ଦେନ ଲାଇସେନ୍ସ ଜାଙ୍ଗ ତେ ବି ପୋ
0: ସେ କବର ଇଲେ ନା ଲାଇସେନ୍ସ ଜାଙ୍ଗ ତେ
1: ହେଲେ ନମ ଆଜି କାଲି ନିକି ଗ୍ରାଙ୍ଗ ମାସନ ନମ ପଛେ କମ ବୟସ ହେଇଥିବ କି 15 ବର୍ଷ 16 ବର୍ଷ ରେତି ଡେଲି ନେ ପସିଂ ଜି ଅନନ ସ୍ରଲାଇ ଗୋଇତି ଜି ବିନ୍ଦୋ ଆଞ୍ଜି ୟାଙ୍ଗାମ ବଗାଏ ନଗାମ ପୋଲିସିଂ ଜାକି ନମ ନକ ତିନ୍ଜି ନା ଡେ କେତେ ଜାକି ଆତେ କଲକର ନକୁ ଡେ
0: କଲକର ଦେଖୋ ଇନ୍ରଂ ତୁରମିଞ୍ଜ ମିଗଲ ତୁରମିଞ୍ଜ ବରଜେ ନାମ ସଲାଇ ଲେବେ ନେ ପାଇନ ଗତା ରଙ୍ଗ
1: ନା ପାଇନ ନା
0: ଆଉ 3 ବର୍ଷ ଅଡି 2 ବର୍ଷ ଜେଲ ନ ଦେଖୋ ତେମ୍ବି ଅକି 20 ହଜାର ଡି ପାଇନ ଦେଖୋ
1: ଏତେ ନା କେତେ ଦିନ ନିୟମ ଜାକି ଦେଖୋ ହେଲେ ଗ୍ରାଙ୍ଗା ମାସ ନଲେ ୟାଙ୍ଗାମ ଦେନ ମାଲେ ବାଇକ ନିଲୁବି ପକାଇ ନେ ଲାଇସେନ୍ସ ତୁ ବି ନଥି ସନାଇ ସାଇନ ନେ
0: ସନାଇ ସାଇନ
1: ହଁ
0: ସନାଇ ସାଇନ ଲାସ ସନାଇ ସାଇନ ସରିଂ ଆଉ ଆରସି ବୋର୍ଡ ଗାମ ତୁ ଜି କମ ସନାଇ ସାଇନ ଆଉ ନମକେ ଅନ୍ୟ ମଙ୍ଗାମ ନେ ନେ କନି ଇନ୍ସ୍ୟୁରାନ୍ସ ଆଉ ପୋଲିସନ
1: ଏ ପୋଲିସନ
0: ପୋଲିସନ
1: ସର
0: ଡ୍ରାଇଭିଂ ଲାଇସେନ୍ସ ଆଉ ହେଲମେଟ ହେଲମେଟ ଦେନ ଓକେ ଅଦେ ଗାମ ତେ ଅନ୍ୟ ବେଶୀ ପାଇନ ଦେଖୁ
1: ଓହୋ ହେଲମେଟ ଓ ଆଗନ୍ତୁ ପରେ ହେଲେନ ହେଲମେଟ ଆତେ ଗ୍ରାଙ୍ଗ ମାସନ ଇତିଜା ଏନକାଙ୍କ ଉଙ୍ଗଲାଇ ବଗା ଦେନ ଆସି ସେଫ ଦେ ଅଗ୍ରାଙ୍ଗ ହେଲମେଟ ଆତେ
0: ସର ଇନ୍ସ୍ୟୁରାନ୍ସ ଗନେ ଓକେ ନ ବାହାର ୟାଗ ପ୍ରକାର ଦେଖୁ ସେକେଣ୍ଡ ଦେଖୁ ଫାଷ୍ଟ ଦେଖୁ ସେକେଣ୍ଡ ଦେଖୁ ଥାର୍ଡ ଦେଖୁ
1: ହେଲେ ଇନ୍ସ୍ୟୁରାନ୍ସ ନୀତି ଅଗ୍ରାଙ୍ଗ ନୀତି ଦେଖୁ
0: ଗମ ନମି ଅନିୟମ ଦେଖୁ 2200 ଅଡିତ ପାଙ୍କତଜି ନ ସବ ଜାଲାଇ 2200 ବମିନି ମୁସାଲେ ଆଉ କୁନ ଅସଲ ଗାମନେ କନେଲେ ବାଗମର ସତ ଗୋବିନ୍ଦ ତେ ନମ ଓକେ ନିୟମ ଦେଖୁ ୟାଗମର ଗୌଲବିନ ପାଇନ ଗଦର ଅଛି ଆରେ କଣ କନ୍ନୁ ମାଲ ନମନ ରପସେଲ ଆଉ ଅଲେନ ଡ୍ରାଇଭିଂ ଅପସେଲ ଗାଡି ନା ସିଟ ଅପସେଲ ଇନ୍ସ୍ୟୁରାନ୍ସ ଦେଖୁ ଗାମଲେ 2200
1: ଏକ୍ସେକ୍ଟେ ଇନ୍ସ୍ୟୁରାନ୍ସ ଅଗ୍ରାଙ୍ଗ ଦେ ହେଲେ ସରକାର ଇଂଜର ନା ଇଂଗଲାମଲେ ନିୟମ ସବ ଯାଇତି ଦେ ଗାନ୍ତ
0: ଅଲେନ ନ ବନ ସାଲ ଅପସେଲ ହେଲମେଟ ନ ପିଲି ବିନେ ତ ମନ ରହିତି ଦେଲେ ନ ନକି ଅଲେନ କଲକଲ ଦେଲଂ
1: କଲକଲ ଦେଲଂ ତିନ ହେଲେ କେ ନକି ଉଞ୍ଚ ଚକିଆ ଥାନ୍ତି ଚକିଆ ସୋଡ ଚକିଆ ଗାନ୍ତ ଜିନେ କି ଇତି ଯାକି ଆଉକେ ଅଭିଯାଗ କତେ ଅବଲି ହେ ପୁନା
0: କୁନି ଇଞ୍ଜିନ ସକ୍ୟା କୁନି ସୋଡ ସକ୍ୟା ଲେ ଇଞ୍ଜିନ ଦେ କାଗଜ ପତ୍ର ନକେ ଡେଲେ ସେ କହି ଦେ ଗାଡି ମନ ରପ୍ତି ଦେବେ ଆଉ ବିନା କାଗଜ ଗାଡି ସ୍ଲାଇ ଲେ ବିନ୍ଦେ ନକେ ଡ୍ରାଇଭର ଡିଏଲ ଇଞ୍ଜିନ ସିଜ ଦେ
1: ସିଜ ଦେ
0: ସିଜ ଦେ ତା ସନ ହେଲେ କୁନ ଗାଡି କାଗଜ ନାଡେ ଅକେ ଆଡେ କହିଲେ ବି ଆଉ ଗାଡି ସ୍ଲାଇ ରପ୍ତି ଦେବେ ସେ ଓଭର ଲୋଡ ରଖି ଯାଇଛି ଜିନ ପାଙ୍ଗ ବିନ୍ଦେ ଆଜି ଟର୍ନ ନାଇ ସାବ ଗାଡି ଟର୍ନ ନିଚେନ ସତ ପାଙ୍ଗ ବିନ୍ଦେ
1: ହେଲେ କେତେ ଯାକେ ଆଗାନ୍ତି ଲାଇସେନ୍ସ ହାତ ତିପ୍ର ନା କେତେ ଯାକେ ନିୟମ ଯାକେ ଅବଲିଂ ଲଙ୍ଗ ତିନ ଜଡି ଇତି ନଡି
0: ଅବଲିଂ ଲଙ୍ଗ ତିନ ଜେ
1: ଆଗାନ୍ତି ଓଭର ଲୋଡ ଦେନ ବଗା ଦେନ ବୁତି ଜିନ ନିୟମ ଲଙ୍ଗ ତିନ ରେ
0: ନିୟମ ଲଙ୍ଗ ତିନ ଜେ
1: ବଗା ନମ ଲକେ ଜେ ପାଙ୍ଗ ବିନ୍ଦେ ବଗା ଦେନ ଲକେ ଏନଗା ମୁ ଉଞ୍ଚ ଚକିଆ କି ତାଙ୍କ ଚକିଆ ଦେଖଲେ ଗାଡି ଚଲାଇ ଲେନ୍ଦେ ଲକେ ବଗା ପାଙ୍ଗ ବିନ୍ଦେ ବୁତି ନିୟମ ଲଙ୍ଗ ତିନ ଦ
0: ପୋଲିସିଂ ନିୟମ ଲଙ୍ଗ
1: ପୋଲିସିଂ ନିୟମ ଲଙ୍ଗ ତିନ ଜେ ଓକେ ତିନ ଏନଗା ଆରାଇନ ଦେ ଗାମ ତୁଜେ
0: ଓ ଆରାଇନ ଜେ ଆରାଇନ ନିୟମ ଲଙ୍ଗ ତିନ ଜେ ପୋଲିସିଂ ନିୟମ ଲଙ୍ଗ ତିନ ଜେ ତେ ତାସନ ସବୁ ନି ଓକେ ସେ କହି ଦେନ ଇତି ଜେନ ଦେ ସଲାଇ ରତି ଦେ ବୁଣା କନା ତେ
1: ହା ହା ନାଇ ଆଗନ୍ ତୁ ନମ୍ବର ନେ କେ ଆଜି ନମ ନମ ଦେ ମନରା ଲେନ ଜେ ନ ସରା ମାର ଡ୍ରାଇଭର ତୁ ପିଞ୍ଜେ ଆମନ ଜା କିଂ 20 ବର୍ଷ 30 ବର୍ଷ ତଳେ ଏନଗା ଡ୍ରାଇଭର ଲମେ ଜିନ ମୈ
0: ଲମେ ଜେ
1: ନମ ନମ ଆଗନ୍ ତେ ମରେ ସରା ମାର ଜେ ନକ ନମ ଜଂ ସେ ସେ ଗଲମ ତେ ଜି ବୁଦି ତେ ଜି ଆଜଂ ତେ ନି ବାତେ ଅସେ ଓସାସ କାମ ମତେ ଗାନ ତେ ପେକନ ଲମ ତେ ଜି
0: ଆମନ ଆତେ ସତ ଡୁମ୍ବା ମର ଜେ ତେ ମରେ ୟୋଜନ ଜେ ତେ ମରେ କହିଲେ କି ତୁ ନା ସେ ଦେ ଗାନ ତେ ବିନ ସେ ନମ ସରା ମର ଜେ ଜି ନା ଗାଡି ସ୍ଲାଇର ତେ ଜା ମଙ୍ଗା ତେ ଡୁମ୍ବା ଜା ପାଙ୍ଗ ନା ଉକେ କନା ଡୁମ୍ବା ଓଡେ ୟୋ ଇମର ନି ଅବୁ ମୁନ୍ଦା ଗାଡି ପାଙ୍ଗା ଚି ଗାନ ତେ ବିନ ଅତ କି ଆଲେ ନା ସ୍ଲାଇ ଚେ ବି
1: ଓ ସର ଗର୍ଜାଙ୍ଗ ଜା ନା ଆଗାନ୍ତୁ ଗର୍ଜାଙ୍ଗ ଗର୍ଜାଙ୍ଗ ଜେ ଗାଡି ନ୍ଦୁ ଗୋଡେ
0: ନ୍ଦୁ
1: ହଁ ଆମଙ୍ଗ ନା ନୀତି ଗାନ୍ତୁ ବିଡ ଗାଡି ନା ଗାନ୍ଲେ ବି ନ୍ଦେ ବାତି ନ୍ୟାଣା ଜିଙ୍ଗ ଜିରୁ ବି ଡ୍ରାଇଭର ଲାଇସେନ୍ସ ତୋଲିକି 18 ବର୍ଷ ସେ
0: ଟେନ୍ଥ ଫାଷ୍ଟ ଓଲା ଦଶମ ତା 20 ଦିନ ଦେନ ଲାସସ ନ୍ୟାଙ୍ଗବେ ଗାପ୍ତ ଜି
1: ଏତେ ନା ନିୟମ
0: ଆମ ଗାତେ ବିନା ସାର୍ଟିଫିକେଟ ନିନାଙ୍ଗ ଦେଲି ଆଉ ପଞ୍ଚମ ସହିତ ତମ ଷଷ୍ଠ କାର୍ଯ୍ୟ ପାଙ୍ଗଲେ ନବଜାନ ଦେଲେ ବି ମାଟେ ଟେନ୍ ଫାଷ୍ଟ କହିଲେ ଡିଏଲ ଗଡିଲ ତେ ଗାମ୍ତ ଜି ନମ
1: ଏଲବୁ ଆମ ବାମ ଆମ ବାରାଲି
0: ଆମ ରାଜମନ୍ଦିର ବାରାଲି
1: ରାଜମନ୍ଦିର ଡାଇରେକ୍ଟ ଡ୍ରାଇଭର ଆସନ ନିଞ୍ଜଙ୍ଗଲି ନଳି ଅରି ଇତି ନ କହି
0: ଜିନି 2008 ଦିନ ସରିଙ୍ଗିରେ କନି କନେ ତମ୍ରନା ମରୋରୋ ମିତି ମାରଙ୍ଗେର ଜିନା ଏର୍ନୁମ୍ ପର୍ଯ୍ୟନ୍ତ ଏଲ୍ପର ନେବୁ
1: ଏର୍ନୁମ୍ ୟାଗମିନ୍ୟମ୍
0: ୟାଗମିନ୍ୟମ୍ ଏଲ୍ପର ନେ ଆତିକି ଇରଙ୍ଗ ଇରିଙ୍ଗ ଦିଏଲ ସବ୍ଜା

Mohon maaf sih, kan ugama asal sarjana deh.

ଶୁଣୁଥିଲେ ସୌରଭାଷାର କାର୍ଯ୍ୟକ୍ରମ ତାର୍ଭା। କାର୍ଯ୍ୟକ୍ରମଟିକୁ ଉପସ୍ଥାପନ କଲେ ବିଷ୍ଣୁପ୍ରିୟା କାର୍ଯ୍ୟ ଏବଂ ଗାଗାରିନ୍ ସବର। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣିବା କେତୋଟି ଭକ୍ତି ଗୀତ। ପ୍ରଥମେ କଣ୍ଠଶିଳ୍ପୀ ରୀନା ରାଣୀ ପ୍ରଧାନ, ଗୀତିକାର ଡକ୍ଟର ଶିବ କୁମାର ରଥ।

0: प्रचार कलु केतुटी हिंदी सुगम संगीत आकाशवाणी जयपुर वर्तमान शुणा आज प्रहरर चाषवास कथा।
1: ଆଜିର ଚାଷବାସ କଥାରେ ଆସନ୍ତୁ ଆଲୋଚନା କରିବା ପଣସ ଚାଷ ସମ୍ପର୍କରେ। ପଣସ ବିଭିନ୍ନ ଫଳ ଚାଷ ମଧ୍ୟରୁ ଏକ ଲାଭଦାୟକ ଚାଷ। ପଣସ ଚାଷ କରି ଆମର ଚାଷୀ ଭାଇ ଭଉଣୀମାନେ ଅଧିକ ଟଙ୍କା ରୋଜଗାର କରିପାରିବେ। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏହି ପଣସ ଚାଷ ହୋଇପାରୁଛି ଆଉ ଆମର ଚାଷୀ ଭାଇ ଭଉଣୀମାନେ ବହୁ ଅଞ୍ଚଳରେ ପଣସ ଚାଷ କରି ଆତ୍ମନିର୍ଭରଶୀଳ ହୋଇପାରୁଛନ୍ତି। ପଣସ ଚାଷ ପାଇଁ ବିଶେଷ କରି ଉଷ୍ଣ ଆଉ ଆର୍ଦ୍ର ଜଳବାୟୁ ଅତ୍ୟନ୍ତ ଆବଶ୍ୟକ। ସମୁଦ୍ର ପତନଠାରୁ 1500 ମିଟର ଉଚ୍ଚତା ପର୍ଯ୍ୟନ୍ତ ଅଞ୍ଚଳରେ ପଣସ ଚାଷ କରାଯାଇପାରିବ। ବିଭିନ୍ନ ପ୍ରକାର ମୃତ୍ତିକା ଯେପରି ନିଗିଡ଼ା ମୃତ୍ତିକା, ଗଭୀର, ଉର୍ବର ଏବଂ ଦୋରସା ମାଟିରେ ପଣସ ଚାଷ ବେଶ୍ ଭଲ ଭାବରେ ଅମଳ ହୋଇପାରିବ। ପଣସର ବିଭିନ୍ନ ପ୍ରକାର କିସମ ରହିଛି, ସେଥିମଧ୍ୟରୁ ଆମର ଓଡ଼ିଶାର କେବିକେ ଅଞ୍ଚଳରେ ପ୍ରାୟ ଖଜରା, କାଦୁଆ ଆଉ ସିଙ୍ଗାପୁରୀ ପଣସ ଯଥେଷ୍ଟ ମାତ୍ରାରେ ଚାଷ କରାଯାଏ। ଆମର ଓଡ଼ିଶାର ବିଭିନ୍ନ ଜିଲ୍ଲା ମଧ୍ୟରୁ କୋରାପୁଟ ଜିଲ୍ଲା, ମାଲକାନଗିରି ଏବଂ ରାୟଗଡ଼ା ଜିଲ୍ଲାରେ ଅଧିକ ପରିମାଣରେ ପଣସ ଉତ୍ପାଦନ ହୁଏ। ପଣସ ଚାଷ ପାଇଁ ଚାରା ସଂଗ୍ରହ କରିବା ପୂର୍ବରୁ ସେହି ଚାରାଗୁଡ଼ିକ ଉତ୍କୃଷ୍ଟ ଧରଣର ଚାରା ହୋଇଥିଲେ ପଣସ ଅଧିକ ପରିମାଣରେ ଅମଳ ହୋଇପାରିବ। ଆମ ଅଞ୍ଚଳରେ ପ୍ରାୟ ଲୋକାଲ ଚାରା ଏବଂ କଲମୀ କିସମର ଚାରା ଦେଖିବାକୁ ମିଳେ। ଗାଁ ଗହଳିର ଚାଷୀ ଭାଇ ଭଉଣୀମାନେ ଯେଉଁମାନେ ନିଜ ବାଡ଼ରେ ପଣସ ଗଛ ଲଗାଉଛନ୍ତି ସେମାନେ ସେମାନଙ୍କର ଯେଉଁ ଲୋକାଲ ପଣସ ରହିଛି, ଲୋକାଲ ପଣସର ମଞ୍ଜିକୁ ବିଶୋଧନ କରି ସେମାନେ ତାଙ୍କ ବାଡ଼ିରେ ପଣସ ଗଛକୁ ଲଗାଇପାରୁଛନ୍ତି। ଏବଂ ଯେଉଁ ଚାଷୀ ଭାଇ ଭଉଣୀମାନେ ନିକଟସ୍ଥ ଉଦ୍ୟାନ ବିଭାଗ ସହିତ ଯୋଗାଯୋଗ କରୁଛନ୍ତି ସେମାନେ କଲମୀ ଚାରା ସେମାନଙ୍କ ଜମି ପାଇଁ ପାଇପାରିବେ। ପଣସ ଚାରା ଲଗାଇବାର ସମୟ ହେଲା ଜୁଲାଇ ମାସରୁ ଅଗଷ୍ଟ ମାସ, ବେଶ୍ ଭଲ ସମୟ। ସେହି ସମୟରେ ଯଦି ଆମେ ପଣସ ଗଛ ଲଗାଇବା ତାହେଲେ ନିଶ୍ଚିତ ଭାବରେ ଅଧିକ ଅମଳ ଆମେ ପାଇପାରିବା। ଆମେ ପଣସ ଗଛ ଲଗାଇବା ସମୟରେ ଗଛ ଲଗାଇବାର ଦୂରତା ଗଛକୁ ଗଛ 9-10 ମିଟର, ପଣସ ଗଛ ଲଗାଇବା ପୂର୍ବରୁ ମାଟିରେ 1 ମିଟର ଦୈର୍ଘ୍ୟ, 1 ମିଟର ପ୍ରସ୍ତ ଓ 1 ମିଟର ଗଭୀରର ଖାଲ ପ୍ରସ୍ତୁତି କରିବା। ଖାଲ ପୂରଣ ପାଇଁ 50 କିଲୋଗ୍ରାମ କମ୍ପୋଷ୍ଟ, 2 କିଲୋଗ୍ରାମ ଜୈବିକ ସାର ଆମେ ବ୍ୟବହାର କରିବା ଏବଂ ଗାତ ଖୋଳିଥିବା ତଳମାଟିକୁ ଉପରେ ଏବଂ ଉପର ମାଟିକୁ ତଳେ ବ୍ୟବହାର କରିବା। ଚାରା ରୋପଣ ସମୟରେ ଚାଷୀ ଭାଇ ଭଉଣୀମାନଙ୍କୁ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଚାରା ରୋପଣ ସମୟରେ ସେମାନେ ବାଡ଼ିଟିଏ ପୋତି ହାଲକା ଭାବରେ ଗଛକୁ ବାନ୍ଧି ସେହି ଖାଲ ମଧ୍ୟରେ ଲଗାଇବେ। ପଣସ ଗଛ ପାଇଁ ଫଳନ୍ତି ଗଛ ପ୍ରତି 50 କିଲୋଗ୍ରାମ କମ୍ପୋଷ୍ଟ, 600 ଗ୍ରାମ ଯବକ୍ଷାରଜାନ, 300 ଗ୍ରାମ ଫସ୍ଫରସ୍ ଏବଂ 240 ଗ୍ରାମ ପଟାସ୍ ସାରକୁ ଆମେ ପ୍ରୟୋଗ କରିବା। ବର୍ଷର ଆରମ୍ଭରେ ଥରେ ଆଉ ବର୍ଷର ଶେଷ ସମୟରେ ଆମେ

0: ଏହି ସାରଗୁଡ଼ିକୁ ଦୁଇ ଭାଗ କରି ପଣସ ଗଛ ମୂଳରେ ପ୍ରୟୋଗ କରିବା। ଆଉ ପଣସ ଗଛ ମୂଳରେ ଆମେ ଯେତେବେଳେ ଖତ ସାର ପ୍ରୟୋଗ କରୁଛେ, ଗଛଠାରୁ 2 ମିଟର ଦୂରରେ 25 ସେଣ୍ଟିମିଟର ଗଭୀର ଏବଂ 30 ସେଣ୍ଟିମିଟର ଅସାର ଟ୍ରେନ୍ସ ପ୍ରୟୋଗ କରି ଆମେ ସେଥିରେ ସାର ପ୍ରୟୋଗ କରିବା। ଗଛ ଲଗାଇବା ପରେ ମଧ୍ୟ ତା'ର ପରବର୍ତ୍ତୀ ଯତ୍ନ ପାଇଁ ଆମ ଚାଷୀ ଭାଇ ଭଉଣୀମାନେ ସଚେତନ ହେବା ଆବଶ୍ୟକ। ଗଛର ମୂଳକୁ 1 ମିଟର ଯାଏଁ ପରିଷ୍କାର ରଖିବା, ଯେଭଳି ଉଇ କିମ୍ବା ଛେଳି ଗାଈ କିମ୍ବା ଅନ୍ୟ କୌଣସି ପଶୁଠାରୁ ଯେଭଳି ଗଛଟି ରକ୍ଷା ପାଏ। ଯଦି ଗଛ ଛୋଟ ଅଛି ତାହେଲେ ସେ ଗଛ ଚାରିପଟେ ଆମକୁ ବାଡ଼ ଦେବାକୁ ପଡ଼ିଥାଏ। ଗ୍ରୀଷ୍ମ ଋତୁରେ ପ୍ରତି 15-20 ଦିନ ମଧ୍ୟରେ ଗୋଟିଏ ଥର ଜଳସେଚନ କରାଇଲେ ପଣସ ଗଛ ପାଇଁ ବେଶ୍ ଉପଯୋଗୀ ହୋଇଥାଏ। ଆମ ଚାଷୀ ଭାଇ ଭଉଣୀମାନେ ପଣସ ଚାଷ କରି ଗଛ ପ୍ରତି 15 ବର୍ଷ ପର୍ଯ୍ୟନ୍ତ 250ଟିରୁ ଅଧିକ ଫଳ ପାଇପାରିବେ।
1: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ ଏବଂ ଏଫ୍ଏମ୍ରେ 103.6 ମେଗାହର୍ଟ୍ଜ ଯୋଗେ। ସମୟ ବର୍ତ୍ତମାନ ଦିନ 1:20 ମିନିଟ୍। ଆରମ୍ଭ କରୁଛୁ ମହିଳାଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ।

0: ଘର ଘରଣୀ କାର୍ଯ୍ୟକ୍ରମର ମାସିକ ସାହିତ୍ୟ ପତ୍ରିକା ଆଲେଖିକାର ସୁନ୍ଦର ପରିସରକୁ ଅଭିନନ୍ଦନର ସହ ସ୍ୱାଗତ କରୁଛୁ ଆମେ ଦୁହେଁ। ମୁଁ ଅନୁପମା ରାଜୁ
1: ଆଉ ମୁଁ କବିତା ମଞ୍ଜରି ପଲେଇ।
0: ନମସ୍କାର।
1: ଆଜିର ଆଲେଖିକାରେ ସ୍ଥାନ ପାଇଛି ପ୍ରଥମେ ସମ୍ପାଦକୀୟରେ ନାରୀର ନିରବତାରୁ ନୂଆ ସ୍ୱର ପର୍ଯ୍ୟନ୍ତ, ତାପରେ ପଲ୍ଲବୀ ନାୟକଙ୍କ କବିତା ନାରୀ ଶକ୍ତିର ଜାଗ୍ରତ, ଇତିଶ୍ରୀ ମଲ୍ଲିକଙ୍କ ଅଣୁଗଳ୍ପ ଦୀପାଳି, ଜୟନ୍ତୀ ଭୂୟାଙ୍କ କବିତା ନାରୀ, ଶେଷରେ ସାହିତ୍ୟ କ୍ଷେତ୍ରରେ ଆମ ଅଞ୍ଚଳର ସାହିତ୍ୟ ସାଧିକା ଅର୍ଚ୍ଚନା ପଟ୍ଟନାୟକଙ୍କ ସହ ସାକ୍ଷାତକାର। ପ୍ରଥମେ ସମ୍ପାଦକୀୟ ନାରୀର ନିରବତାରୁ ନୂଆ ସ୍ୱର ପର୍ଯ୍ୟନ୍ତ।
0: ନାରୀ ଏକ ଶବ୍ଦ ନୁହେଁ, ଏକ ଅସୀମ ଅନୁଭବ। କେତେବେଳେ ସେ ମାର ମମତା ତ ଆଉ କେତେବେଳେ ଗୋଟିଏ ଝିଅର ସ୍ୱପ୍ନ, କେତେବେଳେ ଜୀବନସାଥୀର ସହଯାତ୍ରୀ ତ ଆଉ କେତେବେଳେ ନିଜ ଅସ୍ତିତ୍ୱ ପାଇଁ ଲଢ଼ୁଥିବା ଏକ ସ୍ୱାଧୀନ ସ୍ୱର। ନାରୀର ନିରବତା ଭିତରେ ଲୁଚି ରହିଥାଏ ଅନେକ ଅକୁହା କଥା, ସ୍ୱପ୍ନ ଏବଂ ସଂଘର୍ଷ। ସମୟ ବଦଳିଛି ଆଉ ସେହି ନିରବତା ଧୀରେ ଧୀରେ ନୂଆ ସ୍ୱରର ରୂପ ନେଇଛି। ଆଜିର ନାରୀ ନିଜ ସ୍ୱପ୍ନକୁ ଚିହ୍ନିବା ଶିଖିଛି, ନିଜ ଅଧିକାର ପାଇଁ କହିବା ଶିଖିଛି। ଶିକ୍ଷା, ସାହିତ୍ୟ, କଳା ଏବଂ ସମାଜର ପ୍ରତ୍ୟେକ କ୍ଷେତ୍ରରେ ତାର ସ୍ୱର ଆଜି ଅଧିକ ଦୃଢ଼ ହୋଇଛି। ସାହିତ୍ୟ ଏହି ସ୍ୱରକୁ ଅଭିବ୍ୟକ୍ତି ଦେବାର ଏକ ସୁନ୍ଦର ମାଧ୍ୟମ। ନାରୀର ଅନୁଭବ, ଭାବନା ଏବଂ ସ୍ୱପ୍ନ ଯେତେବେଳେ ଶବ୍ଦରେ ପରିଣତ ହୁଏ, ସେତେବେଳେ ତାହା କେବଳ ଜଣେ ନାରୀର କଥା ହିଁ ରହେ ନାହିଁ, ତାହା ହୋଇଯାଏ ଅନେକ ନାରୀଙ୍କ ମନର ପ୍ରତିଧ୍ୱନି। ସେ ଯେ କେବଳ ଅନ୍ୟମାନଙ୍କ କାହାଣୀର ଚରିତ୍ର ନୁହେଁ, ସେ ନିଜ କାହାଣୀର ଲେଖିକା। ତାର କଲମରେ ଅଛି ଅନୁଭବ, ତାର ଚିନ୍ତାରେ ଅଛି ପରିବର୍ତ୍ତନର ସ୍ୱପ୍ନ। ଗୋଟିଏ କବିତା, ଗୋଟିଏ ଗଳ୍ପ କିମ୍ବା ନିବନ୍ଧ କେବେ କେବେ ଏକ ଯୁଗର ନିରବତାକୁ ଭାଙ୍ଗିଦେବା ପାଇଁ ଯଥେଷ୍ଟ ହୋଇଥାଏ। ଏଠାରେ ନାରୀ କେବଳ ଗୋଟିଏ ବିଷୟ ନୁହେଁ, ସେ ନିଜେ ଜଣେ ସ୍ରଷ୍ଟା, ନିଜ କାହାଣୀର ନାୟିକା। ତାର କଲମରୁ ଝରି ପଡ଼ୁଥିବା ପ୍ରତ୍ୟେକ ଶବ୍ଦ ଆମକୁ ନୂଆ ଭାବେ ଚିନ୍ତା କରିବାକୁ ଶିଖାଏ। ନିରବତାରୁ ସ୍ୱରକୁ, ସ୍ୱରରୁ ସ୍ୱାଭିମାନକୁ ଆଉ ସ୍ୱାଭିମାନରୁ ସମାନତାର ଦିଗକୁ ନାରୀର ଏହି ଯାତ୍ରା ଚାଲିଥାଉ। କାରଣ ନାରୀର ସ୍ୱର ଯେତେବେଳେ ଦୃଢ଼ ହୁଏ, ସମାଜର ଭବିଷ୍ୟତ ମଧ୍ୟ ସେତେବେଳେ ଅଧିକ ଦୃଢ଼ ହୁଏ।

0: ଏ ଥିଲା ଆଜିର ସମ୍ପାଦକୀୟ। ଆସନ୍ତୁ ଆଲେଖିକାର ଭିତର ପୃଷ୍ଠାକୁ ଯିବା। ଏଥିରେ ଶୁଣିବା କବିତା, ଗଳ୍ପ ଏବଂ ଭେଟିବା ସାହିତ୍ୟ ସାଧିକାଙ୍କୁ।
1: ନାରୀ ସେ ଦୁର୍ବଳା ନୁହେଁ, ସୁଯୋଗ ମିଳିଲେ ସେ ସୃଷ୍ଟି କରିପାରେ, ଆବଶ୍ୟକ ପଡ଼ିଲେ ଅନ୍ୟାୟ ବିରୋଧରେ ଦୃଢ଼ ହୋଇ ଠିଆ ମଧ୍ୟ ହୋଇପାରେ। ଯେଉଁଠି ତାର ସରଳତାକୁ ଦୁର୍ବଳତା ଭାବି ଅନ୍ୟାୟ ତା ଉପରେ ଆଧିପତ୍ୟ ବିସ୍ତାର କରେ, ସେଇଠି ନାରୀର ନିରବତା ଆଉ ଉତ୍ତର ନୁହେଁ, ଅନ୍ୟାୟ ବିରୋଧରେ ନାରୀର ଚେତନା, ସାହସ ଏବଂ ପ୍ରତିବାଦର ସ୍ୱର ହିଁ ତାର ପ୍ରକୃତ ଶକ୍ତି ରୂପେ ଉଭା ହୋଇଥାଏ। ମିଥ୍ୟା ଆଶ୍ୱାସନା ଏବଂ ଅନ୍ୟାୟର ମୁଖା ପଛରେ ଲୁଚି ରହିଥିବା ଅସ୍ତିତ୍ୱକୁ ଚିହ୍ନି ନାରୀ ନିଜର ଅଧିକାର, ସ୍ୱାଭିମାନ ଏବଂ ସୁରକ୍ଷା ପ୍ରତି ସଚେତନ ହେଉ, ନିଜର ଶକ୍ତିକୁ ଜାଗ୍ରତ କରୁ। ଏହି ମର୍ମରେ ଆସନ୍ତୁ ଶୁଣିବା ଏକ ସୁନ୍ଦର କବିତା, ଶୀର୍ଷକ ନାରୀ ଶକ୍ତିର ଜାଗ୍ରତ, କବୟତ୍ରୀ ପଲ୍ଲବୀ ନାୟକ।
2: ରକ୍ଷକ ପିନ୍ଧି ଭକ୍ଷକ ବସ୍ତ୍ର ଆଶ୍ୱାସନା ଦେଇଯାଏ, ସତେ ଯେମିତି ଏକ ମରଣାନ୍ତକ ଅସ୍ତ୍ର। ହାତରେ ଧରି ସେ ଆଇନର ବାଡ଼ି, କରୁଥାଏ ସିନା ଶାସନ, ପିଠି ପଟରେ ପାଲଟେ ପୁଣି ସେ ଯେମିତି ରୂପ ତାର ଦୁଶାସନ। କରୁଥିବୁ ଯେତେ ବୁକୁ ଫଟା ଚିତ୍କାର, ଭୁକିଲା ଅସୁର ପରି ଖଣ୍ଡ ଖଣ୍ଡ କରି ରକ୍ତ ମାଂସ ଚିରି କାଢି ନେଇଯିବେ ପିଣ୍ଡରୁ ପ୍ରାଣ ତୋର। ଆଉ ନାହିଁ ସେହି ବେଳ, ହଁ ଆଉ ନାହିଁ ସେହି ବେଳ, ସରିଯାଇଛି ଶ୍ରୀକୃଷ୍ଣଙ୍କ ସେହି ଖେଳ। କର ନାହିଁ ତୁ ଅଳି, ଯୁଗ ପରା ଇଏ କଳି, ଉଠ ଉଠ ସାଜି ଦୁର୍ଗତି ନାସିନୀ, ମୁହଁ ମାଡ଼ି ପଡ ନାହିଁ, ଶାସ୍ତି ଦିଏ ତୁହି ଅତି ନିଷ୍ଠୁର କୋଠର ହୋଇ, ଶକ୍ତିର ପ୍ରୟୋଗ ଶିଖି ଯା ତୁହି, ଫିଙ୍ଗି ଦେଇ ଭୟ କବଚ, ସହନଶୀଳର କାଳ ନାହିଁ ଆଉ, ପାଲଟି ଯା ତୁ ଅଣହାରର ଖଞ୍ଜ, ଜାଗ୍ରତ ହେଇ ତୁ ସକ୍ଷମ ଭାବରେ କର ଅଭିନବ ପ୍ରୟାସ, ହୋହକାର ହେଇ କମ୍ପ୍ୟୁଟୁ ସଂହାର କର ତୁ ପାପର ହେଉ ବିନାଶ।
0: କେତେକ ଶୈଶବ ଫୁଲ ପରି ଫୁଟିବା ଆଗରୁ ହିଁ ଝଡ଼ରେ ଝଡ଼ିଯାଏ, କେତେକ ଆଖି ସ୍ୱପ୍ନ ଦେଖିବା ବୟସରେ ଲୁହର ଭାଷା ଶିଖିଯାଏ, କେତେକ ନିଷ୍ପାପ ଝିଅ ମାଆର ପଣତ ତଳେ ନୁହେଁ, ଅବହେଳା ଏବଂ ଯନ୍ତ୍ରଣାର ଛାଇ ତଳେ ନିଜର ଜୀବନର ପ୍ରଥମ ପାଠ ଶିଖନ୍ତି। ସେମିତି ଏକ ନିଷ୍ପାପ ଶୈଶବର ଅକୁହା ବେଦନାର ଅଣୁଗଳ୍ପ ଦୀପାଳି। ଗାଳ୍ପିକା ଇତିଶ୍ରୀ ମଲ୍ଲିକ।
3: ଦୀପର ସଳିତା ଜଳିବାର ବି ଗୋଟିଏ ସୀମିତ ସମୟ ରହିଥାଏ। ସମସ୍ତେ କଣ ଦୀପର ସଳିତା ହୋଇ ଜଳିପାରିବେ ନିଜକୁ ତିଳ ତିଳ କରି? ସେମିତି ଏକ ଦୀପର ସଳିତା ହୋଇ ଜଳି ଚାଲିଛି ଲଳିତା। ସ୍ୱଳ୍ପ ବୟସରେ ଦୁଃଖର ବୋଝ ତା ବାଲ୍ୟ ଚପଳତାକୁ ତାଠୁ ଛଡ଼େଇ ନେଇଛି। ଯେଉଁ ବୟସରେ ସଂସାରର ଅର୍ଥ ଅବୁଝା ରହିବା କଥା, ସେହି ବୟସରେ ସେ ବେଶ ସଂସାରକୁ ବୁଝିସାରିଛି। ନିଜ ଅଜାଣତରେ ସେ ନିଜକୁ ବେଶ ପରିପକ୍ୱ କରିସାରିଛି। ତେଲର ଅଭାବରେ ବି ଜଳିଛି, ଜଳୁଛି ଆଉ ସଦା ଜଳୁଥିବ, ଜଳି ଚତୁଃପାର୍ଶ୍ୱକୁ ଆଲୋକିତ କରିବ ବୋଲି ଭାବି ନେଇଛି। ବାର ବର୍ଷର ଲଳିତା ମାଆକୁ ହରେଇ ଏବେ ସମ୍ପୂର୍ଣ୍ଣ ଅବାକ ହୋଇ ଉଦାସ ପାଲଟି ଯାଇଛି। ଯାହାର କାନି ଧରି ଧରି ସେ ସବୁ ଅଳି କରିଥିଲା, ଯାହାକୁ ଚାପି ଧରି ରାତିରେ କଡ଼ଲେ ଉଠିଥିଲା, ସେ ଆଉ ନାହିଁ। ସେ କଥାକୁ ତତ୍କ୍ଷଣାତ୍ ଗ୍ରହଣ କରିପାରିନଥିଲା। ଆଉ କିଛି ଦିନ ପରେ ସେ ସତକୁ ଗ୍ରହଣ କରି ଖୁବ୍ ସାହସୀ ପାଲଟି ଗଲା। ହେଲେ ଦୁଃଖର ବାରିଧି ସେଇଠି ସରିନାହିଁ। ଘରକୁ ଆସିଲା ତାର ସାବତ ମା, ଯାହାଠୁ ସେବା ତ ଦୂରର କଥା, ଭଲ କଥା ପଦେ ମଧ୍ୟ ସେ ଶୁଣିବାକୁ ପାଇଲା ନାହିଁ। ବୋଝ ଉପରେ ନଳିତା ବିଡ଼ା ପରି ସବୁ ଦୁଃଖଠୁ ଏ ଦୁଃଖ ବଳିଗଲା। ସେତିକି ବେଳେ ଧିକାର କଲା ତାର ଝିଅ ଜନ୍ମକୁ। ହୁଏତ ଝିଅଟିଏ ନ ହୋଇ ମୋ ପୁଅଟିଏ ହୋଇଥିଲେ ଚାରିକନ୍ଥରେ ଆବଦ୍ଧ ନ ରହି ବାହାରକୁ ପାଦ କାଢିପାରନ୍ତି। ଝିଅ ହୋଇ ଜନ୍ମ ହେବା ଏକ ପାପ ବୋଲି ମନେ ବିଚାର କଲା ଏବଂ ବୁଝିଲା ଯେ ନାରୀ ଜନ୍ମଟା କେବଳ ଗୋଟିଏ ସଳିତା, ଯାହା ସଂସାର ରୂପକ ଦୀପରେ କର୍ତ୍ତବ୍ୟ ନାମକ ତେଲକୁ ନେଇ ନିଜକୁ ଜାଳି ଚାଲେ।
1: ଅତି ଯତ୍ନରେ ବିଧାତା ଗଢ଼ିଲେ ପ୍ରକୃତିର ରଙ୍ଗ ଭରି, ନାନା ରୂପ ଦେଇ ସଜେଇ ତୁମକୁ ସୃଷ୍ଟିର ଶୋଭା କରି, ମାଆରେ ମମତା ସ୍ନେହରେ ଭଉଣୀ ଜୀବନ ସାଥିରେ ଜାୟା, ଝିଅର ରୂପରେ ହସର ଝରଣା ତୁମେ ସଂସାରର ମାୟା, ସ୍ୱୟଂ ସିଧା ସାଜି ଆଲୋକିତ କର ଅନ୍ଧକାର ଦୂର କରି, ଅତି ଯତ୍ନରେ ବିଧାତା ଗଢ଼ିଲେ ପ୍ରକୃତିର ରଙ୍ଗ ଭରି। ଏହି ମର୍ମରେ ଶୁଣିବା କବିତା, ନାରୀ, କବୟତ୍ରୀ ଜୟନ୍ତୀ ଭୂୟାଁ।

0: ପ୍ରକୃତି ସୃଷ୍ଟି ପାଇଁ ଏ ନାରୀ ଅବଦାନ ଯୁଗେ ଯୁଗେ ଉଚ୍ଚ ଆଜି ନାରୀର ସମ୍ମାନ କେତେ ଯତ୍ନରେ ବିହି ଗଢ଼ିଥିଲେ ନାରୀ ନାରୀର ସୁଗୁଣକୁ କେହି ନୁହିଁ ବେଟି ସରି ନାରୀ ନୁହିଁ ଦୁର୍ବଳ ଆଜି ନାରୀ ସ୍ୱୟଂ ସିଧା ଅନ୍ନପୂର୍ଣ୍ଣା ସାଜି ପୁଣି କେବେ ପୂଜ୍ୟା ବସୁଧା କାମମତା ଅଗଣତି ସାଗରର ଉର୍ମି ସନ୍ତାନ ସମର୍ଥ ନୁହେଁ ପାରିବାକୁ ବର୍ଣ୍ଣି ପଥଭ୍ରଷ୍ଟ ବାଟୋଇକୁ ଦେଖାଏ ଆଲୋକ ଶିକ୍ଷାର ଖଡ଼ଗରେ କାଟେ ଅଜ୍ଞାନୀ ମସ୍ତକ ଏଇ ନାରୀ ଭଗିନୀ ଏଇ ହୁଏ ଜାୟା ମାର ପଣତ ଦିଏ ସ୍ନେହ ସ୍ନିଗ୍ଧ ଛାୟା ଅଧର୍ମ ଅନ୍ୟାୟ ଜଳେ ତା ଅନ୍ତରାତ୍ମା ବନି ଏ ସମାଜ ମହିଷାସୁର ନପା ରହି ଚିହ୍ନେ ନାରୀ ବିନା ଗୃହ ଏଠି ପାଲଟେ ଶ୍ମଶାନ ମରୁଭୂମି ସମ ହୁଏ ପୁରୁଷ ଜୀବନ ଶ୍ରୀମନ୍ଦିରୁ ଠାକୁରାଣୀ ଯେବେ ଗଲେ ଚାଲି ଶ୍ରୀମନ୍ଦିରୁ ଠାକୁରାଣୀ ଯେବେ ଗଲେ ଚାଲି ବ୍ରହ୍ମାଣ୍ଡ ଠାକୁର ବି ଭିକ୍ଷା କଲେ ବୁଲି ବୁଲି ନାରୀ ଲୁହେ ଲଙ୍କା ଧ୍ୱଂସ ଦଶାନନ ହତ ନାରୀ ଲୁହେ ବିରାଟ କୌରବ ପରାଜିତ ଜଳସ୍ଥଳ ଆକାଶେ ପାଇଲେଣି ଖ୍ୟାତି ଭାରତେ ଅଛନ୍ତି ଦ୍ରୌପଦୀ ରାଷ୍ଟ୍ରପତି ନର ନାରୀ ମୁଦ୍ରାର ଦୁଇ ପାର୍ଶ୍ୱ ଭଳି ନାରୀ ବିନା ପୁରୁଷ ପାରିବେନି ଚାଲି ସେବା ତ୍ୟାଗ ମୂର୍ତ୍ତିମନ୍ତ ମଦର ଟେରେସା ଏବେ ବି ଲୋକ ମୁଖେ ପାଆନ୍ତି ପ୍ରଶଂସା ମସ୍ତକେ ଚନ୍ଦନେ ତାର ନିନ୍ଦା ଅପଯଶ ତଥାପି ଚଲାପଥ ନ ହୁଏ କ୍ରମଶ ଧନ୍ୟା ତୁମେ ନାରୀ ଧନ୍ୟା ତୁମେ ନାରୀ ତୁମେ ବନ୍ଦନିଆ ମହାପ୍ରଭୁ କୃପା ନେତ୍ରେ କରନ୍ତୁ ସୁଦୟା।
1: ଶବ୍ଦ ଯେତେବେଳେ ଭାବନାର ରୂପ ନିଏ ସେତେବେଳେ ଜନ୍ମ ନିଏ ସାହିତ୍ୟ ଆଉ ସେହି ଶବ୍ଦକୁ ନିଜ ଅନୁଭବ ଚିନ୍ତା ଏବଂ ସମ୍ବେଦନାରେ ସଜେଇ ଯିଏ ସୃଷ୍ଟି କରନ୍ତି ଏକ ନୂଆ ଜଗତ ସେ ହେଉଛନ୍ତି ସାହିତ୍ୟ ସାଧିକା। ସାହିତ୍ୟ କେବଳ କିଛି ଶବ୍ଦର ସମାହାର ନୁହେଁ, ଏହା ହୃଦୟର କଥାକୁ ଅନ୍ୟ ଏକ ହୃଦୟ ପର୍ଯ୍ୟନ୍ତ ପହଞ୍ଚାଇବାର ଗୋଟିଏ ସେତୁ। ଆଜି ଆମ ସହ ଅଛନ୍ତି ଜଣେ ସାହିତ୍ୟ ସାଧିକା। ତାଙ୍କ ସାହିତ୍ୟ ଯାତ୍ରା, ଲେଖନୀର ପ୍ରେରଣା ଏବଂ ଅନୁଭବର କିଛି ଅକୁଆ କଥା ଶୁଣିବା ତାଙ୍କ ମୁହଁରୁ।
2: ଅପା ନମସ୍କାର।
3: ନମସ୍କାର,
2: ଆପଣଙ୍କ ପରିଚୟ ଦିଅନ୍ତୁ।
3: ମୁଁ ଅର୍ଚ୍ଚନା ପଟ୍ଟନାୟକ, ଭଞ୍ଜଭୂମିର ଝିଅ ଓ ବୋହୁ, କୋରାପୁଟ ଠାରେ ମୁଁ ବର୍ତ୍ତମାନ ବାସ କରୁଛି। ମୁଁ ଜଣେ ଗୃହିଣୀ ଏବଂ ଲେଖିକା ମଧ୍ୟ। ଗପ, କବିତା, ପ୍ରବନ୍ଧ ଏମିତି ସାହିତ୍ୟର ବିଭିନ୍ନ ଦିଗକୁ ମୁଁ ଛୁଇଁଥାଏ। ଛୋଟବେଳୁ ଲେଖି ଆସୁଛି, 13 ବର୍ଷ ବୟସରୁ ଆଜି ପର୍ଯ୍ୟନ୍ତ ମୋର ଗୋଟେ ଦୀର୍ଘ ଯାତ୍ରା ଚାଲିଛି।
2: ପ୍ରଥମେ ସାହିତ୍ୟର କୋଉ ଦିଗ ପ୍ରତି ଆପଣ ଆକୃଷ୍ଟ ହୋଇଥିଲେ?
3: ପ୍ରଥମେ ମୁଁ ସାହିତ୍ୟର ଗୀତି କବିତା ଉପରେ ଆକୃଷ୍ଟ ହୋଇଥିଲି, କାରଣ ଅତି ଛୋଟବେଳୁ ମୁଁ ଗୋଟେ ଗ୍ରନ୍ଥ ପଢିବାର ସୁଯୋଗ ପାଇଥିଲି। ଆମ ଘରର ବାତାବରଣ ଯୋଗୁଁ ମୋ ବାପା ମା, ମୋର ଜେଜେବାପା ସମସ୍ତେ ପଢିବା ଉପରେ ବହୁତ ଗୁରୁତ୍ୱ ଦଉଥିଲେ, ତେଣୁ ମୁଁ ସେଗୁଡା ପଢିଥିଲି ବହିଯାକ। ଅତି ଛୋଟ ବୟସରୁ ମୁଁ ପଢିଥିଲି, ତେଣୁ ମୁଁ 13 ବର୍ଷ ବୟସରୁ ଲେଖିବା ଆରମ୍ଭ କଲି ଗୀତି କବିତା।
2: ତ ଆପଣଙ୍କ ପ୍ରଥମ ଲେଖା କାହାକୁ ଦେଖେଇଥିଲେ?
3: ମୋର ପ୍ରଥମ ଲେଖା ମୁଁ ମୋ ମାଙ୍କୁ ଦେଖେଇଥିଲି, କାରଣ ସେ ବହୁତ ଆମକୁ ସାହାଯ୍ୟ କରୁଥିଲେ ଏଇ ଦିଗରେ ଯେ ସମସ୍ତେ ତ ପାଠ ପଢୁଛନ୍ତି କିନ୍ତୁ ତୁମେ କିଛି ଅଲଗା କର, ସେ କହୁଥିଲେ। ତେଣୁ ମୁଁ ଲେଖିଥିଲି ଏବଂ ଶିଶୁ ପ୍ରଭା ବୋଲି ଅର୍ଜୁନ ନାଲାଙ୍କର ଏକ ପତ୍ରିକାରେ ମୋର ଲେଖାଟି ସ୍ଥାନିତ ହୋଇଥିଲା। ଏଇଟା ପାଖାପାଖି 77-78 ବେଳକୁ ପ୍ରକାଶ ପାଇଥିଲା।
2: ତ ପ୍ରଥମ ଲେଖା ଯେତେବେଳେ ଆପଣଙ୍କର ପ୍ରକାଶିତ ହେଲା କେମିତି ଅନୁଭବ ହେଇଥିଲା?
3: ଖୁବ ଆନନ୍ଦ ଅନୁଭବ ହୋଇଥିଲା। ତା ଆଗରୁ ମୁଁ ଆକାଶବାଣୀ ଜୟପୁରରେ ବିଦ୍ୟାଳୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିଲି, ତେଣୁ ମତେ ଏଇ ସବୁ ଦିଗରୁ ଦେଖିବାକୁ ଗଲେ ସାହିତ୍ୟ ପ୍ରତି ରୁଚି ଆହୁରି ବଢିଲା, ପ୍ରେରଣା ମିଳିଥିଲା।
2: ତ କେଉଁ ପ୍ରସଙ୍ଗରେ ଲେଖିବାକୁ ବେଶୀ ଭଲ ଲାଗେ?
3: ଯେତେବେଳେ ମୁଁ ଛୋଟ ଥିଲି, ମୋ ବୟସର ଛୋଟ ଛୋଟ ପିଲାଙ୍କ ବିଷୟରେ ଯାହା ମୁଁ ଆଖି ଆଗରେ ଦେଖୁଥିଲି, ଟିକି ଚଢେଇ କି ମୋ ଦେଶ ମୋ ରାଜ୍ୟ ଏଇଗୁଡା ଉପରେ ଛୋଟିଆ ଛୋଟିଆ କବିତା ଲେଖୁଥିଲି, ମା ବାପା ସମ୍ପର୍କକୁ ନେଇକି ଲେଖୁଥିଲି। ଧୀରେ ଧୀରେ ବୟସ ବଢିବା ସଙ୍ଗେ ସଙ୍ଗେ ମୁଁ ଅନ୍ୟ କିଛି ଲେଖିବା ଆରମ୍ଭ କଲି, ପ୍ରକୃତି ଉପରେ ଆଉ ସମ୍ପର୍କ ଉପରେ, ନାରୀ ଉପରେ ମୁଁ ବିଶେଷ କରି ଲେଖିବା ଆରମ୍ଭ କରିଥିଲି।
2: କାହିଁକି ଏଇସବୁ ପ୍ରତି ଆପଣ ଆକୃଷ୍ଟ ହେଲେ?
3: ଯେହେତୁ ମୁଁ ଜଣେ ନାରୀ ଏବଂ ସମାଜରେ ଅନେକ ଦୁଃଖ ଯନ୍ତ୍ରଣା ନାରୀର ତାହା ମୁଁ ଅନୁଭବ କରିପାରୁଛି, ସବୁବେଳେ ସେମାନଙ୍କ ନିକଟବର୍ତ୍ତୀ ହେବାକୁ ଚାହିଁଛି, ଆଉ ସେହିପରି ନଜରରେ ମୁଁ ଦେଖି ଆସିଛି।

0: ପରିବେଶକୁ ଯାହା ଦେଖେ ତାହା ଲେଖେ, ତାହା ମୁଁ ଅନୁଭବ କରେ ଅତି ନିଜର ଭାବରେ।
1: ତ ଏବେ ଯାଏ ଆପଣଙ୍କର କେତେଟା ଲେଖା ପ୍ରକାଶିତ ହେଇଥିବ?
0: ଭଉଣୀ ଅନେକ ଲେଖା ପ୍ରକାଶିତ ହୋଇଛି, ତା ମଧ୍ୟରୁ ମୋର ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରଥମ ଖଣ୍ଡ ଯୋଉଟା 120 ବର୍ଷ ପୂର୍ତ୍ତି ଉପଲକ୍ଷେ ମହାତ୍ମା ଗାନ୍ଧୀଙ୍କର ଏକ ବହି ପ୍ରକାଶିତ ହୋଇଥିଲା, ସେଥିରେ ମୋର କବିତା ସ୍ଥାନିତ ହୋଇଥିଲା, ଯୋଉଠାରେ କି ବୈକୁଣ୍ଠନାଥ ପଟ୍ଟନାୟକ କି ମାଧର ମାନସିଂ ଇତ୍ୟାଦି ବହୁତ ନାମୀ ଗୁଣୀ ଲୋକଙ୍କର କବିତା ସାଥିରେ ଆମର କବିତା ମାନ ସ୍ଥାନ ପାଇଥିଲା। ତା ଭିତରେ ମୋ କବିତା ସ୍ଥାନ ପାଇ ମୁଁ ବହୁତ ଖୁସି ହେଇଥିଲି। ସେ ବହିଟା ଯେତେବେଳେ ବାହାରିଥିଲା ବହୁତ ଭଲ ଲାଗିଥିଲା। ଏଇଟା ବୋଧ ହୁଏ 2023 ମସିହାର କଥା ମୁଁ କହୁଛି। 24ରେ ମଧ୍ୟ ଓଡ଼ିଶା ଲେଖିକା ସଂସଦରେ ମୁଁ ସମ୍ମାନିତ ହୋଇଥିଲି। ତାପରେ ମୋର ଲେଖା ଆହୁରି ବହୁତ ଭାବରେ ବଢିବାକୁ ଲାଗିଲା। ଲେଖିଛି ବହୁତ କିଛି, ଶିଳାଶ୍ରୀରେ ଏବଂ ଶିଶୁପ୍ରଭା ତ ସେତେବେଳେ ଛୋଟବେଳେ ଲେଖିଥିଲି, ଆମର ଅନ୍ଡିଭାଇଡେଡ୍ କୋରାପୁଟର ବିଭିନ୍ନ ମାଗାଜିନ୍ରେ ମୋର ଲେଖା ପ୍ରକାଶିତ ହୋଇଛି, ଭୁବନେଶ୍ୱରରେ ବି ଲେଖା ପ୍ରକାଶିତ ହୋଇଛି, ଖବରକାଗଜରେ ବି ଅନେକ କବିତା ଗପ ପ୍ରବନ୍ଧ, ଏହା ଛଡା ମିଡିଆ ଦ୍ୱାରା ମାନେ ଫେସବୁକରେ ଏବଂ ଅନ୍ୟ ଗୁଡିକ ସବୁ ଯେଉଁ ନେଟ୍ ଗୁଗୁଲ ମିଟ୍ ଯାକ ହଉଛି ସେଥିରେ ମଧ୍ୟ ମୋର ଲେଖା ଗୁଡିକ ସ୍ଥାନିତ ହୋଇଛି ଏବଂ ସେଥିରେ ସମ୍ମାନିତ ହୋଇଛି।
1: ତ ବର୍ତ୍ତମାନ ଆପଣଙ୍କ ନିଜସ୍ୱ ରଚନାରୁ କିଛି ଶୁଣେଇବେ କି ଆମକୁ?
0: ନିଜସ୍ୱ ରଚନା ମୋର ଗପ ଅଛି, କବିତା ଅଛି, ମୁଁ ଆପଣ ଯାହା କହିବେ ତାହା ମୁଁ ଶୁଣେଇବାକୁ ଭଲ ପାଇବି।
1: ତ ପ୍ରଥମେ ଗୋଟେ କବିତା ଶୁଣେଇବେ।
0: ଯୋଉ କବିତାଟି ପ୍ରକାଶ ପାଇଥିଲା ଓଡ଼ିଶା ସାହିତ୍ୟ ଏକାଡେମୀ ଯୋଉ ବହିରେ, ସେଇ କବିତାର କିୟଦଂଶ ମୁଁ ଶୁଣଉଛି। ତୁମେ ଏବେ ମୌନୀ ମହାତ୍ମା, ତୁମେ ଏବେ ମୌନୀ ମହାତ୍ମା, ନା ଯାଇପାର ଆଗକୁ, ନା ଶତ୍ରୁତାକୁ ମିତ୍ରତାରେ ପରିଣତ କରିପାର। ତୁମେ ଏବେ ଦେଖ ନାହିଁ ସ୍ୱପ୍ନ ରାମ ରାଜ୍ୟର, ଅବା ସୁନେଲି ଭାରତର। ତୁମ ଆତ୍ମା ସନ୍ତାପିତ ହୁଏ, ତା ସହ ଜଳୁଥାଏ ହୁତ୍ ହୁତ୍ ପ୍ରେମର ନଗର। ଦରଦୀ ହାତ ତୁମ ଲମ୍ବି ପାରେ ନାହିଁ, ପୋଛିବାକୁ ଆଖି ଲୁହ, ସାଉଁଟି ନେବାକୁ କ୍ଷତାକ୍ତ ହୃଦୟ, ସାଉଁଟି ନେବାକୁ କ୍ଷତାକ୍ତ ହୃଦୟ। ଏହା ମୋର ସେ ସମୟରେ ଯାହା ବାହାରିଥିଲା ତାର କିଛି ଅଂଶ କହିଲି।
1: ବହୁତ ସୁନ୍ଦର, ବହୁତ ବଢିଆ। ତ ଅପା, କିଛି ସମୟ ଆଗରୁ ଆପଣ କହୁଥିଲେ ଆପଣଙ୍କ ପରିବାର କଥା, ଆପଣଙ୍କର ବାପା ମାଙ୍କ କଥା, ଆପଣଙ୍କ ଜେଜେମା ଜେଜେବାପାଙ୍କ କଥା। ତ ପରିବାର ବିଷୟରେ ଆଉ କିଛି ଜାଣିବାକୁ ଚାହିଁବୁ ଆପଣଙ୍କ ପିଲାଦିନର କଥା ବିଷୟରେ?
0: ମୋ ଜେଜେବାପା ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ବହୁତ ସାହାଯ୍ୟ କରୁଥିଲେ, ପ୍ରତ୍ୟକ୍ଷ ଭାବରେ ନହେଲେ ବି ପରୋକ୍ଷ ଭାବରେ ସେ ସେମାନଙ୍କର କଥା ବୁଝୁଥିଲେ। ତେଣୁ ଆମ ଘର ସତ୍ୟାଗ୍ରହୀ ମାନଙ୍କର ଏକ ଆବାସ ସ୍ଥଳ ଥିଲା ପୋଲସରାରେ, ଗଞ୍ଜାମ ଜିଲ୍ଲାର ପୋଲସରା। ଏହାଛଡା ଆମ ଘରେ ଅନେକ ସାହିତ୍ୟ ପୁସ୍ତକ ମାନ ରହିଥିଲା, ବେଦ ଉପନିଷଦ ସହ ସେଗୁଡିକ ଯେମିତି ଗଙ୍ଗାଧର ମେହେରଙ୍କର, ରାଧାନାଥଙ୍କର, ନନ୍ଦକିଶୋର ବଳ, କବିସୂର୍ଯ୍ୟ ଗ୍ରନ୍ଥାବଳୀ, ଏହିପରି ବିଭିନ୍ନ ଗ୍ରନ୍ଥାବଳୀ ସହ ଛୋଟବେଳୁ ପରିଚୟ ହେଇଥିଲା। ମୋ ଜେଜେବାପା ବି ଲେଖାଲେଖି କରୁଥିଲେ। ଏହାଛଡା ଅଜାଘର ପଟୁ ସେପଟେ ମଧ୍ୟ ଆମର ବହୁତ ଗୁଡିକ ଲେଖାଲେଖି କରୁଥିଲେ।
1: ମାନେ ତାର ପୁରାପୁରି ପ୍ରଭାବ ଆପଣଙ୍କ ଉପରେ ପଡିଛି?
0: ହଁ, ସେଇଟା ମା ବାପାଙ୍କର ଇଚ୍ଛା ଆଉ ମୋର ସେଥିରେ ଆଗ୍ରହ ମିଶିଥିବାରୁ ମୁଁ ଆଜି ଏଇଠି ପହଞ୍ଚି ପାରିଛି। ଲେଖିବାଟା ବନ୍ଦ କରିନି, ଅନବରତ ଲେଖୁଛି, ସବୁଦିନ ଲେଖୁଛି, ଗପ ବି, ସମ୍ପର୍କକୁ ନେଇକି ବି ମୋର ଭଉଣୀ ବହୁତ କବିତା ଅଛି। ଏହାଛଡା ଦୁଃଖ ଯନ୍ତ୍ରଣାକୁ ନେଇ ମୁଁ ଗୋଟେ କବିତାଟେ ଅଳ୍ପ ଦିନ ତଳେ ଲେଖିଥିଲି, ସେଇ କବିତାଟି ଶୁଣେଇ ପାରିବି କି ଭଉଣୀ?
1: ହଁ ହଁ ଶୁଣାନ୍ତୁ।
0: ନାରୀର ଲୁହର ପ୍ରତିଟି ବିନ୍ଦୁରେ ଲୁଚିଥାଏ ଏକ ଅକୁହା ସଂଘର୍ଷ, ଅଶ୍ରୁକୁ ପିଉଥାଏ ନାରୀ ଓଠ ତଳୁ ହସ ଟିକେ ଦେଇ, ମା ହୋଇ, ପତ୍ନୀ ହୋଇ, ଝିଅ କି ଭଉଣୀ ହୋଇ, ବେଦନା ତାର ବୁଝିବାକୁ କାହାର ବି ସମୟ ନଥାଏ, କିନ୍ତୁ ଧୀରେ ଧୀରେ ତାର ତ୍ୟାଗ ଅଧିକାରର ରୂପ ନେଉଥାଏ। ସେ ଭାଙ୍ଗେ ବାରମ୍ବାର ପ୍ରତି ଭଙ୍ଗୁରତାରେ ତାର ସଂଘର୍ଷର ଅକୁହା କାହାଣୀ, କହେ ନାହିଁ ସେ ଜାଣି ଜାଣି, କେବେ ଲୁହ ହୋଇ ଶୁଖିଯାଏ ଝରୁ ଝରୁ ଗାଲରେ ଉଠରେ, କେବେ ସମାଜର କଟୁ କଥାରେ, ତଥା ନିଜ ପାଇଁ ଏକ ଛୋଟ ଆକାଶ ଗଢିଥାଏ ନାରୀ।
1: ବହୁତ ଚମତ୍କାର। ତ ଅପା, ବର୍ତ୍ତମାନ ଆମେ ଆପଣଙ୍କ ଶାଶୁଘର କଥା ଟିକେ ଆଲୋଚନା କରିବା। ପରିବାରରେ କିଏ କିଏ ରହନ୍ତି?
0: ପରିବାରରେ ମୋ ସ୍ୱାମୀ, ମୋର 2ଟି ପୁଅ, ବୋହୁ ଆଉ ନାତୁଣୀ, ଏତିକି। ବଡ ପୁଅ, ବୋହୁ, ନାତୁଣୀ ସେମାନେ ଚେନ୍ନାଇରେ ରହନ୍ତି, ଯେହେତୁ ସେ ନ୍ୟୁକ୍ଲିୟର ସାଇଣ୍ଟିଷ୍ଟ ଅଛି। ଆଉ ସାନ ପୁଅ ସାଥିରେ ଆମେ କୋରାପୁଟରେ ବାସ କରୁଛୁ, ସ୍ୱାମୀ ରିଟାୟାର ହେଇସାରିଲେଣି।
1: ତ ଘର ତରଫରୁ କେମିତି ସହଯୋଗ ମିଳିଥାଏ ଆପଣଙ୍କୁ?
0: ମୁଁ ଭଉଣୀ ଦେଖିଲା ବେଳେ ସେଥିରେ ହଜିଯାଏ। ସେ ସମୟରେ ସେମାନେ ମତେ କ୍ଷମା କରିଦିଅନ୍ତି କି ମୋ କଥାକୁ ଧରନ୍ତିନି, ମୋତେ ସେତିକି ହିଁ ଆନନ୍ଦ ଦେଇଥାଏ। କୋଉଦିନ କଣ ଯେ ରନ୍ଧା ହୁଏ ମୁଁ ଜାଣିପାରେନି, ମାନେ ଯଦି ମୁଁ କିଛି ଲେଖୁଛି ତାହେଲେ ରାନ୍ଧିବାଠୁ ଆରମ୍ଭ କରି ଅନ୍ୟ ସବୁ କାମ ବିପର୍ଯ୍ୟସ୍ତ ହେଇଯାଇଥାଏ ସତ, କିନ୍ତୁ ସେଥିରେ ବି ସେମାନେ ହସି ଦିଅନ୍ତି, ସେତିକି ମୋର।

0: ଉଠିବାର ଶକ୍ତି, ସହଯୋଗ ମିଳୁ ବା ନ ମିଳୁ ନାରୀ ନିଶ୍ଚୟ ଏଇ ଆଗ କବିରେ କହିଲା ଭଳିଆ ତା ପାଇଁ ଛୋଟିଆ ଜାଗାଟିଏ ଖୋଜିଦବ ଯେମିତି ବି ହଉ, ଯଦି ତାର ସଠିକ ଇଚ୍ଛା ଅଛି। କିନ୍ତୁ ଏତେ ସଫଳତାକୁ ଯିବା ପାଇଁ ଯୋଉମାନଙ୍କର ହାତ ଥାଏ ସେଇଟା ହଉଛି ଆମର ସ୍ନେହୀ ପରିବାରଟି। ପରିବାର ବିନା ଆମେ ଏତେ ସଫଳତା ପାଇପାରିବା ନାହିଁ, ପହଞ୍ଚି ପାରିବା କିନ୍ତୁ ସଫଳତା ପାଇବା ଟିକେ କଷ୍ଟ ହେଇପଡିବ।
1: ତ ଲେଖାଲେଖି ପାଇଁ ସମୟ କେତେବେଳେ ପାଆନ୍ତି?
0: ମୁଁ ସବୁ କାମ ସରିଲା ପରେ ଖରାବେଳେ ଟିକେ ସମୟ ଦିଏ, ପୁଣି ରାତିରେ ଶୋଇଲା ବେଳେ କିଛି ପଢେ, ନିଶ୍ଚୟ ପଢେ, ସବୁଦିନ ପଢେ, ଆଉ ଯେତେବେଳେ ଇଚ୍ଛା ହୁଏ ସେତେବେଳେ ଲେଖେ। ଇଭିନ ମୋର ରୋଷେଇ ଘରେ ମଧ୍ୟ ମୋର ଖାତା କଲମ ଥାଏ, ଯୋଉ ମୁହୂର୍ତ୍ତରେ ଇଚ୍ଛା ହୁଏ ମୁଁ ଲେଖେ।
1: ଆପଣଙ୍କର ଅନେକ ଗଳ୍ପ ମଧ୍ୟ ଆମ କେନ୍ଦ୍ରରୁ ପ୍ରସାରିତ ହେଇଛି, ସେ ଭିତରୁ ହରିଣା ଚରିତ୍ରଟି ଏକ ନିଆରା ଚରିତ୍ର, ତ ଏମିତି ଚରିତ୍ର କେଉଁଠୁ ସଂଗ୍ରହ କରନ୍ତି?
0: ସାମାଜିକ ଚଳଣୀରୁ ମୁଁ ସଂଗ୍ରହ କରିଥାଏ, ଆଖପାଖରେ ଘଟୁଥିବା ବିଭିନ୍ନ ଘଟଣା ମୋତେ ଇଚ୍ଛା ଜାଗ୍ରତ ହୁଏ, ମୁଁ ଲେଖିବି କିଛି। ଆଉ ହରି, ହରିର ମା ଆଉ ତାର ଭାଇ, ଏମାନେ ସବୁ ସେଇ ଚରିତ୍ର ଯୋଉମାନେ ମୋ ପାଖରେ ହିଁ ଥିଲେ, ମୁଁ ତାଙ୍କୁ ପାଖରେ ପାଇଥିଲି। ମୁଁ ପ୍ରାୟ ଘଟିଥିବା ଘଟଣା, ମୋ ଚାରିପାଖରେ ଘଟୁଥିବା ଘଟଣାକୁ ନେଇ ଲେଖିଥାଏ, ତ ତେଣୁ ମୁଁ ସହଜରେ ଏ ଚରିତ୍ରଟିକୁ ପାଇଥିଲି, ମତେ ବହୁତ ଭଲ ଲାଗିଥିଲା, ମୁଁ ତାକୁ ଦେଇଥିଲି। ଏହା ଛଡା ମୋର ରେଡିଓ ଷ୍ଟେସନରେ ଅନେକ ଗୁଡିଏ ଗପ, ଯେମିତି ମଉଳା ଫୁଲର ବାସ୍ନା, ସମାଧାନର ଏକ ଅନ୍ତର୍ଦ୍ଦନ୍ଦର, ମୋର ଲେଖା ଗୁଡିକ ସାଧାରଣ ନାରୀ ଧର୍ମୀ ବୋଲି ମୁଁ କହିଥିଲି। ନାରୀର ଦୁଃଖ ଯନ୍ତ୍ରଣାକୁ ମୁଁ ସବୁବେଳେ ସାଉଣ୍ଡି ଆଣିବାକୁ ଚେଷ୍ଟା କରିଥାଏ, କୋଉଠି ଯଦି କିଛି ଘଟିଥାଏ ମୁଁ ତାକୁ ନିଶ୍ଚିତ ଭାବରେ ମୋର ଗପ ଖାତାରେ ସାଉଣ୍ଡି ଆଣିଥାଏ।
1: ବର୍ତ୍ତମାନ ଆପଣଙ୍କର ଗଳ୍ପ ଗୋଟିଏ ଶୁଣେଇବେ କି? ଛୋଟିଆଟେ
0: ସ୍ନେହମୟୀ ବୋଉ, ଏଥର ବି ଝିଅ ମୁଁ ଶୁଖିଗଲା ବୋର ବିଷାଦରେ, ଆଖି ଓଦା ଓଦା, କୂଳ ରକ୍ଷା ହେବାର ପରମ୍ପରା ତାକୁ ବିବ୍ରତ କରୁଛି, ତପନର ମନ ବି ଭିଜିଗଲା ବୋଉର ମୁହଁକୁ ଚାହିଁ। ଏଥିରେ ବୋଉର ଦୋଷ ବା କଣ? ସମୟ ତାକୁ ଯେଉଁଠି ଛିଡ଼ା କରିଛି, ଯେତେ ଯେତେ ଦିନ ସେ ବିତେଇଛି ସ୍ୱପ୍ନ ଦେଖିଛି ସେମାନଙ୍କୁ ନେଇ, ଅବେଳରେ ବାପାଙ୍କ କାଳ, ଭାଇର ଛୋଟ ଛୋଟ ଦୁଇଟି ଝିଅ ଜନ୍ମ ପରେ ସଂସାରକୁ ବାହୁଡି ଯିବାଟା ବୋଉକୁ ଯେମିତି ପଥର କରିଦେଇଥିଲା, ଏଇ ଟିକି ଆସିଲାଠୁ ତା ମୁହଁରେ ଏକ ନୂତନ ଉତ୍ସାହ ଦେଖିଥିଲା ତପନ। ବୋଉର ଦିଅଁ ଦେବତା ପୂଜାବ୍ରତରେ ତପନର ପୁରୁଷ ମନ ବିଦ୍ରୋହ କରି ଉଠିଲେ ବି ଇଚ୍ଛା ଥାଉ କି ଅନିଚ୍ଛା ସତ୍ତ୍ୱେ ସମ୍ମାନ ଦେଇ ଆସିଛି ସେ, କେବଳ ବୋଉ ଟିକେ ଖୁସିରେ ରହୁ ବୋଲି ପିଙ୍କି ଓ ସେ ସଜାଗ ଥାନ୍ତି। ବଡ ଝିଅର ଜନ୍ମ, ତାର ସମସ୍ତ ଦାୟିତ୍ୱ ବୋଉ ଉପରେ, ଦୂରରୁ ଲକ୍ଷ୍ୟ କରେ ତପନ ବୋଉ ଖୁବ ଚଳଚଞ୍ଚଳ ହେଲାଣି, ଦିନରାତି ଏକାକାର ନାତୁଣୀର ସେବାରେ। ଏବେ ବଡ ଝିଅ ସ୍କୁଲ ଗଲାଣି, ବୋଉ ଦିନକୁ ଦିନ ଖାପଛଡ଼ା ଲାଗୁଛି, ଛୋଟ ବ୍ୟବସାୟଟିଏ କରେ ତପନ। ବୋଉର ମନ ବୁଝାଇବା ପାଇଁ ସବୁ କାମ ବନ୍ଦ ତ କରିପାରିବ ନାହିଁ, ଦ୍ୱିତୀୟ ଥର ପିଙ୍କି ଅନ୍ତଃସତ୍ତ୍ୱା ହେବାର ସୁରାକ ପାଇଲା କ୍ଷଣି ବୋଉର ତା ପ୍ରତି ଯତ୍ନ ଖୁବ ବଢିଗଲା, ତତ୍ସହ ବଢିଗଲା ତାର ବାର ଓଷା ବ୍ରତ। ଆଜି ନାତୁଣୀର ଜନ୍ମରେ ତା ମୁହଁରେ କେତେ ଅସହାୟ ଦିଶୁଛି, ଯେମିତି ସେ କାହାକୁ ଚିହ୍ନିନି। ସମୟ ଦେଖି ବୋଉକୁ ବୁଝେଇ ଦେବ ଭାବିଲା ତପନ, ଆଗ ପିଙ୍କିକୁ ଦେଖାଯାଉ। ଆଖି ବୁଜି ପଡି ରହିଥିବା ପିଙ୍କିକୁ ଦେଖି ରୋମାଞ୍ଚିତ ହେଲା ସେ, ମୁଣ୍ଡରେ ହାତ ରଖୁ ରଖୁ ଚାହିଁଦେଲା ପିଙ୍କି, ତୁମକୁ ପୁଅଟିଏ ଦେଇପାରିଲିନି, ହତାଶା ବୋଧରେ ଇସାରାରେ କହିଗଲା ଯେମିତି, ହସିଦେଲା ତପନ। ଦମ୍ପତି ପାଇଁ ସନ୍ତାନ ହିଁ ଏକାନ୍ତ କାମ୍ୟ, ଆନନ୍ଦର ସୁର ବି ପୁଷ୍ପ, ସେ ପୁଅ ହେଉ କି ଝିଅ। ପାଞ୍ଚ ଦିନ ପରେ ପିଙ୍କି ଓ ସାନ ଝିଅ ସହ ଘରକୁ ଫେରିଲା ତପନ। ଆରେ ଏ କଣ ଦେଖୁଛି ତପନ, ବୋଉ ଘରଟିକୁ ସଜାଇ ଦେଇଛି ନବବଧୂ ପରି, ଦୁଆରେ ବାଡ଼ି ଦେଇଛି ପୂର୍ଣ୍ଣ କୁମ୍ଭ, ଅନ୍ତଃକରଣରେ ଶୁଦ୍ଧ ପବିତ୍ର ମନଟିଏ ଅଛି ମୋ ବୋଉର, ସ୍ନେହମୟୀ ବୋଉର। ଗର୍ବରେ ଆନନ୍ଦରେ ଉତ୍ସାହରେ ଭରିଗଲା ତାର ମନ। ନାତୁଣୀକୁ କୋଳରେ ଜାକି ଧରି ପିଙ୍କିର ହାତ ଧରି ଘର ଭିତରକୁ ଗୋଡ଼ ରଖିଲା ବୋଉ। ଶାରୀରିକ ଅବସାଦ, ପୁତ୍ର ଜନିତ ଅଭାବବୋଧ ଓ ଆଗାମୀ ସୁବିଧା ଅସୁବିଧାକୁ ଜଳାଞ୍ଜଳି ଦେଇ ପିଙ୍କିର ମୁହଁଟି ବର୍ତ୍ତମାନ ଉଜ୍ଜଳ ଦିଶିଲା, ସେମାନଙ୍କ ଖୁସିରେ ସାମିଲ ହୋଇ ନିଜକୁ ଧନ୍ୟ ମଣିଲା ତପନ।
1: ଅପା, ଆପଣଙ୍କର ଗଳ୍ପ କୁହନ୍ତୁ କି କବିତା, ସବୁଠି ସମ୍ପର୍କର ଏକ ସୂକ୍ଷ୍ମ ଡୋରି ଅନୁଭୂତ ହେଇଥାଏ, ତ ସମ୍ପର୍କର ମହତ୍ଵକୁ ଆପଣ ଅନେକ ଗୁରୁତ୍ୱ ଦେଇଥାନ୍ତି, ଏଇ ସମ୍ପର୍କକୁ ନେଇ ଆପଣ କଣ କହିବେ?
0: ସତରେ ଆମେ ସେଇ ସମ୍ପର୍କ ପାଇଁ ହିଁ ବଞ୍ଚିଛେ, ସମ୍ପର୍କ ହିଁ ଗୋଟେ ସୂକ୍ଷ୍ମ ଡୋରି, ପିତା ମାତା ଭାଇ ଭଉଣୀ ସ୍ୱାମୀ ପୁତ୍ର କହ କି ପୁତ୍ର ବଧୂ କହ ନାତି ନତୁଣୀ, ସମସ୍ତେ ସମ୍ପର୍କରେ ଆସିଛନ୍ତି, ଏମିତିକି ଭଗବାନ ମଧ୍ୟ ଆମ ସମ୍ପର୍କରେ ବନ୍ଧା ବୋଲି ମୁଁ ଭାବେ। ହେଲେ ସେଥିପାଇଁ ମୁଁ କବିତାଟିଏ କହିବାକୁ ଚାହୁଁଛି, ଯେମିତି ମୁଁ ମୋର ବୋଉ ପାଇଁ ଲେଖିଲି ଯେ, ପାଦ ଦେଇଥିଲ ଯେବେ ମୋ ଘରେ ସୁବର୍ଣ୍ଣ ଚମ୍ପା ଗୋ ତୁମେ, ବୋହୁ ଯେ ମୋର ମୋ ଘର ଚନ୍ଦ୍ରମା ଆଲୋକିତ ତୁମ ସ୍ନେହେ। ସେହିପରି ନାତୁଣୀକୁ ନେଇ ଲେଖିଥିଲି, ତୁ ମୋର ଖୁସି ତୁ ମୋର ଆଶାର ଆଲୋକ, ପରିରାଇଜର ପରିଟିଏ ତୁ ଦେବତାଙ୍କ ଆଶୀର୍ବାଦ, ଭଲ ପାଇବାର ସବୁଜ ସଙ୍କେତ। ଏହିପରି ମୁଁ ପିତା ମାତା ଭାଇ ଭଉଣୀ ସମସ୍ତଙ୍କ ପାଇଁ କିଛି

0: କିଛି ସବୁବେଳେ ଲେଖି ରହିଥାଏ। ଆଉ ଭଗବାନଙ୍କ ପାଇଁ କବିତାଟେ, ଜୀବନର ପ୍ରତ୍ୟେକଟି କ୍ଷଣ କେବଳ ତୁମରି ହାତରେ, ବୀଜକୁ ଅଙ୍କୁରିତ ହେଲା ପରି ଧରି ରଖିଥାଉ ତୁମେ, ତଥାପି ତୁମକୁ କପଟିଆ କହିବାକୁ ପଛେଇ ନଥାଏ। ନିଶ୍ୱାସର ପ୍ରତିଟି ସମୟରେ ଅନୁଭବିଲେ ବି ଜାଣେ ନା ମୁଁ ନୀତି କାହିଁ ମରୁଥାଏ, ନୀତି କାହିଁ ମରୁଥାଏ।
1: ଆପଣଙ୍କ ପାଇଁ ଏତେ ସୁନ୍ଦର ସୁନ୍ଦର ରଚନା ସବୁ କରିଛନ୍ତି, ତ କେଉଁ ଲେଖକ, କବି ବା ଗାଳ୍ପିକାଙ୍କର ଲେଖା ଆପଣଙ୍କୁ ପଢିବାକୁ ବେଶୀ ଭଲ ଲାଗେ?
0: ସତୀ ରାଉତରାୟଙ୍କ ଲେଖା ମତେ ବହୁତ ଭଲ ଲାଗେ, ତାଙ୍କର ପାଣ୍ଡୁଲିପି। ପରବର୍ତ୍ତୀ କାଳରେ ସୁଚରିତାରେ ପ୍ରକାଶିତ ହୋଇଥିବା ବ୍ରହ୍ମତ୍ରୀ ମହାନ୍ତି ମୋର ଅତି ପ୍ରିୟ ଥିଲେ। ଏହା ଛଡା ମୁଁ ଅନେକ ଗ୍ରନ୍ଥ ପଢିଛି ଯୋଉଟାକି ମତେ ଲେଖିବାର ପ୍ରେରଣା ଦେଇଥିଲା, ଆଉ ସେମାନଙ୍କୁ ମତେ ବହୁତ ଭଲ ଲାଗିଥିଲା, ଯେପରି ପଲ୍ଲୀକବି ନନ୍ଦ କିଶୋର ବଳ, କବି ସୂର୍ଯ୍ୟ ବଳଦେବରଥ, ୟୁପେନ୍ଦ୍ର ଭଞ୍ଜ, ଏଇମାନଙ୍କର କାବ୍ୟ ବି ମତେ ଆନନ୍ଦ ଦେଇଥିଲା, ଲେଖିବାକୁ ପ୍ରେରଣା ଆସିଥିଲା। ସବୁବେଳେ ସବୁ ସମୟରେ ଭଗବାନ ଆମ ସାଥିରେ ଅଛନ୍ତି ବୋଲି ଅନୁଭବ କରିବାରୁ ହିଁ ମୁଁ କିଛି ଲେଖିବାକୁ ଯଥେଷ୍ଟ ପ୍ରେରଣା ପାଏ ନିରୋଳାରେ।
1: ତ କିଛି ସମୟ ଆଗରୁ ଆପଣ ସମ୍ମାନିତ ହେବା କହୁଥିଲେ, ତ କେଉଁ କେଉଁ କ୍ଷେତ୍ରରେ ଆପଣ ଆହୁରି ସମ୍ମାନିତ ହେଇଥିଲେ?
0: ମୁଁ ଭଉଣୀ ଗୁଡାଏ ପ୍ରବନ୍ଧ ଲେଖିଛି ଯାହାକି ଦିଲ୍ଲୀ ଉତ୍କଳ ଅସ୍ମିତାରେ ବାହାରିଛି, ଗରିଆନ ଗଙ୍ଗାଧର, ଏଠା କୁନ୍ତଳା କୁମାରୀ ସାବତ, ପାର୍ବତୀ ଗିରି, ଏପରି ପ୍ରବନ୍ଧ ଗୁଡାଏ ଲେଖିଥିଲି। ମା ମାଟି ମାତୃଭୂମି, ଭାରତରେ ନାରୀବାଦ, ବିଶ୍ୱ କଲ୍ୟାଣରେ ନାରୀ, ଏଇଗୁଡାକ ଲେଖିକିରି ମଧ୍ୟ ମୁଁ ପୁରସ୍କୃତ ହୋଇଛି, ସମ୍ମାନ ତ ଅନେକ ପାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀର କବିତା ପ୍ରକାଶ ପାଇଲା ପରେ ମୁଁ ଯେତିକି ପ୍ରେରଣା ପାଇଥିଲି, ତାପରେ ମୁଁ ଆହୁରି ଜୋରସୋର ଲେଖା ଗୁଡିକ ପ୍ରକାଶିତ କରିବାକୁ ଲାଗିଲି, ଫଳରେ ଓଡ଼ିଶା ଲେଖିକା ସଂସଦ ମତେ ସମ୍ମାନିତ କରିଥିଲା, କିଛି ଟଙ୍କା, ଶାଢୀ ଏବଂ ସାର୍ଟିଫିକେଟ ମଧ୍ୟ ଦେଇଥିଲେ। ଉତ୍କଳ ସାହିତ୍ୟ ସମାଜ କଟକ ଦୀର୍ଘ 10 ବର୍ଷ ଧରି କାର୍ଯ୍ୟ କରିଆସୁଛି, ସେଥିରେ ମଧ୍ୟ ସମ୍ମାନିତ ହୋଇଛି। ଏହା ଛଡା ଆମର ଅନ୍ଡିଭାଇଡେଡ୍ କୋରାପୁଟରୁ ଏବଂ ଭୁବନେଶ୍ୱର ବିଭିନ୍ନ ଅନୁଷ୍ଠାନ ତରଫରୁ ମଧ୍ୟ ସମ୍ମାନିତ ହୋଇଛି। ଗଙ୍ଗାଧର ସାରସ୍ୱତ ସମ୍ମାନ, କୁନ୍ତଳା କୁମାରୀ ପ୍ରତିଭା ସମ୍ମାନ, ଦେଶପ୍ରେମୀ ସ୍ମୃତି ସମ୍ମାନ, ସାରସ୍ୱତ ସାଧିକା ସମ୍ମାନ, ବାଣୀରୂପା ସମ୍ମାନ, ଏହିପରି ଗୁଡାଏ ସମ୍ମାନ ମୁଁ ପାଇଛି।
1: ତ ପ୍ରଥମେ ଯେତେବେଳେ ଆପଣ ପୁରସ୍କୃତ ହେଇଥିଲେ ସେତେବେଳେ କାହା ସହିତ ବାଣ୍ଟିଥିଲେ, ସେଇ ଅନୁଭୂତି କହିବେ?
0: ଭଉଣୀ ସ୍କୁଲର, ପୁଣି ଥରେ କଲେଜରେ, ସବୁଥିରେ ମୁଁ ପୁରସ୍କୃତ ହେଇଥିଲି, ମାନେ ଗପ, କବିତା, ପ୍ରବନ୍ଧ ସବୁଥିରେ, ଗୀତ ବି ପୁରସ୍କାର ପାଇଁ କପ୍ ମିଳିଥିଲା କଲେଜରେ, ସେତେବେଳେ ମୁଁ ବହୁତ ଖୁସି ହେଇଯାଇଥିଲି ସେଇଟା ଦେଖିକି। ଘରେ ବି ମା ସବୁବେଳେ କହିବ ତୁ ଏଗୁଡା ଛାଡ଼େନି, ତୁ ଲେଖେ, ତ ଯାହା ଯେମିତି ହଉ ତୁ ଲେଖ, ଅନ୍ୟକୁ ଦେଖା। ମୁଁ ପ୍ରକୃତରେ କମର୍ସ ପିଲା, କିନ୍ତୁ ସାହିତ୍ୟ ପ୍ରତି ମୋର ବହୁତ ରୁଚି, ସେଇଟା ହିଁ ମୋର ଜୀବନ ବୋଲି ମୁଁ ଭାବେ, ତେଣୁ ଲେଖି ଚାଲିଥାଏ।
1: ଶେଷରେ ଅପା, ଯେଉଁମାନେ ନୂଆରେ ଲେଖାଲେଖି କରୁଛନ୍ତି ସେମାନଙ୍କୁ ସୃଜନଶୀଳତାର ମାନ ବଢାଇବା ପାଇଁ କଣ କଣ କରିବାକୁ ହେବ, ସେ ବିଷୟରେ କିଛି ପରାମର୍ଶ ଦେବେ କି?
0: ହଁ, ବର୍ତ୍ତମାନ ଯୋଉମାନେ ଲେଖୁଛନ୍ତି ସେମାନେ ଏକ ଖୁବ ପଢନ୍ତୁ, ମୋ ମତରେ ତାଙ୍କର ବ୍ୟାକରଣଗତ ଅଶୁଦ୍ଧି ବେଶୀ ଲକ୍ଷ୍ୟ କରାଯାଉଛି ବର୍ତ୍ତମାନ ପିଢିରେ, ସେଇଟା ନ ରହୁ, ବ୍ୟାକରଣ ଭଲ ହଉ, ଆଉ ସାହିତ୍ୟର ଉନ୍ନତି ହେବା ପାଇଁ ଏବେ ଯଥେଷ୍ଟ ଦିଗ ଖୋଲିଯାଇଛି ମିଡିଆରେ। ପ୍ରଥମେ ପଢିବା ଅଭ୍ୟାସ କରନ୍ତୁ, ତାପରେ ଲେଖିବେ, ଆପେ ଆପେ ଲେଖି ହେଇଯିବ, କିଛି ଅସୁବିଧା ହେବ ନାହିଁ।
1: ଅପା, ଆପଣଙ୍କ ସାହିତ୍ୟିକ ଯାତ୍ରା ଆମ ସହିତ ବାଣ୍ଟିଲେ, ନିଜର ମୂଲ୍ୟବାନ ସମୟ ଦେଲେ।
0: କାହା ହୃଦୟକେ ସୁଗନ୍ଧିତ ବାସ୍ନା ହେଉ ମୋର ଏଇ ଜୀବନ, ଛାଡ଼ିଲେ ଘଟବି ଧରା ପରେଥିଲି ହୋଇ ସୁମଧୁର ସ୍ୱନ, ଏଇଟା ମୋର ଇଚ୍ଛା। ଆଉ ଗୋଟେ ଇଚ୍ଛା, କେତେ ସ୍ମୃତି ଅନୁଭୂତି ସୁଖେ ଦୁଃଖେ ରହିଛି ମୁଁ ମାଟି, ଲିଭିଆ ସେ ଜୀବନ ସଳିତା ଏକା ଯିବି ଜୀବେନି କେ ସାଥୀ।
1: ଧନ୍ୟବାଦ ଅପା।
0: ଧନ୍ୟବାଦ।
2: ମାସିକ ସାହିତ୍ୟ ପତ୍ରିକା ଆଲେଖିକାର ଗଳ୍ପ, କବିତା, ସାହିତ୍ୟ ସାଧିକାଙ୍କ ସାହିତ୍ୟ ଯାତ୍ରାର ଅନୁଭୂତିରେ ଆନମନା ହେଉ ହେଉ କବିତା ସମୟ ଇସାରା ଦେଲାଣି ଫେରିଯିବାକୁ।
3: ହଁ ଅପା, ସମୟକୁ ଅତିକ୍ରାନ୍ତ କରିବା ବା ସମୟକୁ ଅଟକାଇବାର ଶକ୍ତି କାହା ପାଖରେ ଅଛି କହିଲ? ତେଣୁ ସେହି ସମୟକୁ ସମ୍ମାନ ଦେଇ ପୁଣି ଥରେ ଫେରିବାର ପ୍ରତିଶ୍ରୁତି ଦେଇ ବିଦାୟ ନେବା।
2: ତେବେ ବିଦାୟ ନେବା ପୂର୍ବରୁ ଗୋଟିଏ ଅନୁରୋଧ ଶ୍ରୋତା ଭଉଣୀ, ଆଜିର ଆଲେଖିକା ଆପଣଙ୍କୁ କେମିତି ଲାଗିଲା ସେ ସମ୍ପର୍କରେ ଆପଣଙ୍କ ମତାମତ ରଖିପାରିବେ।
3: ତେବେ ଆପଣ ଆମକୁ ମତାମତ ଆମ ଆଉ ଏକ କାର୍ଯ୍ୟକ୍ରମ ସମ୍ପର୍କରେ ସେତୁକୁ ପଠାଇ ପାରିବେ, ହ୍ୱାଟ୍ସଆପ୍ ମାଧ୍ୟମରେ, ଭଏସ୍ ମେସେଜ୍ ମାଧ୍ୟମରେ ବା SMS ମାଧ୍ୟମରେ ପଠାଇ ପାରିବେ।
2: ମତାମତ ପଠାଇବା ପାଇଁ ଆମର ଫୋନ୍ ନମ୍ବର ହେଲା 9438268568।
3: ଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 9438268568।
2: ମତାମତ ଅପେକ୍ଷାରେ ଆଜି ପାଇଁ ରହୁଛୁ ମୁଁ ଅନୁପମା ରାଜୁ,
3: ଆଉ ମୁଁ କବିତା ମଞ୍ଜରୀ ପଲ୍ଲେଇ।
2: ନମସ୍କାର।

0: ସମୟ ଗୋଟାଏ ପଚାଶ ମିନିଟ୍ ଓଡ଼ିଆରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍, ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆସନ୍ତାକାଲି ପଞ୍ଚମ ସେମିକନ୍ ଇଣ୍ଡିଆ ସମ୍ମିଳନୀକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଟିକସ ସମ୍ବନ୍ଧୀୟ ପ୍ରସ୍ତାବ ଉପସ୍ଥାପନ ସମୟରେ ଦେଶର ସ୍ୱାର୍ଥକୁ ସର୍ବାଧିକ ପ୍ରାଥମିକତା ପ୍ରଦାନ କରିବାକୁ ଅର୍ଥମନ୍ତ୍ରୀଙ୍କ ଗୁରୁତ୍ୱ। ଦେଶବ୍ୟାପୀ ଆସନ୍ତାକାଲିଠାରୁ ଆରମ୍ଭ ହେବ ସ୍ୱଚ୍ଛତା ହିଁ ସେବା 2026 ଅଭିଯାନ। ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଆଜିଠାରୁ ଦୁଇଦିନିଆ ଭୁଟାନ ଗସ୍ତ ଏବଂ ଆନ୍ତର୍ଜାତିକ ଜଳସୀମାରେ ଭାରତୀୟ ନୌସେନା ସହ ପାକିସ୍ତାନର ଆଚରଣକୁ ଦୃଢ଼ ନିନ୍ଦା କରିଛି ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀର ଯଶୋଭୂମିଠାରେ ପଞ୍ଚମ ସେମିକନ୍ ଇଣ୍ଡିଆ 2026କୁ ଉଦ୍ଘାଟନ କରିବେ। ଏହି ତିନିଦିନିଆ ସମ୍ମିଳନୀ ଏକ ପ୍ରମୁଖ ମଞ୍ଚ ଭାବରେ କାର୍ଯ୍ୟ କରିବ, ଯାହା ମିଳିତ ସହଯୋଗକୁ ପ୍ରୋହାହିତ କରିବା ସହିତ ନବସୃଜନକୁ ତ୍ୱରାନ୍ୱିତ କରିବା, ଉତ୍ପାଦନ କ୍ଷମତାକୁ ସୁଦୃଢ଼ କରିବା, ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ଏବଂ ଭବିଷ୍ୟତ ପାଇଁ ଦକ୍ଷ ପ୍ରତିଭା ବିକାଶ କରିବା ଲାଗି ବିଶ୍ୱସ୍ତରୀୟ ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ ବ୍ୟବସ୍ଥାକୁ ମଜବୁତ କରିବ। ଏହି କାର୍ଯ୍ୟକ୍ରମରେ 600ରୁ ଅଧିକ ପ୍ରଦର୍ଶକ, 300 ଅନ୍ତର୍ଜାତୀୟ କମ୍ପାନୀ ଏବଂ 40ରୁ ଅଧିକ ଦେଶର ପ୍ରତିନିଧି ସାମିଲ ହେବେ। ଏହି ପ୍ରଦର୍ଶନୀରେ 6ଟି ଦେଶର ପାଭିଲିୟନ, 12ଟି ରାଜ୍ୟ ସରକାରଙ୍କ ପାଭିଲିୟନ ଏବଂ ଷ୍ଟାର୍ଟଅପ୍ ପାଇଁ ଏକ ସ୍ୱତନ୍ତ୍ର ପାଭିଲିୟନ ରହିବ। ସେମିକନ୍ ଇଣ୍ଡିଆ ହେଉଛି ଭାରତର ପ୍ରମୁଖ ସେମିକଣ୍ଡକ୍ଟର ସମ୍ମିଳନୀ, ଯାହାକୁ ଭାରତ ସେମିକଣ୍ଡକ୍ଟର ମିଶନ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏବଂ ସେମି ଦ୍ୱାରା ମିଳିତ ଭାବେ ଆୟୋଜନ କରାଯାଉଛି। କାର୍ଯ୍ୟକ୍ରମରେ ସେମିକଣ୍ଡକ୍ଟର ଉତ୍ପାଦନ ଏବଂ ପ୍ରଯୁକ୍ତିବିଦ୍ୟା ସହିତ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ର ଉପରେ ବହୁବିଧ ଆଲୋଚନା ଓ ରଣନୀତିକ ଅଧିବେଶନ ମଧ୍ୟ ଅନୁଷ୍ଠିତ ହେବ। ଟିକସ ସମ୍ବନ୍ଧୀୟ ପ୍ରସ୍ତାବଗୁଡ଼ିକରେ ହ୍ରାସ, ରିହାତି ଓ ଛାଡ଼ କରିବା ଦାବି ମଧ୍ୟରେ ଦେଶର ସ୍ୱାର୍ଥକୁ ସର୍ବାଧିକ ପ୍ରାଥମିକତା ପ୍ରଦାନ କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁତ୍ୱ ଦେଇଛନ୍ତି। ଆଜି ବେଙ୍ଗାଲୁରୁଠାରେ ଇଣ୍ଟରନ୍ୟାସନାଲ୍ ଟ୍ୟାକ୍ସ ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ନ୍ୟୁ ଏଜ୍ ଟ୍ୟାକ୍ସେସନ୍ ଶୀର୍ଷକ ଦୁଇଦିନିଆ ସମ୍ମିଳନୀ ଅବସରରେ ସେ ଏହା କହିଛନ୍ତି। ଶିକ୍ଷାବିତ୍, ଗବେଷକ ଏବଂ ନୀତି ନିର୍ଦ୍ଧାରକଙ୍କୁ ସ୍ୱାଧୀନ ଟିକସ ନୀତି ଗବେଷଣା ସମୟରେ ଏହି ଦୃଷ୍ଟିକୋଣକୁ ଗୁରୁତ୍ୱ ଦେବାକୁ ଅର୍ଥମନ୍ତ୍ରୀ କହିଛନ୍ତି। ଏହାଦ୍ୱାରା ବିଭିନ୍ନ ପ୍ରକାର ସୃଷ୍ଟ ଆହ୍ୱାନର ସମାଧାନ ସମ୍ଭବ ହୋଇପାରିବ। ଆଗାମୀ ଦୁଇ ଦଶନ୍ଧି ପର୍ଯ୍ୟନ୍ତ ଭାରତ ପାଇଁ ପ୍ରସ୍ତୁତ ହେବାକୁ ଥିବା ଟିକସ ବ୍ୟବସ୍ଥା ସମ୍ପର୍କରେ ରୂପରେଖ ପ୍ରସ୍ତୁତ କରିବାକୁ ଅର୍ଥମନ୍ତ୍ରୀ ପରାମର୍ଶ ଦେଇଛନ୍ତି। 2047 ବିକଶିତ ଭାରତ ସ୍ୱପ୍ନ ସାକାର କ୍ଷେତ୍ରରେ ଏହି ଦୃଷ୍ଟିକୋଣ ସହାୟକ ହୋଇପାରିବ। ଉତ୍ତମ ଟିକସ ନୀତି ପ୍ରସ୍ତୁତିରେ ସମସ୍ତ ଦିଗକୁ ଦୃଷ୍ଟି ଦେବାକୁ ଅର୍ଥମନ୍ତ୍ରୀ ପରାମର୍ଶ ଦେଇଛନ୍ତି, ଫଳରେ କରଦାତା, ବାଣିଜ୍ୟ କ୍ଷେତ୍ର ଏବଂ ରାଜକୋଷ ସମାନ ଭାବେ କାର୍ଯ୍ୟକ୍ଷମ ହୋଇପାରିବେ। ବ୍ୟକ୍ତିଗତ ସ୍ତରରେ କୌଣସି ପ୍ରକାର ୟୁପିଆଇ କାରବାର ପାଇଁ ଶୁଳ୍କ ଦେବାକୁ ପଡ଼ିବ ନାହିଁ ବୋଲି ସରକାର ସ୍ୱଷ୍ଟ କରିଛନ୍ତି। ଏପରିକି କ୍ଷୁଦ୍ର ବ୍ୟବସାୟୀଙ୍କ ଲାଗି ବାଣିଜ୍ୟ ରିହାତି ହାର ଢାଞ୍ଚାରେ ଅନ୍ତର୍ଭୁକ୍ତ କାରବାର ପାଇଁ 2000 ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ନେଣଦେଣ ନିଃଶୁଳ୍କ ରହିବ। ଅର୍ଥ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ସମସ୍ତ ପ୍ରକାର ବ୍ୟକ୍ତିଠାରୁ ବ୍ୟବସାୟୀ ପର୍ଯ୍ୟନ୍ତ 96% କାରବାର ଶୁଳ୍କ ବିହୀନ ହେବ। ବାଣିଜ୍ୟ ରିହାତି ହାର ବ୍ୟବସ୍ଥା 2000 ଟଙ୍କାରୁ ଅଧିକ ନିର୍ଦ୍ଦିଷ୍ଟ ବ୍ୟବସାୟିକ କାରବାର ପାଇଁ ଲାଗୁ କରାଯିବ। ଭାରତୀୟ ଜାତୀୟ ପେମେଣ୍ଟସ୍ ନିଗମ ସ୍ୱଷ୍ଟ କରିଛି, କେତେକ ନିର୍ଦ୍ଦିଷ୍ଟ ବ୍ୟବସାୟିକ କାରବାର ଉପରେ ସଂଶୋଧିତ ୟୁପିଆଇ ବାଣିଜ୍ୟ ରିହାତି ହାର ବ୍ୟବସ୍ଥା ପ୍ରଚଳନ କରାଯାଉଛି। ଆସନ୍ତା ମାସ 15 ତାରିଖରୁ ଏହା କାର୍ଯ୍ୟକାରୀ ହେବ। ଉପଭୋକ୍ତାଙ୍କ ପାଇଁ ୟୁପିଆଇ କାରବାର ସମ୍ପୂର୍ଣ୍ଣ ମାଗଣା ରହିବ। ବାଣିଜ୍ୟ ରିହାତି ହାର ଅଧୀନରେ 2000 ଟଙ୍କାରୁ ଅଧିକ ବ୍ୟକ୍ତିଙ୍କଠାରୁ ବ୍ୟବସାୟିକ କାରବାର ପାଇଁ 0.4% ଶୁଳ୍କ ଲାଗୁ ହେବ। ତେବେ 75,000 ଟଙ୍କା କିମ୍ବା ତାଠାରୁ ଅଧିକ ପ୍ରତ୍ୟେକ ମୂଲ୍ୟର କାରବାର ପାଇଁ ବାଣିଜ୍ୟ ରିହାତି ହାର ଶୁଳ୍କ 300 ଟଙ୍କା ମଧ୍ୟରେ ସୀମିତ ରହିବ।

ଦେଶବ୍ୟାପୀ ସ୍ୱଚ୍ଛତା ହିଁ ସେବା 2026 ଅଭିଯାନ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ଏହି ଅଭିଯାନ ଆସନ୍ତା ମାସ 17 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ସ୍ୱଚ୍ଛତାକୁ ପ୍ରାଥମିକତା ପ୍ରଦାନ କରିବା, ସାର୍ବଜନୀନ ସ୍ଥାନଗୁଡ଼ିକରେ ସ୍ୱଚ୍ଛତା ଆଧାରିତ ସଂସ୍କାର ଏବଂ ଏଥିରେ ଯୁବପିଢ଼ିଙ୍କୁ ଅଂଶଗ୍ରହଣ ପାଇଁ ପ୍ରୋହାହିତ କରିବା ଅଭିଯାନର ମୂଳ ଲକ୍ଷ୍ୟ। ଏହାଦ୍ୱାରା ପୁନଃ ସଂଯୋଜିତ ଅର୍ଥନୀତି ଓ ବର୍ଜ୍ୟବସ୍ତୁରୁ ଆୟ ସାଧନର ମାର୍ଗ ଉନ୍କକ୍ତ ହୋଇପାରିବ। ସ୍ୱଚ୍ଛତାରେ ସହଭାଗୀ, ସ୍ୱଚ୍ଛ ଭାରତ, ବିକଶିତ ଭାରତ ଏବଂ ସ୍ୱଚ୍ଛ ଓ ବିକଶିତ ଭାରତ ଦୃଷ୍ଟିକୋଣକୁ ତ୍ୱରାନ୍ୱିତ କରିବାରେ ସାମୁହିକ ଅଂଶଗ୍ରହଣ ତଥା ସହଭାଗୀ ଦାୟିତ୍ୱ ପ୍ରସଙ୍ଗ ଆଧାରରେ ଏହି ଅଭିଯାନ କାର୍ଯ୍ୟକାରୀ କରାଯିବ। 2017 ମସିହାରୁ ଆରମ୍ଭ ହୋଇଥିବା ସ୍ୱଚ୍ଛତା ହିଁ ସେବା ଅଭିଯାନ ସ୍ୱଚ୍ଛ ଭାରତ ମିଶନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି। ଆସନ୍ତା ମାସ 2 ତାରିଖ ଗାନ୍ଧି ଜୟନ୍ତୀ ଅବସରରେ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକ ଦ୍ୱାରା ସାର୍ବଜନୀନ କ୍ଷେତ୍ରରେ ସ୍ୱତନ୍ତ୍ର ଅଭିଯାନ ଆୟୋଜନ କରାଯିବ। ଏକ୍ ପେଡ୍ ମା କେ ନାମ ପଦକ୍ଷେପ ଅଧୀନରେ ଚାରା ରୋପଣକୁ ମଧ୍ୟ ପ୍ରୋହାହନ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାର୍ବଜନୀନ ସେବାର 25 ବର୍ଷ ପୂରଣ ଅବସରରେ ଆସନ୍ତା ମାସ 7 ତାରିଖରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ରାଜ୍ୟଗୁଡ଼ିକୁ ଅନୁରୋଧ କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜିଠାରୁ 2 ଦିନିଆ ଭୁଟାନ ଗସ୍ତରେ ଯିବେ। ଏହି ଗସ୍ତ ସମୟରେ ଡକ୍ଟର ଜୟଶଙ୍କର ଭୁଟାନର ପ୍ରତିପକ୍ଷ ଲିଓନ୍ ପୋ ଡିଏନ୍ ଡୁଙ୍ଗଲିଆଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ସେ ଭୁଟାନର ମହାରାଜାଙ୍କୁ ସାକ୍ଷାତ କରି ଆତିଥ୍ୟ ଗ୍ରହଣ କରିବା ସହ ଭୁଟାନର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟସୂଚୀ ରହିଛି। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଡକ୍ଟର ଜୟଶଙ୍କରଙ୍କର ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦୁଇ ଦେଶ ମଧ୍ୟରେ ନିବିଡ଼ ବନ୍ଧୁତା ଓ ସହଯୋଗକୁ ଅଧିକ ମଜବୁତ କରିବା। ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ଧୀରଜ ସେଠ ଆଜିଠାରୁ 18 ତାରିଖ ପର୍ଯ୍ୟନ୍ତ ରୁଷକୁ ଏକ ସରକାରୀ ଗସ୍ତରେ ଯାଉଛନ୍ତି। ଏହି 3 ଦିନିଆ ଗସ୍ତ କାଳରେ ଜେନେରାଲ ସେଟ୍ ରୁଷ ସ୍ଥଳସେନାର କମାଣ୍ଡର ଇନ୍ ଚିଫ୍ କର୍ଣ୍ଣେଲ ଜେନେରାଲ ଆନ୍ଦ୍ରେଇ ନିକୋଲାଭିଚ୍ ମୋର୍ଦେଭିଜିଙ୍କ ସହ ସାମରିକ ସହଯୋଗ ଓ ପ୍ରଶିକ୍ଷଣ ସହିତ ପାରସ୍କରିକ ସ୍ୱାର୍ଥ ଜଡ଼ିତ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ସେଠାରେ ତାଙ୍କୁ ଔପଚାରିକ ଭାବେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବ ଏବଂ ସେ ମସ୍କୋସ୍ଥିତ ଟୁମ୍ ଅଫ୍ ଦି ଅନ୍ନୋନ୍ ସୋଲଜରଠାରେ ଶହୀଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ସେନା ମୁଖ୍ୟ ଜେନେରାଲ ସେଟ୍ ମସ୍କୋସ୍ଥିତ ଜାତୀୟ ପ୍ରତିରକ୍ଷା କଣ୍ଟ୍ରୋଲ ସେଣ୍ଟର ମଧ୍ୟ ପରିଦର୍ଶନ କରିବେ। ଏହା ସହିତ ରୁଷ ପ୍ରତିରକ୍ଷା ଉପମନ୍ତ୍ରୀ ସର୍ଗେଇ ଭିସ୍ ଉସ୍ମାକୋଭ୍ଙ୍କ ସମେତ ପ୍ରତିରକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ଜେନେରାଲ ସେଟ୍ ମଧ୍ୟ ଆଲୋଚନା କରିବେ। ବାୟୁମଣ୍ଡଳରେ ଓଜନ ସ୍ତରର ସଂରକ୍ଷଣ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ବିଶ୍ୱ ଓଜନ ଦିବସ ପାଳନ କରାଯାଉଛି। 1994 ଜାତିସଂଘ ମହାସଭା ଓଜନ ସ୍ତର ସୁରକ୍ଷା ପାଇଁ ଗ୍ରହଣ କରିଥିବା ଐତିହାସିକ ମଣ୍ଟ୍ରିଲ୍ ମାର୍ଗଦର୍ଶିକାକୁ ସ୍କରଣ କରି ପ୍ରତିବର୍ଷ ସେପ୍ଟେମ୍ବର 16 ତାରିଖରେ ଏହି ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବାର୍ତ୍ତା ରହିଛି ଏକ ଶୀତଳ ଗ୍ରହ ପାଇଁ ବିଶ୍ୱସ୍ତରୀୟ ପଦକ୍ଷେପ। ବୈଜ୍ଞାନିକ ଗବେଷଣା ଏବଂ ଓଜନ ସ୍ତରକୁ ସଂରକ୍ଷଣ କରିବା ସହ ଜଳବାୟୁ ସୁରକ୍ଷା ଉପରେ ଗୁରୁତ୍ୱ ପ୍ରଦାନର ଲକ୍ଷ୍ୟ ନେଇ ଆଜି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ବିଶ୍ୱ ଓଜନ ଦିବସ ଅବସରରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ କହିଛନ୍ତି ଓଜନ ସ୍ତର ହେଉଛି କ୍ଷତିକାରକ ଅତି ବାଇଗଣୀ ରଶ୍ମି ବିରୁଦ୍ଧରେ ଏକ ସୁରକ୍ଷା କବଚ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି ଓଜନ ସ୍ତରର ସୁରକ୍ଷା ନିଜ ଘରୁ ହିଁ ଆରମ୍ଭ ହୋଇଥାଏ। ଶୀତତାପ ନିୟନ୍ତ୍ରିତ ଯନ୍ତ୍ରର ତାପମାତ୍ରାକୁ 24 ଡିଗ୍ରୀ ସେଲସିୟସ୍ରେ ରଖିବା ସହ ଉଚ୍ଚମାନର ଉପକରଣ ବ୍ୟବହାର କରିବା ଭଳି ପଦକ୍ଷେପ ନିଆଗଲେ ଅଙ୍ଗାରକ ନିର୍ଗମନକୁ ହ୍ରାସ କରାଯାଇପାରିବ। ଶ୍ରୀ ସିଂ କହିଛନ୍ତି ଓଜନ ସ୍ତରର ସଂରକ୍ଷଣର ମାନବ ସ୍ୱାସ୍ଥ୍ୟ, ଜୈବ ବିବିଧତା ଏବଂ ଜଳବାୟୁ ସ୍ଥିରତାକୁ ସୁରକ୍ଷିତ ରଖିଥାଏ। ନେପାଳର ଉତ୍ତର ପଶ୍ଚିମ ମୁଗୁ ଜିଲ୍ଲାରେ ଆଜି ସକାଳେ 3 ଘଣ୍ଟା ମଧ୍ୟରେ 2 ଭୂକମ୍ପ ଝଟକା ଅନୁଭୂତ ହୋଇଛି। ନେପାଳର ଜାତୀୟ ଭୂକମ୍ପ ନିରୀକ୍ଷଣ ଓ ଅନୁସନ୍ଧାନ କେନ୍ଦ୍ର ଅନୁଯାୟୀ ପ୍ରଥମ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍ରେ 4.5 ଥିବାବେଳେ ପରେ 4.2 ତୀବ୍ରତା ବିଶିଷ୍ଟ ଆଉ ଏକ ଝଟକା ଲାଗିଥିଲା। ଏହି 2 ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ମୁଗୁ ଜିଲ୍ଲାର କାଲାଇ। ଗତ ଅଗଷ୍ଟ 26 ତାରିଖରେ ଭୟଙ୍କର ଆକସ୍ମିକ ବନ୍ୟା ବିପତ୍ତିରୁ ମୁକୁଳି ପାରିନଥିବା ନେପାଳରେ ଭୂକମ୍ପ ଅନୁଭୂତ ହୋଇଥିଲେ କୌଣସି କ୍ଷୟକ୍ଷତି ହୋଇଥିବାର ଖବର ମିଳିନାହିଁ। ନେପାଳ ବନ୍ୟାରେ ଅଦ୍ୟାବଧି 1403 ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏବେ ବି 4099 ଜଣ ନିଖୋଜ ଅଛନ୍ତି। ଆନ୍ତର୍ଜାତିକ ଜଳସୀମାରେ ଭାରତୀୟ ନୌସେନାର ଏକ ୟୁନିଟ୍ ସହ ପାକିସ୍ତାନ ନୌସେନା ପକ୍ଷରୁ ପ୍ରଦର୍ଶନ ଆଚରଣକୁ ଭାରତ ଦୃଢ଼ ନିନ୍ଦା କରିଛି। ନୂଆଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନର ଚାର୍ଜଡି ଆଫେୟାର୍ସକୁ ବୈଦେଶିକ ମନ୍ତ୍ରଣାଳୟ ସମନ ଜାରି କରି ଭାରତର ଦୃଷ୍ଟିକୋଣ ଉପସ୍ଥାପନ କରିଛି। ମନ୍ତ୍ରଣାଳୟ କହିଛି ଯଦିଓ ଏଭଳି ଆଚରଣରେ କୌଣସି ବୃହତ୍ କ୍ଷତି ଘଟିନାହିଁ, ତଥାପି ଏହା ଦୁଇ ଦେଶ ମଧ୍ୟରେ ରହିଥିବା ଚୁକ୍ତିନାମାର ସିଧାସଳଖ ଉଲ୍ଲଙ୍ଘନ କରୁଛି। 1991 ମସିହା ଏପ୍ରିଲ ମାସରେ ଦୁଇ ଦେଶ ମଧ୍ୟରେ ସାମରିକ ଅଭ୍ୟାସ ତଥା ସୈନ୍ୟ ଗତିବିଧି ଉପରେ ପାରସ୍କରିକ ପୂର୍ବ ସୂଚନା ଆଦାନ ପ୍ରଦାନ ନେଇ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। ଭବିଷ୍ୟତରେ ଏଭଳି ଆଚରଣରୁ ଦୂରେଇ ରହିବାକୁ ପାକିସ୍ତାନକୁ କୁହାଯାଇଛି।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ଧଡ଼କନ୍ ଚଳଚ୍ଚିତ୍ରରୁ କଣ୍ଠଦାନ କରିଛନ୍ତି ଅଲକା ୟାଗ୍ନିକ, ଗୀତିକାର ସମୀର, ସଙ୍ଗୀତରେ ସଜେଇଛନ୍ତି ନଦୀମ ଶ୍ରବଣ। କଥାଚିତ୍ର ଧଡ଼କନ୍।

ଶୁଣୁଥିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ। ଆକାଶବାଣୀ ଜୟପୁର, ସମୟ ଦିନ 2:30। ଆମ ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିବେ କିଛି ସମୟ ପରେ।

0: ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ସମ୍ବଲପୁରଠାରେ ଅତ୍ୟାଧୁନିକ ଡପ୍ଲର ୱେଦର ରାଡାର ଷ୍ଟେସନକୁ ଆଜି ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ। ଦେଶବ୍ୟାପୀ ଆସନ୍ତାକାଲିଠାରୁ ଆରମ୍ଭ ହେବ ସେବା ସଂକଳ୍ପ ଅଭିଯାନ। ଘରେ ଘରେ ଦୀପ ପ୍ରଜ୍ୱଳନ ପାଇଁ ଅନୁରୋଧ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସାହସିକତା ସେନା ମେଡାଲ ପୁରସ୍କାର ପ୍ରାପ୍ତଙ୍କ ପାଇଁ ଆଜୀବନ ଟ୍ରେନ୍ ଯାତ୍ରା ହେବ ମାଗଣା। ସୁଭଦ୍ରା ଯୋଜନା ଆସନ୍ତାକାଲି ପୂରଣ କରୁଛି 2 ବର୍ଷ। ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଏବଂ ଓଜନ ସ୍ତରର ସଂରକ୍ଷଣ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଓଜନ ଦିବସ। ରାଜ୍ୟରେ ପାଣିପାଗ ଆକଳନକୁ ଆହୁରି ସଠିକ୍ କରିବା ପାଇଁ ଆଉ କିଛି ସମୟ ପରେ ସମ୍ବଲପୁର ଜିଲ୍ଲା ମଧୁପୁର ଜମାଦାରପାଲି ରୋଡ୍ଠାରେ ନୂତନ ଅତ୍ୟାଧୁନିକ ଡପ୍ଲର ୱେଦର ରାଡାର ଷ୍ଟେସନକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉଦ୍ଘାଟନ କରିବେ। ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟରେ ଏହି ଅବସରରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେବେ। ଡପ୍ଲର ପାଣିପାଗ ରାଡାରର ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କର ପାଣିପାଗ ପୂର୍ବାନୁମାନ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା, ହୀରାକୁଦ ଡ୍ୟାମ୍ର ପ୍ରଭାବଶାଳୀ ଜଳ ପ୍ରଭାବରେ ମୁଖ୍ୟ ଭୂମିକା ଗ୍ରହଣ, ବଜ୍ରପାତ, କାଳବୈଶାଖୀ, କୁଆପଥର ମାଡ଼ ଓ ପ୍ରବଳ ବର୍ଷାର ଆଗୁଆ ସତର୍କ ସୂଚନା, ଜଳସେଚନ ଓ ଜଳବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ସହାୟକ, କୃଷି, ଖଣି, ଶିଳ୍ପ ଏବଂ ବିମାନ ଚଳାଚଳ ଭଳି ବିଭିନ୍ନ କ୍ଷେତ୍ରକୁ ଏହା ଅଧିକ ସମୃଦ୍ଧ କରିବ ବୋଲି ଜଣାପଡ଼ିଛି। କାର୍ଯ୍ୟକ୍ରମରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ, ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ରହିବେ। ଦେଶବ୍ୟାପୀ ଆସନ୍ତାକାଲିଠାରୁ ମାସେ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏହି ଅଭିଯାନ ଅଧୀନରେ

0: ଆସନ୍ତାକାଲି ଭୁବନେଶ୍ୱର ଗୁପ୍ତେଶ୍ୱର ମନ୍ଦିରରେ ଦୀପଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 25 ବର୍ଷର ସୁଶାସନକୁ ସମ୍ମାନ ଦେବା ପାଇଁ ଘରେ ଘରେ ସନ୍ଧ୍ୟା 6ଟାରୁ 7ଟା ମଧ୍ୟରେ ଦୀପ ପ୍ରଜ୍ୱଳନ କରିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତ ପରିଡ଼ା ଅନୁରୋଧ କରିଛନ୍ତି। ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନରେ ଏହା ସହାୟକ ହେବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି।
1: ଆସନ୍ତାକାଲି 17 ସେପ୍ଟେମ୍ବର ସମୟ ସନ୍ଧ୍ୟା 6ଟାରୁ 7ଟା ଏହି ଘଣ୍ଟେ ଭିତରେ ଆମେ ସମସ୍ତେ ଦୀପ ପ୍ରଜ୍ୱଳନ କରିବା। ସଂକଳ୍ପ ହେବ ଓଡ଼ିଆ ମହିଳାଙ୍କ ଜୀବନରେ ଆସିଥିବା ନୂତନ ଆଶା ଓ ସୁଯୋଗର ଆଲୋକ। ଇଏ ଦୀପ ହେଉ ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାଙ୍କ ସମ୍ମାନ, ସ୍ୱାବଲମ୍ବନ ଏବଂ ଆତ୍ମବିଶ୍ୱାସର ପ୍ରତୀକ, ମହିଳାଙ୍କ ଆର୍ଥିକ ସଶକ୍ତିକରଣ ଓ ଆତ୍ମନିର୍ଭର ଭାରତର ସଂକଳ୍ପ।
0: ସେବା ଓ ସୁଶାସନର 25 ବର୍ଷ ପୂର୍ତ୍ତି ଅବସରରେ ଆସନ୍ତାକାଲିଠାରୁ 1 ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ ହେଉଛି। ଏହି ଅବସରରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଏହି ଅଭିଯାନରେ ଆୟୋଜିତ ହେବାକୁ ଥିବା ଆଶୀର୍ବାଦ ଦୀପ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଜିଲ୍ଲାବାସୀଙ୍କୁ ଆହ୍ୱାନ ଦେଇଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ ରାଜ୍ୟସଭା ସାଂସଦ ମନମୋହନ ସାମଲ କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଛନ୍ତି। ଭଦ୍ରକରେ ଅନୁଷ୍ଠିତ ଦଳୀୟ କାର୍ଯ୍ୟକାରିଣୀ ବୈଠକରେ ଶ୍ରୀ ସାମଲ ସରକାରଙ୍କର ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ବୈଠକରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସମେତ ସ୍ଥାନୀୟ ବିଧାୟକ ପ୍ରମୁଖ ଯୋଗ ଦେଇଥିଲେ। ସାହସିକତା ସେନା ମେଡାଲ ପୁରସ୍କାର ବିଜେତାଙ୍କ ପାଇଁ ନଭେମ୍ବର 1ରୁ ଆଜୀବନ ଟ୍ରେନ୍ ଯାତ୍ରା ମାଗଣା କରାଯିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ମିଳିଥିବା ସୂଚନା ଅନୁଯାୟୀ ସେନା, ନୌସେନା, ବାୟୁସେନା ମେଡାଲ ସାହସିକତା ପୁରସ୍କାର ବିଜେତାଙ୍କୁ ଏହି ସୁଯୋଗ ମିଳିବ। ଅବିବାହିତ ଶହୀଦଙ୍କ ପିତାମାତା ମଧ୍ୟ ଏହି ସୁବିଧା ପାଇପାରିବେ। ମିଳିଥିବା ସୂଚନା ଅନୁସାରେ ରେଳଯାତ୍ରା ସମୟରେ ସେନା କର୍ମୀ ଓ ସେମାନଙ୍କ ପରିବାର ପାଇଁ ଏହି ସୁବିଧା ଉପଲବ୍ଧ। indianrail.gov.in କିମ୍ବା IRCCP ପୋର୍ଟାଲରେ ଏଥିପାଇଁ ଆବେଦନ କରାଯାଇପାରିବ। ଆବେଦନ ପରେ ଅନ୍ଲାଇନ୍ରେ ଟ୍ରେନ୍ ଯାତ୍ରା ପାଇଁ ସେମାନଙ୍କୁ ଇ ପାସ୍ ମିଳିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ମହିଳା ସଶକ୍ତିକରଣ ପାଇଁ ରାଜ୍ୟରେ ଲାଗୁ କରାଯାଇଥିବା ସୁଭଦ୍ରା ଯୋଜନା ଆସନ୍ତାକାଲି 2 ବର୍ଷ ପୂରଣ କରୁଛି। ଏହି ଉପଲକ୍ଷେ ଅଙ୍ଗନୱାଡ଼ି କେନ୍ଦ୍ର ଓ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଆସନ୍ତା ବର୍ଷ April 1ରୁ 30 ତାରିଖ ପର୍ଯ୍ୟନ୍ତ ପୋର୍ଟାଲ ଖୋଲା ରହିବ। ନୂଆ ଆବେଦନକାରୀ ଏହି ସମୟ ମଧ୍ୟରେ ପୋର୍ଟାଲରେ ନାମ ପଞ୍ଜୀକରଣ କରିପାରିବେ। ସୁଭଦ୍ରା ଯୋଜନାରେ 1 କୋଟିରୁ ଉର୍ଦ୍ଧ୍ୱ ମହିଳା ହିତାଧିକାରୀଙ୍କୁ ଏବେ ପର୍ଯ୍ୟନ୍ତ 5ଟି କିସ୍ତିରେ 20,800 କୋଟି ଟଙ୍କା ପ୍ରଦାନ କରାଯାଇଛି। ଆସନ୍ତାକାଲି ସନ୍ଧ୍ୟାରେ ଦୀପ ଜାଳି ଏହି ଦିନକୁ ଉତ୍ସବ ଭାବେ ପାଳନ କରିବା ପାଇଁ ସମସ୍ତ ସୁଭଦ୍ରା ଭଉଣୀମାନଙ୍କୁ ଉପମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।
1: ପରିବାରରେ କେହି ଜଣେ ଆଇଟି ଦେଇଛି କିନ୍ତୁ ତାର କମ୍ପ୍ଲେନ୍ ଆସିଥିବା କାରଣରୁ ବହୁତ ମହିଳା ବଞ୍ଚିତ ହେଉଛନ୍ତି। ଦ୍ୱିତୀୟ ହେଲା 5 ଏକର ଧାନର ଗୋଟେ ଶିକାର ହେଉଛନ୍ତି। ଏହାର ତର୍ଜମା କରିବା ପାଇଁ ଆମ ପାଖେ ଏବେ 6 ମାସ ସମୟ ଅଛି। ଯିଏ ଯୋଗ୍ୟ ହିତାଧିକାରୀ ସୁଭଦ୍ରାରୁ ବଞ୍ଚିତ ହେବନି ସେ କଥା ମୁଁ ଦୋହରାଉଛି ଏବଂ ଫିଲ୍ଡ ଟିମ୍କୁ ଅଲରେଡି ଇନ୍ଷ୍ଟ୍ରକ୍ସନ୍ ଅଛି କି ବ୍ଲକରେ ଥିବା ସୁଭଦ୍ରା କମିଟି ଏବଂ ଜିଲ୍ଲାରେ ଥିବା କମିଟି ଏ ଆପ୍ରୁଭାଲ ଦେଲେ ରାଜ୍ୟ କମିଟି ତା ଉପରେ ନିଷ୍ପତ୍ତି।
0: ପୁରୀ ଶ୍ରୀମନ୍ଦିରରେ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଆଜି ଋଷି ପଞ୍ଚମୀ ବ୍ରତ ନୀତି ସହ ଦାହଲୀଳା ପ୍ରସ୍ତାବ ନୀତି ପାଳିତ ହେବ। ସ୍ୱୟଂ ମହାଲକ୍ଷ୍ମୀ ଏହି ଋଷି ପଞ୍ଚମୀ ବ୍ରତ ପାଳନ କରିଥାନ୍ତି ବୋଲି ବିଶ୍ୱାସ ଥିବାରୁ ଶ୍ରୀମନ୍ଦିରରେ ଏଥିପାଇଁ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ। ପରମ୍ପରା ଅନୁଯାୟୀ ଆଜି ସକାଳ ଧୂପ ବଢ଼ିବା ପରେ ପୂଜା ପଣ୍ଡା ଶ୍ରୀଦେବୀଙ୍କୁ ଆଜ୍ଞାମାଳ ପ୍ରଦାନ କରିଥିଲେ। ପରେ ମହାଜନ ସେବକ ଶ୍ରୀଦେବୀଙ୍କୁ ସିଂହାସନରେ ବିଜେ କରାଇ ମୁକ୍ତିମଣ୍ଡପ ନିକଟକୁ ନେଇଥିଲେ। ସେଠାରେ ଶ୍ରୀଦେବୀଙ୍କୁ ପାଲିଙ୍କିରେ ବିଜେ କରାଇବା ପରେ ଶ୍ରୀମନ୍ଦିରରୁ ଶ୍ରୀଦେବୀ ବାହାରି ମାର୍କଣ୍ଡ ପୁଷ୍କରିଣୀଠାରେ ଥିବା ମାର୍କଣ୍ଡେଶ୍ୱର ମହାଦେବ ମନ୍ଦିରକୁ ବିଜେ କରିଥିଲେ। ସେଠାରୁ ସପ୍ତଋଷିଙ୍କ ଆବାହନ ପୂର୍ବକ ବରୁଣ ପୂଜା ଆଦି ଅନୁଷ୍ଠିତ ହୋଇଥିଲା। ପରେ ଠାକୁରାଣୀ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଶ୍ରୀକୃଷ୍ଣ ଲୀଳାକ୍ରମରେ ଆଜି ସନ୍ଧ୍ୟା ଧୂପନୀତି ବଢ଼ିବା ପରେ ଦାହଲୀଳା ପ୍ରସ୍ତାବ ନୀତି ପାଳିତ ହେବ। ବାୟୁମଣ୍ଡଳରେ ଓଜନ ସ୍ତରର ସଂରକ୍ଷଣ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ବିଶ୍ୱ ଓଜନ ଦିବସ ପାଳନ କରାଯାଉଛି। 1994 ଜାତିସଂଘ ମହାସଭା ଓଜନ ସ୍ତର ସୁରକ୍ଷା ପାଇଁ ଗ୍ରହଣ କରିଥିବା ଐତିହାସିକ ମଣ୍ଟ୍ରିଲ୍ ମାର୍ଗଦର୍ଶିକାକୁ ସ୍କରଣ କରି ପ୍ରତିବର୍ଷ ସେପ୍ଟେମ୍ବର 16 ତାରିଖରେ ଏହି ଦିବସ ପାଳିତ ହୋଇଥାଏ। ଚଳିତ ବର୍ଷର ପ୍ରସଙ୍ଗ ରହିଛି ଏକ ଶୀତଳ ଗ୍ରହ ପାଇଁ ବିଶ୍ୱସ୍ତରୀୟ ପଦକ୍ଷେପ। ବୈଜ୍ଞାନିକ ଗବେଷଣା ଏବଂ ଓଜନ ସ୍ତରକୁ ସଂରକ୍ଷଣ କରିବା ସହ ଜଳବାୟୁ ସୁରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ ଲକ୍ଷ୍ୟ ନେଇ ଆଜି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ ଓଜନ ସ୍ତରର ସୁରକ୍ଷା ଓ ପରିବେଶର ସନ୍ତୁଳନ ବଜାୟ ରଖିବା ପାଇଁ ସାମୁହିକ ପ୍ରୟାସ କରିବାକୁ

ଆହ୍ୱାନ ଦେଇଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟ ଜରିଆରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ଥାୟୀ ବିକାଶକୁ ପ୍ରୋହାହନ ଦେବା, ପରିବେଶ ସଂରକ୍ଷଣକୁ ସୁଦୃଢ଼ କରିବା ଏବଂ ଆଗାମୀ ପିଢ଼ି ପାଇଁ ଏକ ସବୁଜ ଓ ସୁସ୍ଥ ଭବିଷ୍ୟତ ଗଠନ ପାଇଁ ଓଡ଼ିଶା ପ୍ରତିବଦ୍ଧ। ସାମୁହିକ ପ୍ରୟାସ ମାଧ୍ୟମରେ ଏହି ଲକ୍ଷ୍ୟକୁ ଆଗେଇ ନିଆଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡ଼ିଶା ଉପକୂଳରେ ଆଜିଠୁ ମେଗା ସମରାଭ୍ୟାସ ସାଗର କବଚ ଆରମ୍ଭ ହୋଇଛି। ଏଥିରେ ପୁଲିସ୍ କର୍ମଚାରୀ, ଓଡ୍ରାଫ୍, ଅଗ୍ନିଶମ ବାହିନୀ ଓ ଏନ୍ଡିଆର୍ଏଫ୍ର କର୍ମଚାରୀମାନେ ପାଟ୍ରୋଲିଂ କରୁଛନ୍ତି। ସମୁଦ୍ର ପଥ ଦେଇ ଶତ୍ରୁଙ୍କ ପ୍ରବେଶକୁ ରୋକିବା ପାଇଁ ବିଭିନ୍ନ ରଣକୌଶଳ ପ୍ରସ୍ତୁତ କରାଯାଇଛି। ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର 17 ଉର୍ଦ୍ଧ୍ୱ ବିଭାଗ ଅଂଶଗ୍ରହଣ କରିଛନ୍ତି। ଉପକୂଳବର୍ତ୍ତୀ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ 5 ଓରାଙ୍ଗୁଟାନ୍ ଶାବକ ଉଦ୍ଧାର ଘଟଣାରେ ପିସିସିଏ ପ୍ରେମ ଝା ନନ୍ଦନକାନନରେ ପହଞ୍ଚ ସେମାନଙ୍କର ଯତ୍ନ ଓ ସ୍ୱାସ୍ଥ୍ୟାବସ୍ଥାର ଯାଞ୍ଚ କରିଛନ୍ତି। ବୈଷୟିକ କମିଟି ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ସ୍ୱତନ୍ତ୍ର ଟାସ୍କଫୋର୍ସ ଏସ୍ଟିଏଫ୍ ରାଜ୍ୟ ବାହାରେ ମଧ୍ୟ ଯାଞ୍ଚକୁ ଗୁରୁତ୍ୱ ଦେଉଛି। ବର୍ତ୍ତମାନ ଏସ୍ଟିଏଫ୍ ଆସାମ, ମିଜୋରାମ ଓ ମହାରାଷ୍ଟ୍ର ପୁଲିସ୍ର ସହାୟତା ଲୋଡ଼ିଛି। ପୂର୍ବରୁ ଏହି ରାଜ୍ୟଗୁଡ଼ିକରୁ ଓରାଙ୍ଗୁଟାନ୍ ଉଦ୍ଧାର ହୋଇଥିବାରୁ ଅଧିକ ତଥ୍ୟ ହାସଲ ପାଇଁ ଏସ୍ଟିଏଫ୍ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ କାପସି ଗ୍ରାମରେ ନୂଆଖାଇ ଭେଟ୍ଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାମାଜିକ ଏକତା, ଭାଇଚାରା ତଥା ଲୋକସଂସ୍କୃତିର ମୂଲ୍ୟବୋଧକୁ ଉଜ୍ଜୀବିତ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ସମାରୋହରେ ଆବାଳ ବୃଦ୍ଧ ପନିତା ପରସ୍କରକୁ ଶୁଭେଚ୍ଛା ଜଣାଇଥିଲେ। ପାଣିପାଗ, ଉତ୍ତର ଥାଇଲାଣ୍ଡ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଆସନ୍ତା ଶନିବାର ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପରେ ପରିଣତ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ପରବର୍ତ୍ତୀ 3-4 ମଧ୍ୟରେ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳମୁହାଁ ହେବ। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟରେ ଆଜିଠାରୁ ପୁଣି ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା 24 ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 26 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆସନ୍ତା 3 ମଧ୍ୟରେ ଆରମ୍ଭ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସମ୍ବଲପୁରଠାରେ ଅତ୍ୟାଧୁନିକ ଡପ୍ଲର ୱେଦର ରାଡାର ଷ୍ଟେସନକୁ ଆଜି ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ। ଦେଶବ୍ୟାପୀ ଆସନ୍ତାକାଲିଠାରୁ ଆରମ୍ଭ ହେବ ସେବା ସଂକଳ୍ପ ଅଭିଯାନ। ଘରେ ଘରେ ଦୀପ ପ୍ରଜ୍ୱଳନ ପାଇଁ ଅନୁରୋଧ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସାହସିକତା ସେନା ମେଡାଲ ପୁରସ୍କାର ପ୍ରାପ୍ତଙ୍କ ପାଇଁ ଆଜୀବନ ଟ୍ରେନ୍ ଯାତ୍ରା ହେବ ମାଗଣା। ସୁଭଦ୍ରା ଯୋଜନା ଆସନ୍ତାକାଲି ପୂରଣ କରୁଛି 2 ବର୍ଷ। ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଏବଂ ଓଜନ ସ୍ତରର ସଂରକ୍ଷଣ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଓଜନ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ଆଜିର ଏହି ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଶୁଣିନେବା ଆମର ସାନ୍ଧ୍ୟ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ। ଆଜି ଅପରାହ୍ନ 5ଟାରେ ଶୁଣିବେ ଯୁବବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଏଥିରେ ଶୁଣିବେ ଜାଣିବା କଥା ଏବଂ ଆମ ସମୟର ଯୁବବାଣୀ ହେଲୋ ସର୍ଦ୍ଦାର ଆକବର ଗୀତ। ଏହି କାର୍ଯ୍ୟକ୍ରମ ଶୁଣିବେ ସନ୍ଧ୍ୟା 5:30। ହିନ୍ଦୀ ଚଳଚ୍ଚିତ୍ର ଗୀତ ପ୍ରଚାରିତ ହେବ 6:10। 6:20 ଶ୍ରୀମଦ୍ ଭାଗବତ ଉଜ୍ଜଳ ଆମ ଦେଶ ଏହି କାର୍ଯ୍ୟକ୍ରମ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସନ୍ଧ୍ୟା 6:30। ରାତି 7:00 ଆମ କେନ୍ଦ୍ରରୁ ପ୍ରଚାରିତ ହେବ କେତୋଟି ଓଡ଼ିଆ ଚଳଚ୍ଚିତ୍ର ଗୀତ। 7:25 ଜିଲ୍ଲା ହାଲଚାଲ ଶୁଣିବେ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କୃଷି ଓ କୃଷକ କାର୍ଯ୍ୟକ୍ରମ ପ୍ରଚାରିତ ହେବ ରାତି 7:30। ଏଥିରେ ହାଲଚାଲରେ ଶୁଣିବେ ଗୃହପାଳିତ ପଶୁପକ୍ଷୀଙ୍କର ଯତ୍ନ, ପରେ ପରେ ଶୁଣିବେ ଚାଷୀ ଭାଇଙ୍କୁ ଦ୍ୱିପଦ କଥା କ୍ରମରେ ଚାଷ କାମରେ କୃଷି ଯନ୍ତ୍ରପାତିର ଭୂମିକା, ପରେ ପରେ ଶୁଣିବେ କେତୋଟି ଗୀତ। ରାତି 8:00 ପ୍ରଚାରିତ ହେବ ପୁରୁଣା ହିନ୍ଦୀ ଚଳଚ୍ଚିତ୍ର ଗୀତକୁ ନେଇ ଚିର ସବୁଜ କାର୍ଯ୍ୟକ୍ରମ। ମୂର୍ଚ୍ଛନାର ଶିଳ୍ପୀମାନେ ହେଲେ ସନାତନ ପୁରୋହିତ ଦାସ ଏବଂ ଜୟଶ୍ରୀ ତ୍ରିପାଠୀ, ଶୁଣିବେ ରାତି 8:15। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ରାତି 8:30। ଏଥିରେ ସରୋଦ ବାଦନ ପରିବେଷଣ କରିଛନ୍ତି ଉସ୍ତାଦ ଅମଜଦ ଅଲି ଖାଁ, ରାଗ ଶ୍ୟାମ କଲ୍ୟାଣ। ସ୍ପଟଲାଇଟ୍ ଶୁଣିବେ ଆକାଶବାଣୀ ଦିଲ୍ଲୀରୁ ରାତି 9:15। 9:30 ମାସିକ ଖେଳ ପତ୍ରିକାର କାର୍ଯ୍ୟକ୍ରମ ପ୍ରଚାରିତ ହେବ। ଆଞ୍ଚଳିକ ଗୀତ ଏବଂ ସମ୍ବଲପୁର ଅଞ୍ଚଳର ଗୀତ ଶୁଣିବେ ରାତି 10:00। ଶିଳ୍ପୀମାନେ ହେଲେ ଗୀତାଞ୍ଜଳି ପୋଡ, ନବୀନ କୁମ୍ଭାର ଏବଂ ପୁଷ୍ପାଞ୍ଜଳି ମହନ୍ତ। ହିନ୍ଦୀ ଚଳଚ୍ଚିତ୍ର ଗୀତ ପ୍ରଚାରିତ ହେବ ରାତି 10:30। ଶ୍ରୋତାବନ୍ଧୁ, ଏ ଥିଲା ଆମର ସାନ୍ଧ୍ୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ଜୟପୁର, ସମୟ ଦିନ 2:47। ଏଇଠି ଶେଷ କରୁଛୁ ଆଜିର ଏହି ଅଧିବେଶନକୁ। ଆମର ସାନ୍ଧ୍ୟ ଅଧିବେଶନ ଆରମ୍ଭ କରିବୁ ଆଜି ଅପରାହ୍ନ 5:00। ତେବେ ଏଣିକି ଆପଣ ଶୁଣିପାରିବେ ବିବିଧ ଭାରତୀ ମୁମ୍ବାଇ ଏଫ୍ଏମ୍ରେ 103.6 MHz ଯୋଗେ। ବର୍ତ୍ତମାନ ପାଇଁ ଆମକୁ ବିଦାୟ ଦିଅନ୍ତୁ।

ଆକାଶବାଣୀ ଜୟପୁର ବର୍ତ୍ତମାନ ସମୟ ଅପରାହ୍ନ 5:00। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 କିଲୋହର୍ଜରେ ଏବଂ ଏଫ୍ଏମ୍ରେ ଶୁଣୁଛନ୍ତି 103.6 MHz ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଅଧିବେଶନ ଆରମ୍ଭରେ ପ୍ରଚାର କରୁଛୁ ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ, ପ୍ରଯୋଜନା ମନୀଷ କୁମାର ଠାକୁର, ଉପସ୍ଥାପନା ଅଂଶୁଲ ପାତ୍ର ଏବଂ ତନୁଜା ଖଡ଼କରାୟ।

0: ଜୀବନ ସବୁବେଳେ ଆମ ମନ ମୁତାବିକ ହୁଏନି, କିନ୍ତୁ ପ୍ରତ୍ୟେକ ଦିନକୁ ସୁନ୍ଦର କରିବାର ଗୋଟିଏ ସୁଯୋଗ ଆମ ହାତରେ ଥାଏ।
1: ହଁ ସାଥୀ, ତେଣୁ ଯାହା ହୋଇଗଲା ତାକୁ ନେଇ ଅନୁତାପ ନ କରି, ଯାହା ଆସିବ ତାକୁ ନେଇ ଚିନ୍ତା ନ କରି ଆସନ୍ତୁ ଆଜିକୁ ଟିକେ ହସିବା, ଟିକେ ଅଧିକ ଭଲ ପାଇବା ଏବଂ ଟିକେ ଅଧିକ ଭଲ ମଣିଷ ହେବାର ଚେଷ୍ଟା କରିବା। କାରଣ ଆଜିର ଦିନଟି ହିଁ ଆମ ହାତରେ ଥିବା ସବୁଠୁ ସୁନ୍ଦର ଉପହାର। ହଁ ସାଥୀ, ଆଜିର ଏହି ସୁନ୍ଦର ବିଚାର ସହ ସମ୍ଭାର କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ। ମୁଁ ତନୁଜା
0: ଆଉ ମୁଁ ଅଂଶୁଲ।
1: ନମସ୍କାର।

0: ତାହେଲେ ସାଥୀ, ବର୍ତ୍ତମାନ ଶୁଣିବା ଆଜି ଦିନର ବିଶେଷତ୍ୱ ସମ୍ପର୍କରେ। ଆଜି ହେଉଛି ଇଣ୍ଟରନ୍ୟାସନାଲ କାର୍ଡିଓଲୋଜି ଡେ। ହୃଦୟ ହେଉଛି ଆମ ଶରୀରର ଏକ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ। ଏହା ଆମ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ନିରନ୍ତର କାମ କରି ଶରୀରର ବିଭିନ୍ନ ଅଂଶକୁ ରକ୍ତ ଓ ଅମ୍ଳଜାନ ପହଞ୍ଚାଇଥାଏ। ହୃଦୟର ସୁସ୍ଥତା ଆମ ସମଗ୍ର ଜୀବନ ସହିତ ଗଭୀର ଭାବରେ ଜଡ଼ିତ। ଏହି କାରଣରୁ କାର୍ଡିଓଲୋଜି ବା ହୃଦରୋଗ ବିଜ୍ଞାନ କ୍ଷେତ୍ରରେ ହୃଦୟର ରୋଗ, ଏହାର କାରଣ, ପ୍ରତିରୋଧ, ଚିହ୍ନଟ ଓ ଚିକିତ୍ସା ସମ୍ପର୍କରେ ଲୋକଙ୍କୁ ସଚେତନ କରିବାର ବିଶେଷ ଗୁରୁତ୍ୱ ରହିଛି।
1: ଆଜିର ପରିବର୍ତ୍ତିତ ଜୀବନଶୈଳୀରେ ହୃଦୟର ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବା ଆହୁରି ଆବଶ୍ୟକ ହୋଇପଡ଼ିଛି। ଅସନ୍ତୁଳିତ ଖାଦ୍ୟାଭ୍ୟାସ, ଅଧିକ ଲୁଣ ଓ ଚର୍ବିଯୁକ୍ତ ଖାଦ୍ୟ, ଶାରୀରିକ ପରିଶ୍ରମର ଅଭାବ, ଧୂମପାନ, ଅଧିକ ମାନସିକ ଚାପ ଏବଂ ଅନିୟମିତ ଜୀବନଶୈଳୀ ହୃଦୟର ସମ୍ପର୍କିତ ସମସ୍ୟାର ଝୁମ୍ପ ବଢ଼ାଇପାରେ। ତେଣୁ ଛୋଟବେଳୁ ହିଁ ସୁସ୍ଥ ଜୀବନଶୈଳୀ ଆପଣେଇବା ଏବଂ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ଆବଶ୍ୟକ।

0: ବର୍ତ୍ତମାନ ଶୁଣିବା ଇଣ୍ଟରନ୍ୟାସନାଲ ଡେ ଫର୍ ଦ ପ୍ରିଜର୍ଭେସନ୍ ଅଫ୍ ଓଜନ୍ ଲେୟର୍। ଓଜନ୍ ସ୍ତର ସୁରକ୍ଷା ପାଇଁ ଆନ୍ତର୍ଜାତୀୟ ଦିବସ ପ୍ରତିବର୍ଷ ଓଜନ୍ ସ୍ତର ପୃଥିବୀକୁ ସୂର୍ଯ୍ୟଙ୍କଠାରୁ ଆସୁଥିବା କ୍ଷତିକାରକ ଅଲ୍ଟ୍ରାଭାୟୋଲେଟ୍ ବା ୟୁଭି କିରଣରୁ ସୁରକ୍ଷା ପ୍ରଦାନ କରେ, ତେଣୁ ଏହାକୁ ପୃଥିବୀର ଏକ ପ୍ରାକୃତିକ ସୁରକ୍ଷା କବଚ ବୋଲି କୁହାଯାଇପାରେ। କିନ୍ତୁ କିଛି ରାସାୟନିକ ପଦାର୍ଥ ବିଶେଷ କରି CFC ଭଳି ଓଜନ୍ କ୍ଷୟକାରୀ ପଦାର୍ଥର ବ୍ୟବହାର ଯୋଗୁଁ ଓଜନ୍ ସ୍ତର କ୍ଷତିଗ୍ରସ୍ତ ହୋଇଥିଲା।
1: ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓଜନ୍ ସ୍ତରର ଗୁରୁତ୍ୱ ଏବଂ ଏହାର ସୁରକ୍ଷା ସମ୍ପର୍କରେ ସାରା ବିଶ୍ୱରେ ସଚେତନତା ସୃଷ୍ଟି କରିବା। September 16, 1987 ମନିଟୋରିଆଲ ପ୍ରୋଟୋକଲ୍ ସ୍ୱାକ୍ଷରିତ ହୋଇଥିଲା, ଯାହା ଓଜନ୍ ସ୍ତରକୁ କ୍ଷତି କରୁଥିବା ପଦାର୍ଥର ବ୍ୟବହାର କମାଇବା ପାଇଁ ବିଶ୍ୱସ୍ତରୀୟ ପଦକ୍ଷେପ ଥିଲା। ଏହି ଦିବସ ଆମକୁ ମନେ ପକାଇ ଦିଏ ଯେ ପରିବେଶ

0: ଆଚ୍ଛା ଅଂଶୁଲ, ଇଏ ତ ଥିଲା ଆଜି ଦିନର ବିଶେଷତ୍ଵ। ତାହେଲେ ଆଜି କଣ ବିଶେଷ କାର୍ଯ୍ୟକ୍ରମ ଅଛି ନା ନାହିଁ?
1: ହଁ ଦିଦି, ଆଜିର ଏହି ବିଶେଷ କାର୍ଯ୍ୟକ୍ରମ ହେଉଛି ଆମ ସମୟର ଯୁବବାଣୀ। ତାହେଲେ ଦିଦି, ଆମେ ଫେରିଯିବା ସେହି ସୁନ୍ଦର ସମୟକୁ ଯେତେବେଳେ ଯୁବବାଣୀ ଅନେକ ଯୁବ ପ୍ରତିଭାଙ୍କ ପାଇଁ ନିଜର ସ୍ୱର ଓ ପ୍ରତିଭା ପ୍ରକାଶ କରିବାର ଏକ ସୁନ୍ଦର ମଞ୍ଚ ଥିଲା। ସେହି ସମୟର ଯୁବବାଣୀ ସହ ଜଡ଼ିତ ରହିଥିବା ଆମର ପୂର୍ବତନ କମ୍ପାରର ସୃଷ୍ଟି ସର୍ଜନା ତ୍ରିପାଠୀ, ତାଙ୍କ ସ୍ମୃତିରୁ ଆମେ ଜାଣିବା ସେହି ସମୟର ଯୁବବାଣୀ କେମିତି ଥିଲା, ଜଣେ କମ୍ପାରର ଭାବେ ତାଙ୍କ ଅନୁଭୂତି କ'ଣ ଥିଲା ଏବଂ ସେହି ଦିନଗୁଡ଼ିକର କେଉଁ ସ୍ମୃତି ଆଜି ବି ତାଙ୍କ ମନରେ ସତେଜ ଅଛି।
0: ତେବେ ଚାଲନ୍ତୁ ସାଥୀ, ବର୍ତ୍ତମାନ ଶୁଣିବା ଏହି ସୁନ୍ଦର କାର୍ଯ୍ୟକ୍ରମ ଆମ ସମୟ ଯୁବବାଣୀର ସେହି ସୁନ୍ଦର କାହାଣୀ। ତାଙ୍କ ସହିତ କଥାବାର୍ତ୍ତା କରିଛନ୍ତି ରଞ୍ଜନ କୁମାର ବେହେରା।

0: ଆମ ସମୟର ଯୁବବାଣୀରେ ଆମେ ସାଧାରଣତଃ ଆକାଶବାଣୀ ଜୟପୁର କେନ୍ଦ୍ରରେ ଯେଉଁମାନେ ପୂର୍ବରୁ ଉପସ୍ଥାପନା କରୁଥିଲେ ସେହି ଉପସ୍ଥାପକ ଏବଂ ଉପସ୍ଥାପିକାଙ୍କ ସହ କିଛି ଆଳାପ ପ୍ରଚାର କରିଥାଉ। ଆଜି ଆମର ଆମ ସମୟର ଯୁବବାଣୀ କ୍ରମରେ ଏମିତି ଜଣେ ଉପସ୍ଥାପିକା ଆମ ପାଖରେ ଅଛନ୍ତି ଯିଏ ଯୁବବାଣୀ ଉପସ୍ଥାପନା କରୁଥିଲେ ଆକାଶବାଣୀ ଜୟପୁର କେନ୍ଦ୍ରରେ। ଏବେ ଘର ଉଘରଣୀ କାର୍ଯ୍ୟକ୍ରମ ହେଉ ବା ଆମ ଘର ଆମ ସଂସାର କାର୍ଯ୍ୟକ୍ରମ ଉପସ୍ଥାପନା କରୁଛନ୍ତି। ସେ ହେଉଛନ୍ତି ସୃଷ୍ଟି ସର୍ଜନା ତ୍ରିପାଠୀ। ନାଁଟା ଶୁଣିଲେ ଆପଣମାନେ ସାଧାରଣତଃ ନିଶ୍ଚୟ ଖୁସି ହେଉଥିବେ, ଆଶ୍ଚର୍ଯ୍ୟ ହେଉଥିବେ, କେତେ ଲମ୍ବା ନାଁ ସୃଷ୍ଟି ସର୍ଜନା। ତେବେ ସୃଷ୍ଟି, ଆମର ଏଇ ଆମ ସମୟର ଯୁବବାଣୀକୁ ତୁମକୁ ସ୍ୱାଗତ ଜଣାଉଛୁ।
1: ଧନ୍ୟବାଦ ସାର୍। ସାର୍ ନମସ୍କାର, ଏବଂ ମୋର ଶ୍ରୋତା ଭାଇ ଏବଂ ଭଉଣୀମାନଙ୍କୁ ମଧ୍ୟ ନମସ୍କାର, ଏବଂ ମୋତେ ଏହି ସୁଯୋଗ ଦେଇଥିବାରୁ ଆକାଶବାଣୀ ଜୟପୁରକୁ ଅନେକ ଅନେକ ଧନ୍ୟବାଦ।
0: ତେବେ ସୃଷ୍ଟି, ତମେ ତ ଆକାଶବାଣୀ ଜୟପୁର କେନ୍ଦ୍ରରେ ଯୁବବାଣୀ କାର୍ଯ୍ୟକ୍ରମ ଉପସ୍ଥାପନା କରୁଥିଲ, ଯୁବବାଣୀ କାର୍ଯ୍ୟକ୍ରମ ଉପସ୍ଥାପନା କରିବା ପାଇଁ ତମ ମନରେ ଆଗ୍ରହ କେମିତି ଆସିଲା, ତମେ କେମିତି ଜାଣିଲ ଏବଂ କେମିତି ତମେ ଆକାଶବାଣୀ ଜୟପୁରରେ ପ୍ରବେଶ କଲ?
1: ଛୋଟବେଳେ ବହୁତ ଥର ମୁଁ ଆସିଛି ସାର୍ ଆକାଶବାଣୀ ଜୟପୁରକୁ ମୋ ବଡ଼ ମାଉସୀଙ୍କ ସହିତ। ସେ ଏଠି ଡ୍ରାମା କରନ୍ତି ଏବଂ ମୋତେ ସାଙ୍ଗରେ ନେଇ ଆସନ୍ତି। ସେତେବେଳେ ମୁଁ ତାଙ୍କ କରିବା ଦେଖି ବହୁତ ପ୍ରେରିତ ହେଉଥିଲି ଏବଂ ଭାବିଥିଲି ଯେ ଦିନେ ମୁଁ ବି ଏହି ଆକାଶବାଣୀକୁ ଆସିବି ଏବଂ

0: ନିଜେ କିଛି କରିବି। ତ ଦିନେ ଆକାଶବାଣୀ ଜୟପୁରର ଯୁବବାଣୀରେ ଉପସ୍ଥାପନା ପାଇଁ ଆନାଉନ୍ସମେଣ୍ଟ ହେଉଥିଲା ଏବଂ ଭାବିଲି ଏହା ହିଁ ସେହି ସୁଯୋଗ, ହାତ ଛଡ଼ା କରିବା ଠିକ୍ ହେବ ନାହିଁ। ସେଥିପାଇଁ ମୁଁ ବି ଆପ୍ଲାଏ କରିଥିଲି ଏବଂ ଗୁରୁଜନମାନଙ୍କ ଏବଂ ଭଗବାନଙ୍କ ଆଶୀର୍ବାଦରୁ ମୁଁ ଅଡିସନ୍ ପାସ୍ କରି ପ୍ରୋଗ୍ରାମ କରିବା ଆରମ୍ଭ କରିଥିଲି।
1: ତେବେ ଯେତେବେଳେ ତମେ ଯୁବବାଣୀରେ ଉପସ୍ଥାପନା ପାଇଁ ଆପ୍ଲାଏ କଲ, ତମେ ଭାବିଥିଲ କି ଯେ ମୁଁ ଉପସ୍ଥାପନା କରିବା ପାଇଁ ସୁଯୋଗ ପାଇବି ବୋଲି?
0: ମନରେ ତ ବହୁତ ଦିନରୁ ହିଁ ଆଶା ଥିଲା, କିନ୍ତୁ ଭାବିନଥିଲି ଯେ ମୁଁ ଅଡିସନ୍ ପାସ୍ କରିବି ଏବଂ ଦିନେ ଏଠି ପ୍ରୋଗ୍ରାମ କରିବି ବୋଲି।
1: ଆଚ୍ଛା, ଏଇ ଯୋଉ ଅଡିସନ୍ ତମେ ଦେଲ, କ'ଣ କ'ଣ ସବୁ ପରୀକ୍ଷା ହେଇଥିଲା?
0: ପ୍ରଥମେ ତ ଆମର ରିଟର୍ନ ଟେଷ୍ଟ ହେଇଥିଲା, ପରବର୍ତ୍ତୀ ସମୟରେ ରିଟର୍ନ ଟେଷ୍ଟ ପାସ୍ କଲା ପରେ ଆମର ଭଏସ୍ ଟେଷ୍ଟ ଏବଂ ମୌଖିକ ପରୀକ୍ଷା ହେଇଥିଲା।
1: ତମେ ଯେହେତୁ ଆକାଶବାଣୀ ଜୟପୁର କେନ୍ଦ୍ରକୁ ଛୋଟବେଳେ ଆସିଥିଲ, ଏଇ ଯୋଉ ରିଟର୍ନ ଟେଷ୍ଟ ହେଲା, ରିଟର୍ନ ଟେଷ୍ଟରେ କ୍ୱାଲିଫାଏ ହେଲ, ଯେତେବେଳେ ତମର ଭଏସ୍ ଟେଷ୍ଟ ହେଲା କି ତମର ମୌଖିକ ପରୀକ୍ଷା ହେଲା ବା ଯାହାକୁ ସାକ୍ଷାତକାର କୁହାଯାଏ, ସେତେବେଳେ ନର୍ଭସ ହେଇଯାଇଥିଲ କି?
0: ହଁ, ଟିକେ ଟିକେ ନର୍ଭସ ତ ଥିଲି, ସମସ୍ତେ ହୁଅନ୍ତି। ଆଉ ଏଇଟା ମୋ ଲାଇଫର ଫାର୍ଷ୍ଟ ଥିଲା ଯେଉଁଠିକି ମୁଁ ବିଭିନ୍ନ ପ୍ରଶ୍ନର ସାମ୍ନା କରିଥିଲି, ତ ସେଥିପାଇଁ ଟିକେ ତ ନର୍ଭସ ଲାଗିଥିଲା। କିନ୍ତୁ ମନରେ ବି ଗୋଟେ ଛୋଟବେଳର ଆଶା ଥିଲା ଯେ ମୁଁ ଦିନେ ସେଠି କିଛି କରିବି, ସେଥିପାଇଁ ମୁଁ ସେ କନଫିଡେନ୍ସଟାକୁ ଆଣିଥିଲି ଏବଂ ସଫଳ ବି ହେଇଥିଲି।
1: ତେବେ ଯେତେବେଳେ ତମେ ଖୁସିର ଖବର ପାଇଲ ଯେ ଆକାଶବାଣୀ ଜୟପୁର କେନ୍ଦ୍ରରେ ଯୁବବାଣୀ ଉପସ୍ଥାପନା କରିବା ପାଇଁ ତମକୁ ସୁଯୋଗ ମିଳିଛି ବୋଲି, ସେଦିନ ତମେ ଶୁଣିଲା ପରେ, ଚିଠି ପାଇଲା ପରେ କେମିତି ଲାଗିଲା?
0: ବହୁତ ଖୁସି ଲାଗିଥିଲା। ବୋଧେ ଡାକ ମାଧ୍ୟମରେ ଆସିବା ପୂର୍ବରୁ ଆମକୁ SMS ବି ଆସିଥିଲା ମୋତେ କି ମୁଁ ସିଲେକ୍ଟ ହେଇଯାଇଛି ଏବଂ ସିଲେକ୍ଟ ହେଇଯାଇଛି। ତ ଯେଉଁ ମାଉସୀଙ୍କ ସହିତ ମୁଁ ଦିନେ ଛୋଟବେଳେ ଆସୁଥିଲି ତାଙ୍କୁ ହିଁ ମୁଁ ପ୍ରଥମେ ଜଣେଇଥିଲି, ସେ ବି ବହୁତ ଖୁସି ହେଇଯାଇଥିଲେ। ତାଙ୍କୁ ବି ଇଚ୍ଛା ଥିଲା ତାଙ୍କ ମନରେ କି ତାଙ୍କର ଫ୍ୟାମିଲିର କିଏ ଗୋଟେ ତାଙ୍କ ପରେ ଆକାଶବାଣୀରେ ଯାଉ ଏବଂ ସେଠି ଡ୍ରାମା ହଉ କି ନର୍ମାଲ ପ୍ରୋଗ୍ରାମ ଯାହା ବି କିଛି ସେ କରୁ, ତ ସେ ବି ବହୁତ ଖୁସି ହେଇଯାଇଥିଲେ। ଘରେ ଲୋକମାନେ ମଧ୍ୟ ବହୁତ ଖୁସି ହେଇଯାଇଥିଲେ।
1: ତାପରେ ପରେ ତମେ ଆକାଶବାଣୀକୁ ଆସିଲ, ପ୍ରଥମ ସୋପାନ କେମିତି ଥିଲା? ମାନେ ତମେ ଆକାଶବାଣୀକୁ ଆସିଲା ପରେ ଏ ଯୁବବାଣୀ ସମ୍ପର୍କରେ ତମକୁ କ'ଣ ସବୁ ଧାରଣା ଦିଆଗଲା, ନା କିଛି ଗୋଟେ ଟ୍ରେନିଂ ଥିଲା, ନା କ'ଣ ହେଲା?
0: ପ୍ରଥମେ ତ ଆମକୁ ଗୋଟେ ମାସ ଟ୍ରେନିଂ ଦିଆଯାଇଥିଲା, ଆମେ ବହୁତ ଜଣ ବି ଥିଲୁ, ବୋଧେ ପାଖାପାଖି 30-35 ଜଣ ଆମେ ସିଲେକ୍ଟ ହେଇଥିଲୁ। ଆମକୁ ଗ୍ରୁପ ୱାଇଜ କରିକି ଟ୍ରେନିଂ ଦିଆଯାଉଥିଲା, ଆଉ ସେ ସମୟରେ ରଞ୍ଜନ ସାର୍ ଆମକୁ ବହୁତ କିଛି ଶିଖେଇଥିଲେ। ଏମିତିକି ମୁଁ କେବେ ଜୀବନରେ କିଛି ଲେଖିନଥିଲି, ଆଉ କେବେ ଭାବି ବି ନଥିଲି ଯେ କବିତା ହଉ କି କମ୍ପେରିଂ ପାଇଁ କିଛି ମୁଁ ଲେଖିବି ବୋଲି। ତ ସେଇ ଲେଖିବାର ପ୍ରେରଣା ସାର୍ ହିଁ ଦେଇଥିଲେ। ଯେତେବେଳେ ଟ୍ରେନିଂ ଷ୍ଟାର୍ଟ ହେଇଥିଲା ଆମେ କିଛି କିଛି ଲେଖିବାଟା ବି ଷ୍ଟାର୍ଟ କରିଥିଲୁ ଏବଂ ମାଇକ୍ ସାମ୍ନାରେ କେମିତି ପ୍ରେଜେଣ୍ଟ କରିବେ ଆମେ ବା ଆମେ କରିବୁ, ସେଇଟା ବି ସାର୍ ବହୁତ ଭଲ ଭାବେ ଶିଖେଇ ଦେଇଥିଲେ ଆମକୁ। ଏବଂ ନିଜେ ଲେଖିକି ଆମେ ଗୋଟେ ଡ୍ରାମା ସହିତ ଗ୍ରୁପ୍ ଡିସ୍କସନ୍, କେମିତି ଆମେ ସାକ୍ଷାତକାର ନେବୁ, କେମିତି ପ୍ରେଜେଣ୍ଟ କରିବୁ, ଏବଂ ଏହା ସହିତ ମେନ୍ କାମ ଯାହାକି ଭଏସ୍ ଦେଲା ପରେ ଏଡିଟିଂ ରୁହେ, ସେଇଟା ବି ସାର୍ ହିଁ ଆମକୁ ଶିଖେଇଥିଲେ। ଆଉ ସେ ଗୋଟେ ମାସ ବହୁତ ଭଲ ଭାବେ କଟିଥିଲା। ମୁଁ ତ ମୋ ସାଙ୍ଗମାନଙ୍କ ସହିତ ହିଁ ଆସୁଥିଲି ଏବଂ ସେ ଗ୍ରୁପ୍ରେ ମୋ ସାଙ୍ଗମାନଙ୍କ ସହିତ ହିଁ ରହିଥିଲି, ତ ଆମେ ବହୁତ ଏନ୍ଜୟ କରିଥିଲୁ ସେ ଟାଇମ୍ଟା।
1: ଟ୍ରେନିଂ ସରିଲା ପରେ ତମକୁ ଯେବେ ପ୍ରୋଗ୍ରାମ୍ ପ୍ରେଜେଣ୍ଟ ପାଇଁ ମିଳିଲା, ପ୍ରଥମ ଦିନର କଥା, ତମେ ମାଇକ୍ରେ ଭଏସ୍ ଦେଲ, ତମ ପ୍ରୋଗ୍ରାମ୍ ରେଡ଼ିଓରେ ପ୍ରସାରଣ ହେଲା, ଶୁଣିଲା ପରେ ନିଜକୁ କେମିତି ଲାଗିଲା ଏବଂ ଘର ଲୋକେ କେମିତି ଖୁସି ହେଲେ?
0: ସେଇ ଫାର୍ଷ୍ଟ ଦିନର ପ୍ରୋଗ୍ରାମ ମୁଁ ହିଁ ନିଜେ ଗୋଟେ କବିତା ଲେଖି ଉପସ୍ଥାପନା କରିଥିଲି ଏବଂ କେମିତି ଉପସ୍ଥାପନା କରାଯିବ ସେଇ କବିତା ସାର୍ ବହୁତ ଭଲ ଭାବେ ଗାଇଡ୍ କରିଥିଲେ। ପ୍ରୋଗ୍ରାମ ସରିବା ପରେ ମୋ ନିଜ ଭଏସ୍ ରେଡିଓରେ ଶୁଣିକି ମୋତେ ବିଶ୍ୱାସ ହେଇନଥିଲା ଯେ ଏଇଟା ମୋ ଭଏସ୍ ବୋଲି। ଆଗରୁ କେବେ ମୁଁ ନିଜ ରେକର୍ଡିଂ ଭଏସ୍ ନିଜେ ଶୁଣିବି ନଥିଲି, ତ ମୁଁ ବହୁତ ଖୁସି ହେଇଥିଲି। ଏଥିସହିତ ମୋ ଘର ଲୋକମାନେ ମଧ୍ୟ ସମସ୍ତେ ଶୁଣିଥିଲେ, ବହୁତ ଖୁସି ହେଇଥିଲେ।
1: ଯୁବବାଣୀ କାର୍ଯ୍ୟକ୍ରମରେ ତ ମାସର ପ୍ରତିଦିନ ଥାଏ, କୋଉ କୋଉ କାର୍ଯ୍ୟକ୍ରମ ତମେ ବେଶୀ ପ୍ରେଜେଣ୍ଟ କରୁଥିଲ, ବିଶେଷ କରି କୋଉ ପ୍ରୋଗ୍ରାମ ତମକୁ ବେଶୀ ଭଲ ଲାଗୁଥିଲା?
0: ମୋତେ ହାଲୋ ଗୁଞ୍ଜନ ହିଁ ଭଲ ଲାଗେ, କାହିଁକି ନା ସେହି ପ୍ରୋଗ୍ରାମରେ ମୁଁ ମୋ ଶ୍ରୋତା ଭଉଣୀ ଏବଂ ଭାଇମାନଙ୍କ ସହିତ କଥା ହେଇପାରୁଥିଲି ଏବଂ ତାଙ୍କ ମନ ପସନ୍ଦର ଗୀତ ମଧ୍ୟ ମୁଁ ଶୁଣି ତାଙ୍କୁ ମଧ୍ୟ ଶୁଣେଇ ପାରୁଥିଲି।

0: ପାଇଁ ମୋତେ ହାଲଗୁଞ୍ଜନ ହିଁ ଭଲ ଲାଗୁଥିଲା, ଏବଂ ବୋଧହୁଏ ମୁଁ ସେଇ ହାଲଗୁଞ୍ଜନ ପ୍ରୋଗ୍ରାମଟି ହିଁ ବେଶୀ କରିଛି।
1: ତା ଛଡ଼ା ଯେମିତିକି ଅନ୍ୟାନ୍ୟ ପ୍ରୋଗ୍ରାମ ଥାଏ, ଜୁଆନ କଥା ହେଲା କି ସାହିତ୍ୟ ପତ୍ରିକା ହେଲା କି ରବିବାରର ପ୍ରୋଗ୍ରାମ ହେଲା, ବିଜ୍ଞାନ ପ୍ରୋଗ୍ରାମ ହେଲା, ହାଲୋ ସ୍ପନ୍ଦନ ହେଲା, ଏମିତି ଗୁଡ଼ାଏ କାର୍ଯ୍ୟକ୍ରମ ଜୁଆନରେ ଥାଏ, ସେସବୁ କେବେ ସୁଯୋଗ ମିଳିନି କି?
0: ହଁ, ଜୁଆନ କଥା ତ ଆମ ବା ମୋ କୋରାପୁଟର ଭାଷାରେ ଯାଏ, ତ ସେଇଟା କରିବା ପାଇଁ ବହୁତ ଖୁସି ଲାଗୁଥିଲା, କାହିଁକି ମାନେ ସେଠି କିଛି ଅଧିକ କଷ୍ଟ କରିବା ପାଇଁ ପଡ଼ୁନଥିଲା। କହିବା ପାଇଁ ଗଲେ ଯାହା ମନରେ ଅଛି ତାହା ହିଁ ଆମେ ନିଜ ଭାଷାରେ କହୁଥିଲୁ, ତ ସେଇ ପ୍ରୋଗ୍ରାମ କରିବା ପାଇଁ ଭଲ ଲାଗୁଥିଲା, ସେଇଟା ବି କରିଛି। ତା ଛଡ଼ା ମୁଁ ରବିବାରର ସୁରଭି ପ୍ରୋଗ୍ରାମ ବି କରିଛି, ସାହିତ୍ୟ ପ୍ରୋଗ୍ରାମ ବି କରିଛି, ମଙ୍ଗଳବାରର ବି ପ୍ରୋଗ୍ରାମ କରିଛି, ଏମିତି ବହୁତ ପ୍ରୋଗ୍ରାମ କରିଛି। ଏଥିସହିତ ଗୀତିକଥା ମଧ୍ୟ ଅନେକ ଥର କରିଛି। ଏହା ଛଡ଼ା ଅନେକ ଗୁଡ଼ିଏ ଡ୍ରାମା ବି ଆମେ କରିଛୁ, ସେଥିମଧ୍ୟରୁ ଗୋଟିଏ ଡ୍ରାମା ସ୍ପୋକେନ୍ ଇଂଲିଶ ଷ୍ଟେଜ୍ ଉପରେ ମଧ୍ୟ ପ୍ରେଜେଣ୍ଟ କରିଥିଲୁ, ଆଉ କହିବା ପାଇଁ ଗଲେ ସେ ଡ୍ରାମା ବହୁତ ଭଲ ବି ଥିଲା, କିଛି ଶିକ୍ଷଣୀୟ ତଥ୍ୟ ବି ସେଇ ଡ୍ରାମା ଭିତରେ ରହିଥିଲା।
1: ତେବେ ଆକାଶବାଣୀ ଜୟପୁର କେନ୍ଦ୍ରକୁ ଯେତେବେଳେ ତମେ ପ୍ରୋଗ୍ରାମ ପ୍ରେଜେଣ୍ଟ କରିବା ପାଇଁ ଆସୁଥିଲ, କେତେବେଳେ ଆସୁଥିଲ ଏବଂ କେତେ ସମୟ ଲାଗୁଥିଲା ଷ୍ଟୁଡିଓ ଭିତରେ?
0: ପ୍ରଥମେ ପ୍ରଥମେ ତ ଆମକୁ ଆସିବା ପାଇଁ ବି ଭଲ ଲାଗୁଥିଲା, ତ ଆମେ ଗୋଟେ ପ୍ରୋଗ୍ରାମ ଥିଲେ 2-3 ଦିନ ଆସୁ, ସାର୍କୁ ଗୋଟେ ଦିନ ସ୍କ୍ରିପ୍ଟ ଦେଖାଉ, ସେଥିରେ କ'ଣ ଚେଞ୍ଜେସ୍ କରିବାର ଅଛି ସେଇଟା ଆମକୁ ସାର୍ ଗାଇଡ୍ କରନ୍ତି, ଆମେ ତାହା କରୁ, ଭଏସ୍ ଦେବା ପାଇଁ ଆସୁ, ଆଉ ଗୋଟେ ଦିନ ଏଡିଟିଂ କରିବା ପାଇଁ ଆସୁ। କିନ୍ତୁ ପରବର୍ତ୍ତୀ ସମୟରେ ଜୀବନ ମଧ୍ୟ ଗୋଟିଏ ବ୍ୟସ୍ତ ବହୁଳ ସମୟ ଦେଇ ଗତି କଲା, ତେଣୁ ଆସିବାଟା ବି କମ୍ ହେଇଗଲା, ଏବଂ ଶିଖି ବି ଯାଇଥିଲି, ସେଥିପାଇଁ ଧୀରେ ଧୀରେ କରିବା ସହଜ ହେଇଗଲା ଆଉ କମ୍ ଟାଇମ୍ରେ ମଧ୍ୟ ହେଇଗଲା। ତ ଗୋଟିଏ ଦିନରେ ପ୍ରୋଗ୍ରାମ ସରିଯାଉଥିଲା, ପରେ ପରେ ଗୋଟେ 2 ଘଣ୍ଟା ଏବଂ ଘଣ୍ଟାକରେ ମଧ୍ୟ ପ୍ରୋଗ୍ରାମ ସରିଯାଉଥିଲା।
1: ମଣିଷ ମାତ୍ରକେ ତ ନିଶ୍ଚୟ ଭୁଲ ରହିଥାଏ, ପ୍ରୋଗ୍ରାମରେ କେତେବେଳେ କେମିତି ଯଦି ଭୁଲ ହେଇଯାଉଥିଲା, କିଛି ଏଡିଟିଂରେ ହଉ ବା ପ୍ରେଜେଣ୍ଟେସନରେ ହଉ, ସେତେବେଳେ ତମେ ଗାଳି ଶୁଣୁଥିଲ କି କେବେ?
0: ଗାଳି ତ କହିବି ନାହିଁ, କାହିଁକି ମାନେ ଭୁଲ ହେଇଛି, ଆଉ ଯଦି ଆମକୁ କିଏ ଜଣେ କହୁଛନ୍ତି ତ ସେଇଟାକୁ ଗାଳି ହିସାବରେ ନୁହେଁ, ଗୋଟେ ଶିକ୍ଷଣୀୟ ତଥ୍ୟ ହିସାବରେ ନେବା ଦରକାର, ଯାହାକି ଆମ ପାଇଁ ଉପଦେଶ ଏବଂ ପରାମର୍ଶ ହେଇଥାଏ। ତ ମଣିଷ ମାତ୍ରକେ ଭୁଲ ତ ହେବା କଥା, ଏବଂ ଭୁଲରୁ ହିଁ ଆମେ ଶିଖିଥାଉ, ତ ଥରେ ଦୁଇଥର ଭୁଲ ତ ହେଇଛି, ଏବଂ ରଞ୍ଜନ ସାର୍ ହିଁ କହିଛନ୍ତି କି ଏଇଠି ତମେ ଉଚ୍ଚାରଣ ଠିକ୍ କରିନଥିଲ ଏବଂ ଏଡିଟିଂରେ କିଛି ଭୁଲ ରହିଯାଇଥିଲା, ତ ମୁଁ ସେଟାକୁ ପରବର୍ତ୍ତୀ ସମୟରେ ଶୁଣି ପରାମର୍ଶକୁ ଠିକ୍ ଭାବରେ ନେଇ ତାକୁ ଠିକ୍ କରିବା ପାଇଁ ଚେଷ୍ଟା କରିଛି।
1: ହଁ, ତେବେ ସୃଷ୍ଟି, ତମେ ତ ଗୁଡ଼ାଏ କାର୍ଯ୍ୟକ୍ରମ ଯୁବାଣୀରେ କରିଛ, କାହା କାହା ସହିତ ପ୍ରୋଗ୍ରାମ କରିଛ ଏବଂ ସବୁଠାରୁ ତମର କାହା ସହିତ କରିବା ପାଇଁ ପ୍ରୋଗ୍ରାମ ଭଲ ଲାଗୁଥିଲା?
0: ମୁଁ ତ ପ୍ରଥମେ ମୋ ଯେଉଁମାନେ କି ସାଙ୍ଗ ଥିଲେ, ମାନେ ଫ୍ରେଣ୍ଡ ଥିଲେ, ସେମାନଙ୍କ ସହିତ ହିଁ କରିବା ଆରମ୍ଭ କରିଥିଲି, ଗୋଟେ କମ୍ଫର୍ଟ ଲେବଲ୍ ବି ରହୁଥିଲା ସାଙ୍ଗ ସହିତ କରିବାରେ। କିନ୍ତୁ ପରବର୍ତ୍ତୀ ସମୟରେ ମୋନାଲିସା ଏବଂ ସ୍ମିତା ଦିଦି ସହିତ, ତା ଛଡ଼ା ନିବେଦିତା ଦିଦି, ଅଭିଷିକ୍ତା ଦିଦି, ଏମାନଙ୍କ ସହିତ ବି କେବେ କେବେ କରିବାର ସୁଯୋଗ ମିଳିଛି, ଏବଂ ଯେହେତୁ ସେମାନେ ପୂର୍ବରୁ କରିଥିଲେ ନିବେଦିତା ଦିଦି, ତ ତାଙ୍କଠୁ ବହୁତ କିଛି ଶିଖିଛି ମଧ୍ୟ କରିବା ସମୟରେ।
1: କିଛି ହୋମୱାର୍କ କରୁଥିଲ କି? ଯେମିତିକି ଧର ତମର ପ୍ରୋଗ୍ରାମ ଅଛି ରବିବାରର, ତା ଆଗରୁ ଘରେ କିଛି ପ୍ରସ୍ତୁତ କରୁଥିଲ କି, ଯେ ମୋର ପ୍ରୋଗ୍ରାମ ଅଛି, ସାକ୍ଷାତକାର ନେବାର ଅଛି, ତା ପାଇଁ କୋଶ୍ଚିନ୍ କରିବା କି ସ୍କ୍ରିପ୍ଟ ଲେଖିବା?
0: ବିନା ପ୍ରସ୍ତୁତିରେ ତ କିଛି କାମ ହୁଏ ନାହିଁ, ଆଉ ଗୋଟେ ପ୍ରୋଗ୍ରାମ କରିବା ପାଇଁ ତ ଆଗରୁ ନିଶ୍ଚୟ ଭାବେ କିଛି ପ୍ରିପାରେସନ କରିବାକୁ ହିଁ ପଡ଼ିବ, ଇଣ୍ଟରଭ୍ୟୁ ରହୁ କି ପ୍ରୋଗ୍ରାମ ରହୁ, ସ୍କ୍ରିପ୍ଟ ଲେଖିବାକୁ ହିଁ ପଡ଼ିବ, ଆଉ ସ୍କ୍ରିପ୍ଟ ଲେଖିବାରେ ଯୁବବାଣୀରେ ଉପସ୍ଥାପନା କରିବାରେ ବହୁତ ଖୁସି ବି ଲାଗେ। ପ୍ରୋଗ୍ରାମ ପାଇଁ ସ୍କ୍ରିପ୍ଟ ବି ଲେଖୁଥିଲି, ଏବଂ ସାକ୍ଷାତକାର ପାଇଁ ଆଗରୁ କ'ଣ ପଚାରିବି, କେମିତି ପଚାରିବି, ତାହା ବି ମୁଁ ଆଗରୁ ହିଁ ପ୍ରିପେୟାର କରିଥାଏ।
1: ଯେମିତିକି ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣିଥାନ୍ତି ଏବଂ ଶୁଣିଲା ପରେ ସେମାନେ ମତାମତ ପଠାନ୍ତି, ତମ କାର୍ଯ୍ୟକ୍ରମ ଶୁଣି କିଛି ଶ୍ରୋତା କେତେବେଳେ କେମିତି ପସନ୍ଦ କରିଛନ୍ତି କିମ୍ବା ଅଭିଯୋଗ ବି କରିଛନ୍ତି?
0: ହଁ, ପସନ୍ଦ ତ କରିଛନ୍ତି, ସବୁବେଳେ ମତାମତ ବି ଆସିଛି, ଏବଂ ଅଭିଯୋଗ ବି ଥରେ ଦୁଇଥର ଆସିଛି।
1: ଯେତେବେଳେ ଅଭିଯୋଗ ଆସେ ସେତେବେଳେ କେମିତି ଲାଗେ ନିଜକୁ?
0: ମତାମତ ଆସିଲେ ତ ନିଶ୍ଚୟ ଖୁସି ଲାଗିବ, କାହିଁକି ନା ମତାମତ ଦ୍ୱାରା ହିଁ ଆମେ ଜାଣୁ କି ଆମ ଶ୍ରୋତା ଆମକୁ ଶୁଣୁଛନ୍ତି, ତ ଅଭିଯୋଗ ମଧ୍ୟ ଆମ ଶ୍ରୋତାଙ୍କର ଗ୍ରହଣଯୋଗ୍ୟ, କାରଣ ଅଭିଯୋଗ କଲେ ହିଁ ଆମକୁ ତାହା ଆଗକୁ ବଢ଼ିବାର ପ୍ରେରଣା ଦେଇଥାଏ।
1: ଜୀବନରେ ତ ରୂପକ ମଧ୍ୟ ଥିଲା, ନାଟକ ମଧ୍ୟ ଥିଲା, ସେଥିରେ କିଛି ଅଂଶଗ୍ରହଣ କରିଥିଲ କେବେ, ରୂପକ ହଉ ନାଟକ ହଉ?
0: ବହୁତ ଗୁଡ଼ିଏ

0: ନାଟକରେ ତ ମୁଁ ଅଂଶଗ୍ରହଣ କରିଛି, କିନ୍ତୁ ରୂପକ ଗୋଟେ ଦୁଇଟା କରିଛି, ଏତେ କରିନାହିଁ, କିନ୍ତୁ ନାଟକ ବହୁତ ଗୁଡ଼ିଏ କରିଛି ଆଉ ନାଟକ କରିବାରେ ବହୁତ ମଜା ବି ଲାଗେ।
1: ଆଚ୍ଛା, ନାଟକରେ କେବେ କାନ୍ଦିଛ?
0: ହଁ, ମୁଁ କହୁଥିଲି ଯେମିତି ପ୍ରଥମେ ଆମର ଯେତେବେଳେ ଟ୍ରେନିଂ ପିରିୟଡ୍ ଥିଲା ସେ ଟାଇମ୍ରେ ଫାଷ୍ଟ ଗୋଟେ ନାଟକ ଆମେ କରିଥିଲୁ ଏବଂ ସେହି ଫାଷ୍ଟ ନାଟକରେ ହିଁ ମୋତେ କାନ୍ଦିବାକୁ ବି ପଡ଼ିଥିଲା ଆଉ ହସିବା ପାଇଁ ବି ପଡ଼ିଥିଲା। ମୁଁ ପ୍ରଥମେ ବହୁତ ନର୍ଭସ୍ ଫିଲ୍ କରିଥିଲି ସେ ଟାଇମ୍ରେ, କିନ୍ତୁ ଆମର ଯେଉଁ ଗ୍ରୁପ୍ରେ ସମସ୍ତେ ଥିଲୁ, ନାଟକ ଯେଉଁ ଗ୍ରୁପ୍ କରୁଥିଲୁ, ସେମାନେ ବହୁତ ପ୍ରେରଣା ଦେଇଥିଲେ, ତୁ କରିପାରିବୁ କହିଥିଲେ, ସାର୍ ମଧ୍ୟ ମୋତେ ପ୍ରେରଣା ଦେଇଥିଲେ ଏବଂ ମୁଁ କରିଥିଲି।
1: ଯୁବବାଣୀ ଗୋଟେ ଏମିତି ବିଭାଗ ଯେଉଁଥିରେ ମଜା ମଜଲିସ୍ ଥାଏ, ଯେମିତିକି ସମସ୍ତଙ୍କ ସହିତ ମିଳିମିଶି କାମ କରିବା, ଗୁଡ଼ାଏ ବିଷୟ ସବୁ ମାନେ ଲେଖିକିରି ଉପସ୍ଥାପନା କରିବା, ଏସବୁ କଲା ଭିତରେ ତମର କିଛି ଗୋଟେ ସ୍ମରଣୀୟ ମୁହୂର୍ତ୍ତ ରହିଛି କି? ମାନେ ସାଙ୍ଗସାଥୀଙ୍କ ସହିତ ହଉ ବା ଷ୍ଟୁଡିଓ ଭିତରେ ହଉ ବା କାର୍ଯ୍ୟକ୍ରମକୁ ନେଇ।
0: ଯୁବବାଣୀ ହେଉଛି ଗୋଟିଏ ମହାମଞ୍ଚ ଯେଉଁଥିରେ କି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆମକୁ କରିବାକୁ ପଡ଼େ, ଡ୍ରାମା ଠାରୁ ଆରମ୍ଭ କରିକି ସାକ୍ଷାତକାର, ଗ୍ରୁପ୍ ଡିସ୍କସନ୍ ଏବଂ ଗୀତିକଥା, ଯେଉଁଟାକି ଗୀତକୁ ନେଇକିନା ପ୍ରେଜେଣ୍ଟ କରିବା ପାଇଁ ପଡ଼େ। ତ ଯୁବବାଣୀ କରିକି ଅନେକ ଗୁଡ଼ିଏ କଥା ଶିଖିଛି ଏବଂ ଅନେକ ଉପସ୍ଥାପିକ ଏବଂ ଉପସ୍ଥାପିକା ମାନଙ୍କ ସହିତ ଉପସ୍ଥାପନା ବି କରିଛି ଏବଂ ଦୁଇ ଜଣ ଯଦି ଅଛନ୍ତି ତ ଯେମିତି କଥାରେ ଅଛି ଦୁଇ ହାତରେ ତାଳି ବାଜେ, ସେମିତି ବେଳେବେଳେ ମନାନ୍ତର ମତାନ୍ତର ବି ହେଇଯାଏ ସ୍କ୍ରିପ୍ଟକୁ ନେଇକି କି କେତେବେଳେ ପ୍ରୋଗ୍ରାମକୁ ନେଇକିନା, କେତେବେଳେ ଯଦି କିଏ ଲେଟ୍ରେ ଆସିଯାଏ ମୁଁ ଜଲ୍ଦି ପହଞ୍ଚି ଯାଇଛି, ତ ସେଇ ସିଚୁଏସନ୍ରେ ବି ମନାନ୍ତର ହେଇଯାଏ, କିନ୍ତୁ ସମସ୍ତଙ୍କର ପରିସ୍ଥିତି ଏବଂ ସମସ୍ୟାକୁ ବୁଝି ମିଳିମିଶି କାମ କରିବାକୁ ହୁଏ ଏବଂ ସେଥିରେ ହିଁ ମିଳିମିଶି କାମ କରିବାରେ ହିଁ ଖୁସି ଥାଏ। ପରବର୍ତ୍ତୀ ସମୟରେ ସେହି ମନାନ୍ତର ମତାନ୍ତର ଭୁଲି ଆମେ କାର୍ଯ୍ୟକ୍ରମ ପରିବେଷଣ କରୁଥିଲୁ।
1: ଯୁବବାଣୀ କେବେ ଆରମ୍ଭ କଲା ଏବଂ କେବେ ଶେଷ ହେଲା ତୁମର?
0: ଯୁବବାଣୀ ଆରମ୍ଭ ହେବା କଥା ମୁଁ ମୋ ଜୀବନରେ ହୁଏତ କେବେ ଭୁଲି ପାରିବି ନାହିଁ। ଏହା ଆରମ୍ଭ କରିଥିଲି ମୁଁ ସେପ୍ଟେମ୍ବର 2017 ମସିହାରୁ ଏବଂ ଶେଷ ହୋଇଥିଲା 2025 ମାର୍ଚ୍ଚ ମାସରେ।
1: ତାହେଲେ ଯୁବବାଣୀ ପରେ ତମେ ତ ବର୍ତ୍ତମାନ ଆକାଶବାଣୀ ଜୟପୁର କେନ୍ଦ୍ରରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଉପସ୍ଥାପନ କରୁଛ, ଯୁବବାଣୀ ଆଉ ବର୍ତ୍ତମାନ ଯେଉଁ କାର୍ଯ୍ୟକ୍ରମ ଉପସ୍ଥାପନ କରୁଛ ସେଥିରେ କିଛି ତଫାତ ଅଛି?
0: ବହୁତ ତଫାତ ଅଛି କହିବାକୁ ଗଲେ, ପୂର୍ବରୁ ବି ମୋ ସହ କି ତା ପୂର୍ବରୁ ବି ଯେଉଁମାନେ ଯୁବବାଣୀ କରୁଥିଲେ ସେମାନେ ନିଶ୍ଚୟ ଏହି କଥାକୁ ବୁଝିପାରୁଥିବେ। ଯୁବବାଣୀରେ ଆମେ ଅନେକ ଗୁଡ଼ିଏ ବସ୍ତୁକୁ ନେଇକି ଉପସ୍ଥାପନା କରୁଥିଲୁ, କାର୍ଯ୍ୟକ୍ରମକୁ ପରିବେଷଣ କରୁଥିଲୁ, କମ୍ପେରିଂ ଲେଖୁଥିଲୁ ଏବଂ ତା ସହିତ ଗୋଟେ ଗୀତଟିଏ ବି ଦେଉଥିଲୁ ଯାହାକି ଆମ ଶ୍ରୋତା ବନ୍ଧୁମାନଙ୍କୁ ବି ଭଲ ଲାଗୁଥିଲା ଏବଂ ଆମକୁ ବି ସେଇଟା କରିବାରେ ବହୁତ ଖୁସି ଲାଗୁଥିଲା। କିନ୍ତୁ ବର୍ତ୍ତମାନ ଯେଉଁ ସବୁ କାର୍ଯ୍ୟକ୍ରମ କରୁଛୁ, ଯେମିତି ମୁଁ ଏବେ କରୁଛି ଘର ଘରିଣୀ ହେଲା କି ଆମ ଘର ଆମ ସଂସାର ହେଲା, ସେଇଟା ଗୋଟିଏ ଲିମିଟେଡ୍ ଟପିକ୍ ଉପରେ ରହିଯାଉଛି ଯେଉଁଥିରେ କି ଆମକୁ କାର୍ଯ୍ୟକ୍ରମ ପରିବେଷଣ କରିବା ପାଇଁ ପଡ଼ୁଛି। ତଥାପି ଯେହେତୁ ମୋର ଆକାଶବାଣୀ ଜୟପୁରରେ କାର୍ଯ୍ୟକ୍ରମ ଉପସ୍ଥାପନା କରିବାର ଗୋଟିଏ ସଉକ ରହିଯାଇଛି, ସେଥିପାଇଁ ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ ଆକାଶବାଣୀ ଜୟପୁର ସହିତ ଜଡ଼ିତ ହୋଇଅଛି।
1: ଆକାଶବାଣୀ ଜୟପୁର କେନ୍ଦ୍ରରେ ଯେଉଁ ଉପସ୍ଥାପନା କରିବା ପାଇଁ ସୁଯୋଗ ମିଳିଲା ସେଥିପାଇଁ ତମେ କାହାକୁ ବେଶୀ ଧନ୍ୟବାଦ ଦେବ?
0: ପ୍ରଥମେ ମୁଁ ମୋର ବଡ଼ ମାଉସୀ, ଯିଏକି ମୋତେ ଛୋଟବେଳେ ତାଙ୍କ ସାଙ୍ଗରେ ନେଇ ଆସୁଥିଲେ କିଛି ଶିଖିବ ବୋଲି ଭାବି କି ଦେଖିବ ବୋଲି ଭାବି, ତାଙ୍କର କ'ଣ ଭାବନା ଥିଲା ମୁଁ ତ କହିପାରିବି ନାହିଁ, କିନ୍ତୁ ମୁଁ ଯେହେତୁ ତାଙ୍କଠୁ ହିଁ ପ୍ରେରଣା ପାଇଥିଲି ତେଣୁ ତାଙ୍କୁ ହିଁ ପ୍ରଥମେ ମୁଁ ଧନ୍ୟବାଦ ଦେବି। ତାପରେ ମୋର ବାପା ମା ଏବଂ ଗୁରୁଜନ ଏବଂ ଆକାଶବାଣୀ ଜୟପୁରର ରଞ୍ଜନ ସାର୍, ଯିଏକି ପ୍ରଥମ ଦିନରୁ ହିଁ ମୋତେ ବହୁତ ପ୍ରେରଣା ଦେଇଥିଲେ, ସେଇଟା ସ୍କ୍ରିପ୍ଟ ଲେଖିବା ପାଇଁ ହଉ କି କବିତା ଲେଖିବା ପାଇଁ ହଉ, ପ୍ରୋଗ୍ରାମ ପ୍ରେଜେଣ୍ଟ କରିବା ପାଇଁ ହଉ। ତ ମୁଁ ମୋ ଗୁରୁଜନ, ରଞ୍ଜନ ସାର୍ ଏବଂ ମାଉସୀଙ୍କୁ ଧନ୍ୟବାଦ ଦେବି। ସବୁଠୁ ବେଶୀ ଧନ୍ୟବାଦ ଦେବି ଭଗବାନଙ୍କୁ, କାରଣ ଆମେ ଚାହିଁଲେ କିଛି ହେଇଯିବ ଏହା ତ ଠିକ୍ ନାହିଁ, ଯଦି ଭଗବାନ ଚାହୁଁଛନ୍ତି ତାହେଲେ ଯାଇ ହିଁ ଆମେ ସଫଳ ହେବା, ସେଥିପାଇଁ ଭଗବାନଙ୍କୁ ମଧ୍ୟ ମୋର ଧନ୍ୟବାଦ ଜଣାଉଛି।
1: ଯାହା ହଉ ସୃଷ୍ଟି, ତମେ ଆମ ସମୟର ଯୁବବାଣୀରେ ଆଜି ଆସିଲ, ଯୁବବାଣୀରେ ନିଜର ଉପସ୍ଥାପନା କେମିତି କରୁଥିଲ ସେ ସମ୍ପର୍କରେ ଶ୍ରୋତାଙ୍କ ଆଗରେ କହିଲ। ତମେ ତ ବର୍ତ୍ତମାନ ଆକାଶବାଣୀ ଜୟପୁର କେନ୍ଦ୍ରରେ କାର୍ଯ୍ୟକ୍ରମ ଉପସ୍ଥାପନା କରୁଛ, ତା ଛଡ଼ା ନାଟକରେ ମଧ୍ୟ ବି ଗ୍ରେଡ୍ କଳାକାର ଭାବେ ପାସ୍ କରିଛ, ତମର ଚଲା

0: ପଥ କୁସୁମିତ ହଉ, ତମେ ଆହୁରି ଭଲ ଉପସ୍ଥାପନା କର, ଶ୍ରୋତାଙ୍କ ଆଗରେ ଆହୁରି ଆଦର ଲାଭ କର, ଏହା ହିଁ କାମନା କରୁଛୁ। ଭଗବାନ ତୁମର ମଙ୍ଗଳ କରନ୍ତୁ।
1: ଧନ୍ୟବାଦ ସାର, ଧନ୍ୟବାଦ ଶ୍ରୋତା ବନ୍ଧୁ, ନମସ୍କାର।

ତେବେ ସାଥୀ ଆଜିର ସାକ୍ଷାତକାରଟି ତ ବହୁତ ସୁନ୍ଦର ଥିଲା ଆମ ସୃଷ୍ଟି ସର୍ଜନ ତ୍ରିପାଠୀ ଦିଦିଙ୍କ ସହ ସେ ତାଙ୍କ ସମୟର ଯୁବବାଣୀର ଅନୁଭୂତି ପ୍ରକାଶ କରିଥିଲେ। ତେବେ ସାଥୀ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା ଏବଂ ଶୁଣିବା କିଛି ଜାଣିବା କଥା।

0: ବର୍ତ୍ତମାନ ଶୁଣିବା ଏମ୍ଏସ୍ ସୁବ୍ବୁଲକ୍ଷ୍ମୀଙ୍କ ବିଷୟରେ। ଏମ୍ଏସ୍ ସୁବ୍ବୁଲକ୍ଷ୍ମୀଙ୍କର ସମ୍ପୂର୍ଣ୍ଣ ନାମ ହେଉଛି ମଧୁରାଇ ସନ୍ମୁଖାଦେବୁ ସୁବ୍ବୁଲକ୍ଷ୍ମୀ। ସେ 16 ସେପ୍ଟେମ୍ବର 1926 ତାମିଲନାଡୁର ମଧୁରାଇରେ ଜନ୍ମଗ୍ରହଣ କରିଥିଲେ। ସେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ବିଶେଷ କରି କର୍ଣ୍ଣାଟକୀ ସଙ୍ଗୀତରେ ଜଣେ ମହାନ ଗାୟିକା ଥିଲେ। ତାଙ୍କର ମଧୁର ଓ ଭକ୍ତିମୟ କଣ୍ଠସ୍ୱର ତାଙ୍କୁ ସାରା ଭାରତରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା।
1: ସୁବ୍ବୁଲକ୍ଷ୍ମୀ କେବଳ ଜଣେ ଗାୟିକା ନୁହେଁ, ସେ ଭାରତୀୟ ସଂସ୍କୃତି ଓ ଭକ୍ତି ସଙ୍ଗୀତର ଜଣେ ମହାନ ପ୍ରତିନିଧି ଥିଲେ। ତାଙ୍କ କଣ୍ଠରେ ଗାଇଥିବା ଭଜ ଗୋବିନ୍ଦମ, ବୈଷ୍ଣବ ଜନତୋ ଆଦି ଭକ୍ତିମୟ ସଙ୍ଗୀତ ଆଜି ମଧ୍ୟ ଲୋକପ୍ରିୟ। ତାଙ୍କର ଅପୂର୍ବ ସଙ୍ଗୀତ ପ୍ରତିଭା ପାଇଁ ସେ ଭାରତରତ୍ନ ସମେତ ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି।

0: ସାଥୀ, ଆଜି ତ ସମୟ ହୋଇଗଲାଣି। କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଶୁଣି ରଖିବା ଆଗାମୀକାଲିର ଆକର୍ଷଣ ସମ୍ପର୍କରେ।
1: ଆଗାମୀକାଲି ଗୁରୁବାର ସ୍ପନ୍ଦନ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିପାରିବେ ୱାର୍ଲଡ ପେସେଣ୍ଟ ସେଫ୍ଟି ଡେ ଏବଂ ବିଶ୍ୱକର୍ମା ପୂଜା ବିଷୟରେ ଏବଂ ନୂତନ ପ୍ରତିଭା ସହ ଗୋଟିଏ ସାକ୍ଷାତକାର।
0: ତାହେଲେ ସାଥୀ, ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କିପରି ଲାଗିଲା, ଆପଣଙ୍କ ସୁଚିନ୍ତିତ ମତାମତ ଆମ ନିକଟକୁ ପହଞ୍ଚାଇବା ଯେପରି ନ ଭୁଲନ୍ତି।
1: ଆମ ପାଖକୁ ମେସେଜ କିମ୍ବା ଭଏସ୍ ମେସେଜ କରିବାର ଫୋନ୍ ନମ୍ବରଟି ହେଉଛି 9438268568 ଏବଂ ଇମେଲ ଆଇଡିଟି ହେଉଛି aarjaipur@gmail.com।
0: ତେବେ ସାଥୀ, ଆଜିର ଏହି ସୁନ୍ଦର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମେ ଦୁହେଁ, ମୁଁ ଅଂଶୁଲ
1: ଆଉ ମୁଁ ତନୁଜା। ନମସ୍କାର।
2: ଯୁବବାଣୀ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ହେଲୋ ସର୍ତ୍ତଲାଗ୍ପା ଗୀତ। ପ୍ରଯୋଜନା ମନୀଷ କୁମାର ଠାକୁର, ଉପସ୍ଥାପନା ସୂର୍ଯ୍ୟ ନାରାୟଣ ସାହୁ ଏବଂ ମନୀଷା ପ୍ରଧାନୀ।

0: ମୋର ରେଡ଼ିଓ ଶୁଣିତେ ବା ସୋର୍ତେ ଭାଇ ଭଉଣୀ ମନକେ ମୁଇଁ ଚନ୍ଦ୍ରମା ଡୁଲି ଡୁଲି ଜୁହାର କରିଦେଲିନି।
1: ଆରେ ମୁଇଁ ବଣ୍ଡକୁ ସର୍ତେ ଭାଇ ଭଉଣୀ ମନକେ ଜୁହାର କରିଦେଲିନି। ଆରେ ଆପା ତକେ ମିଶା ଜୁହାର କରିଲିନି।
0: ମୋକେ ମୁଣ୍ଡିଆ ମାରିଲେ ସିନା ଆଇସି ଜୁହାର କରିଲେ କାଇ ଆଇସି।
1: ଆରେ ତକେ ଡୁଲି କରି ମୁଣ୍ଡିଆ ମାରିଦେଲି।
0: ଡୁଲି କରିଲେ ଡୁଲିଲେ ଏଖା ମୁଣ୍ଡିଆ ମାରବା।
1: ଡୁଲିନି କାଏ
0: ଆଲେ ଆଲେ ଆଲେ ଏ ଦେ ତୁଇ ପୁନି ତମର ଆଇ ଜମ୍ ବାଡ ଅଲପାର ଅଛେ ନାଇ କି କାଇ କାଇ ଶାଗ ଡାଲ ମନ ପୁନି କାଇ କାଇ ଟା ଲଗାଇଲୁ ଆଚୁସ ବଣ୍ଡକୁ
1: ଲଗାଇଲି ଅଛି। ଧାନ ପାଚି ମିଶା ହେଲାନି ଆରି ଶାଗ ଡାଲ ମିଶା ହଲପ ହଲପ କରିଲି।
0: ବିକବା କାର୍ଯ୍ୟ କରଲୁସ ନି କି ଘରେ ଖାଇଲା ପରା
1: ହଲପ ପରା ଖାଇଲିନି ଆରି ବିକିଲିନି ମିଶା ହଲପ ପରା
0: ସତେ କି ତେବେ ବୋଲ ବାହାରିଲାନି କି
1: ଡୋଲସେ ହେଲାନି ଆପା
0: ବୋଲେ ତୁଇ ହାଇ କାଇ ରାସାୟନିକ ସାର ପରାଟା ମାନେ ମାରିଲୁସନି କାଇକି ଆଇଟା କିନ୍ତୁ ବୋଲ ବାହାରିଲାନି ବୋଲୁସନି
1: ସେଟା ମାରିଲେ ଭଲ ହେଲାନି ମାତର ମୁଇ ଖଣ୍ଡେ କାମର ଜୈବିକ ସାର ମନେ ପକାଇଲି ନିଶ୍ଚିତ।
0: ଜୈବିକ ସାର ବୋଲେ ଆମର ଏଇ ଜନ ଗୋବର ଖତ ଜିଆ ଖତ ପରାଟା ମାନେ କି ଆମର ଘେନି ଆଣିଲୁସନି
1: ଘେନି ଆଣିଲିନି ବୋଲେ ସେଟା ଆମର ଘରେ ଏକା ଖଣ୍ଡେ ପରା ବନେଇଲିନି। ଆମର ଆଜ୍ଞା ମନେ ଅଛତ କି ନାଇଁ ସେ ମନେ ଆସିକରି ଆମକେ ସାହାଯ୍ୟ କଲେନି ବତାଇଲେନି କେନ୍ତା କରି ଇଏ ଗୋବର ଖତ ବନାଇବାର କେନ୍ତା କରି ଜିଆ ଖତ ମନ ବନାଇବାର ସେଟା ଆମ ଶିଖାଇ ଦେଲା ଅଛ ସେଟା ବନାଇ କରି ଏକା ମୁଇଁ ଆମର ଚାଷ ମନ ପକାଇଲିନି ସେଟା।
0: ନାଇଁ ଆଜିକାଲି ଅଲପ ଆମର ଚାଷୀ ମନ ମିଶା ଜାଣିଲାନି ବଣ୍ଡକୁ ଜୈବିକ ସାର ଏକା ପୁଣି ଚାଷ କଲେ ଖାଇବାକେ ତ ଭଲ ଆକା ଆରି ଆମର ଜମି ମିଶା ପୁଣି ଉର୍ବର ହେଇକରି ରହିଛି
1: ମାଟି ଉର୍ବର ରହିଛି ପୁଣି ଏଟା ପକାଇଲେ
0: ଆରି ନହେଲେ
1: ଆରି ସେ କେମିକାଲ ଫରାଟା ମନ ପକାଇ ଦେଲେ ପାଚି ଖଣ୍ଡେ ଭଲ ହେଲାନି ମାତର ମାଟି ନସି ଗଲାନି ଆପା
0: ମାଟି ନସି ଯାଇସି। ଆଜିକାଲି ଦେଖ ସାନ ପିଲା ନୁ ଧରି କରି ବୁଢା ମରବା ବୁଢା ଯାକେ ସବକେ ଗ୍ୟାଷ୍ଟ୍ରିକ ପରା ବେମାର ଗୋଟେ କେଲା ଅଛି ଖାଇକି ନାଇଁ ବୋଲେ ଗ୍ୟାଷ୍ଟ୍ରିକ ବୋଲି କରି ଏକା ନାଇଁ କେତେକ ରକମର ବିମାର ହେଲାନି ଏମିତି ଆମର ଇ କେମିକାଲ ସାର ମନ ଦେଇକରି ଜନ ପନିପରିବା ମନ ହେଲାନି କି ନାଇଁ ତୁଇ ତ ଶୁଣିରେ ବୁସାଇ ମଝିରେ କାଇ ବୋଲବା ଆଇ ତରବୁଜ ଖାଇ କରି ମରି ଗଲା ଆଇ ବୋଲାଇ ଯେ
1: ସେଟା ତ ଶୁଣିଲି
0: ଏଇଟା ମନ ଇଞ୍ଜେକ୍ସନ ମନ ମାରିଦେବା ଏମିତି ଟା ମନ କରଲେ ଭଲ କି
1: ଭଲ କଥା ନାଇଁ ସେଟା
0: ଜନଟା ଆମକେ ଆମର ଘାଗଡ କେ ବୋଲ ଆମର ମାଟି କେ ବୋଲ ସେଟା ସେ କରବାର ଅଛି
1: ସେଟା ଲାଗି ସେ ମୁଇଁ ଆମର କ୍ଷେତ ଲ ପକାଇଲି
0: ନାଇଁ ଭଲ କାମ କରଲୁ ସେ ଦେ ବକର ବକର ହେଲୁନି ଆମ ଟାଇମ ହେଲା ବି ଫୋନ ମନ ଆଇଲାନି ଆଜି କାଇଟା ଅଛେ କି
1: ଶାରଦା ଲାଗବା କି
0: ଆଲେ ଭାଇ ଭଉଣୀ ମନର ଫୋନ ମନ ଧାର ଦେଉ ତେବେ
1: ଧାର ଦେଉ ତେବେ। ହେଲୋ ଶାରଦା ଲାଗବା କି
2: ଜୁହାର ଆଜ୍ଞା
1: ଜୁହାର ଜୁହାର କିଏ କହିଲା ସିନେ
2: ଏଟା ନୂଆଖାଇ ଜୁହାର ବି ଆଜ୍ଞା ଏଡମାସ
1: ତମକେ ମିଶା ନୂଆଖାଇ ଜୁହାର ହଁ ନାଉ କଣ କାଇଟା ହେଲ ସେଟା ପ୍ରଥମ କହିଦିଅ
2: ମୁଁ ରେଡିଓ ପାର୍ଟନର ଚିତ୍ର ସେନ ସବର କହିଲିନି ଆଜ୍ଞା
1: ଚିତ୍ର ସେନ ବାବୁ କେନ୍ତା ରାଚାସ ବୋଲେ
2: ମୁଇଁ ତ ବଡେ ନିମାନ ଅଛେ ଆଜ୍ଞା ତମେ କେନ୍ତା ଅଛ
1: ମୁଇଁ ମିଶା ଭଲ ଅଛେ
2: ଧନ୍ୟବାଦ ଆଜ୍ଞା
1: ଆଜି ତ ଶାରଦା ଲାଭା ଗୀତ ଅଛେ ବାବୁ କାହିଁ ଗୀତ ଶୁଣବାକେ ମନ ଅଛେ କହିଦିଅ ଆମେ ତ
2: ବାଜି ଗୋଲା ବାଜା ତାମକୋ ତାଲି ବାଜି ଗୋଲା ବାଜା ଟାଙ୍ଗରି ତଲେ ଆସରେ ଧାଙ୍ଗୋଡି ମାନ୍ଦା ଏ ଗୀତ ଶୁଣେଇଦେବେ ଆଜ୍ଞା
1: ବଡେ ନିମାନ ଗୀତ ଗୋଟେ ବାଜିଲା ଅଛ ବାବୁ ତମେ ତମର ମନ କଲା ଗୀତ କେ ବାଜାଇ ଦେବେ ବାବୁ ଏମିତି ସେ ଆମର କାର୍ଯ୍ୟକ୍ରମ ଲଗେ ଫୋନ କରତେ ରହ ଆରି ଆମର କାର୍ଯ୍ୟକ୍ରମ ମିଶା ଶୁଣିତେ ରହ
2: ଧନ୍ୟବାଦ ଆଜ୍ଞା
1: ରହିଲେନି
2: ଆଉ ଆମ ଆପଣଙ୍କୁ ଡେଡିକେଟ୍ କରୁଛି ଆଜ୍ଞା ଏଇଟା ନୂଆଖାଇ ତରଫରୁ ସ୍ପେଶାଲ ଡେଡିକେଟ୍ ଆଜ୍ଞା ଆପଣଙ୍କୁ
1: ତମକୁ ଜବର ଜବର ଧନ୍ୟବାଦ
2: ଆଉ ଆମର ମନୋଜ ପଟେଲ କ୍ଷମା ସାଗର ସାହୁ ସୀମାଞ୍ଚଳ ସବର ପଙ୍କଜ ମିଶ୍ର ମୁନା ପଣ୍ଡା ରମେଶ ସାନ୍ତା ଆଉ ଭାସ୍କର ମହାନ୍ତି ଆଉ ଆମର ଗରମ ସାନି ସାହୁ ନାଗୁ ପାତ୍ର ସୁବଲ କୁମାର ସାହୁ
1: ଆଲେ ଆଲେ
2: ରହିଲିନି ଆଜ୍ଞା ଜୁହାର ଲାଗୁ ଆଜ୍ଞା
1: ଜୁହାର ଜୁହାର।

0: ହ୍ୟାଲୋ ଶାରଦା ଲାଭା ଗୀତ,
1: ହ୍ୟାଲୋ ମାମା, ଜୁହାର ଲାଗୁ।
0: ଜୁହାର ଲାଗ। କିଏ କହିଲାସନି ଦିଦି, କନ୍ତେ ନ କହିଲାସନି?
1: ହଁ ମାମା, ବରଗଡ଼ ରୁ ସ୍ୱର୍ଣ୍ଣପ୍ରଭା କହୁଥିଲି।
0: ଆମେ ତ ତମ ଟୁଣ୍ଡ ଶୁଣିଲେ ସରି ଜାଣିଦେଲୁନି, ମାତର ଆମର ଶ୍ରୋତା ଭାଇ ବୋଇନି ମନକେ ଭଲ ଜନାଇବାର ଲାଗି ବୋଲିକରି ଆମେ ତମକେ ତମର ନାଁ ଖଣ୍ଡେ
1: ହଁ
0: ପଚାରିଦେଲୁ।
1: ମାମା, ଆମେ ତ ଜନାବାର କଥା, ଆମର ପିତାମାନଙ୍କୁ ପରିଚୟ ଦେବାର କଥା।
0: ନାଁ ଖଣ୍ଡେ ରେଡ଼ିଓ ଲଗେ ବାଦଲେ ମିଶା ଗୋଟେ ଶାରଦା ଲାଗ୍ସି ନାଇଁ?
1: ହଁ ମାମା, ଶ୍ରଦ୍ଧା ଲାଗ୍ସି। ଆଉ ଆପଣ ମାନଙ୍କ ସାଙ୍ଗେ କଥା ହେଲେ ଶ୍ରଦ୍ଧା ଲାଗ୍ସି, ତାହେଲେ ଆମର ଶ୍ରଦ୍ଧା ଲାଗ୍ବାର ଗୀତ ବି ଆମେ ଶୁଣିଲେ ଆମର ନିଜ ପସନ୍ଦର ଶ୍ରଦ୍ଧା ଲାଗ୍ସି ମାମା।
0: ହେଲେ ଆଜି ତ ଶାରଦା ଲାଭା ଗୀତ ଅଛେ, ତମ କାଇ ଗୀତ ଶୁଣବାକେ ମନ ଅଛେ କହିଦିଅ, ଆମେ ସେ ଗୀତ କେ ବାଜାଇ ଦେବୁ ଆମର କାର୍ଯ୍ୟକ୍ରମ ଲଗେ।
1: ଆଜି ଶ୍ରଦ୍ଧା ଲାଗ୍ବା ଗୀତ ଶୁଣମା ଯେ ଦିଦି ଆଜି ନାଇଁ ନ କେଁ?
0: ଦିଦି ଆଇଲେ ଅଛେ, ମାତର ତାର ଘାଗଡ଼ ଖଣ୍ଡେ ନିକ ନାଇଁ ହଉ, ସେଟା ଲାଗି ମୁଇଁ ତାକେ କହିଲି ଆଜି ତୁଇ ଖଣ୍ଡେ ଅଗାଇ କରି ରହ, ମୁଇଁ ଆଜି ଫୋନ ମନ ଧାରି ଦେବି ଆର କାତାଇବି ବୋଲି।
1: ହଁ ମାମା, କିଛି ନାଇଁ ଦେଇ ପା ତ ଭାଗି କାଣ କରମା, ସମସ୍ତେ ନା ଭଲ ନେତ୍ରୀ ଥାଉ ମାମା। ଆଉ ଆମର ନୂଆଖାଇ, ଆମର ନୂଆଖାଇ ନୂଆଖାଇ ଜୁହାର ଆପଣମାନଙ୍କୁ, ସମସ୍ତଙ୍କୁ ଆଉ ମାନଙ୍କୁ ଜୁହାର କରୁଛେ।
0: ତମକେ ଜବର ଜବର ଧନ୍ୟବାଦ, ଆରି ତମକେ ମିଶା ଆମେ ନୂଆଖାଇ ଜୁହାର କରିଦେଲୁ,
1: ଧନ୍ୟବାଦ ମାମା। ଆଉ ଗୀତ ଶୁଣିବା ଗୀତ ସତ୍ୟନାରାୟଣ ଚାରେ ଗାଇଛି,
0: ବଡ଼ଟେ ନିମାନ କରି ଖାଇଲାସ ଦିଦି ତମେ ମିଶା।
1: ବଢିଆ ଲାଗ୍ସି
0: ଆଲେ ତମର ମନ କଲା ଗୀତ ଶୁଣାଇ ଦେବୁ ଦିଦି, ଏମିତି ସେ ଆମର କାର୍ଯ୍ୟକ୍ରମ ଶୁଣତେ ରୁହା, ଆହୁରି ଆମର କାର୍ଯ୍ୟକ୍ରମକୁ ଲୋକ ଫୋନ କରିତେ ରୁହା, ରହିଲୁନି ଦିଦି, ଜୁହାର ଲାଗ,
1: ଜୁହାର ମାମା।
0: ଜୁହାର ଜୁହାର।

0: ତାର ଚାଷ ବାବୁ
1: ଭଲ ଅଛି ଆଜ୍ଞା, ଆପଣ ଭଲ ଅଛନ୍?
0: ଆମେ ସବୁ ଲଗେଇଛି, ଭଲ ଅଛ? ଆରି ମହାପୁରୁ କେ ପ୍ରାର୍ଥନା କଲୁନି, ଆମର ଯେତେ ଶ୍ରଦ୍ଧା ଭାଇ ଭଉଣୀ ମନେ ଅଛ ସେମାନଙ୍କର ଘାଗଡ଼ ମିଶା ନିକର। ଆଜି ତ ଶାରଦା ଲାଭା ଗୀତା ଅଛେ ବାବୁ, ଆଜି କାହିଁ ଗୀତ ଶୁଣିବାକୁ ମନ ଅଛେ କହିଦେ, ଆମର କାର୍ଯ୍ୟକ୍ରମ ଲଗେଇ ତମର ମନ କଲା ଗୀତ କେ ବାଜାଇ ଦେବୁ।
1: ହଁ, ମତେ ବହୁତ ପସନ୍ଦ ଲାଗୁଛି ଆଜ୍ଞା ଆପଣଙ୍କ ଦ୍ୱିତୀୟ ବାତୁର ଗୋଟେ ଗୀତଟେ ଅଛି, ଲିଚକି ଲିଚା ଗୀତଟା, ସେଟା
0: ଆଲେ ଆଲେ ବୋଟେ ନିମାନ ଗୀତ ସେଟା ବାବୁ, ତମର ମନ କଲା ଗୀତ କେ ବାଜାଇ ଦେବୁ ବାବୁ, ରହିଲୁନି ଜୁହାର ଲାଗ।
1: ଜି ହଁ।

0: ହ୍ୟାଲୋ ସାରଦା ବାଗିତ,
1: ଜୁହାର ଲାଗ ମାମା।
0: ଜୁହାର ଜୁହାର, କିଏ କହିଲେ ଆସିନି ବାବୁ କନ୍ତିର ନୁ କହିଲେ ଆସିନି ନା ଅଲପ ସାଙ୍ଗେ ଦିଆ।
1: ମୁଇଁ ପଙ୍କଜ ମିଶ୍ର କହୁଛି ମାମା, ଜୟପୁର ନେ।
0: ପଙ୍କଜ ବାବୁ ଜୁହାର ଲାଗ।
1: ଜୁହାର ଜୁହାର,
0: କେନ୍ତା ରାଚାସ?
1: ନିମାନ ଅଛି ମାମା।
0: କାଇ ସା ଖାଇଲା ଆଜି?
1: ଆଜି ସାଦା ମାମା।
0: ଆଜି ତ ସାରଦା ଲାବା ଗୀତ ଅଛେ, କାଇ ଗୀତ ଶୁଣବାକେ ମନ ଅଛେ କହି ଦିଅ। ମନ
1: କଲା ଗୀତ ଶୁଣାଇ ଦିଅ। ସମାଲି ସମାଲି କହିକି କଣ ଶୁଣାଇ ଦେଇଥା।
0: ଆଲେ ଆଲେ, ତମର ମନ କଲା ଗୀତ କେ ଶୁଣାଇ ଦେ ବାବୁ। ଏମିତି ସେ ଆମର କାର୍ଯ୍ୟକ୍ରମ ଶୁଣତେ ରହ, ଆହୁରି ଆମକେ ଫୋନ କରତେ ରହ। ରହିଲୁନି ବାବୁ, ଜୁହାର ଲାଗ।
1: ଜୁହାର ଜୁହାର।

0: हेलो
1: हेलो।
0: शारदा
1: ओम
0: लवगीत।
1: वक्रतुंड वक्रतुंड महाकाय अस्यकोटि समापर भवान निर्विघ्ने कुरु मे सर्वकार्येषु सर्वदा। नमस्कार एंड गुड इवनिंग एंड गणेश पूजा अनेक अनेक विशेष कामनांगो मुगप पर निखिल लोकली कटे पुरु चंद्रकांत सृष्टि।
0: ଆଲେ ବଡ଼ ନିମାନ ଗୀତ ଗାଇଲାସ ବାବୁ, ତମକେ ମିଶା
1: ଆଜ୍ଞା ଆପଣଙ୍କୁ ବହୁତ ବହୁତ ମଧ୍ୟ ଗଣେଶ ପୂଜାର ଶୁଭେଚ୍ଛା।
0: ତମକେ ମିଶା ଆମେ ଜବର ଜବର ଶୁଭେଚ୍ଛା ଜଣାଇଲୁନି ବାବୁ, ଆରି ଜୁହାର
1: ଆଜ୍ଞା
0: କଲୁନି।
1: ଆଜ୍ଞା ଆପଣଙ୍କୁ ମଧ୍ୟ ଜୁହାର, ନୂଆଖାଇର ମଧ୍ୟ ଜୁହାର କାଲି ପାଇଁ ଆଉ।
0: ସତ କଥା କହିଲାସ ବାବୁ, ଆଜି
1: ଆଜ୍ଞା
0: ତ ନୂଆଖାଇ ବୋଲେ ତ ଆମେ ଆମର ଖୋରାପୁଟ ଲଗେ ଏଟା ହଲ ପାଖା ମନାଇଲୁନି, ଆମର ପଶ୍ଚିମ ଓଡ଼ିଶା ଲଗେ ଏଟା ଖଣ୍ଡେ ଜବର ମନାଇଲେନି।
1: ଆଜ୍ଞା ସମ୍ବଲପୁରରୁ ବେଶୀ ପାଆନ୍ତି ଆଉ,
0: ସେ ବାଟ ଖଣ୍ଡେ ଜବର ପାଲନ
1: ସମ୍ବଲପୁର
0: କରନ୍ତି।
1: ବରଗଡ଼ ଆଉ।
0: ମାତର ଖାଇଟା ବୋଲେ
1: ଆଜ୍ଞା
0: ଆମେ ଓଡ଼ିଶା ଭିତରେ ରହିଲୁନି ବୋଲେ ଯେତେ ଲୋକ ଅଛ ଆମର ଭାଇ ବହିନୀ ମାନେ ସବୁ ପର୍ବ ଆମର ପର୍ବରା ମାନଲୁନି, ସେଟା
1: ଆଜ୍ଞା
0: କିଏ ଗୋଟେ ଆମକେ ନୂଆଖାଇ ଜୁହାର ବୋଲେ ଆମକେ ମିଶା ଜବର ଶାରଦା ଲାଗଲାନି ସେଟା।
1: ଆଜ୍ଞା
0: ଆଜି ତ ଶାରଦା ଲାବା ଗୀତ ଅଛେ ବାବୁ, କାହିଁ ଗୀତ ଶୁଣବାର ଅଛେ କହିଦିଏ, ଆମେ ସେଟା ବାଜେଇ ଦେବୁ।
1: ମତେ ଗୋଟେ ନୂଆଖାଇ ଉପରେ ଗୋଟେ ଗୀତ ଶୁଣେଇଦେବେ ଆଉ।
0: ଏମିତି ସେ ଆମର କାର୍ଯ୍ୟକ୍ରମ ଶୁଣତେ ରୁହ ବାବୁ, ଆହୁରି ଆମର କାର୍ଯ୍ୟକ୍ରମ ଲଗେ ଫୋନ କରତେ ରୁହ, ରହିଲୁନି ବାବୁ ଜୁହାର ଲାଗ।
1: ଆଜ୍ଞା ଜୁହାର ନମସ୍କାର।
0: ହ୍ୟାଲୋ ଶାରଦା ଲାବା ଗୀତ,
2: ଜୁହାର ଲାଗ ମାମା।
0: ଜୁହାର ଜୁହାର, କିଏ କହିଲାସନି ବାବୁ, କହନ୍ତି ନୁ କହିଲାସନି
2: କହୁଛି ବଲାଙ୍ଗୀର।
0: ଆଲେ ନୀଳାଞ୍ଚଳ ବାବୁ, ଜୁହାର ଲାଗ।
2: ଜୁହାର ଜୁହାର, ନୂଆଖାଇ ଜୁହାର।
0: ନୂଆଖାଇ ଜୁହାର, ନୂଆଖାଇ ଜୁହାର, କେନ୍ତା ରାଚାସ?
2: ପୁରା ଭଲ ଅଛି, ଆପଣ କେନ୍ତା ଅଛନ୍?
0: ମୁଇଁ ମିଶା ଭଲ ଅଛି। ହଁ
2: ଆଚ୍ଛା ଆଚ୍ଛା, ନାନୀ କୁଆଡେ ଗଲେ?
0: ନାନୀ ଘାଗଟ ଖଣ୍ଡେ ନିକ ନାଇଁ ବୋଲି କରି ମୁଇଁ ତାକେ ଖଣ୍ଡେ ଅଗାଇ ରହ ବୋଲି ଅଛି।
2: ମୁଇଁ ଭାବିଲି କି ପଶ୍ଚିମ ଓଡ଼ିଶାରେ ନୂଆ ନୂଆ ଖାଇ ବୋଲି ଭାବୁଥିଲି।
0: ନୂଆ ଖଣ୍ଡେ ଜବର ଖାଇଦେଲା ଅଛେ, କାହିଁକି ତାର ଘାଗଟ
2: ମିଶିଗଲା ଅଛେ। ନାନୀ ଖାଇ ତ ନୂଆଟା ଖାଇଲେ ତ ଖାଇଲେ କାନ ଭଲ ଲାଗବା ତାର
0: ଆଜି ତ ଶାରଦା ଲାବା ଗୀତ ଅଛେ ବାବୁ, ତମେ ଖାଇ ଗୀତ ଶୁଣବାକେ ମନ ଅଛେ କହିଦେ, ଆମେ ସେ ଗୀତ କେ ବାଜେଇ ଦେବୁ। ଆଲେ ଆଲେ ଆଲେ, ତମର ମନ କଲା ଗୀତ? ଆଲେ ଆଲେ ଆଲେ, ତମର ମନ କଲା ଗୀତ ଶୁଣାଇ ଦେବୁ ବାବୁ, ରହିଲୁନି ଜୁହାର ଲାଗୁ।

0: ହା ବାଲା ମୁଁ କଟକ ଯୋଗ୍ରାରୁ ଗରିବନ୍ କହୁଥିଲି। ଗଣେଶର ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ, ସମସ୍ତ ସାର୍ ଶ୍ରୋତା ମାନଙ୍କୁ, ଜୟପୁର ବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ମୁଁ ଗରିବ ଖାନ
1: ଗୋଟେ ନିମାନ କଥା ବାବୁ, ଆମର ଜୟପୁରର ଆକାଶବାଣୀ କେନ୍ଦ୍ର ଥାନୁ ତମକେ ମିଶା ଜବର ଜବର ଅଭିନନ୍ଦନ ଆମର ଗଣେଶ ପୂଜାରେ।
0: ଧନ୍ୟବାଦ।
1: ଆଜି ତ ଆମର କାର୍ଯ୍ୟକ୍ରମ ସାରଦା ଲାବା ଗୀତ ଅଛେ ବାବୁ, ତମର କାଏ ଗୀତ ଶୁଣବାକେ ମନ ଅଛେ କହିଦିଅ, ଆମେ ସେ ଗୀତକେ ଆମର କାର୍ଯ୍ୟକ୍ରମ ଲଗେ ବାଜାଇ ଦେବୁ।
0: ମୋତେ ଗୋଟେ ଗୀତ ଶୁଣିଦେବେ।

0: ମାନନ୍ତି ମୁଁ ବଡ଼ ଭାଇ କାମ ନ ରହିଲା ଟାଇମରେ ବଡ଼ ବଡ଼ ବସିକିନା ଶୁଣି ଥାଏ, ବହୁତ ଭଲ ଲାଗେ, ଖୁସି ଲାଗେ। ରହିଲି ଆଜ୍ଞା, ଭୁଲ ଭାଲ ହେଲେ କ୍ଷମା କରିବେ, ରହିଲି, ଜୁହାର
1: ଜୁହାର ଜୁହାର। ହ୍ୟାଲୋ ସାରଦାଲା ବାଗିତ।
2: ହଁ ମାମା, ଜୁହାର ଜୁହାର
1: ଜୁହାର ଜୁହାର। କିଏ କହିଲାସିନି ବାବୁ, ଖନ୍ତିର ନୁ କହିଲାସିନି?
2: ମୁଇଁ ସଞ୍ଜୀବ କୁମାର ରାଉତ, ଦିଲ୍ଲୀ ଗୁଟକା ନୁ କହିଲିନି।
1: ହେଲେ ସଞ୍ଜୀବ ବାବୁ, କେନ୍ତା ରାଚାସ?
2: ନିକ ଅଛି ମାମା, ଆଜି ତା ଗୋଟ ଲକ୍ଷ କି
1: ଆଜି ଗୋଟ କିଲୋ କାଚେ ହ
2: ଖାଇ ବୋଲେ ଆପା କେ ଛାଡି ଦେଲା।
1: ଆପା ଆଚେ ଏଦେ ଶୋଇଲା ଅଛେ ଇତିଆକା।
2: କେନ୍ତା ର ଆପା ଶୋଇଦେଲେ ମନେ ବୈଠ କେନ୍ତା ଆଇଛି?
1: ଗାଁ ଗୋଟ ଖଣ୍ଡେ ନିକ ନାଇଁ ଆମର ପାଖେ। ମୁଇଁ জবর খাই
2: ভেটঘাট জোয়ার জোয়ার আরিতরে অভিনন্দন শুভেচ্ছা
1: তোমকে মিশা জোয়ার বাবু।
2: আলে সার লাগা গীত এলে নয়া খাই ভেটঘাট
1: ତମର ମନ ଖାଲା ଗୀତ କେ ବାଜାଇ ଦେବି। ଏମିତି ସେ ଆମର କାର୍ଯ୍ୟକ୍ରମ ଫୋନ କରତେ ଆମର କାର୍ଯ୍ୟକ୍ରମ ଶୁଣତେ ରହ ବାବୁ, ରହିଲୁ।

0: ବଣ୍ଡକୁ ଜବର ଜବର ଫୋନ ମନାଇଲା, ପାନି ପବନ କେମିତି ହେଲାନି ଦେଖିଲୁ ସିନି ତ?
1: ସେଟା ତ ଦେଖିଲିନି ଆପା, କେମିତି
0: କାଇ କରବୁ ବସିକରି କାତା କାଇତେ ରୁକି ଯୁବେ ଘରେ ବୋଲିନି
1: ବୋଲିନି
0: ଏ ଯୁ କି ହଁ ଭାଇ ବୋଇନି ମନ ଆଇବା ଅଟକେ ବେଟ ଗାଟେ ହଉ ତୁନ ଗାଲୁନି ଜୁଆର ଲାଗ।

0: ଶୁଣିଲେ ହ୍ୟାଲୋ ସାର୍ତା ଲାଗ୍ପା ଗୀତ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ସମୟ ସନ୍ଧ୍ୟା 6ଟା ହେବାକୁ ଯାଉଛି। ଶୁଣନ୍ତୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନ୍କ୍ୟୁବେସନ୍ ପ୍ରୋଗ୍ରାମ। ଏହି କାର୍ଯ୍ୟକ୍ରମ ଆମେ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିବେ ଅଳ୍ପ ସମୟ ମଧ୍ୟରେ।
1: ଶୁଣନ୍ତୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନ୍କ୍ୟୁବେସନ।
2: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ ବଜାରରେ ପହଞ୍ଚି ପାରିବ?
3: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
2: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ।
3: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ ସୁଯୋଗ?
2: ନିଶ୍ଚୟ, ଓଡିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
3: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
2: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
3: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
2: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
3: ଯଦି GST, FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ ସେଥିପାଇଁ କଣ ସହାୟତା ରହିଛି?
2: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ

0: ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ଼ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
1: ତେବେ ଉଦ୍ୟୋଗ ଗୁଡ଼ିକର ଚୟନ କେଉଁ ଆଧାରରେ କରାଯିବ?
0: ଉଦ୍ୟୋଗ ଗୁଡ଼ିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
1: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
0: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତାମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
1: ତେବେ ଆବେଦନ କିପରି କରାଯିବ?
0: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ।
2: ଆବେଦନର ଶେଷ ତାରିଖ 21 ସେପ୍ଟେମ୍ବର 2026।
1: ପୁଣି ଥରେ ମନେ ରଖନ୍ତୁ, 21 ସେପ୍ଟେମ୍ବର 2026।
0: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ।
1: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
3: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।
4: ଶୁଣୁଥିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ ଇନକ୍ୟୁବେସନ।
5: ଶୁଣିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ ଇନକ୍ୟୁବେସନ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ପୂର୍ବରୁ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜନ କାର୍ଯ୍ୟକ୍ରମରେ ସେପ୍ଟେମ୍ବର ମାସ 20 ତାରିଖ ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ତାସର ଲାଗି ମାଟିର ଯତ୍ନ। ଏ ସମ୍ପର୍କରେ ଆପଣ ସେପ୍ଟେମ୍ବର ମାସ 20 ତାରିଖ ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ବର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ତାସର ଲାଗି ମାଟିର ଯତ୍ନ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜରେ ଏବଂ ଏଫ୍ଏମ୍ରେ 103.6 ମେଗାହର୍ଜ ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ଆସନ୍ତୁ ଜାଣିବା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। ଉଜ୍ଜଳ ଆମ ଦେଶ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସନ୍ଧ୍ୟା 6:30। କୃଷି ଓ କୃଷକ ଶୁଣିବେ ରାତି 7:30। ଏଥିରେ ହାଲଚାଲରେ ସ୍ଥାନ ପାଇଛି ଗୃହପାଳିତ ପଶୁପକ୍ଷୀଙ୍କ ଯତ୍ନ। ଚାଷ କାମରେ କୃଷି ଯନ୍ତ୍ରପାତିର ଭୂମିକା ସମ୍ପର୍କରେ ଯୁଧିଷ୍ଠିର ପଣ୍ଡାଙ୍କ ସହ କଥାବାର୍ତ୍ତା ଏବଂ ଆଜିର ଚାଷୀ କ୍ରମରେ ଶୁଭମ ଭଟ୍ଟଙ୍କ ସହିତ ଶୁଣିବେ ସାକ୍ଷାତକାର। ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ମୂର୍ଚ୍ଛନା ଶୁଣିବେ ରାତି 8:15। ଶିଳ୍ପୀ ସନାତନ ପୁରୋହିତ ଦାସ ଏବଂ ଜୟଶ୍ରୀ ତ୍ରିପାଠୀ। ଗୀତ ରଚନା ଲିଙ୍ଗରାଜ ରଥ, ସଙ୍ଗୀତ ପରିଚାଳନା ଗୁରୁପ୍ରସାଦ ଦାସ। ରାତି 9:30 ପ୍ରଚାର କରିବୁ ଖେଳ ଓ ଖେଳାଳି କାର୍ଯ୍ୟକ୍ରମ। ରାତି 10:00 ଆଞ୍ଚଳିକ ଗୀତକ୍ରମରେ ଶୁଣିବେ ସମ୍ବଲପୁରୀ, ଝୁମର ଏବଂ କଳାହାଣ୍ଡି ଅଞ୍ଚଳର ଗୀତ। ରାତି 10:30 ଏକକ କଣ୍ଠଶିଳ୍ପୀ ସୋନୁ ନିଗମ ଗାଇଥିବା ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ। ଏ ଥିଲା ଆଜି ଆମ ଆକାଶବାଣୀ ଜୟପୁର କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଆସନ୍ତୁ ଜାଣିବା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମ ସମ୍ପର୍କରେ। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣିବେ ଆସନ୍ତାକାଲି 6:05। ଶିଳ୍ପୀ

0: ବୈଭବୀ ସେଟେ, ସିକନ୍ଦର ଆଲାମ, କଲ୍ୟାଣୀ ଭଟ୍ଟାଚାର୍ଯ୍ୟ, ଭିକାରୀ ଚରଣ ବଳ, ତୃପ୍ତି ଦାସ ଏବଂ ନିମାଇ ଚରଣ ହରିଚନ୍ଦନ ରାମଚରିତ ମାନସ ପ୍ରଚାର କରିବୁ ସକାଳ 6:25। ଆଜିର ଅନୁଚିନ୍ତା ସକାଳ 6:35। ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୁଡ଼ି ଶୁଣିବେ ସକାଳ 6:45। ଏଥିରେ ଶୁଣିବେ ଗଣ୍ଡ ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି ଜଗନ୍ନାଥ ଗଣ୍ଡ ଏବଂ ସାଥୀ। ବର୍ଣ୍ଣବିବା ବର୍ଣ୍ଣାଳୀ କ୍ରମରେ ଶୁଣିବେ କାର୍ଯ୍ୟକ୍ରମ ଗବାକ୍ଷ ସକାଳ 7:25। ଏଥିରେ ରହିଛି ସମୟ, ଏହି ସମୟର ଶୁଣିବେ ପ୍ରଥମ ଭାଗ। ସକାଳ 8:30 ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନ୍କ୍ୟୁବେସନ୍ ପ୍ରୋଗ୍ରାମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ ପ୍ରଚାର କରିବୁ ସକାଳ 8:35। ଶିଳ୍ପୀ ବେଣୁଧର ସୁବୁଦ୍ଧି ଏବଂ ବୀଣାପାଣି ପୁରୋହିତ। ଲଘୁସଙ୍ଗୀତ ଶୁଣିବେ ସକାଳ 8:45। ଡାଏଲ ଆକାଶବାଣୀ ଏହି କାର୍ଯ୍ୟକ୍ରମ ପ୍ରଚାର କରିବୁ ସକାଳ 9:00। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05। ଦିନ 12:00, ଦିନ 2:15, ସନ୍ଧ୍ୟା 6:10 ଏବଂ ରାତି 10:30। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ପ୍ରଚାର କରିବୁ ପୂର୍ବାହ୍ନ 10:30। ଦେଶୀୟ ନାଟ ଗଛ ଆମର ଜୀବନ ଶୁଣିବେ ଦିନ 11:00। ପରିବେଷଣ କରିଛନ୍ତି ଧନୁଜୟ ପ୍ରଧାନୀ ଏବଂ ସାଥୀ। ବେତାର ନାଟକ ମଣିଷ ଶୁଣିବେ ଦିନ 11:30। ମୂଳ ଲେଖା ରେବତୀ ଚରଣ ଶର୍ମା, ଓଡ଼ିଆ ଅନୁବାଦ ଶିବାଜୀ ପଟ୍ଟନାୟକ, ପ୍ରଯୋଜନା ନରେନ୍ଦ୍ରନାଥ ପଟ୍ଟନାୟକ, ସହଯୋଗୀତ ରଞ୍ଜନ କୁମାର ବେହେରା। ସୌରା ଭାଷାର କାର୍ଯ୍ୟକ୍ରମ ତାରଭା ଶୁଣିବେ ଦିନ 12:30। ଏଥିରେ ଶୁଣିବେ ସାବିତ୍ରୀ ମଣ୍ଡଳଙ୍କ ସହ ସାକ୍ଷାତକାର। ଭକ୍ତିଗୀତର କାର୍ଯ୍ୟକ୍ରମ ପ୍ରଚାର କରିବୁ ଦିନ 12:50। ଶିଳ୍ପୀ ସୁଧା ମିଶ୍ର, ଗୁପ୍ତପ୍ରସାଦ ପାଢ଼ୀ, ସ୍ମୃତି ଅଞ୍ଜନା ମହାନ୍ତି ଏବଂ ଜ୍ଞାନେନ୍ଦୁ ପାତ୍ର। ସୁଗମ ସଙ୍ଗୀତ ଶୁଣିବେ ଦିନ 1:05। ଶିଳ୍ପୀ ହରିହରନ୍ ଏବଂ ଗୁଲା ମଲ୍ଲି। ଦିନ 1:20 ପ୍ରଚାର କରିବୁ ମହିଳାମାନଙ୍କ ପାଇଁ ଆମର କାର୍ଯ୍ୟକ୍ରମ ଘର ଓ ଖରଣୀ। ଏଥିରେ ଶୁଣିବେ ହ୍ୟାଲୋ ସଙ୍ଗିନୀ, ବିଷୟ ରହିଛି ପାଞ୍ଚ ଆଙ୍ଗୁଳି ସମାନ ନୁହେଁ। ଯୁବବାଣୀ ପ୍ରଚାର କରିବୁ ଅପରାହ୍ନ 5:00। ଏଥିରେ ନୂତନ ପ୍ରତିଭା କ୍ରମରେ ଶୁଣିବେ ସାକ୍ଷାତକାର, ଜାଣିବା କଥାରେ ଜାଣିବେ ଆମ ସଂସଦ ଏବଂ ଭାରତର ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
0: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆସନ୍ତୁ ଶୁଣିବା ଆପ୍ ମୁଝେ ଅଚ୍ଛେ ଲଗ୍ନେ ଲଗେ, ଏହି କଥାଚିତ୍ରର ଗୀତଟି କଣ୍ଠଦାନ କରିଛନ୍ତି ଅଲକା ୟାଗ୍ନିକ ଏବଂ ଅଭିଜିତ। ଇବ୍ରାହିମ ଅସ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ରାଜେଶ ରୋଶନ। କଥାଚିତ୍ର ଆପ୍ ମୁଝେ ଅଚ୍ଛେ ଲଗ୍ନେ ଲଗେ।

ବିଷ୍ଣୁଭକ୍ତ ପ୍ରହ୍ଲାଦ ଶ୍ରୀକୃଷ୍ଣଙ୍କ ଲୀଳା ଶ୍ରବଣ, କୀର୍ତ୍ତନ, ସ୍ମରଣ, ପଦସେବନ ଆଦି ନବଦା ଭକ୍ତିକୁ ଶ୍ରେଷ୍ଠ ବିଦ୍ୟା ବୋଲି କହିବାରୁ ହିରଣ୍ୟ ପ୍ରଚଣ୍ଡ ଭାବେ କ୍ରୋଧିତ ହେଲା। ପ୍ରହ୍ଲାଦ ବିଚଳିତ ନ ହୋଇ କହିଲା, ଗୃହ ଜଞ୍ଜାଳରେ ପଡ଼ି ମଣିଷ ଅନର୍ଥକୁ ଅର୍ଥ ପ୍ରାୟ ମଣି, ତାର ଚିତ୍ତ ଭଗବାନଙ୍କଠାରୁ ଦୂରେଇ ଯାଏ। ଅସୁର ପୁନଶ୍ଚ ଏ ପ୍ରକାର ଅବାଞ୍ଛିତ ଉତ୍ତରରେ ପ୍ରଚଣ୍ଡ କ୍ରୋଧ ପ୍ରକାଶ କରି ଶତ୍ରୁର ନାମ ଉଚ୍ଚାରଣ କରିଥିବାରୁ ତାକୁ ହତ୍ୟା କରିବା ପାଇଁ ଅନୁଚରମାନଙ୍କୁ ନିର୍ଦ୍ଦେଶ ଦେଲା।

0: ଶୁଣିଲେ ଶ୍ରୀମଦ୍ ଭାଗବତ। ଆଜି ଶୁଣିଲେ ଏହାର 198ତମ ଭାଗ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜରେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ସମୟ ସନ୍ଧ୍ୟା 6:30 ହେବାକୁ ଯାଉଛି। ଶୁଣନ୍ତୁ ଉଜ୍ଜଳ ଆମ ଦେଶ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ପ୍ରଯୋଜନା ଦିଲୀପ କୁମାର ନାୟକ, ଉପସ୍ଥାପନା ସନ୍ତୋଷ କୁମାର।

0: କୁ ଆମେ କ୍ୟାରି କରୁଛୁ, ତାକୁ ନେଇକି ଆମର ମଙ୍ଗଳାଘାଟରେ ଗୋଟେ 15 ML ର STP ଅଛି, ଯୋଉଟା ସୁଏଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ, ସେଇ ଟ୍ରିଟମେଣ୍ଟ ୟୁନିଟ୍ ଟ୍ରିଟ କରିକି ଆମେ ନିୟର ବାଇ ୱାଟର ବଡିଜ୍ କୁ ଡିସ୍ଚାର୍ଜ କରୁଛୁ। ଆକର୍ଡିଙ୍ଗ ଟୁ ଷ୍ଟେଟ୍ ପଲ୍ୟୁସନ୍ କଣ୍ଟ୍ରୋଲ ବୋର୍ଡ ଯୋଉ ନର୍ମ ଅଛି, ସେ ନର୍ମ କୁ ଆଡ଼େର କରିକି ଆମେ ସେଠି ଛାଡୁଛୁ।
1: ତେବେ ଏଇଟା ପୁରୀ ମ୍ୟୁନିସିପାଲିଟିର ପ୍ରତ୍ୟେକ ଅଞ୍ଚଳକୁ ଆପଣ କଭର କରିଛନ୍ତି?
0: ନାଇଁ, ଟିଲ୍ ଟୁଡେ ଆଉ କିଛି ଅଞ୍ଚଳ ରହିଯାଇଛି। ସେଇ ଅଞ୍ଚଳ 100% କଭରେଜ ପାଇଁ ବର୍ତ୍ତମାନ ଆମେ ଆମର ହେଡ୍ ଅଫିସ ତରଫରୁ ଗୋଟେ RFP ଦ୍ୱାରା ସିଲେକ୍ଟେଡ୍ ସାହାଯ୍ୟ କନସଲ୍ଟାନ୍ସି, ସେ ବର୍ତ୍ତମାନ ସର୍ଭେ ସାର ସାରିଦେଇଛି। DPR ପ୍ରିପାରେସନ ଫାଇନାଲ ଷ୍ଟେଜରେ ଅଛି। ୱାନ୍ସ DPR ପ୍ରିପେୟାର ହେଇଗଲା ପରେ, ତାକୁ ଆପ୍ରୁଭ ହେଲା ପରେ, ତାକୁ ଆମେ ଟେଣ୍ଡରିଂ ଷ୍ଟେଜରେ ଯିବୁ। ଆଣ୍ଡ 100% ସୁରେଶ ସିଟି ହବ, କଭର କରିବୁ। ତତ୍ ସହିତ ଆଉ ଟ୍ରିଟମେଣ୍ଟ ୟୁନିଟ୍କୁ ଆଉ ଏନହାନ୍ସ କରିବୁ ତାର କାପାସିଟି।
1: ପାଣି ଯୋଉ ଟ୍ରିଟ୍ ହେଲା ପରେ ମଙ୍ଗଳା ନଦୀକୁ ସେଟା ଛାଡି ଦେଉଛନ୍ତି, ସେ ପାଣିଟା ସେ ନଦୀ ପାଣିକୁ ଦୂଷିତ କରୁନି? ତ
0: ସେଇ ଲେବୁଲ ଟ୍ରିଟମେଣ୍ଟ କରାଯାଉଛି, ଯୋଉଟାକି ଷ୍ଟେଟ୍ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ଯୋଉ ନର୍ମ ରଖିଛି BOD ବିଲୋ 30, ତାକୁ ଆମେ ନର୍ମକୁ ଟ୍ରିଟମେଣ୍ଟ କରି ଆମେ ଛାଡୁଛୁ।
1: ବର୍ତ୍ତମାନ ଯୋଉ ସ୍ୱେରେଜ ଯୋଉ ସବୁ ଅଞ୍ଚଳରେ ଅଛି, ସେମାନେ ଯୋଉ କନେକ୍ସନ୍ ଦଉଛନ୍ତି, ସେଇଟାର କଣ କିଛି ମାନ ଅଛି? ଯେ ମନେକର ଅଧିକ ଯିଏ ଛାଡୁଛି ସେ ଅଧିକ ପଇସା ଦବ, କି କମ ଯିଏ ଛାଡୁଛି କମ ଦବ, ସେଥିପାଇଁ କିଛି ଭାଗ ଅଛି?
2: ହଁ, ଆମର ସେତା ରେଟ୍ ଅଛି ଡୋମେଷ୍ଟିକ ଯେ କଞ୍ଜୁମର ଆଉ କମର୍ସିଆଲ କଞ୍ଜୁମର ହିସାବରେ କାଟାଗୋରି ଅଛି, ଆଉ ପାଇପ୍ ଲାଇନ୍ ହିସାବରେ ବି ଅଛି। ମନେକର ପାଇପ୍ ଲାଇନ୍ 4 ଇଞ୍ଚିଆ ଆପଣ ପକେଇବେ, କନେକ୍ସନ୍ ଦେବେ, ତାହେଲେ ଆମ ଆପଣଙ୍କୁ ମାନେ 50 ଟଙ୍କା ଚାର୍ଜେସ୍ ଆସିବ
1: ପର୍ ମନ୍ଥ
2: ଆସିବ। ଆଉ ଯଦି ଆପଣ ତାଠାରୁ ଅଧିକ ପକଉଛନ୍ତି, 6 ଇଞ୍ଚିଆ ପକଉଛନ୍ତି, ତାହେଲେ ଆପଣଙ୍କୁ 200 ଟଙ୍କା ଦେବାକୁ ପଡିବ। ସେଇଭଳିଆ ଆପଣଙ୍କର ଯଦି ମାନେ କମର୍ସିଆଲ କାଟାଗୋରି ସେଇଭଳି ବି, ତେଣୁ ଯଦି 4 ଇଞ୍ଚିଆ ପକେଇବେ ତାଙ୍କୁ 200 ଟଙ୍କା ଦେବାକୁ ପଡିବ, ଯଦି 6 ଇଞ୍ଚିଆ ପକେଇବେ ତାଙ୍କୁ 500 ଟଙ୍କା ଦେବାକୁ ପଡିବ।
1: ଆଚ୍ଛା, ସେ ଯୋଉ କନେକ୍ସନ୍ ଦିଆହବ, ଡାଇରେକ୍ଟ ସେମାନେ କନେକ୍ସନ୍ ଦେଇପାରିବେ, ଏମିତି କିଛି ଅଛି କି କିଛି ନିୟମ ଅଛି ତାଙ୍କ ପାଇଁ?
0: ସେମାନେ ଡାଇରେକ୍ଟ କନେକ୍ସନ୍ ଦେଇପାରିବେ।
1: ଆଚ୍ଛା,
0: କନେକ୍ସନ୍ ପାଇଁ ଆମକୁ ତାର ଫର୍ମ ଇନ୍ସପେକ୍ସନ୍ ଅଫିସରେ, ଯେମିତି ୱାଟର ସପ୍ଲାଇ କନେକ୍ସନ୍ ନିଆଯାଉଛି, ସେମିତି ତାର ଗୋଟେ ଫର୍ମ ଅଛି, ଆପ୍ଲାଏ କଲେ ଆମେ କନେକ୍ସନ୍ ଦବୁ।
2: ସେଥିପାଇଁ ଏବେ ଆମେ ପ୍ରାୟ ଦେଖିବେ ଆମର ବହୁତ ଗୁଡ଼ାଏ ଏଇ ଯୋଉ ସଲିଡ୍ ୱେଷ୍ଟ ଆସୁଛି କମର୍ସିଆଲ ବିଲ୍ଡିଂରୁ, ତେଣୁ ବର୍ତ୍ତମାନ ଆମେ ଗଭର୍ଣ୍ଣମେଣ୍ଟର ଇନ୍ସଟ୍ରକ୍ସନ୍ରେ ଆମେ ସମସ୍ତଙ୍କର ବିଲ୍ଡିଂରେ ଗୋଟେ ଆଇସି ଚାମ୍ବର କରୁଛୁ, ଇନ୍ସପେକ୍ସନ୍ ଚାମ୍ବର, ଯାହାଦ୍ୱାରା କି ସେ ଯଦି କିଛି ୱେଷ୍ଟ ଆସେ ତା ପ୍ରିମିସେସରେ ବା ତାରି ବାଉଣ୍ଡ୍ରି ପାଖରେ ଆମେ କରୁଛୁ, ସେଥିରେ ତାଙ୍କର ମାନେ ଗୋଟେ ଜାଲି ଲାଗିଛି, ସେ ଜାଲିରେ ରହିଯିବ, ରହିଲେ ତାଙ୍କର ମେଣ୍ଟେନାନ୍ସ ତାଙ୍କ ଦ୍ୱାରା ହିଁ ହବ, ତାଙ୍କ ସୁଇପର ମେଣ୍ଟେନାନ୍ସ କରିବ ବିଲ୍ଡିଂର, ତେଣୁ ସେଥିପାଇଁ ସେଫ୍ ରହିବ।
1: ଯେମିତି ସେଇଟା ଆସିବା ଦ୍ୱାରା ପବ୍ଲିକ ସ୍ୱେରେଜ ବ୍ୟବସ୍ଥାଟା
2: ବାଧାପ୍ରାପ୍ତ ନ ହବ।
0: ଚୋକିଙ୍ଗର ମୁଖ୍ୟ କାରଣ ବେଳେବେଳେ ଯୋଉ ସୋରେଜ ଓଭରଫ୍ଲୋ ହେଉଛି, ତାର ମୁଖ୍ୟ କାରଣ ହେଉଛି ସୋରେଜ ଲାଇନ୍ ଜାମ୍ ହେଉଛି। ଜାମ୍ର ମୁଖ୍ୟ କାରଣ ହେଉଛି ସାନିଟାରୀ ପ୍ୟାଡ୍ ହେଉ, କିମ୍ବା ଆମେ କ୍ଲିନିଂ ବେଳେ ଲୁଗା ପାଉଛୁ, ସିମେଣ୍ଟ ଅଖା ପାଉଛୁ, ତା ଦେହରେ କିଏ ଇଟା ଗୋଡ଼ିବାଲି ବି ନେଇକି ପକେଇ ଦେଉଛନ୍ତି, କିଛି ସିଆଣ୍ଡ ୱେଷ୍ଟ ବି ନେଇକି ପକେଇ ଦେଉଛନ୍ତି ଚାମ୍ବର ଭିତରେ, ଯାହାଫଳରେ ଚୋକିଙ୍ଗ ହେଉଛି। ସେ ଲୋକମାନଙ୍କୁ ସେତିକି ଆୱାର ହେବାକୁ ପଡିବ, ନାଇଁ ଏଇଟା ହେଉଛି ସମୂହ କାମ, ଆଦ୍ୱାରା ସମସ୍ତେ ଆମେ ପୁରୀ ସିଟିବାସୀ ଆଦ୍ୱାରା ଉପକୃତ ହେଉଛୁ, ତେଣୁକରି ଆମେ ସଲିଡ୍ ୱେଷ୍ଟ କୁ ତା ଭିତରେ ପକେଇବା ନାହିଁ। ସଲିଡ୍ ୱେଷ୍ଟ ପାଇଁ ମ୍ୟୁନିସିପାଲିଟି ତରଫରୁ ତାର ସଫେଇ ଗାଡି ଯାଉଛି, ତେଣୁକରି ଆପଣ ସଫେଇ ଗାଡିରେ ଦିଅନ୍ତୁ, ଏତିକି ଆମର ଅନୁରୋଧ ରହିବ। ଆପଣ ସଲିଡ୍ ୱେଷ୍ଟ ଗୁଡାକୁ ଆପଣ ମ୍ୟୁନିସିପାଲିଟି ଗାଡିକି ଦିଅନ୍ତୁ, ଆଉ ଟଏଲେଟ୍ ୱେଷ୍ଟ ଲିକ୍ୱିଡ୍ ୱେଷ୍ଟ ଟାକୁ ଆପଣ ଆମର ସ୍ୱରେଜ ଲାଇନ୍କୁ ଯିବାକୁ ଦିଅନ୍ତୁ।
1: ଏଇଟା ଗୋଟେ ଭଲ ବ୍ୟବସ୍ଥା। ଯଦି କୌଣସି ଜାଗାରେ ଏଭଳି କିଛି ଚୋକ୍ ହୁଏ ବା ଓଭରଫ୍ଲୋ ହୁଏ, ଏମାନେ କୋଉ ଡିପାର୍ଟମେଣ୍ଟକୁ କହିବେ ଆଉ ଗାଡି ଆସିକିରି ସଫା କରିବ, ଏଥିପାଇଁ କିଛି ଚାର୍ଜେସ୍ ଅଛି?
0: ନୋ, ଯୋଉ ଲାଇନ୍ ଆମେ ସ୍ୱରେଜ ଲାଇନ୍ ଆମେ ପକେଇଛୁ ତାର କ୍ଲିନିଂ ପାଇଁ ଆମ ପାଖରେ ଅଥରାଇଜ ଏଜେନ୍ସିକୁ ଦିଆଯାଇଛି, ସେମାନେ ଅଥରାଇଜ ଏଜେନ୍ସି ଥ୍ରୁ ଟେଣ୍ଡର ମାଧ୍ୟମରେ ସେମାନେ ନେଇଛନ୍ତି, ସେମାନେ ତାଙ୍କର 24/7 ମ୍ୟାନ୍ ପାୱାର ରଖିଛନ୍ତି। ଯେତେବେଳେ ଯୋଉଠି ଓଭରଫ୍ଲୋ ଆସିଲା, ଆମକୁ କମ୍ପ୍ଲେନ୍ ଆସିଲା, ଆମେ ଇମିଡିଏଟଲି ତାଙ୍କୁ ଆଲର୍ଟ କରୁ, ଯାହାଫଳରେ ସେମାନେ ଯାଇକି ତାଙ୍କ ମେସିନାରୀ ଇକ୍ୱିପମେଣ୍ଟ ଲଗାଇ ତାକୁ କ୍ଲିନ୍ କରନ୍ତି।
2: ହଁ, ସେଥିପାଇଁ ଆମର ଗୋଟେ କମ୍ପ୍ଲେନ୍ ନମ୍ବର ବି ଅଛି ପୁରୀ ଟାଉନ ପାଇଁ, ସୋରେଜ କମ୍ପ୍ଲେନ୍ ହେଲେ ଆପଣ 9776706655 ନମ୍ବରରେ କମ୍ପ୍ଲେନ୍ ଦେଇପାରିବେ।
1: ଏଇ ନମ୍ବରରେ କମ୍ପ୍ଲେନ୍ କଲେ ସେ ତାଙ୍କର ଅଞ୍ଚଳ ଜାଗା କହିଲେ, ଗାଡି ଯାଇ ପହଞ୍ଚିବ ଏବଂ ସେଇଟା ଇମିଡିଏଟଲି ସଫା ରହିବ। ଏଇ ଯୋଉ ସ୍ୱରେଜ ବ୍ୟବସ୍ଥା ରଥଯାତ୍ରାରେ କିଭଳି ଭାବରେ ଆପଣମାନଙ୍କ ପାଇଁ ଗୋଟେ ଚ୍ୟାଲେଞ୍ଜ ହେଇକି ଆସେ?
0: ରଥଯାତ୍ରା ପୂର୍ବରୁ ବଡ଼ଦାଣ୍ଡ ରଥ ମନ୍ଦିରକୁ ଲାଗିକି ଯୋଉ ଯିବା ଗଳି ସବୁ ଗଳିକି ଆମେ 2 ମାସ ପୂର୍ବରୁ ଆମେ ଥରୋ କ୍ଲିନିଂ କରୁ।
1: ଆଚ୍ଛା,
0: ଆମେ ଲାଇନ୍ କୁ କ୍ଲିନ୍ କରୁ। ଆମର ଯେତେ ସବୁ ଇଣ୍ଟରମିଡିଏଟ୍ ପମ୍ପିଂ ଷ୍ଟେସନ୍ ଅଛି, ସେଇ ପମ୍ପିଂ ଷ୍ଟେସନ୍ ରୁ ମଧ୍ୟ ସ୍ୟାଣ୍ଡ କ୍ଲିନିଂ କରୁ, ଆଉ ତାର ଇଲେକ୍ଟ୍ରିକାଲ

0: ଇକ୍ୱିପମେଣ୍ଟ କୁ ତାର ପମ୍ପିଂ ସିଷ୍ଟମ କୁ ଆମେ ଅପଡେଟ୍ କରୁ, ଯାହାଫଳରେ ରଥ ଟାଇମଟାକୁ ଆମେ ଇଜିଲି ଆରାମସେ ମ୍ୟାନେଜ୍ କରିପାରୁ। ସୁରେଶ, ଆଉଟା ଆମେ ଏସ୍ଟିପି କରୁଛୁ, ଏସ୍ଟିପି ଯୋଉ କରୁଛୁ ସେଟା
1: ଏସ୍ଟିପି
0: ସ୍ୱେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ଯୋଉ ବର୍ତ୍ତମାନ ଆମେ 40 MLD ର ଗୋଟେ ନୂଆ ସ୍ୱେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ କରିବୁ। ତା ଦେହରେ ଆମେ ରିୟୁଜ୍ ଅଫ୍ ୱାଟର ରଖିଛୁ କନ୍ସେପ୍ଟ, ଯାହାଫଳରେ ସେ ପାଣିକୁ ଆମେ କନଷ୍ଟ୍ରକ୍ସନ, ସେ ପାଣିକୁ ଆମେ ଗାର୍ଡେନିଂ ପର୍ପଜରେ ୟୁଜ୍ କରିପାରିବୁ। ତା ସହିତ ଆମେ କିଛି ରେଭିନ୍ୟୁ ମଧ୍ୟ ତା ଦେହରୁ ଆମେ ଜେନେରେଟ୍ କରିବୁ।
1: ଯଦି କିଛି ଲୋକ ତା ସହିତ ଆସୋସିଏଟେଡ୍ ହେଲେ ଏମ୍ପ୍ଲୟମେଣ୍ଟ ବି
0: ବଢିବ। ତା ଦେହରେ ବି ଆମର ଯୋଉ ସ୍ଲଜ୍ ରୁ ଆମେ ମ୍ୟାନୁଆଲ ବି ର ବ୍ୟବସ୍ଥା କରିବା ପାଇଁ ବି ଯୋଜନା ଅଛି।
1: ରିଟର୍ନ ଦେଇପାରିବ, କିନ୍ତୁ ତାକୁ ପ୍ରପରଲି କରାଯିବା ଦରକାର। ସେଥିପାଇଁ ୱାଟକୋ ରେସ୍ପନ୍ସିବିଲିଟି ନେଇଛି ଏବଂ ତାକୁ ସୁପରିଚାଳନା କରୁଛି, ଏବଂ ଆଜି ପର୍ଯ୍ୟନ୍ତ ପୁରୀ ସହରବାସୀ ସେମିତି କିଛି ସମସ୍ୟା ଦେଖିନାହାନ୍ତି ଏବଂ ଯେତେବେଳେ ବି ସମସ୍ୟା ଆସିଛି ସମାଧାନ କରିଛନ୍ତି। ସେଥିପାଇଁ ୱାଟକୋ ଡିପାର୍ଟମେଣ୍ଟ ପୁରୀବାସୀଙ୍କ ତରଫରୁ ଆକାଶବାଣୀ ମାଧ୍ୟମରେ ବହୁତ ବହୁତ ଧନ୍ୟବାଦ। ତେବେ ଯାଉ ଯାଉ ୱାଟକୋ ଡିପାର୍ଟମେଣ୍ଟ ତରଫରୁ ଆପଣ ପୁରୀରେ ସ୍ୱେରେଜ ବ୍ୟବସ୍ଥାର ସୁବ୍ୟବସ୍ଥିତ କରିବା ପାଇଁ କ'ଣ ସୂଚନା ଦେବେ?
0: ଆମର ସ୍ୱେରେଜ କନେକ୍ସନ ଯେଉଁମାନେ ନେଇଛନ୍ତି, ଦୟାକରି ସେମାନେ ତା ଦେହରେ କିଛି ସଲିଡ୍ ୱେଷ୍ଟ କୁ ଛାଡନ୍ତୁ ନାହିଁ, ଓନ୍ଲି ଲିକ୍ୟୁଡ ୱେଷ୍ଟ ପାଇଁ ସିଷ୍ଟମ ବନା ହେଇଛି। ସଲିଡ୍ ୱେଷ୍ଟ ପାଇଁ ମ୍ୟୁନିସିପାଲିଟିର ଯୋଉ ସଫେଇ ଗାଡି ଆସୁଛି ସେମାନେ ସେ ୱେଷ୍ଟ କଲେକ୍ଟ କରିବେ, ଓନ୍ଲି ଲିକ୍ୟୁଡ ୱେଷ୍ଟ ପାଇଁ ଆମର ସିଷ୍ଟମ ତିଆରି ହେଇଛି। ଦୟାକରି ଏହାକୁ ପାଳନ କରନ୍ତୁ। ଆଉ ହୋଟେଲ ମାନେ ନେଇଛନ୍ତି, ସେମାନେ ବି ତାଙ୍କର କିଚେନ୍ ୱେଷ୍ଟ କୁ ଅଲଗା ଦିଅନ୍ତୁ, ବଟ୍ ତାଙ୍କର ଟଏଲେଟ୍ ୱେଷ୍ଟ କୁ ଆମ ସ୍ୱେରେଜ ଲାଇନ୍ରେ ଦିଅନ୍ତୁ, ଯାହାଫଳରେ ଚୋକିଂ ହେବାର ସମ୍ଭାବନା ବହୁତ କମିଯିବ। ତତ୍ସହିତ ଆହୁରି ସୁନ୍ଦର ଭାବେ ସିଟିଟାକୁ ଆମେ ଆହୁରି ପରିଚାଳନା କରିପାରିବୁ।
1: ପବିତ୍ର ପୁରୀ ଗର୍ବ ଆମରି ହେଇ ରହିବ। ତ ଆପଣଙ୍କର ସୁଚିନ୍ତିତ ମତାମତ ଏବଂ ଆପଣଙ୍କର ମୂଲ୍ୟବାନ ସମୟ ଆକାଶବାଣୀକୁ ଦେଇଥିବାରୁ ଆକାଶବାଣୀ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ରହୁଛୁ, ନମସ୍କାର।
0: ନମସ୍କାର।

ଶୁଣୁଥିଲେ ଆକାଶବାଣୀ ପୁରୀ କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ମଦେଶ। ପ୍ରଯୋଜନା ଦିଲୀପ କୁମାର ନାୟକ, ଉପସ୍ଥାପନାରେ ଥିଲେ ସନ୍ତୋଷ କୁମାର ଲେଙ୍କା।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, କର୍ମଚାରୀ ଭବିଷ୍ୟନିଧି ସଂଗଠନ ଅଧୀନରେ ମାସିକ ବେତନ ସୀମା 25,000 ଟଙ୍କା ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ। ଦେଶବ୍ୟାପୀ ଆସନ୍ତାକାଲିଠାରୁ ଏକ ମାସ ପର୍ଯ୍ୟନ୍ତ ସେବା ସଂକଳ୍ପ ଅଭିଯାନ। ଘରେ ଘରେ ଦୀପ ପ୍ରଜ୍ୱଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟବାସୀଙ୍କୁ ଆହ୍ୱାନ। 2024 ବର୍ଷ ପାଇଁ ଦାଦା ସାହେବ ଫାଲ୍କେ ପୁରସ୍କାର ପାଇବେ କିମ୍ବଦନ୍ତୀ କନ୍ନଡ଼ ଅଭିନେତା ଅନନ୍ତ ନାଗ। ସମ୍ବଲପୁରରେ 960 କୋଟି ଟଙ୍କାର 50 ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। କହିଲେ ଆଗାମୀ ଦିନରେ ବାଲେଶ୍ୱର, ଭୁବନେଶ୍ୱର ଓ ପୁରୀରେ ସ୍ଥାପନ ହେବ ଡପ୍ଲର ରାଡାର ଏବଂ ଉତ୍ତର ଆଣ୍ଡାମାନ ସାଗରରେ ଆସନ୍ତା ଶନିବାର ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ କର୍ମଚାରୀ ଭବିଷ୍ୟନିଧି ସଂଗଠନ ଇପିଏଫ୍ଓ ଅଧୀନରେ ମାସିକ ବେତନ ସୀମାକୁ 15,000 ଟଙ୍କାରୁ 25,000 ଟଙ୍କାକୁ ବୃଦ୍ଧି କରାଯାଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଏହି ନିଷ୍ପଭି ଦ୍ୱାରା 51 ଲକ୍ଷରୁ ଅଧିକ ଅତିରିକ୍ତ କର୍ମଚାରୀ ବାଧ୍ୟତାମୂଳକ ଇପିଏଫ୍ଓ ପରିସରଭୁକ୍ତ ହେବେ, ଫଳରେ କର୍ମଚାରୀମାନଙ୍କ ସାମାଜିକ ସୁରକ୍ଷା ପରିସର ଅଧିକ ବୃଦ୍ଧି ପାଇପାରିବ। ଏଥିପାଇଁ ସରକାର ବାର୍ଷିକ 11,339 କୋଟି ଟଙ୍କାର ଖର୍ଚ୍ଚ ବହନ କରିବେ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
1: କ୍ୟାପ୍ କା ଆଧାର ୟେ ହୁଆ କି ଯୋ 15,000 ରୁପିସ୍ ପର୍ ମନ୍ଥ ପୁରାନା ଯୋ କ୍ୟାପ୍ ଥା ଓ ସେପ୍ଟେମ୍ବର 2014 ମେ ଏଷ୍ଟାବ୍ଲିଶ ହୁଆ ଥା। ତବ ସେ ଅବ ତକ ଆଭରେଜ ଯୋ ସାଲାରୀ ହେ ଓ କାଫି ବଢ଼ି ହେ, କଷ୍ଟ ଅଫ ଲିଭିଂ ବଢ଼ି ହେ। ଆଜ ଏକ ରେଗୁଲର

ଓ ପରିବହନ ଗ୍ରୀଡ୍ ଅପରେସନ୍ କ୍ଷେତ୍ରରେ ଏହା ଏକ ସତର୍କତାମୂଳକ ପଦକ୍ଷେପ ନେବାରେ ସାହାଯ୍ୟ କରିବ। ଆଗାମୀ ଦିନରେ ବାଲେଶ୍ୱର ଭୁବନେଶ୍ୱର ପୁରୀରେ ମଧ୍ୟ ଡପ୍ଲର ରାଡାର ସ୍ଥାପନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ 76ତମ ଜନ୍ମଦିବସ ଅବସରରେ ମାସେବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆଶୀର୍ବାଦର ଦୀପ ଏବଂ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। କାର୍ଯ୍ୟକ୍ରମରେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଯୋଗଦେଇ କହିଛନ୍ତି ଦେଶରେ ଆଉ 40ଟି ଡପ୍ଲର ରାଡାର ସ୍ଥାପନ କରାଯିବ, ଫଳରେ ସମଗ୍ର ଓଡ଼ିଶାର କୋଣ ଅନୁକୋଣ ପାଇଁ ଠିକ୍ ପାଣିପାଗ ଆକଳନ କରାଯାଇପାରିବ। ଜଳବାୟୁ ସହନଶୀଳ ରାଜ୍ୟ ଭାବେ

0: ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ନୟାଗଡ଼ ଜିଲ୍ଲା କଣ୍ଟିଲୋର ନୀଳମାଧବ ପୀଠ ଅନ୍ତର୍ଗତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ସନ୍ଥ ଶିରୋମଣି ଗୁରୁ ରବିଦାସଙ୍କ 650ତମ ଜୟନ୍ତୀ ଅବସରରେ ଏକ ସାଧୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସମରସ ସଂକଳ୍ପ ଅଭିଯାନ ଅନ୍ତର୍ଗତ କଳସ ବନ୍ଦନ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପୁରୀ ଶ୍ରୀମନ୍ଦିରରେ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଆଜି ଋଷି ପଞ୍ଚମୀ ବ୍ରତ ନୀତି ସହ ଦାହଲୀଳା ପ୍ରସ୍ତାବ ନୀତି ପାଳିତ ହେବ। ସ୍ୱୟଂ ମହାଲକ୍ଷ୍ମୀ ଏହି ଋଷି ପଞ୍ଚମୀ ବ୍ରତ ପାଳନ କରିଥାନ୍ତି ବୋଲି ବିଶ୍ୱାସ ଥିବାରୁ ଶ୍ରୀମନ୍ଦିରରେ ଏଥିପାଇଁ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ। ଶ୍ରୀକୃଷ୍ଣ ଲୀଳା କ୍ରମରେ ଆଜି ସନ୍ଧ୍ୟାଧୂପ ନୀତି ବଢ଼ିବା ପରେ ଦାହଲୀଳା ପ୍ରସ୍ତାବ ନୀତି ପାଳିତ ହେବ। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଗଣେଶ ମୂର୍ତ୍ତି ବିସର୍ଜନ ବେଳେ 11 ଜଣଙ୍କର ପ୍ରାଣହାନୀ ଘଟିଛି। ଭଦ୍ରକର ଚାନ୍ଦବାଲିରେ ଜଣେ, ସୁନ୍ଦରଗଡ଼ର ବୀରମୃତ୍ରପୁରରେ 3 ଜଣ, ଗଞ୍ଜାମ ଆସିକାରେ 2, ଜଗତସିଂହପୁରରେ 4 ଓ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡିରେ ପାଣିରେ ବୁଡ଼ି ଜଣଙ୍କର ମୃତ୍ୟୁ ଘଟିଛି। ପାଣିପାଗ ଉତ୍ତର ଥାଇଲାଣ୍ଡ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଆସନ୍ତା ଶନିବାର ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପରେ ପରିଣତ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ପରବର୍ତ୍ତୀ 3-4 ଦିନ ମଧ୍ୟରେ ଏହା ଉତ୍ତର ପଶ୍ଚିମ ପଶ୍ଚିମ ଦିଗକୁ ଗତି କରି ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳମୁହାଁ ହେବ। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ରାଜ୍ୟରେ ଆଜିଠାରୁ ପୁଣି ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 26 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। କର୍ମଚାରୀ ଭବିଷ୍ୟନିଧି ସଂଗଠନ ଅଧୀନରେ ମାସିକ ବେତନ ସୀମା 25,000 ଟଙ୍କା ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ। ଦେଶବ୍ୟାପୀ ଆସନ୍ତାକାଲିଠାରୁ 1 ମାସ ପର୍ଯ୍ୟନ୍ତ ସେବା ସଂକଳ୍ପ ଅଭିଯାନ। ଘରେ ଘରେ ଦୀପ ପ୍ରଜ୍ୱଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟବାସୀଙ୍କୁ ନିବେଦନ। 2024 ବର୍ଷ ପାଇଁ ଦାଦାସାହେବ ଫାଲ୍କେ ପୁରସ୍କାର ପାଇବେ କିମ୍ବଦନ୍ତୀ କନ୍ନଡ଼ ଅଭିନେତା ଅନନ୍ତ ନାଗ। ସମ୍ବଲପୁରରେ 960 କୋଟି ଟଙ୍କାର 50 ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। କହିଲେ ଆଗାମୀ ଦିନରେ ବାଲେଶ୍ୱର ଭୁବନେଶ୍ୱର ଓ ପୁରୀରେ ସ୍ଥାପନ ହେବ ଡାପର ରାଡାର ଏବଂ ଉତ୍ତର ଆଣ୍ଡାମାନ ସାଗରରେ ଆସନ୍ତା ଶନିବାର ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆଜିର ପ୍ରସଙ୍ଗରେ ଶୁଣନ୍ତୁ, ଶୀତଳ ଗ୍ରହ ପାଇଁ ବିଶ୍ୱସ୍ତରୀୟ ପଦକ୍ଷେପ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ପୃଥିବୀରେ ଜୀବଜଗତର ସ୍ଥାୟିତ୍ୱକୁ ସୁରକ୍ଷିତ ରଖିବାରେ ବାୟୁମଣ୍ଡଳରେ ଓଜନ ସ୍ତର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସୂର୍ଯ୍ୟରଶ୍ମିରୁ ପୃଥିବୀକୁ ଆସୁଥିବା କ୍ଷତିକାରକ ଅତି ବାଇଗଣୀ ରଶ୍ମିରୁ ଏହା ପୃଥିବୀକୁ ସୁରକ୍ଷା ପ୍ରଦାନ କରିଥାଏ। ଓଜନ ସ୍ତର ପୃଥିବୀକୁ ଆଚ୍ଛାଦିତ କରି ରଖିଥାଏ। ଖୁବ୍ ପତଳା ଏକ ଗ୍ୟାସୀୟ ଆସ୍ତରଣ ଭାବେ ବାୟୁମଣ୍ଡଳର ଷ୍ଟ୍ରାଟୋସ୍ଫିୟରରେ ପୃଥିବୀ ପୃଷ୍ଠରୁ ପ୍ରାୟ 15-35 କିଲୋମିଟର ଉଚ୍ଚତାରେ ଓଜନ ସ୍ତର ରହିଛି। ଫଳରେ ମଣିଷ ଏବଂ ସମସ୍ତ ଜୀବଜଗତ ଏହି କ୍ଷତିକାରକ ରଶ୍ମି ପ୍ରଭାବରୁ ସୁରକ୍ଷିତ ରହିପାରନ୍ତି। ଫରାସୀ ପଦାର୍ଥ ବିଜ୍ଞାନୀ ଚାର୍ଲସ୍ ଫ୍ୟାବ୍ରି ଏବଂ ହେନ୍ରି ବୁଇସନ୍ 1913 ଓଜନ ସ୍ତର ଆବିଷ୍କାର କରିଥିଲେ। ମିଳିତ ଗବେଷଣାରୁ ଏହି ସ୍ତର କ୍ଷତିକାରକ ଅତି ବାଇଗଣୀ ରଶ୍ମି ଅବଶୋଷଣ କରିନେଉଥିବା ସେମାନେ ଜାଣିବାକୁ ପାଇଥିଲେ। ତେବେ ପ୍ରକୃତି ଉପରେ ମଣିଷର ଅତ୍ୟାଚାର ଏବଂ ଅତ୍ୟାଧୁନିକ ଜୀବନଶୈଳୀରୁ ନିର୍ଗତ ବହୁବିଧ ରସାୟନ ଯୋଗୁଁ ଓଜନ ସ୍ତର ପ୍ରତି ବିପଦ ସୃଷ୍ଟି ହୋଇଛି ଏବଂ ସେଥିରେ ଛିଦ୍ର ହୋଇଥିବାର ବୈଜ୍ଞାନିକମାନେ କହିଛନ୍ତି। ଓଜନ ସ୍ତରରେ ଛିଦ୍ର ହେବା ବିଶ୍ୱ ତଥା ସମଗ୍ର ମାନବଜାତିର ଭବିଷ୍ୟତ ପାଇଁ କିପରି କ୍ଷତିକାରକ ତାହା ଜାଣିବା ପରେ ପ୍ରତିବର୍ଷ ସେପ୍ଟେମ୍ବର 16 ଓଜନ ସ୍ତରର ସଂରକ୍ଷଣ ପାଇଁ ଜନସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ବିଶ୍ୱ ଓଜନ ଦିବସ ପାଳନ କରାଯାଉଛି। 1994 ଜାତିସଂଘ ମହାସଭା ଓଜନ ସ୍ତରର ସୁରକ୍ଷା ପାଇଁ ହୋଇଥିବା ଐତିହାସିକ ମଣ୍ଟ୍ରିଲ୍ ପ୍ରୋଟୋକଲ୍କୁ ସ୍କରଣୀୟ ରଖିବା ପାଇଁ ଏହି ଦିନଟିକୁ ସ୍ଥିର କରିଥିଲା। 1987 ଆଜିର ଦିନରେ ହିଁ କାନାଡ଼ାର ମଣ୍ଟ୍ରିଲ୍ ସହରରେ ବିଶ୍ୱର ବିଭିନ୍ନ ଦେଶ ଓଜନ ସ୍ତରର ସୁରକ୍ଷା ପାଇଁ କାମ କରିବାକୁ ପ୍ରତିଶ୍ରତିବଦ୍ଧ ହୋଇ ମଣ୍ଟ୍ରିଲ୍ ପ୍ରୋଟୋକଲ୍ରେ ସ୍ୱାକ୍ଷର କରିଥିଲେ। 1980 ଓଜନ ଗର୍ତ୍ତ ଠାବ କରାଯାଇଥିଲା। ଶିଳ୍ପାୟନ ଓ ଆଧୁନିକୀକରଣ ଯୋଗୁଁ

0: ବାୟୁମଣ୍ଡଳରେ ସୃଷ୍ଟି ହେଉଥିବା ବିଭିନ୍ନ ବିଷାକ୍ତ ଗ୍ୟାସ୍ ଓଜନ ସ୍ତର କ୍ରମଶଃ କ୍ଷୟ କରିବାରେ ଲାଗିଛି, ଫଳରେ ସୂର୍ଯ୍ୟଙ୍କର ଅତି ବାଇଗଣୀ ରଶ୍ମି ଓଜନ ସ୍ତରକୁ ଭେଦ କରି ପୃଥିବୀ ଉପରେ ସିଧାସଳଖ ପଡ଼ିବାର ସଙ୍କଟ ସୃଷ୍ଟି ହୋଇଛି, ଯାହା ଚର୍ମକର୍କଟ ରୋଗର ମୁଖ୍ୟ କାରଣ ପାଲଟିଛି। ଓଜନ ସ୍ତରକୁ ନଷ୍ଟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା କେତେକ କ୍ଷତିକାରକ ପଦାର୍ଥର ନିର୍ଗମନ ପର୍ଯ୍ୟାୟକ୍ରମେ ଶେଷ କରିବା ଏବଂ ଏହି ସ୍ତରର ସୁରକ୍ଷା ପାଇଁ ମଣ୍ଟ୍ରିଲ ପ୍ରୋଟୋକଲ୍ ପରି ଅନ୍ତର୍ଜାତୀୟ ଚୁକ୍ତି କରାଯାଇଛି। 1987 ସେପ୍ଟେମ୍ବର 16 ତାରିଖରେ ଏହି ଚୁକ୍ତି ପାଇଁ ସହମତି ପ୍ରକାଶ ପାଇଥିଲା ଏବଂ 1998 ଜାନୁଆରୀ 1 ତାରିଖରୁ ଏହାକୁ ଲାଗୁ କରାଯାଇଥିଲା। ଚଳିତ ବର୍ଷ ବିଶ୍ୱ ଓଜନ ଦିବସର ପ୍ରସଙ୍ଗ ରହିଛି ଏକ ଶୀତଳ ଗ୍ରହ ପାଇଁ ବିଶ୍ୱସ୍ତରୀୟ ପଦକ୍ଷେପ। ସାମ୍ପ୍ରତିକ ସମୟରେ ଭବିଷ୍ୟତ ପିଢ଼ିର ସୁରକ୍ଷା ପାଇଁ ପରିବେଶ ଅନୁକୂଳ ପଦକ୍ଷେପର ଆବଶ୍ୟକତା ଯଥେଷ୍ଟ ପରିମାଣରେ ବୃଦ୍ଧି ପାଇଛି। ତାପମାତ୍ରାରେ ଅହେତୁକ ବୃଦ୍ଧି ଯୋଗୁଁ ବିଶ୍ୱସ୍ତରରେ ଫ୍ରିଜ୍, ଏୟାର କଣ୍ଡିସନର ଆଦି ଶୀତଳତା ପ୍ରଦାନ କରୁଥିବା ବ୍ୟବସ୍ଥାର ଉପଯୋଗ ବଢ଼ୁଛି, ଯାହା ତାପମାତ୍ରାକୁ ଆହୁରି ବଢ଼ାଇ ଚାଲିଥିବା ଏକ ଆକଳନରୁ ଜଣାପଡ଼ିଛି। ବିଶ୍ୱର ଏକ ଅଗ୍ରଣୀ ଦେଶ ଭାବେ ଭାରତ ମଣ୍ଟ୍ରିଲ ପ୍ରୋଟୋକଲ୍କୁ କାର୍ଯ୍ୟକାରୀ କରିବାରେ ମଧ୍ୟ ଆଗୁଆ ରହିଛି। ପରିବେଶ ପାଇଁ ଜୀବନଶୈଳୀ ବା ମିଶନ ଲାଇଫ୍କୁ ମଧ୍ୟ ଅଗ୍ରାଧିକାର ଦିଆଯାଉଛି। ଦେଶର ନାଗରିକମାନଙ୍କୁ ପରିବେଶ ସଚେତନ ଜୀବନଶୈଳୀ ଆପଣାଇବାକୁ ବିଭିନ୍ନ ଯୋଜନା ମାଧ୍ୟମରେ ପ୍ରୋତ୍ସାହିତ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ ପେଡ୍ ମା କେ ନାମ ଅଭିଯାନ ଅଧୀନରେ ସମସ୍ତଙ୍କୁ ଚାରାରୋପଣ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ପୃଥିବୀ ମାତାର ସୁରକ୍ଷା ପାଇଁ ଏହି ଅଭିଯାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ସମଗ୍ର ଦେଶରେ ଏହି ଆହ୍ୱାନ ଏକ ଜନ ଆନ୍ଦୋଳନରେ ପରିଣତ ହେଉଛି। ଏକ ବିଶ୍ୱସ୍ତରୀୟ ମଡେଲରୁ ଜଣାପଡ଼ିଛି ଯେ 2030 ସୁଦ୍ଧା ମଣ୍ଟ୍ରିଲ ମାର୍ଗଦର୍ଶିକାର ସଫଳ କାର୍ଯ୍ୟକାରିତା ଦ୍ୱାରା ପ୍ରତିବର୍ଷ ପ୍ରାୟ 2 ଲକ୍ଷ ଲୋକଙ୍କୁ ଚର୍ମକର୍କଟରୁ ସୁରକ୍ଷିତ ରଖାଯାଇପାରିବ। ସମସ୍ତ ପ୍ରକାର ବୈଜ୍ଞାନିକ ଅନୁଶୀଳନ, ସରକାରୀ ପଦକ୍ଷେପ ସତ୍ତ୍ୱେ ମଣିଷର ମଧ୍ୟ କର୍ତ୍ତବ୍ୟ ରହିଛି ନିଜ ଭବିଷ୍ୟତ ପିଢ଼ି ଉତ୍ତରାଧିକାରୀଙ୍କୁ ଏକ ସୁନ୍ଦର ପୃଥିବୀ ଉପହାର ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ତେଣୁ ରାସାୟନିକ ଜୀବନଶୈଳୀରୁ ବାହାରି ପ୍ରକୃତି ଅନୁକୂଳ ତଥା ପ୍ରାକୃତିକ ଜୀବନଶୈଳୀକୁ ଆପଣାଇବା ବିଶ୍ୱ ଓଜନ ଦିବସର ପ୍ରମୁଖ ଆହ୍ୱାନ କହିଲେ ଅତ୍ୟୁକ୍ତି ହେବ ନାହିଁ।
1: ଶେଷ ହେଲା ଆଜିର ପ୍ରସଙ୍ଗ।
2: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏ କ୍ରମରେ ପ୍ରଥମେ ଆମେ ନେଇଛୁ ମୋ ସୁନା ପୁଅ। ଏ କଥାଚିତ୍ରର ଗୀତଟିରେ କଣ୍ଠଦାନ କରିଛନ୍ତି ଅରବିନ୍ଦ ଏବଂ ପମି। ଅରୁଣ ମନ୍ତ୍ରୀଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ଅଭିଜିତ ମଜୁମଦାର।

ସୁନା ପଞ୍ଜୁରୀ ଏହି କଥାଚିତ୍ରର ଗୀତଟିରେ କଣ୍ଠଦାନ କରିଛନ୍ତି ସୋନୁ ନିଗମ ଏବଂ କବିତା କ୍ରିଷ୍ଣମୂର୍ତ୍ତି। ନିଜାମଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ଅମରେନ୍ଦ୍ର ମହାନ୍ତି।

0: ଏହି ଗୀତଟି ସହ ଶେଷ ହେଲା ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ପୂର୍ବରୁ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତ୍ୟଜହ୍ନ କାର୍ଯ୍ୟକ୍ରମରେ ସେପ୍ଟେମ୍ବର ମାସ 20 ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପଚାରୁ। ଏଥିରେ ବିଷୟ ରହିଛି ତାସର ଲାଗି ମାଟିର ଯତନ। ଏ ସମ୍ପର୍କରେ ଆପଣ ସେପ୍ଟେମ୍ବର ମାସ 20 ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ବର ହେଲା 06854230690। ନମ୍ବରଟି ଆଉ ଥରେ କହି ରଖୁଛୁ 06854230690। ବିଷୟଟି ପୁଣି ଥରେ କହି ରଖୁଛୁ ତାସର ଲାଗି ମାଟିର ଯତନ। କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ତଥା 1467 କିଲୋହର୍ଜରେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ସମୟ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, କର୍ମଚାରୀ ଭବିଷ୍ୟନୀତି ପାଣ୍ଠି ଅଧୀନରେ ମାସିକ ମଜୁରୀ ସୀମାକୁ 15,000-25,000 ବୃଦ୍ଧି କଲେ କେନ୍ଦ୍ର କ୍ୟାବିନେଟ୍। ସେମିକନ୍ ଇଣ୍ଡିଆ 2026ର ପଞ୍ଚମ ସଂସ୍କରଣକୁ ଆସନ୍ତାକାଲି ନୂଆଦିଲ୍ଲୀରେ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ସ୍ୱଚ୍ଛତା ହିଁ ସେବା 2026 ଏକ ମାସି ବ୍ୟାପୀ ଅଭିଯାନ ଆରମ୍ଭ ହେବ ଆସନ୍ତାକାଲିଠାରୁ। ଭାରତ ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତିନାମାକୁ ଏକ ଐତିହାସିକ ରାଜିନାମା ଭାବେ ଅଭିହିତ କଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ। ଏବଂ 2024 ଲାଗି ସମ୍ମାନଜନକ ଦାଦାସାହେବ ଫାଲ୍କେ ପୁରସ୍କାରରେ ସମ୍ମାନିତ ହେବେ ବରିଷ୍ଠ ଅଭିନେତା ଅନନ୍ତ ନାଗ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଅଧୀନରେ ମାସିକ ମଜୁରୀ ସୀମାକୁ କେନ୍ଦ୍ର କ୍ୟାବିନେଟ୍ 15,000-25,000 ବୃଦ୍ଧି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ସୂଚନା ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି କ୍ୟାବିନେଟ୍ର ଏହି ନିଷ୍ପତ୍ତି ଆସନ୍ତାକାଲି ବିଶ୍ୱକର୍ମା ଜୟନ୍ତୀଠାରୁ ଦେଶବ୍ୟାପୀ ଲାଗୁ କରାଯିବ। ଏହାଦ୍ୱାରା 51 ଲକ୍ଷରୁ ଅଧିକ କର୍ମଚାରୀ ଉପକୃତ ହୋଇପାରିବେ। ବିଶେଷକରି ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବାରେ ଏହା ସହାୟକ ହୋଇପାରିବ। ଶ୍ରୀ ବୈଷ୍ଣବ କହିଛନ୍ତି 2004-2014 ପର୍ଯ୍ୟନ୍ତ ଏହି ମଜୁରୀ ସୀମା ଅପରିବର୍ତ୍ତିତ ରହିଥିଲା। ତେବେ 2014 ସେପ୍ଟେମ୍ବର ମାସରେ ଏହାକୁ ମାସିକ 15,000 ବୃଦ୍ଧି କରାଯାଇଥିଲା। ଆଜିର କ୍ୟାବିନେଟ୍ର ଏହି ନିଷ୍ପତ୍ତି ଦ୍ୱାରା ବାର୍ଷିକ 11,339 କୋଟି ବ୍ୟୟ ହେବ ବୋଲି ସରକାର ଆକଳନ କରିଛନ୍ତି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
2: आज कैबिनेट में हमारे देश भर में इंडस्ट्रीज में काम करने वाले जो कर्मचारी हैं उनके लिए एक बहुत बड़ा निर्णय लिया है। प्रोविडेंट फंड का जो नियम है उस नियम में अब तक 15,000 रुपीज की सीलिंग रहा करती थी। ये सीलिंग 2014 में तय की गई थी, इसको बढ़ाकर 25,000 रुपए पर मंथ सैलरी पे लेके आ गए। इससे करीब 51 लाख एम्प्लॉयज को इसका बेनिफिट मिलेगा। भारत सरकार का इस पे एस्टिमेटेड गवर्नमेंट एक्सपेंडिचर रहेगा अबाउट 11,339 करोड़ रुपीज एवरी ईयर 11,339 करोड़ रुपीज एंड एवरी ईयर।
1: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ସେମିକନ୍ ଇଣ୍ଡିଆ 2026ର ପଞ୍ଚମ ସଂସ୍କରଣକୁ ନୂଆଦିଲ୍ଲୀଠାରେ ଉଦ୍ଘାଟନ କରିବେ। ଭାରତ ସେମିକଣ୍ଡକ୍ଟର ମିଶନ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା

0: ଆନ୍ଦୋଳନ ଏବଂ ସେମି ଦ୍ୱାରା ମିଳିତ ଭାବେ ଯଶୋଭୂମିଠାରେ ଏହି ସମାବେଶର ଆୟୋଜନ କରାଯାଇଛି। ସେମିକନ୍ ଇଣ୍ଡିଆ ହେଉଛି ଦେଶର ପ୍ରମୁଖ ସେମିକଣ୍ଡକ୍ଟର ସମ୍ମିଳନୀ ଓ ପ୍ରଦର୍ଶନୀ। ଏହି ତିନିଦିନିଆ ସମାବେଶରେ ବିଭିନ୍ନ ପ୍ରସଙ୍ଗ ଆଧାରିତ ଆଲୋଚନା ଏବଂ ରଣନୈତିକ ଅଧିବେଶନ ଅନୁଷ୍ଠିତ ହେବ। ସେମିକଣ୍ଡକ୍ଟର କ୍ଷେତ୍ରରେ କାର୍ଯ୍ୟରତ ସ୍ୱଦେଶୀ ଏବଂ ଆନ୍ତର୍ଜାତିକ କମ୍ପାନୀଗୁଡ଼ିକ ମଧ୍ୟରେ ସହଭାଗିତା, ନିବେଶ, ପ୍ରଯୁକ୍ତିବିଦ୍ୟା ସହଯୋଗ ଓ ଯୋଗାଣ ଶୃଙ୍ଖଳକୁ ସଶକ୍ତ କରିବାରେ ଏହା ଏକ ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଏଥିରେ 40ରୁ ଅଧିକ ଦେଶର 600ରୁ ଅଧିକ ପ୍ରଦର୍ଶକ, 300 ଆନ୍ତର୍ଜାତିକ କମ୍ପାନୀ ଓ ପ୍ରତିନିଧି ମଣ୍ଡଳୀ ଅଂଶଗ୍ରହଣ କରିବେ। ପ୍ରଦର୍ଶନୀରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଷ୍ଟାର୍ଟଅପ୍ ପ୍ୟାଭିଲିୟନ ସହିତ 6ଟି ଦେଶ ଓ 12ଟି ରାଜ୍ୟର ପ୍ରଦର୍ଶନୀ ମଣ୍ଡପ ମଧ୍ୟ ସ୍ଥାନିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରାପ୍ତ ହୋଇଥିବା ବିଭିନ୍ନ ସ୍ମାରକୀ ଏବଂ ଉପହାରଗୁଡ଼ିକର ଆସନ୍ତାକାଲିଠାରୁ ଇ ନିଲାମୀ କରାଯିବ। ଆଜି ନୂଆଦିଲ୍ଲୀଠାରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଚଳିତ ବର୍ଷ ପ୍ରାୟ 1500 ବିଭିନ୍ନ ଦ୍ରବ୍ୟ ଏହି ନିଲାମୀ ପାଇଁ ରଖାଯାଇଛି। ସେଥିମଧ୍ୟରେ ଭାରତର ବିବିଧ ସଂସ୍କୃତି, ବିଶ୍ୱାସ ଏବଂ ପାରମ୍ପରିକ ହସ୍ତଶିଳ୍ପକୁ ପ୍ରତିନିଧିତ୍ୱ କରୁଥିବା ପ୍ରତିମୂର୍ତ୍ତି, ହସ୍ତଶିଳ୍ପ, ପଟ୍ଟଚିତ୍ର, ବୟନଶିଳ୍ପ, ପୁରାତନ ସାମଗ୍ରୀ ଆଦି ଅନ୍ତର୍ଭୁକ୍ତ। ପୂର୍ବରୁ କରାଯାଇଥିବା ଅନୁରୂପ 7ଟି ଇ ନିଲାମୀ ମାଧ୍ୟମରେ ମୋଟ 7441 ସାମଗ୍ରୀ ନିଲାମ କରାଯାଇଥିଲା ଏବଂ ସେଥିରୁ 52 କୋଟି ଟଙ୍କା ମିଳିଛି ବୋଲି ଶ୍ରୀ ଶେଖାଓ୍ୱତ କହିଛନ୍ତି। ସେ କହିଛନ୍ତି ଏଥିରୁ ପ୍ରାପ୍ତ ଅର୍ଥ ଦ୍ୱାରା ଗଙ୍ଗାନଦୀର ନିରନ୍ତର ପ୍ରବାହ ଓ ସ୍ୱଚ୍ଛତା ଲାଗି ଆରମ୍ଭ କରାଯାଇଥିବା ନମାମି ଗଙ୍ଗେ ଅଭିଯାନରେ ଖର୍ଚ୍ଚ କରାଯାଉଛି। ତେଣୁ ନମାମି ଗଙ୍ଗେ ଭଳି ଏକ ପବିତ୍ର ଅଭିଯାନ ନିମନ୍ତେ ସହାୟତା କରିବାକୁ ଶ୍ରୀ ଶେଖାଓ୍ୱତ ଏହି ଇ ନିଲାମୀରେ ଅଂଶଗ୍ରହଣ କରିବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସ୍ୱଚ୍ଛତା ହିଁ ସେବା 2026 ଅଭିଯାନ ଆସନ୍ତାକାଲିଠାରୁ ଦେଶବ୍ୟାପୀ ଆରମ୍ଭ ହେବ। ଏହି ଅଭିଯାନ ଆସନ୍ତା ମାସ 17 ପର୍ଯ୍ୟନ୍ତ ଜାରି ରହିବ। ସ୍ୱଚ୍ଛତାକୁ ପ୍ରାଥମିକତା ପ୍ରଦାନ କରିବା, ସାର୍ବଜନୀନ ସ୍ଥାନଗୁଡ଼ିକରେ ସ୍ୱଚ୍ଛତା ଆଧାରିତ ସଂସ୍କାର ଏବଂ ଏଥିରେ ଯୁବପିଢ଼ିଙ୍କୁ ସାମିଲ କରିବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ। ଏହାଦ୍ୱାରା ପୁନଃ ସଂଯୋଜିତ ଅର୍ଥନୀତି ଏବଂ ବର୍ଜ୍ୟବସ୍ତୁରୁ ଆୟ ସାଧନର ମାର୍ଗ ଉନ୍ମୁକ୍ତ ହୋଇପାରିବ। ସ୍ୱଚ୍ଛତାରେ ସହଭାଗୀ, ସ୍ୱଚ୍ଛ ଭାରତ, ବିକଶିତ ଭାରତ ଏବଂ ସ୍ୱଚ୍ଛ ବିକଶିତ ଭାରତ ଦୃଷ୍ଟିକୋଣକୁ ତ୍ୱରାନ୍ୱିତ କରିବାରେ ସାମୁହିକ ଅଂଶଗ୍ରହଣ ତଥା ସହଭାଗୀ ଦାୟିତ୍ୱ ପ୍ରସଙ୍ଗ ଆଧାରରେ ଏହି ଅଭିଯାନ କାର୍ଯ୍ୟକାରୀ କରାଯିବ। 2017 ଆରମ୍ଭ ହୋଇଥିବା ସ୍ୱଚ୍ଛତା ହିଁ ସେବା ଅଭିଯାନ ସ୍ୱଚ୍ଛ ଭାରତ ମିଶନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାର୍ବଜନୀନ ସେବାର 25 ପୂରଣ ଅବସରରେ ଆସନ୍ତା ମାସ 7 ସ୍ୱତନ୍ତ୍ର ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ରାଜ୍ୟଗୁଡ଼ିକୁ ଅନୁରୋଧ କରାଯାଇଛି। ଏହି ଅଭିଯାନର ମହତ୍ତ୍ୱ ଉପରେ ଆଲୋକପାତ କରିବା ସହିତ ଏଥିରେ ସାମିଲ ହୋଇ ଏହାକୁ ସଫଳ କରିବା ଲାଗି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜନସାଧାରଣଙ୍କୁ ଆହ୍ୱାନ ଦେଇ କହିଛନ୍ତି
1: इस अभियान का मेन ऑब्जेक्टिव यह है कि जिस सेवा, जिस समर्पण और जिस निष्काम भाव से मोदी जी ने आजीवन काम किया है उसी स्पिरिट के साथ हम उनके जीवन के माइल स्टोन्स को भी मनाएं। और सेवा संकल्प अभियान मैं मानता हूं कि यह केवल एक कार्यक्रम नहीं है बल्कि समाज के हर वर्ग को सेवा, सहयोग और जन भागीदारी से जोड़ने का हमारा यह फर्म कन्विक्शन है, एक दृढ़ संकल्प है।
0: ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ଥିମ୍ପୁଠାରେ ତାଙ୍କର ଭୁଟାନ ପ୍ରତିପକ୍ଷ ଲିଓନପୋ ଡିଏନ୍ ଧୁଙ୍ଗେଲଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି ଏହି ଅବସରରେ ସେମାନେ ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ସହଯୋଗର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏତଦ୍ବ୍ୟତୀତ ଶକ୍ତି, ବାଣିଜ୍ୟ, ସଂଯୋଗୀକରଣ, ସଂସ୍କୃତି ଓ ଜନସମ୍ପର୍କ ଆଦି କ୍ଷେତ୍ରରେ ଭାରତ ଭୁଟାନ ବହୁପକ୍ଷୀୟ ବିକାଶମୂଳକ ଭାଗିଦାରୀକୁ ଆଗେଇ ନେବା ପ୍ରସଙ୍ଗ ଏହି ଆଲୋଚନାରେ ସ୍ଥାନ ପାଇଛି। ଉଭୟ ଦେଶ ମଧ୍ୟରେ ଥିବା ବିଶ୍ୱାସ, ସଦିଚ୍ଛା ଏବଂ ସୁସମ୍ପର୍କ ଆଜିର ଆଲୋଚନାରେ ପ୍ରତିଫଳିତ ହୋଇଛି ବୋଲି ଡକ୍ଟର ଜୟଶଙ୍କର ସୂଚନା ଦେଇଛନ୍ତି। ଭାରତ ସହିତ ନ୍ୟୁଜିଲାଣ୍ଡରେ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମାକୁ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟୋଫର ଲକ୍ସନ ଏକ ଐତିହାସିକ ରାଜିନାମା ଭାବେ ଅଭିହିତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଲକ୍ସନ କହିଛନ୍ତି ଏହାଦ୍ୱାରା ଭାରତର ବଜାର ବ୍ୟବସ୍ଥା ନ୍ୟୁଜିଲାଣ୍ଡ ନିମନ୍ତେ ସୁଗମ ହେବା ସହିତ ନିଯୁକ୍ତି ଏବଂ ଆୟ ସୃଷ୍ଟି କରିବା ଦିଗରେ ପ୍ରୋହାହନ ମିଳିବ। ଶ୍ରୀ ଲକ୍ସନଙ୍କର ପ୍ରଥମ ପାଳି ସରକାର ସମୟରେ ତାଙ୍କର ନ୍ୟାସନାଲ୍ ପାର୍ଟି ଦ୍ୱାରା ଭାରତ ସହିତ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷରିତ କରିବା ଲାଗି ପ୍ରତିଶ୍ରତି ଦିଆଯାଇଥିଲା। ବର୍ତ୍ତମାନ ସରକାର ସେହି ପ୍ରତିଶ୍ରତି ରକ୍ଷା କରିବାରେ ସଫଳ ହୋଇଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି। ଏହି ରାଜିନାମାକୁ କାର୍ଯ୍ୟକାରୀ କରିବା ଲାଗି ନ୍ୟୁଜିଲାଣ୍ଡର ସଂସଦ ଏହାକୁ ବହୁମତରେ ପାରିତ କରିଛି। ଏହି ରାଜିନାମା ସପକ୍ଷରେ 93 ଭୋଟ୍ ପଡ଼ିଥିବା ବେଳେ 29 ଜଣ ସାଂସଦ ଏହାକୁ ବିରୋଧ କରିଥିଲେ। ନ୍ୟୁଜିଲାଣ୍ଡର ବାଣିଜ୍ୟ ଓ ନିବେଶ ମନ୍ତ୍ରୀ ଟଡ୍ ମ୍ୟାକ୍ଲେ

0: କହିଛନ୍ତି ଏହି ରାଜିନାମା ଦ୍ୱାରା ବିଶ୍ୱର ସର୍ବବୃହତ୍ ଏବଂ ଦ୍ରୁତତମ ଅର୍ଥବ୍ୟବସ୍ଥା କୁହାଯାଉଥିବା ଭାରତ ସହିତ ବାଣିଜ୍ୟ କରିବା ଦିଗରେ ନ୍ୟୁଜିଲାଣ୍ଡର ରପ୍ତାନୀକାରୀଙ୍କୁ ସୁଯୋଗ ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଶ୍ରୀ ଲକ୍ସନ ମିଳିତ ଭାବେ ଆଗାମୀ 2030 ସୁଦ୍ଧା ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ କାରବାରକୁ ଦ୍ୱିଗୁଣିତ କରିବାର ଲକ୍ଷ୍ୟ ରଖିଥିବା ପରିପ୍ରେକ୍ଷୀରେ ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି। ପିଏମ୍ ବିଶ୍ୱକର୍ମା ଯୋଜନାକୁ ଆସନ୍ତାକାଲି 3 ବର୍ଷ ପୂରିବ। 30 ଲକ୍ଷ ହିତାଧିକାରୀ ଏଥିରେ ପଞ୍ଜିକୃତ ହୋଇଥିବାରୁ 2023 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ଏହି ଯୋଜନାକୁ ଉଲ୍ଲେଖନୀୟ ସଫଳତା ମିଳିଛି। ଏହି ଅବସରରେ ଆସନ୍ତାକାଲି କୋଲକାତାଠାରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟ ପକ୍ଷରୁ ଏହି ଯୋଜନାର ତୃତୀୟ ବାର୍ଷିକୀ ପୂର୍ତ୍ତି ପାଳନ କରାଯିବ। ଏହି ସମାରୋହରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏବଂ କେନ୍ଦ୍ର ଏମ୍ଏସ୍ଏମ୍ଇ ମନ୍ତ୍ରୀ ଜିତନ ରାମ ମାଂଝୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ 18 ଚିହ୍ନିତ ବାଣିଜ୍ୟିକ କ୍ଷେତ୍ରରେ ପାରମ୍ପରିକ କାରିଗର ଏବଂ ହସ୍ତଶିଳ୍ପ କାରିଗରଙ୍କୁ ନିଜର ବ୍ୟବସାୟିକ ପରିସର ବୃଦ୍ଧି କରିବା ଲାଗି ବିଭିନ୍ନ ସହାୟତା ଯୋଗାଇଦେବା ହେଉଛି ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ବିଶେଷକରି ବିଶ୍ୱକର୍ମାମାନଙ୍କର ପାରମ୍ପରିକ ଦକ୍ଷତାକୁ ଅଧିକ ସଶକ୍ତ କରିବା ଲାଗି ଏହି ଯୋଜନା ଅଧୀନରେ ଅତ୍ୟାଧୁନିକ ଜ୍ଞାନକୌଶଳ, ଆର୍ଥିକ ସହଯୋଗ, ବଜାର ସଂଯୋଗୀକରଣ ଏବଂ ଆନୁଷ୍ଠାନିକ ସହାୟତା ଯୋଗାଇ ଦିଆଯାଉଛି। ବରିଷ୍ଠ ଅଭିନେତା ଅନନ୍ତ ନାଥଙ୍କୁ 2024 ବର୍ଷ ଲାଗି ସମ୍ମାନଜନକ ଦାଦାସାହେବ ଫାଲ୍କେ ପୁରସ୍କାରରେ ସମ୍ମାନିତ କରାଯିବ। ଭାରତୀୟ ସିନେମା ଜଗତ ପ୍ରତି ଉଲ୍ଲେଖନୀୟ ଅବଦାନ ତଥା ଆଗାମୀ ପିଢ଼ି ଲାଗି ପ୍ରେରଣାର ଉତ୍ସ ହୋଇଥିବା ଦୃଷ୍ଟିରୁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଗୁଜରାଟର କୋଭାଡ଼ିଆଠାରେ ଆସନ୍ତା 22 ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଶ୍ରୀ ନାଗଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଦାଦାସାହେବ ଫାଲ୍କେ ପୁରସ୍କାର ଲାଗି ମନୋନୀତ ହୋଇଥିବାରୁ ଅନନ୍ତ ନାଗଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଶ୍ରୀ ନାଗଙ୍କର ଉତ୍ତମ ପ୍ରଦର୍ଶନ, ବହୁମୁଖୀ ପ୍ରତିଭା ଏବଂ ପ୍ରଖର ବୁଦ୍ଧିମତା ଯୋଗୁଁ ଗତ ଦଶନ୍ଧି ଧରି ସେ ଭାରତୀୟ ସିନେମା ଜଗତରେ ଏକ ସଶକ୍ତ ଉଲ୍ଲେଖନୀୟ ଛାପ ଛାଡ଼ିଯାଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଅଧୀନରେ ମାସିକ ମଜୁରୀ ସୀମାକୁ 15,000-25,000 ଟଙ୍କାକୁ ବୃଦ୍ଧି କଲେ କେନ୍ଦ୍ର କ୍ୟାବିନେଟ୍। ସେମିକନ୍ ଇଣ୍ଡିଆ 2026ର ପଞ୍ଚମ ସଂସ୍କରଣକୁ ଆସନ୍ତାକାଲି ନୂଆଦିଲ୍ଲୀରେ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ଏବଂ 2024 ଲାଗି ସମ୍ମାନଜନକ ଦାଦାସାହେବ ଫାଲ୍କେ ପୁରସ୍କାରରେ ସମ୍ମାନିତ ହେବେ ବରିଷ୍ଠ ଅଭିନେତା ଅନନ୍ତ ନାଗ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭାସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ସମ୍ବାଦଦାତା ବସନ୍ତ କୁମାର ଜେନା, ଉପସ୍ଥାପନରେ ମୁଁ ମହେଶ୍ୱର ସାହୁ। ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାରେ 27ତମ ରାଜ୍ୟସ୍ତରୀୟ ତୀରନ୍ଦାଜୀ ପ୍ରତିଯୋଗିତା ଆରମ୍ଭ ହୋଇଛି। ବିଶ୍ରା ଛକସ୍ଥିତ ବିର୍ସାମୁଣ୍ଡା ଆଥ୍ଲେଟିକ୍ ଷ୍ଟାଡିୟମ୍ରେ ଆୟୋଜିତ ଏହି ପ୍ରତିଯୋଗିତାରେ 16 ଜିଲ୍ଲାରୁ 315 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ଜୁନିୟର ଓ ସିନିୟର ବର୍ଗର ମହିଳା ଏବଂ ପୁରୁଷଙ୍କ ପାଇଁ ଇଣ୍ଡିଆନ୍, ରିକର୍ଫ ଓ କମ୍ପାଉଣ୍ଡ ବିଭାଗରେ ପ୍ରତିଯୋଗିତା ହେଉଛି। ପ୍ରଥମ ଦିନରେ ବିଭିନ୍ନ ବିଭାଗର ଏଲିମିନେସନ ରାଉଣ୍ଡ ଶେଷ ହୋଇଛି। ଏ ସମ୍ପର୍କରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଶୀଲ କୁମାର ମିଶ୍ର କହିଛନ୍ତି
3: 16 ଜିଲ୍ଲାରୁ 315 ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଜୁନିୟର ଓ ସିନିୟର ବର୍ଗରେ ମହିଳା ଓ ପୁରୁଷ ପ୍ରତିଯୋଗିତା ପାଇଁ ଇଣ୍ଡିଆନ୍, ରିକର୍ଫ ଆଣ୍ଡ କମ୍ପାଉଣ୍ଡ ଏହି 3 ବିଭାଗରେ ପ୍ରତିଯୋଗିତା ଆୟୋଜନ କରାଯାଇଛି ଏବଂ ଷ୍ଟାଡିୟମ ପରିସରରେ ଚାଲିଥିବା ଏହି ପ୍ରତିଯୋଗିତାରେ ତୀରନ୍ଦାଜମାନେ ଏକଗ୍ରତା, ନିଶାନ ଏବଂ ଦକ୍ଷତାର ପରିଚୟ ଦେଇଛନ୍ତି। ବିଭିନ୍ନ ଜିଲ୍ଲାରୁ ଆସିଥିବା ଖେଳାଳିମାନଙ୍କ ମଧ୍ୟରେ ଭଲ ପ୍ରଦର୍ଶନ କରିବା ସହ ପରବର୍ତ୍ତୀ ପର୍ଯ୍ୟାୟରେ ଯିବା ପାଇଁ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା ଦେଖାଯାଉଛି।
2: ଓଭରସେଟ୍ ଅଥରିଟି ଓଏସ୍ଡି ଶେଖ ନଇମୁଦ୍ଦିନ ସୁନ୍ଦରଗଡ଼ ଗସ୍ତ କରି ବିଭିନ୍ନ ଓମ୍ବାଡ଼ସି ପ୍ରକଳ୍ପର ସମୀକ୍ଷା କରିଛନ୍ତି। ସେ 2 ପାଠାଗାର ପରିଦର୍ଶନ କରି ଭିତ୍ତିଭୂମି ଓ ପୁସ୍ତକ ବ୍ୟବସ୍ଥା ଯାଞ୍ଚ କରିଥିଲେ। ଆଞ୍ଚଳିକ ଖାଦ୍ୟ ପରୀକ୍ଷଣ ପ୍ରୟୋଗଶାଳା ପରିଦର୍ଶନ କରି ନିର୍ମାଣର ଗୁଣବତ୍ତା ସମୀକ୍ଷା ସହ ଭବନ ହସ୍ତାନ୍ତର ଓ ଯନ୍ତ୍ରପାତି ଯୋଗାଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏନ୍ସିଡି କମ୍ପ୍ଲେକ୍ସ ସମେତ ଅନ୍ୟ ପ୍ରକଳ୍ପଗୁଡ଼ିକୁ ଶୀଘ୍ର କାର୍ଯ୍ୟକ୍ଷମ କରି ଲୋକଙ୍କୁ ସୁଫଳ ଦେବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ସୁନ୍ଦରଗଡ଼ ଜିଲ୍ଲାର ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି। ସଂସ୍କୃତି ଭବନରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଯୋଗଦେଇ ଏହି ଯୋଜନା ମହିଳାଙ୍କ ଆର୍ଥିକ ସଶକ୍ତିକରଣରେ ସହାୟକ ହେଉଛି ବୋଲି କହିଥିଲେ। ଜିଲ୍ଲାର 4,52,997 ଜଣ ହିତାଧିକାରୀ

0: ବ୍ୟାଙ୍କ ଖାତାକୁ ପଞ୍ଚମ କିସ୍ତି ହସ୍ତାନ୍ତର କରାଯାଇଛି। ରାଉରକେଲା ଗସ୍ତରେ ଆସି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶିକା ତଥା ଉତ୍ତରାଞ୍ଚଳ ଉପନିର୍ଦ୍ଦେଶିକା କଲ୍ୟାଣୀ ଦାସ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। ସେ ନଥିପତ୍ର, ରେଜିଷ୍ଟର ଓ ଫାଇଲ୍ ଯାଞ୍ଚ କରି କାର୍ଯ୍ୟର ସମୀକ୍ଷା କରିଥିଲେ। ରାଉରକେଲା ଓ ବଣାଇ କାର୍ଯ୍ୟାଳୟ ଏବଂ ପାଠାଗାରଗୁଡ଼ିକର ବ୍ୟବସ୍ଥା ମଧ୍ୟ ସେ ସମୀକ୍ଷା କରିଥିଲେ। ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଓ ହସ୍କିଟାଲରେ ଫାଇବର ଅପ୍ଟିକ୍, ବ୍ରୋଙ୍କୋସ୍କୋପ୍, ସିଟିସ୍କାନ୍ ଏବଂ ନେଫ୍ରୋଲୋଜି ସୁପର ସ୍ୱେଶାଲିଷ୍ଟ ଓପିଡି ସେବା ଆରମ୍ଭ ହୋଇଛି। ବ୍ରୋଙ୍କୋସ୍କୋପ୍ ମାଧ୍ୟମରେ ଶ୍ୱାସନଳୀ ଓ ଫୁସ୍ଫୁସ୍ ରୋଗର ଉନ୍ନତ ନିଦାନ ଓ ଚିକିତ୍ସା ସମ୍ଭବ ହେବ। ସିଟିସ୍କାନ୍ ସେବାର ପ୍ରଥମ ଦିନରେ 4 ଜଣ ରୋଗୀ ଏହାର ସୁବିଧା ପାଇଛନ୍ତି। ନେଫ୍ରୋଲୋଜି ସେବା ଆରମ୍ଭ ହେବା ଫଳରେ କିଡ୍ନୀ ସମ୍ବନ୍ଧୀୟ ଜଟିଳ ରୋଗୀଙ୍କୁ ବିଶେଷ ଚିକିତ୍ସା ମିଳିପାରିବ। ରାଉରକେଲା ସେକ୍ଟର 21 ସ୍ଥିତ ଓଡ଼ିଶା ବନ ଉନ୍ନୟନ ନିଗମ କାର୍ଯ୍ୟାଳୟରେ ବିପର୍ଯ୍ୟୟ ପରିଚାଳନା ନେଇ ଦକ୍ଷତା ବୃଦ୍ଧି ଓ ତାଲିମ ଶିବିର ଅନୁଷ୍ଠିତ ହୋଇଛି। ବନ କର୍ମଚାରୀଙ୍କୁ ବିପର୍ଯ୍ୟୟ ସମୟରେ ପରିଚାଳନା ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ତାଲିମ ଦିଆଯାଇଥିଲା। ସିଭିଲ୍ ଡିଫେନ୍ସ ଓ ଅଗ୍ନିଶମ ବାହିନୀର ଅଧିକାରୀ ଓ କର୍ମଚାରୀ ଏହି ତାଲିମ ପ୍ରଦାନ କରିଥିଲେ। ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍ କମିଶନଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସ୍ୱଚ୍ଛ ବାୟୁ ସର୍ବେକ୍ଷଣ 2026ରେ ରାଉରକେଲା 3 ସଫଳତା ହାସଲ କରିଛି। 3 ଲକ୍ଷରୁ 10 ଲକ୍ଷ ଜନସଂଖ୍ୟା ବର୍ଗରେ ରାଉରକେଲା ଦେଶର ପ୍ରଥମ ସ୍ଥାନ ହାସଲ କରିଛି। 10,000ରୁ କମ୍ ଜନସଂଖ୍ୟା ବର୍ଗରେ ରାଉରକେଲାର 13 ୱାର୍ଡ ଜାତୀୟ ସ୍ତରରେ ପ୍ରଥମ ଏବଂ 14 ୱାର୍ଡ ରାଜ୍ୟସ୍ତରରେ ତୃତୀୟ ହୋଇଛି। ନୂଆଦିଲ୍ଲୀରେ ଆୟୋଜିତ ସମାରୋହରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର ଓ ଆର୍ଏମ୍ସି ଆୟୁକ୍ତ ଦିନା ଦସ୍ତଗିର ପୁରସ୍କାର ଗ୍ରହଣ କରିଥିଲେ। ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ବର୍ଜ୍ୟବସ୍ତୁ ପୃଥକୀକରଣ, ବାୟୋ ମାଇନିଂ, ରାତ୍ରିକାଳୀନ ମେକାନିକାଲ ସ୍ୱିପିଂ ଓ ଜଳସିଞ୍ଚନ ଭଳି ବିଭିନ୍ନ ପଦକ୍ଷେପ ନିଆଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଅନୁଗୁଳ ଜିଲ୍ଲା ସମ୍ପର୍କରେ।
1: ଜିଲ୍ଲା ହାଲଚାଲରେ ଶୁଣିଲେ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ। ଶ୍ରୋତା ବନ୍ଧୁମାନେ
2: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ କୃଷି ଓ କୃଷକ, ଉପସ୍ଥାପନା ଶିଳ୍ପା ରଥ ଏବଂ ମୋନାଲିସା ପଣ୍ଡା, ପ୍ରଯୋଜନା ମନୀଷ କୁମାର ଠାକୁର।

0: ହେଟି, ମୁଇଁ କା ଆଜି ଜଲ୍ଦି ପଳେଇ ଆଇଲି ପରା। ହଉ ହଉ, ସେ ଆସୁ କେନେ ଆରାମସେ। ମୁଇଁ ଆଗ ଟିକେ ଝୁଣା ଧୂପ କରିଦେବି, ନହେଲେ ଏଇ ମଶା ମାନଙ୍କୁ ବୈଠକ ଘରେ ବସିବା କା ହବ ନାହିଁ।
1: ଆଇଲି ଆଇଲି, କେତେବେଳୁ ଆସିକିନା ଜଗିଛୁ?
0: ହେଇଟି ଆଇଲିଣି, କେତେବେଳୁ ଏକା ଆଇଲି, ଆହୁରି ମଶା ଧୂପ ଝୁଣା କରିକିନା ବସିଛି, ନହେଲେ ତ ମଶା ଭିଣି ଦଉଛନ୍ତି ସମାନ। ଆଉ
1: ସେଟା ଏକା ଝୁଣା ବାସ୍ନା ସି ଦୂର ଯାଏ ଖେଟୁଛି, ମୁଇଁ ଯେ କିଏ ଝୁଣା ଦଉଛି ପରା ଘରେ ବୋଲଛି।
0: ନାଇଁ ନାଇଁ, ମୁଇଁ ଏକା। ହଉ, ଆଜି ସମାନ ଟାଇମରେ ତ ଆଇଲେ, ଚାଲ ଦୁଇଜଣ ଯାକ ଆଗ ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ଆମର ସ୍ୱାଗତ ଜଣେଇଦେବା।
1: ହଁ ହଁ, ଆଜିର କାର୍ଯ୍ୟକ୍ରମ ଶୁଣୁଥିବା ସବୁ ଚାଷୀ ଭାଇ ଆଉ SHG ମା ଭଉଣୀ ମାନଙ୍କୁ ଆମ ତରଫରୁ
2: ଜୁହାର।
1: ସତ କଥା ମାତ୍ର, ଏ ବର୍ଷା ପାଗକୁ ଯୁଆଡେ ଦେଖ, ଖାଲି ଡେଙ୍ଗୁ, ମ୍ୟାଲେରିଆ, ଥଣ୍ଡା, ଜ୍ୱର ଇଟା ମାନେ କା। ମେଡିକାଲରେ ତ ଜାଗା କା ନାହିଁ, ବେଡ୍ ମିଳୁନାହିଁ, ଜାଣିଛ ନା?
0: ହଏ, ସେଟା ତ ହଉଛି ବାଧା। ଆଉ ଏ ଡେଙ୍ଗୁ ମ୍ୟାଲେରିଆ ହେଲେ ଦେହରେ ପ୍ଲେଟଲେଟ୍ କମି ଯାଉଛି, କେତେ କଣ ଅସୁବିଧା, ସେଟା ମେଡିସିନରେ ମିଶା କମୁ ନାହିଁ କା। ସେଟା ଲାଗି କେତେଟା ଦେଶୀ ଉପାୟ କରିବାକୁ ପଡୁଛି, ଯେମିତିକି ଅମୃତଭଣ୍ଡା ପତ୍ର ବାଟିକିନା ପିଇବାର ଅଛି, ସିକିବି ବୋଲି ଯୋଉ ଗୋଟେ ଫଳ ମିଳୁଛି ସେଟା ଖାଇବାର ଅଛି, ଆହୁରି ସବୁଠୁ ବେଷ୍ଟ ହଉଛି ଆମର ଛେଳି କ୍ଷୀର, ସେଟା ପିଇଲେ ପ୍ଲେଟଲେଟ୍ ମିଶା ବଢିବ, ଦେହରେ ବ୍ଲଡ୍ ମିଶା ରହିବ ସମାନରେ।
1: ହଇ କି ଇଏ ମା, ଛେଳି କ୍ଷୀର ଆହୁରି ପିଇବାର କି?
0: ଆହୁରି ନହେଲେ ଛେଳି କ୍ଷୀର ପିଇଲେ ଦେହକୁ ଗରମ ସେଟା।
1: ହେଟି, ହେଲେ ଛେଳି କ୍ଷୀର ତ ସବୁଆଡେ ମିଳୁନାହିଁ, ପିଇବି ବୋଲି ମିଶା କେମିତି ହବ? ନିଜେ ଛେଳିକୁ ପାଳନ କଲେ କା ପିଇ ହବ ପରା ଲାଗୁଛି।
0: ହଁ, ସେଟା ତ ସତ କଥା। ଆମେ ଧୀରେ ଧୀରେ ଯଦି ଛେଳି ଚାଷ କି କୁକୁଡ଼ା ଚାଷ ଏଗୁଡା ଯଦି କମେଇ ଦେବା, ତାଙ୍କଠୁ ଯୋଉଟା ବି ଭଲ ଜିନିଷ ଆମକୁ ମିଳୁଛି ସେଟା ଆଉ ଆମକୁ ଖୋଜିବାକୁ ପଡିବ ନା। ଆଉ
1: ହଁ, ଆଉ ଯଦି ଆମେ ଘରେ ନିଜେ ଗୃହପାଳିତ ପଶୁମାନଙ୍କୁ ରଖିବା ବୋଲେ ଆମେ ପିଓର ଖାଦ୍ୟ ଖାଇପାରିବା। ଏବେ ବାହାରୁ ଯଦି ଗାଈ କ୍ଷୀର କି ଛେଳି କ୍ଷୀର ଆଣିବା, କଣ ପାଣି ମିଶେଇ ଦେଇଥାଉଛନ୍ତି ନା ବିକିବା ପାଇଁ?
0: ଆହୁରି ନହେଲେ ଏବେ ତ ଦେଖେ ବର୍ଷା ଦିନ, ଆମର ଆକା ଦେହ ପାହା କେତେ ଖରାପ ହଉଛି, ଚାରିଆଡେ ସଫା ସୁତୁରା କରିକିନା ଆହୁରି ଗଛ ପତ୍ର କାଟିକିନା ମିଶା ଆମର ଦେହ ଖରାପ ହଉଛି। ଆଉ ଏ ଘରେ ରହିବା ପଶୁମାନେ, ତାଙ୍କ ମାନେ ତ ପାଟି ନାହିଁ କହିପାରିବେ ନାହିଁ, ତାଙ୍କୁ ମିଶା ସେମିତିକା ଜାଗ୍ରତ କରିକି ରଖିବାର ଅଛି।
1: ଆମେ ଚାଷୀ ଭାଇ ଭଉଣୀ ମନର କଣ କି, ଖାଲି ତ ଚାଷବାସରେ ହଉନି, ଗାଈ ଟିକେ, କୁକୁଡ଼ା ଟିକେ, କୁଠୁରୁ ବତକ ଟିକେ ପାଳନ କରିଥାଉଛେ କା ସାଇଡ ଇନକମ ପାଇଁ। ତାଙ୍କ ମାନେ ତ ଆମର ଜୀବିକାର ଗୋଟେ ଗୁରୁତ୍ୱପୂର୍ଣ୍ଣ ଅଂଶ କହିଲେ ହବ, ଆଉ ତାଙ୍କର ଯତ୍ନ ଯଦି ନ କରିବା ବୋଲେ ଆଉ ସେଟା ପାଳନ କରିକି ନା ଆଉ ଲାଭ କଣ, କ୍ଷତି କା ହବ ନା ଆମକୁ?
0: ସେଟା ପାଇଁ ଆମର ଗୃହପାଳିତ ପଶୁମାନଙ୍କର ବେଶୀ କା ଭଲରେ ଯତ୍ନ ନେବାର ଅଛି, ଯେମିତିକି ତାଙ୍କୁ ପୌଷ୍ଟିକ ଖାଦ୍ୟ ଦେବା, ତାଙ୍କର ବୟସ ଆଉ ପ୍ରଜାତି ଅନୁସାରେ ତାଙ୍କୁ ସବୁଜ ଘାସ, ଶୁଖିଲା ଖାଦ୍ୟ, ଦାନା ଆଉ ଆବଶ୍ୟକ ଖଣିଜ ମିଶ୍ରଣ ଦେବା, ଆହୁରି ତାଙ୍କୁ ପରିଷ୍କାର ଆଉ ପର୍ଯ୍ୟାପ୍ତ ପାଣି ମିଶା ଯୋଗାଇ ଦେବାର ଅଛି, ତାଙ୍କର ରହିବା ଗୁହାଳ ଘର ସେଟାକୁ ବାରମ୍ବାର ତାକୁ ସଫା କରୁଥିବାର ଅଛି, ସେଠି ଯେମିତି ପବନ ଯାଉଥିବ ଆଉ ସେ ଜାଗା ଯେମିତି ଶୁଖିଲା ଥିବ, ପାଣି ଜମିକି ରହିବନି, ଆହୁରି ତାଙ୍କୁ ସରକାରୀ ପଶୁ ଚିକିତ୍ସକଙ୍କ ପରାମର୍ଶ ଅନୁସାରେ ସମୟ ସମୟକୁ ନେଇକି ଟୀକା ମିଶା ଦେବାର ଅଛି।
1: ଆହୁରି ଆଜିକାଲି କେତେ ସୁବିଧା ଜାଣିଛ ନା ନାନୀ, ଯାଇକିନା ଟୀକାକରଣ କରିବାକୁ ଦରକାର ନାହିଁ, ଆମର ସରକାରଙ୍କ ତରଫରୁ ପ୍ରତି ମାସ କୋଉ ଗାଁକୁ ସବୁ ତାଙ୍କର ଗାଡି ଗୋଟେ ଆସୁଛି, ଯୋଉଠିକି ତମକୁ ଫ୍ରି ଅଫ୍ କଷ୍ଟରେ ପକ୍ଷୀମାନଙ୍କୁ ଟୀକାକରଣ କରେଇଦେବେ ତାଙ୍କୁ ମାନେ, ଆହୁରି କଣ କଣ ରୋଗ ହେଇଛି ସେଟା ମିଶା ଜାଣିହବ। ତାଙ୍କର ଗୋଟେ ଟୋଲ୍ ଫ୍ରି ନମ୍ବର ଥାଉଛି, ସେଠି ଭିଡିଓ କଲ୍ କରିକି ମିଶା ଦେଖିବ ବୋଲି ନେଇକି ସେ ଡାକ୍ତର ସାର୍ ଆମକୁ କହିଦେବେ। ଆମର ଏଇ ପଶୁମାନଙ୍କର ଯତ୍ନରେ ନେଇକି କୀଟନାଶକ ଔଷଧର ମିଶା, ଖାଲି ଟୀକାକରଣ ନାହିଁ, ଟୀକାକରଣ ସାଙ୍ଗେ ସାଙ୍ଗେ ନେଇକି ନିୟମିତ ବ୍ୟବଧାନରେ କୃମିନାଶକ ଔଷଧ ମଧ୍ୟ ଆମର ପଶୁମାନଙ୍କୁ ଦେବାକୁ ପଡିବ, ଯୋଉଟାକି ପରଜୀବୀରୁ ସୁରକ୍ଷିତ ରଖିବ ତାଙ୍କମାନଙ୍କୁ। ଠିକ୍ ସମୟରେ ଯଦି ତାଙ୍କମାନେ ଖାଇବେ ନାହିଁ, ଜ୍ୱର ହବ କି ତାଙ୍କର ବ୍ୟବହାର ଟିକେ ଅଲଗା ଅଲଗା ଲାଗିବ, କ୍ଷୀର ଦେବାଟା କମିଯିବ, ସେସବୁ ହେଲେ ଆଉ ଡେରି ନ କରିକିନା ସାଙ୍ଗେ ସାଙ୍ଗେ ନେଇକିନା ପଶୁ ଚିକିତ୍ସକଙ୍କୁ ପରାମର୍ଶ କରିବା ଉଚିତ।
0: ଆହୁରି ତାଙ୍କମାନଙ୍କର ଦେହ ଖରାପ ହେଲେ ନିଜେ ନିଜେ ଏକା କୁଶ ବାଟ ନ କରିକିନା ତାଙ୍କୁ ଡକ୍ଟର ପାଖକୁ ନେଇକିନା ଏକା ଦେଖେଇବାକୁ ପଡିବ। ଆହୁରି ଗର୍ଭବର୍ତ୍ତୀ ପଶୁ ଯଦି ହେଇଥିବେ, ତାଙ୍କୁ ସେ ସମୟରେ ଅଧିକ ଭଲ ପୌଷ୍ଟିକ ଖାଦ୍ୟ, ପରିଷ୍କାର ପାଣି, ଆହୁରି ଆରାମଦାୟକ ସ୍ଥାନ ମିଶା ଦେବାର ଅଛି। ହେଲେ ପଶୁଙ୍କୁ ଭଲ ଖାଦ୍ୟ, ପାଣି, ପରିଷ୍କାର ପରିବେଶ, ଟୀକାକରଣ ଓ ସମୟୋପଯୋଗୀ ଚିକିତ୍ସା ଦେଲେ ପଶୁ ସୁସ୍ଥ ରହିବା ସହ ଆମର ଆୟ ମଧ୍ୟ ବଢେଇ ପାରିବ।
1: ହେଲେ ଆମର ଗୃହପାଳିତ ପଶୁମାନଙ୍କର ଆମେ ବର୍ଷା ଦିନରେ କେମିତି ଯତ୍ନ ନେବା, ସେ ବିଷୟରେ ତ କେତେ ବଢିଆ ବଢିଆ କଥା ଆମର ଭାଇ ଭଉଣୀମାନଙ୍କୁ କହିଦେଲେ। ହେଲେ ରାସ୍ତାରେ ଆସିଲା ବେଳକୁ ଗୋଟେ ଆଜ୍ଞାଙ୍କଠୁ ଗୋଟେ ରେକର୍ଡିଂ କରିକି ଆଣିଛି, ଆମର ଚାଷ କାମରେ ଆମେ କେମିତି କୃଷି ଯନ୍ତ୍ରପାତି ବ୍ୟବହାର କରିପାରିବା ବୋଲି, ଶୁଣେଇ ଦବା ନା କଣ?
0: ଚାଲ ଶୁଣିଦବା।
1: ହଁ
3: ନମସ୍କାର ସାର୍, ଆକାଶବାଣୀ ଜୟପୁରକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ।
4: ନମସ୍କାର,
3: ପ୍ରଥମେ ଆପଣଙ୍କ ପରିଚୟ ଜାଣିବା ସାର।
4: ମୋ ନାଁ ହଉଛି ଯୁଧିଷ୍ଠିର ପଣ୍ଡା, ମୁଁ
2: କୃଷି ଓଭରସିୟର ଭାବେ କାର୍ଯ୍ୟ କରୁଥିଲି। ବର୍ତ୍ତମାନ ଅବସରପ୍ରାପ୍ତ କୃଷି ଓଭରସିୟର ଅଟେ।
3: ସାର୍, ଚାଷ କାମରେ କୃଷି ଯନ୍ତ୍ରପାତିର ଭୂମିକା କଣ ରହିଛି?
2: ଆଧୁନିକ ଯୁଗରେ କୃଷି କାର୍ଯ୍ୟକୁ ସହଜ, ଶୀଘ୍ର ଏବଂ ଅଧିକ ଲାଭଦାୟକ କରିବା ପାଇଁ କୃଷି ଯନ୍ତ୍ରପାତିର ବ୍ୟବହାର ଅତ୍ୟନ୍ତ ଜରୁରୀ ଅଟେ। କାରଣ ଏବେ ଯୋଉ ଆମର ଲେବର ପ୍ରୋବ୍ଲେମ ହଉଛି, ଲେବର ପ୍ରୋବ୍ଲେମ ପାଇଁ ବୋଲିକିରି ଆମକୁ କୃଷି ଯନ୍ତ୍ରପାତିର ବ୍ୟବହାର ଏକଦମ ମୁଖ୍ୟ ଭୂମିକା ନେଉଛି। ଚାଷୀ ଜାଣିବା କଥା ଯେ କୃଷି ଯନ୍ତ୍ରପାତି ବ୍ୟବହାର କରିବା ଦ୍ୱାରା କମ୍ ସମୟରେ ଅଧିକ ଲାଭ କମ୍ ପାରିଶ୍ରମିକରେ ଆମେ କରିପାରିବା।
3: ସାର୍, ବର୍ତ୍ତମାନ ଚାଷୀମାନେ ସାଧାରଣତଃ କେଉଁ କେଉଁ କୃଷି ଯନ୍ତ୍ରପାତି ବ୍ୟବହାର କରୁଛନ୍ତି?
2: ଦେଖନ୍ତୁ, ଚାଷୀମାନେ ବର୍ତ୍ତମାନ ଯୋଉ କୃଷି ଯନ୍ତ୍ରପାତି ବ୍ୟବହାର କରୁଛନ୍ତି, ଚାଷରେ ଷ୍ଟେଜ ବାଇ ଷ୍ଟେଜ କୃଷି ଯନ୍ତ୍ରପାତି ବ୍ୟବହାର ହୁଏ। ପ୍ରଥମେ ଦେଖନ୍ତୁ, ଗୋଟେ ଚାଷୀ ଯେତେବେଳେ କି ଚାଷ କରିବାକୁ ଯାଏ, ତାର ମାଟି ପ୍ରସ୍ତୁତ କରିବା ପାଇଁ ଚାଷ ପାଇଁ ପ୍ରଥମେ ଦରକାର ଟ୍ରାକ୍ଟର, ପାୱାର ଟିଲର, ଏଇ ସବୁ ଯାକ ତାକୁ ପ୍ରଥମରେ ଦରକାର, ରୋଟାଭେଟର ଦରକାର। ସି ସବୁ ସରିଲା ପରେ ଚାଷୀ କଣ କରେ, ତାର ବୁଣାବୁଣି କରିବା ପାଇଁ ଯାଏ। ବୁଣାବୁଣି କରିବା ପାଇଁ ସିଡ୍ରିଲ ଦରକାର, ତାପରେ ତାର ଧାନ ରୁଆ ପାଇଁ ଧାନ ରୋଇବା

0: ଯନ୍ତ୍ର ଦରକାର, ଧାନ ରୁଆ ପରେ ଜଳସେଚନ କରିବା, ଜଳସେଚନ ପରେ କୀଟନାଶକ ପ୍ରୟୋଗ କରିବା, ତାପରେ ଧାନ କାଟିବା ପାଇଁ, ଧାନ ଅମଳ ପାଇଁ ଷ୍ଟେଜ ବାଇ ଷ୍ଟେଜ ଆମକୁ ବିଭିନ୍ନ ପ୍ରକାର କୃଷି ଯନ୍ତ୍ରପାତିର ଆବଶ୍ୟକତା ରହିଅଛି।
1: କୃଷି ଯନ୍ତ୍ରପାତି ବ୍ୟବହାର କଲେ ଚାଷୀଙ୍କର ସମୟ ଆଉ ଶ୍ରମ କେତେ ପରିମାଣରେ କମୁଛି?
0: ଦେଖନ୍ତୁ, ଚାଷୀମାନେ ଯେତେବେଳେ ଚାଷ କାର୍ଯ୍ୟ କରିବାକୁ ଯାଉଛନ୍ତି, ଏବେ ପ୍ରଥମେ କାଠ ଲଙ୍ଗଳରେ ଚାଷ କରୁଥିଲେ, ତାପରେ ଆମର ଆସିଲା ମୋଲ୍ଡ ବୋର୍ଡ ପ୍ଲାଉ, ଏମ୍ବି ପ୍ଲାଉ। ଏମ୍ବି ପ୍ଲାଉରେ ଚାଷ କଲେ, ଚାଷ କରିବା ଦ୍ୱାରା କିଛିଟା ଲାଭ ପାଇଲେ। ବର୍ତ୍ତମାନ ଯୋଉ ଟ୍ରାକ୍ଟରରେ ଚାଷ କରୁଛନ୍ତି, ଟ୍ରାକ୍ଟର ଚାଷଟା ଆମର ଲୁହା ଲଙ୍ଗଳରେ ହୁଏ ଏବଂ 1 ଘଣ୍ଟାରେ 2 ଏକର ଜମି ସିଏ ଚାଷ କରିଦେଇପାରେ। 1 ଘଣ୍ଟାରେ ଜଣେ ଶ୍ରମିକ ଗୋଟେ ଟ୍ରାକ୍ଟର ଚଲେଇକରି 2 ଏକର ଚାଷ କରିପାରେ। କିନ୍ତୁ ସେ ଜାଗାରେ ଆମେ ଯଦି କୃଷି ଶ୍ରମିକ ହଳ ଲଙ୍ଗଳ ସବୁ କରିବା, ବହୁତ ସମୟ ଦରକାର ପଡିବ ଆଉ ଖର୍ଚ୍ଚ ମଧ୍ୟ ବଢି ବଢି ଯିବ।
1: ସାର୍, କୃଷି ଯନ୍ତ୍ରପାତି ବ୍ୟବହାର ଦ୍ୱାରା ଚାଷର ଉତ୍ପାଦନ ଓ ଆୟ ବୃଦ୍ଧିରେ କିପରି ସହାୟତା ମିଳୁଛି?
0: ଦେଖନ୍ତୁ, ଚାଷୀ ଭାଇମାନେ ଜାଣିବା କଥା ଯେ ଆମେ ଚାଷ କରିବା ଦ୍ୱାରା ବିଭିନ୍ନ ପ୍ରକାର ଟ୍ରାକ୍ଟର ଦ୍ୱାରା କି ପାୱାର ଟିଲର ଦ୍ୱାରା ଏଇ ଚାଷ କରିସାରିଲା ପରେ ଯୋଉ କୃଷି ଯନ୍ତ୍ରପାତି ରହିଲା, କଣ କୃଷି ଯନ୍ତ୍ରପାତି ରହିଲା ଯେ ଆମେ ଧାଡ଼ିରେ କେମିତି କୌଣସି ଧାନ କି ଗହମ ମୁଗ ବିରି ବୁଣିବା, ମଞ୍ଜି ଯଦି ଆମେ ଧାଡ଼ିରେ ବୁଣିଲେ କଣ ହୁଏ ନା ସମଦୂରତାରେ ଆମର ସମାନ ଗଭୀରରେ ମଞ୍ଜି ପଡେ, ମଞ୍ଜି ଅଯଥା ନଷ୍ଟ ହୁଏ ନାହିଁ, ପ୍ରଥମ କଥା। ଦ୍ୱିତୀୟ କଥା, ମଞ୍ଜିଟା ସମାନ ଗଭୀରରେ ପଡିବା ଦ୍ୱାରା ତାର ଜର୍ମିନେସନଟା ଠିକ ହୁଏ ଆଉ କମ ବିହନ ବ୍ୟବହାର ହୁଏ। ଆଉ ମଞ୍ଜି କି ଯେ ଧାଡ଼ିରେ ଆମେ ପକେଇଦେବା, ଧାଡ଼ିରେ ବୁଣିବା ଦ୍ୱାରା ଦୁଇଟା ଧାଡ଼ିର ମଝିରେ ସୂର୍ଯ୍ୟ କିରଣ ସମାନ ଭାବରେ ପାଏ, ଫଳରେ ଆମକୁ ନିଶ୍ଚୟ ଅମଳ ବୃଦ୍ଧି ହୁଏ, ରୋଗ ପୋକ କମ ଲାଗେ। ଏଇଟା ହଉଛି ଆମର ସିଡ୍ ଡ୍ରିଲ ଯୋଉଟାକି ଧାଡ଼ିରେ ବୁଣିବା। ସେମିତି ଧାନ ରୁଆ ଯନ୍ତ୍ର ଅଛି, ରାଇସ୍ ଟ୍ରାନ୍ସପ୍ଲାଣ୍ଟ, ଆମେ ଧାନକୁ ରୁଆ କରିବା, କମ ସମୟରେ ରୁଆ କରିବା, କମ ଶ୍ରମିକରେ ରୁଆ ହେଇଯିବ, ସୁନ୍ଦର ଭାବରେ ରୁଆ ହବ, ଧାଡ଼ିରେ ରୁଆ ହବ, ଧାଡ଼ି କି ଧାଡ଼ି ସମାନ ଡିଷ୍ଟାନ୍ସ ରହିବ, ଗଛକୁ ଗଛ ସମାନ ଡିଷ୍ଟାନ୍ସ ରହିବ, ଆଉ କମ ଗଭୀରରେ ସିଧା ପଡିବ, ସମ ଗଭୀରରେ ପଡିବା ଦ୍ୱାରା ଆମର ଗଛ ସାଧାରଣତଃ ନଷ୍ଟ ହବ ନାହିଁ ତଳି। ତେଣୁକରି ଗଭୀରଟା ଆମର ଯେତେବେଳେ କି ସମାନ ମେଣ୍ଟେନ ହେଲା, ତାପରେ ଆମକୁ ବଢିବା ପାଇଁ ମଧ୍ୟ ଯେହେତୁ କି ଆମେ ଶ୍ରମିକରେ ଲଗେଇବା, କୋଉଟା ଗଭୀର ହେଇଯିବ କୋଉଟା ଅଗଭୀର ହବ, କିନ୍ତୁ ଆମେ ଯେତେବେଳେ କି ଥ୍ରେସର ଦ୍ୱାରା ଆମେ କରିବା, ଏ ଯୋଉ ଆମର ଧାନ ରୁଆ ଯନ୍ତ୍ର ଦ୍ୱାରା କରିବା, ଧାନ ରୁଆ ଯନ୍ତ୍ର ଦ୍ୱାରା କଲେ ସି ସବୁ ଯାକ ଟ୍ରାନ୍ସପ୍ଲାଣ୍ଟରେ ସମାନ ଗଭୀରରେ ସମାନ ଦୂରତାରେ ଗଛ ଗୁଡିକ ଆଉ 2-3 ତଳି ହିଁ ସେଠି ରୁଆ ହବ, ଫଳରେ ଆମର ସୂର୍ଯ୍ୟ କିରଣ ବି ଠିକ ପଡିଲା, ରୋଗ ପୋକ କମ ଲାଗିବେ, କମ ବିହନ ବି ଆମକୁ ବ୍ୟବହାର ହେଲା, କମ ସମୟରେ ଆମେ ବହୁତ ଜାଗାରେ ରୋଇପାରିବା।
1: ସାର୍, ଛୋଟ ଆଉ ମଧ୍ୟମ ଧରଣର ଚାଷୀମାନେ ଏହି ଦାମୀ କୃଷି ଯନ୍ତ୍ର କିଣିବାରେ କେଉଁ କେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି?
0: ଦେଖନ୍ତୁ, ଏବେ ଆମର ଯେଉଁ କୃଷି ଯନ୍ତ୍ରପାତି ଗୁଡିକ ରହିଲା, ଏଇଟା ତ ଗଲା ସିଡ୍ ଡ୍ରିଲ କି ପାୱାର ଟିଲର କି ଆମର ଟ୍ରାକ୍ଟର। ସି ଯୋଉ କୃଷି ଯନ୍ତ୍ରପାତି କିଣିବା ପାଇଁ ବର୍ତ୍ତମାନ ସରକାର ସହଜ ସରଳ ଉପାୟ ମଧ୍ୟ କରିଦେଇଛନ୍ତି। ଏଗ୍ରୋ ଇଣ୍ଡଷ୍ଟ୍ରିରେ ଆମର ଅନେକ ଗୁଡିଏ ଯନ୍ତ୍ରପାତି ବିକ୍ରି ହେଉଛି ଯୋଉଟାକି ଆମକୁ ସାବସିଡି ଆକାରରେ ମିଳୁଛି। ଦେଖନ୍ତୁ, ଜଳସେଚନ, ଜଳସେଚନ କରିବା ପାଇଁ ଆମକୁ ୱାଟର ପମ୍ପ ଦରକାର, କୂଅ ପୋଖରୀ ଆଉ ନଦୀରୁ ଆମେ ଜଳସେଚନ କରିବା, ସ୍ପ୍ରିଙ୍କଲର ଲଗେଇବା, ଡ୍ରିପ୍ ଇରିଗେସନ କରିବା, ଇ ସବୁ ଯାକ ପାଇଁ ବୋଲିକିରି ସରକାର ସାବସିଡି ଆକାରରେ ମଧ୍ୟ ରିହାତି ଦରରେ ଯୋଗାଇ ଦେଉଛନ୍ତି। ସାବସିଡି ଆମର କେତେ ଜାଗାରେ ଅଛି 25%, ଆଉ ସ୍ତ୍ରୀ ଲୋକମାନେ ତାଙ୍କ ନାଁରେ ଯଦି କିଣିବେ 33% ସାବସିଡି ରହୁଛି। ଏବେ ଦେଖନ୍ତୁ, ଧାନ କଟା ଯନ୍ତ୍ର, ଧାନ ମଳା ଯନ୍ତ୍ର, ଏଇ ସବୁ ଯନ୍ତ୍ର ବହୁତ ଏବେ 24 ଲକ୍ଷ 25 ଲକ୍ଷ ଏମିତି ପଡିଯାଉଛି, ଯୋଉଟାକି ଆମର ଧାନ ଆମେ କାଟିକିରି ଅମଳ କରିବା ପାଇଁ ଗୋଟେ ସାଙ୍ଗରେ ସେ ସବୁ ଯାକ ହୋଇଯାଏ, କମ୍ବାଇନ ହାରଭେଷ୍ଟର ଯୋଉଟା ଗୋଟେ ସାଙ୍ଗରେ ଫସଲ କାଟିପାରିବ, ବାଛି ଦେଇପାରିବ, ସଫା କରିବ, ସେ ଗୋଟେ ସାଙ୍ଗରେ ହେଇଯିବ। ସେ ଯୋଉ ଯନ୍ତ୍ରପାତି ଯାକ ଆମେ ଏ ଯୋଉ ଆମେ କିଣିବା

0: କମ୍ବାଇନ୍ ହାରଭେଷ୍ଟର 24-25-30 ଲକ୍ଷ ଯୋଉଟା ହେଇଯାଉଛି, ଆପଣ କହିବା ହିସାବରେ ଛୋଟ ଚାଷୀ କି ମଧ୍ୟମ ଚାଷୀ କିଣିବା ପାଇଁ ଯୋଉ କଷ୍ଟ, ତାର ପାଇଁ ରିହାତି ଅଛି, 25% ସବସିଡି ପାଇପାରିବେ, ଆଉ 33% ମଧ୍ୟ ସବସିଡି ପାଇପାରିବେ, ସେଟା ହଉଛି ସରକାରଙ୍କର ରିହାତି ଅଛି।
1: ସାର, ଏହି କୃଷି ଯନ୍ତ୍ରକୁ ଭଡ଼ାରେ ପାଇବା ପାଇଁ ଚାଷୀମାନଙ୍କ ପାଇଁ କୌଣସି ବ୍ୟବସ୍ଥା ଅଛି କି?
0: ଚାଷୀମାନଙ୍କ ପାଇଁ ତ ସେମିତି ସରକାରଙ୍କ ତରଫରୁ ଭଡ଼ାରେ ପାଇବା ପାଇଁ କୌଣସି ରକମର ସୁବିଧା ସୁଯୋଗ ନାହିଁ, କିନ୍ତୁ ଗାଁ ମାନଙ୍କରେ ସେମାନେ ଯୋଉ ଟ୍ରାକ୍ଟର, ପାୱାର ଟିଲର କି ପାୱାର ଥ୍ରେସର ଏଇ ସବୁ ଯାକ ଯୋଉ ରଖୁଛନ୍ତି, ସେମାନେ ହିଁ ଭଡ଼ାରେ ଦେଉଛନ୍ତି।
1: ସାର, ଏଇ ଯୋଉ କୃଷି ଯନ୍ତ୍ରପାତି ସେମାନେ କିଣିଥିବେ, ତାର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ଚାଷୀଙ୍କୁ କିପରି ସହାୟତା ମିଳୁଛି?
0: ସହାୟତା ତ ଚାଷୀଙ୍କୁ ମିଳିବାଟା କୃଷି ଯନ୍ତ୍ର ମରାମତି ପାଇଁ ସେମିତି କିଛି ସରକାରଙ୍କର ନିୟମ ନାହିଁ। କୃଷି ଯନ୍ତ୍ରପାତି କିଣିବା ପାଇଁ କେବଳ ସବସିଡି ଅଛି, କୃଷି ଯନ୍ତ୍ରପାତି ମରାମତି କରିବା ପାଇଁ ପ୍ରାଇଭେଟରେ ଏକା ଆମେ ମରାମତି କରିପାରିବା, ତା ପାଇଁ ବୋଲିକିରି ଚାଷୀକୁ ପଇସା ଦେବାକୁ ପଡେ। ସିଏ ବି ନିଜେ କେତେ ଜାଣିଥାଉଛନ୍ତି, ସେମାନେ ବି ନିଜେ ନିଜେ ତାର ରିପେୟାର ଫିପେୟାର କାମ କରିପାରନ୍ତି।
1: କୃଷି ଯନ୍ତ୍ରପାତିର ବ୍ୟବହାର ସମ୍ପର୍କରେ ବିଭାଗ ପକ୍ଷରୁ ଚାଷୀଙ୍କୁ କୌଣସି ପ୍ରଶିକ୍ଷଣ ଦିଆଯାଉଛି କି?
0: ହଁ ହଁ, ଏଇଟା ତ ଜାଣିବା କଥା ଯେ ଆମର ଏଗ୍ରିକଲଚର ଡିପାର୍ଟମେଣ୍ଟ ଅଛି, କୃଷି ଇଞ୍ଜିନିୟରିଂ ଡିପାର୍ଟମେଣ୍ଟ ଅଛି, ଏମାନେ ପ୍ରତିବର୍ଷ ପ୍ରତି 6 ମାସ 3 ମାସରେ ଚାଷୀମାନଙ୍କୁ କୃଷି ଯନ୍ତ୍ରପାତିର କେମିତି ବ୍ୟବହାର କରିପାରିବେ, କଣ ସୁବିଧା ପାଇପାରିବେ, କଣ ସବସିଡି ପାଇପାରିବେ, ସେମାନେ ଗାଁ ଗାଁ ଗାଁରେ ମିଟିଂ କରିକିରି ଚାଷୀଙ୍କୁ ଜମେଇକିରି ଚାଷୀଙ୍କ ସହିତ ଡିସ୍କସନ କରିକିରି କାହା ଦ୍ୱାରା କଣ ଲାଭ ହେବ ଏବଂ କଣ ସବସିଡି ପାଇବା, କେମିତି ବ୍ୟବହାର କରିବା, ସେସବୁ ଯାକ ପ୍ରତି 3 ମାସ 6 ମାସ ବର୍ଷ ଭିତରେ ଗାଁ ଗାଁରେ ସେମାନେ ତାଲିମ ଦିଅନ୍ତି ଚାଷୀଙ୍କୁ।
1: ଶେଷରେ ସାର, କୃଷି ଯନ୍ତ୍ରପାତିର ବ୍ୟବହାରକୁ ନେଇ ଆପଣ ଚାଷୀମାନଙ୍କୁ କଣ ପରାମର୍ଶ ଦେବାକୁ ଚାହିଁବେ?
0: ପ୍ରଥମତଃ କୃଷି ଯନ୍ତ୍ରପାତିର ବ୍ୟବହାର ବର୍ତ୍ତମାନ ଅତ୍ୟନ୍ତ ଜରୁରୀ ଅଟେ। ଚାଷୀ ଭାଇମାନେ ଜାଣିବା କଥା, ଧାନ ଆମର ମାଟି ଚାଷ କରିବାଠୁ ଧାନ ଅମଳ କି ମାଣ୍ଡିଆ ମୁଗ ବିରି ସବୁ ପ୍ରକାର ଚାଷ ପାଇଁ ବୋଲି ସବୁ ପ୍ରକାର ଯନ୍ତ୍ରପାତି ବ୍ୟବହାର ହେଉଛି, କୌଣସି ଶ୍ରମିକର ଅତ୍ୟନ୍ତ ଜରୁରୀ ନୁହେଁ। କାରଣ ଦେଖନ୍ତୁ, ମାଟି ଚାଷ କରିବା ଟ୍ରାକ୍ଟର କି ପାୱାର ଟିଲେ ରୋଟାଭେଟର କଲେ, ଧାନ କି ଗହମ ବୁଣିବା ପାଇଁ ସିଡ୍ ଡ୍ରିଲ ରାଇସ୍ ଟ୍ରାନ୍ସପ୍ଲାଣ୍ଟର କଲେ, ତାପରେ ଧାନ ରୁଆ କରିବା ପାଇଁ ଆମେ ଟ୍ରାନ୍ସପ୍ଲାଣ୍ଟର ବ୍ୟବହାର କଲେ, ଜଳସେଚନ ପାଇଁ ୱାଟର ପମ୍ପ ଡ୍ରିପ୍ ଇରିଗେସନ ସ୍ପ୍ରିଙ୍କ୍ଲେୟର ବ୍ୟବହାର କଲେ, ତାପରେ ଚାଷ ଯେତେବେଳେ ହେଇଯିବ ରୋଗ ପୋକ ଦାଉରୁ ରକ୍ଷା କରିବା ପାଇଁ ସ୍ପ୍ରେୟର ବ୍ୟବହାର କରିବା, ତରଳ ଔଷଧ ଡାଷ୍ଟର ବ୍ୟବହାର କରିବା ଗୁଣ୍ଡ ବିଞ୍ଚିବା ପାଇଁ, ତାପରେ ଅମଳ କରିବା ପାଇଁ, ଅମଳ କରିବା ପାଇଁ ମଧ୍ୟ ଆମକୁ ବିଭିନ୍ନ ପ୍ରକାର ଅଛି, ଯୋଉଟାକି କମ୍ବାଇନ୍ ହାରଭେଷ୍ଟର ଅଛି, ସେଟା ବଡ଼ ଯନ୍ତ୍ରଟା ଲକ୍ଷ ଲକ୍ଷ ଟଙ୍କା ତାର ଇଏ ହେଉଛି, ଏକା ସାଙ୍ଗେ ସେଟା ଫସଲ କାଟିଦେବ ବାଛିଦେବ। ତାପରେ ଥ୍ରେସର ଅଛି, କଟା ଯାଉଛି ଯୋଉଟା, ତାକୁ ସିଏ ଗୁଟେଇକିରି ଆଣିକିରି ଆମେ ତାକୁ ଯଦି ପକେଇଦେବା ସେଟା ମିଶା ହେଇଯାଇପାରିବ। ତେଣୁକରି ଏ ସବୁ ଯାକ ଆମେ କରିବା ପାଇଁ ବହୁତ ଚାଷ ପାଇଁ ବୋଲିକିରି ଆମର ଉପଯୋଗୀ ଜିନିଷ ପତ୍ର ସରକାରଙ୍କ ତରଫରୁ ବିକ୍ରି ହେଉଛି, ଆଉ ଆମେ ସବସିଡି ମଧ୍ୟ ପାଇପାରୁଛେ। ତେଣୁକରି ଆର ସଦୁପଯୋଗ କରିବା ପାଇଁ ଚାଷୀମାନେ କୃଷକମାନେ ଆମର ଏଗ୍ରିକଲଚର ଡିପାର୍ଟମେଣ୍ଟ କି ଇଞ୍ଜିନିୟରିଂ ଡିପାର୍ଟମେଣ୍ଟ ଏଗ୍ରୋ ଇଣ୍ଡଷ୍ଟ୍ରି ସମସ୍ତଙ୍କ ସହିତ ଯୋଗାଯୋଗ କଲେ ଅତି ସୁରୁଖୁରୁରେ ସହଜ ଉପାୟରେ ସେମାନେ ଚାଷ କରିପାରିବେ।
1: ସାର, ଧନ୍ୟବାଦ, ଆପଣ ଆପଣଙ୍କର ବ୍ୟସ୍ତବହୁଳ ସମୟରୁ ଏତେ ସମୟ ଆମକୁ ଦେଲେ, ଆଉ ଆମ ଚାଷୀ ଭାଇ ଭଉଣୀମାନଙ୍କୁ ଚାଷ କାମରେ କିପରି ସେମାନେ କୃଷି ଯନ୍ତ୍ରପାତି ବ୍ୟବହାର କରିପାରିବେ ସେ ସମ୍ପର୍କରେ ଅନେକ ଗୁଡ଼ିଏ ସୁନ୍ଦର ସୁନ୍ଦର କଥା କହିଲେ, ସେଥିଲାଗି ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ସାର।
0: ଧନ୍ୟବାଦ।
2: ବାହ ଆଜ୍ଞା, କେଡେ ସୁନ୍ଦର, ଭଲସେ ବୁଝେଇକିନା କହିଲେ ନିକି ଏଇ ଯନ୍ତ୍ରପାତି ମାନେ କେମିତି ୟୁଜ୍ କରିବାର, କେମିତି କଲେ ଟିକେ ଭଲ ଫଳ ଅମଳ ହବ, କେତେ ବଢିଆ ବୁଝେଇକିନା କହିଲେ।
3: ହେଲେ ଏବେ ତ ଆମର ଭାଇ ଭଉଣୀମାନେ ଜଗିକିନା ବସିଥିବେ ଗୋଟେ ଗୀତ ଶୁଣିବା ପାଇଁ,
2: ଆହୁରି ନହେଲେ ଗୀତ ଗୁତା ଶୁଣିଲେ ଗୋଟେ ଯାଇକିନା ତାଙ୍କୁ ମିଶା ଚଞ୍ଚଳ ଲାଗିବ, ଆମକୁ ମିଶା ବୈଠକ ଘରଟା ଟିକେ ଭର୍ତ୍ତି ଭର୍ତ୍ତି ଲାଗିବ।

0: ଗୀତଟା ଶୁଣିଲ, ଆମର ସାର୍ଙ୍କର ସାକ୍ଷାତକାର ମିଶା ଶୁଣିଲ, ହେଲେ ଆଜିକୁ ଚାଷୀ ଭାଇର ସାକ୍ଷାତକାର ଆଣିଛ କି ନାହିଁ?
1: ହଁ ଆଣିଛି ନା ଆଉ।
2: ହଁ ଆଜିର ଚାଷୀ ଭାଇରେ ବୋଲଛ, ମୁଇଁ ଗୋଟେ ଭାଇନା ସାଙ୍ଗରେ ମିଶିଲି ରାସ୍ତାରେ, ତାଙ୍କର ନାଁ ଶୁଭମ ଭଟ୍ଟ। ତାଙ୍କେ ବୋଲଛ କେଡେ ସୁନ୍ଦର ଧାନ ଆହୁରି ମକା ଆହୁରି କେତେ ପନିପରିବା ଚାଷ ମାନେ ଲଗେଇଛନ୍ତି, ଆହୁରି ସୀତା ସାଙ୍ଗରେ ତାଙ୍କେ ଇ ଅର୍ଗାନିକ ଫାର୍ମିଂ ବିଷୟରେ ମିଶା ବଢିଆ କିନା ବୁଝେଇକିନା କହିଲେ।
3: ଭାଇନା ନମସ୍କାର, ଭଲ ଅଛ ତ?
4: ହଁ ନମସ୍କାର, ଭଲ ଅଛି, ତମେ କେମିତି ଅଛ?
3: ମୁଇଁ ବଢିଆ। ହେଲେ ଇ ଧାନ ପାଚି କିସ କିସ ଲଗେଇଛ? ପୁରା ପୁରା ବେଢା ଭର୍ତ୍ତି ଆକା ଦୁଶ୍ଚି।
4: ଆମର ବେଢାରେ ଧାନ ଆରେ ଡଙ୍ଗର ମକା ଲାଗଛେ, ଆସିବାଟି ପନିପରିବା ଲାଗଛେ ଆଉ।
3: ହେଲେ ଏଇଟା ସବୁ ବର୍ଷ କରୁଛ?
4: ହଇ ଇ ବର୍ଷା ସିଜନ ହଉଛି, ସେତେବେଳେ ଖାଲି ଧାନ ହଉଛି ଆଉ ମକା ଟିକେ ଉଠାଉଛି, ଏବେ ପନିପରିବା ମକା ଧାନ ସବୁ ହଉଛି ଆରି।
3: ହେଲେ କୋଉ ସିଜନରେ କିସ୍ଟା କରୁଛ?
4: ଏବେ ଆମର ଯୋଉ ଖରା ଟାଇମରେ ରବି ଫସଲ ଟାଇମରେ ଆମର ଧାନ ହଉଛି ଆଉ ମକା ହଉଛି ଆଉ ପନିପରିବା ଏଇ ଯୋଉ ତରଭୁଜ ଟିକେ ବୋଇତାଳୁ ଟିକେ ଏଇ ସବୁ ଶାଗ ଟିକେ ଏଇ ସବୁ ବୁଣିଥାଉଛୁ ଆଉ।
3: ହେଲେ ଧାନ କରିବାଟା କେମିତି କରୁଛୁ ଆଜ୍ଞା?
4: ଧାନ ଦେଖ ଆମେ କେମିତି କରୁଛୁ ବୋଲେ, ଫାର୍ଷ୍ଟ ତାକୁ ଶୁଖିଲା କାଶ କରିଥାଉଛୁ ବେଢାକୁ, ତାପରେ ପାଣି ହେଲେ ତାକୁ ମୁଣ୍ଡା ଚଞ୍ଚା ହଉଛି, ମୁଣ୍ଡା ବନ୍ଧା ହଉଛି, ତାକୁ ଗୋବର ଖତ ଆଗରୁ ଟିକେ ପକେଇ ଥାଉଛୁ ପୋଲା କେରି ମାନଙ୍କୁ ସେମିତି କରିଥାଉଛୁ, ପରେ ପୋଲା ପକଉଛୁ, ପୋଲାର କେତେ ଦିନ ପରେ ଆଉ ଥରେ ଆମେ ପୋଷା କଷି ଘାସ ମାନଙ୍କୁ ସବୁ ନିଜା ହଉଛି, ଘାସ ମରା ହଉଛି, ସେ ସବୁ ହେଇଥାଉଛି, ମୁଣ୍ଡା ବନ୍ଧା ହେଇଥାଉଛି, ପାଣି କିନ୍ତି ବେଡ଼ା ଲେଭେଲ କରା ହଉଛି, ତାପରେ ନେଇକି ସେ କରନାକା ଚାଷ, ତାପରେ 21 ଦିନ ଗଲା ଭିତରେ ପୋଲା ହେଇଯାଇଥାଉଛି, ପୋଲା ହେଲା ପରେ ଆଉ ଥରେ କଷିକିନା ଟିକେ DAP ଖତ ଟିକେ ଦଉଛୁ, DAP ଖତ ଦେଇକି ଧାନ ରୁଆ ହଉଛି ଆଉ।
3: ହେଲେ ଏଇ ଧାନ ରୁଇବା ଠୁ ପୁରା ଷ୍ଟାର୍ଟିଂରୁ ଲାଷ୍ଟ ଯାଏ ଏଇଟା କେତେ ଦିନର ପ୍ରୋସେସ ହବ?
4: ଧାନ ବେଶୀ ପ୍ରକାର ଅଛି ନାନୀ, ଆଉ ଧାନ ଆମର ଦେଖ କେତେ ଡଙ୍ଗର ଧାନ ମାନେ 90 ଦିନ ଭିତରେ ହେଇଯାଉଛି, ଆଉ ଏବେ ଆମର କନାଡ଼ି ମାନଙ୍କୁ ଧାନ ଆମର 140 ଦିନିଆ ଧାନ କରୁଛୁ, ମିନିମମ 120-140 ଦିନିଆ ଧାନ ବି କରୁଛି ଆଉ।
3: ଆହୁରି ମକାର ସେଟାର କିସ୍ଟା ପ୍ରୋସେସ?
4: ମକା ମିଶା ସି 90 ଦିନିଆ ମକା ଅଛି, ସବୁ ଅଛି ଦେଖିକିନା ତମର ପାଣି ସୁବିଧା ହିସାବରେ ସେ ମକା ମାନେ କରା ହଉଛି, ଏବେ ନୂଆ ନୂଆରେ ଆମର ଏଇ ବାଟେ କରା ହଉଛି ନାନୀ, ଆଗରୁ ଏତେ କରା ହଉନଥିଲା। ଏବେ ଆମର ଏବେକା ଏଇ ବାଟେ କୋରାପୁଟ ଡିଷ୍ଟ୍ରିକ୍ଟରେ ଟିକେ ମକା ହଉଛି, ମକାରେ ବି ଟିକେ ଲାଭ ମିଳୁଛି ସିନ ସବୁ ହଉଛି।
3: ହେଲେ ପାଣି ପୁଣା ଯଦି ବର୍ଷା ଯଦି ଜବର କିନା ମାରିଲା ବେଲେ ଏଇଟା ତ ବାଧା ଏକା?
4: ହଁ ବାଧା ହେଇଯାଉଛି ନାନୀ, ଏ ବର୍ଷ ଆମର ଏରିଆରେ ମକା ଯାକ ସବୁ ଢୁଳି ଗଲା ଆରି ବେଶୀ ଟିକେ ନଷ୍ଟ ହେଇଯାଇଛି, ଆଉ ତାକୁ ଆଗରୁ ଟିକେ ଯଦି ଆମେ ଜାଣିଥିଲେ ବର୍ଷା ପାଣି ଏଇ ଯୋଉ ଖରାଦିନିଆ ବର୍ଷା ପବନ ହଉଛି ସେଟା ଟିକେ ଢୁଲି ଯାଉଛି ଟିକେ ନଷ୍ଟ ହେଇଯାଉଛି, ମାତ୍ର ବର୍ଷା ଦିନିଆ ମକା ଏତେ ଅସୁବିଧା ହଉନାହିଁ, ସେଟା ଆରାମସେ କରିହଉଛି।
3: ହେଲେ ଏଇ ଜମିରେ ଲାଗିବା ପାଣି କେମିତି କରୁଛ ଆଜ୍ଞା? କୋଉ କେନାଲରୁ ଏମିତି ବାଟିଆ ଦେଖେଇଛ ନା କେମିତି?
4: ନାଇଁ ନାଇଁ ଆମର ଗଭର୍ଣ୍ଣମେଣ୍ଟ ନାକି ଆମକୁ ଲିଫ୍ଟ ପଏଣ୍ଟ ମାନ ଦେଇଛି, ଆମର ଡଙ୍ଗର ପାଞ୍ଚର ଯୋଉ ନଦୀ ଅଛି ନାକି ସେଠୁ ଆମର ପଏଣ୍ଟ ଦେଇଛି, ଗଭର୍ଣ୍ଣମେଣ୍ଟ ସବୁ ଫେସିଲିଟି ଦଉଛି, ସେଠୁ ଆମର ଆସୁଛି ବେଢାକୁ ଆସୁଛି ଆଉ କରୁଛୁ, ଆଉ ନଦୀ ଟିକେ ଦୂର ଥାଉଛି, ଗଭର୍ଣ୍ଣମେଣ୍ଟ ସେ ବୋରୱେଲ ମିଶା ଦଉଛି, ବୋରୱେଲ ମିଶା ଖୋଳିକି ଚାଷ କରୁଛୁ।
3: ହେଲେ ଧାନ ହେଲା ପରେ ସମାନ ତାକୁ କୋଉଠି ନେଇକିନା ବିକୁଛ? ଆହୁରି କେତେ ଦିନ ଏଇଟା ବିକିବାକୁ ଲାଗୁଛି?
4: ନାଇଁ ଏବେ ଧାନ ହେଇଗଲା, ଧାନ ହେଇଗଲା ପରେ କାଟୁଛୁ ତାକୁ ନେଇକି ଭଲିକି ଶୁଖା ହଉଛି, ସେଠୁ କୁଟା ଥିବ ତାପରେ ଧୂଳି ଥିବ ଏସବୁ ଉଡା ଉଡି କରୁଛୁ ଆର ପ୍ୟାକିଂ କରି ରଖୁଛୁ, ତାପରେ ମାଣ୍ଡି ହଉଛି ସରକାର ଆମଠୁ 3,100 ଟଙ୍କା ଲେଖା ରେଟ୍ ନଉଛନ୍ତି।
3: ଓହୋ ଏମିତି କି ହେଲେ? ହେଲେ ଭାଇନା ଆଗରେ ଯେମିତି ଚାଷବାସ ହଉଥିଲା ଏବେ ସେମିତି ହଉଛି ନା ନାଇଁ? ଆମେ ତ ଏବେ ଟିକେ ବେଶୀ ଏକା ସାର ଫାର ୟୁଜ କରୁଛେ ପରା।
4: ହଇ ଆଗରେ ନେଇକି ମୁଇଁ ଦେଖବାଟା ଆମର ବାପା ମାନେ ଚାଷ କରବାଟା, ତାଙ୍କ ମାନେ ଗୋବର ଖତ କା ୟୁରିଆ ନଥିଲା ପଟାସ ନଥିଲା କିଛି ନାହିଁ, ଏକରକୁ 10 କ୍ୱିଣ୍ଟାଲ 12 କ୍ୱିଣ୍ଟାଲ ହେଲେ ବେଶୀ ହଉଥିଲା ସେତେବେଳେ, ମାତ୍ର ଏବେ ଆମେ ୟୁରିଆ ଦଉଛୁ, ପଟାସ ଦଉଛୁ, DAP ଦଉଛୁ, ଆରି ରକମ ରକମର ଉଷ ମାରୁଛୁ, ଏବେ ଲେଡ଼ା ପୋକ ହେଲା ଉଷ ମାରୁଛୁ, କାଣ୍ଡ ବିନ୍ଧା ପାଇଁ ଉଷ ମାରୁଛୁ, ହଳଦୀ ଗଣ୍ଠି ବୋଲି ଉଷ ମାରୁଛୁ, ସବୁ ମାରୁଛୁ ସେଟା ଆଣି

0: ଏବେ ଧାନ ଟିକେ ହଉଛି 32 ରୁ 35 କୁଇଣ୍ଟାଲ ଲେଖା ମିଶା ଆମର ଧାନ ହଉଛି।
1: ହେଲେ କି କି ସାର ମାନେ ସେଠି ୟୁଜ କରୁଛ, ଆହୁରି କୋଉଠୁ କିଣି ନଉଛ? ତ
0: ଇ ଆମର ରିଟେଲର ବାଲା ମାନେ ଅଛନ୍ତି, ତାଙ୍କଠୁ ଆମେ ନଉଛୁ। ୟୁରିଆ ନଉଛୁ, ୟୁରିଆ ଗୋଟେ ଧାନ ପାଇଁ ବେଶୀ ଦରକାର ହଉଛି। ୟୁରିଆ, ପଟାସ, ଡିଏପି, ତାପରେ ଜିଙ୍କ। ଜିଙ୍କ ବୋଲେ ଆମର ଏବେ ତ ସବୁ ଆଉ କୋଉଠି ଜିଆ ଖତ ମିଳୁନାହିଁ କି ଗୋବର ଖତ ମିଳୁନାହିଁ, ଜାଣି ଜିଙ୍କ ଦେଲେ ତାର କଣ କି ତାର ଖାଇବା ଅଂଶ ଯୋଉଟା ମାଟିକୁ ଲୁଡା ସେ ସବୁ ଦବ, ସେମାନେ ଜିଙ୍କ ଟା ୟୁଜ ହଉଛି ଆଉ।
1: ହେଲେ ପୁରା ବର୍ଷ ଏଇ ଚାଷ କାମରେ ଏକା ଥାଉଛ ପରା, ନେଇକି ଗୋଟେ ପରେ ଗୋଟେ କେସଟା, ନହେଲେ କେସଟା ଗୋଟେ ଚାଲୁ ଥାଉଛି ଏକା।
0: ହଇ କୃଷକ ଲୋକ ଆଉ କିରା କରିବା, ଆମର ବର୍ଷା।

0: ହେଇଛି। ତାପରେ ଖରାଧାନ ସରିଲା ପରେ ଆମର ଆମ୍ବ ମିଶା ଆମ୍ବ ଆମର ଆମର ଏରିଆରେ ଆମ୍ବ ଟିକେ ହଉଛି, ସେ ଆମ୍ବ ଚାଷରେ ମିଶା ଲାଗୁଛୁ, ଏମିତି ଚାଷ କରି କରୁଥିବା କଥା ଆଉ।
1: ହେଲେ ଇ ଉପରେ କୋଉଠୁ କୋଉଠୁ ଦେଖିକି ନା ଶିଖୁଛ ନା ଏମିତି କରୁ କରୁ ଗୋଟେ ଅଭ୍ୟାସ ହେଲା, କେମିତି ଜାଣିଲ ଆଜ୍ଞା ଷ୍ଟାର୍ଟିଂରୁ?
0: ନାଇଁ ଚାଷ ତ କଣ କି ଆମର ପରିବାରରେ ଆଗରୁ କରୁଥିଲେ, ସାନ ବେଳଠୁ ମୁଁ ଦେଖିଥିଲି, ମାତ୍ର କଣ କି ସେଟା ଗୋଟେ ନିକି ଆଗ କାଳର ଚାଷ ପଦ୍ଧତି ଥିଲା, ଏତେ ସବୁ ନଥିଲା। ମୁଁ ତାପରେ ପାଠ ପଢୁଥିଲି, ପାଠ ପଢା ସରିଲା ବେଳକୁ ମୋର ଆମର ଗାଁର ଲୋକ ଚାଷ ମନ ଦେଖିଲି। ତାପରେ ଟିକେ ଆମର ଗ୍ରାମ ସେବକ ଆଜ୍ଞା ମାନେ ଆସିଲେ, ତାଙ୍କ ମାନେ ତାପରେ ଆମର ଗାଁରେ ଗୋଟେ କେତେ ଜଣ ଅଛନ୍ତି, ତାଙ୍କ ମାନେ ଭଲ ଭଲ ଚାଷୀ ମାନେ, ତାଙ୍କ ମାନେ ତାଙ୍କଠୁ ଶିଖି ଶିଖି ତାପରେ ମୁଁ ମିଶା ଇଣ୍ଟରେଷ୍ଟ ନେଇକି ମୁଁ ମିଶା ଚାଷ କଲି।
1: ହେଲେ ଏଇ ପନିପରିବା ମାନେ ଯୋଉଟା ଲଗେଇବାଟା ଯାକ, ସେଟା କୋଉଠି ନେଇକି ନା ବିକିବାର ହଉଛି? ସେଟା ଲଗେଇବାରେ କି ତାକୁ ବଢେଇବାରେ କି କି ସାର ୟୁଜ କରୁଛ, କେତେ ଦିନ ଲାଗୁଛି ସେଟା ହବାକୁ?
0: ନାଇଁ ଏବେ ଦେଖ ବାଇଗଣ ହେଲେ ସେ ସବୁଦିନର ପ୍ରାୟ 90 ଦିନ ପରେ ହିଁ ଫଳ ଦିଏ, ଯୋଉ ହେଲେ ଗଛ ପନିପରିବା ଗଛ ସେମିତି, ଆଉ ଦୁଇ ଦିନ ଲଗଉ ଭିତରେ ଆମେ ଲଗଉ ଯୋଉ ପନିପରିବା ଯୋଉ ଖତ ସାର ଦେଇଥାଉଛୁ, ତାପରେ ଆମେ ଯେତେବେଳେ ବାହାରୁଛୁ ଆମର ଲୋକାଲ ମାର୍କେଟରେ ଏକା ବିକା ହଉଛି, ନହେଲେ ଜୟପୁର ମାର୍କେଟକୁ ଆମେ ପଠଉଛୁ। ମାତ୍ର ପନିପରିବାରେ ଏତେ ଲାଭ ହଉନାହିଁ, କାହିଁକି ନା ଆମର ବର୍ଷା ହେଇଗଲେ ନଷ୍ଟ ହେଇଯାଉଛି।
1: ହେଲେ ଏଇ ଚାଷ କଲାବେଳେ ଗୋଟେ ଜମିରେ କେତେ ଜଣ ଲାଗୁଥିବେ ଆଜ୍ଞା, ଗୋଟେ ଥରେ କାମିକିଆ ଲୋକମାନେ?
0: ନାଇଁ ସେମିତି ତ କହି ହବ ନାହିଁ, କାହିଁକି ବୋଲି ଦେଖ ଫାର୍ଷ୍ଟ ଦିନରୁ ଧାନ କାଟିକି ନବା ଯାଏ ପ୍ରତିଦିନ ଲୋକ ଦରକାର, ସବୁଦିନ ଆମେ ବୁଲୁଛୁ ବେଢାରେ, କି ପାଇଁ ବୋଇଲେ ଆମର ରୋଗ ପୋକ କେତେବେଳେ ଲାଗିବ କଣ କିଛି ଜଣାପଡ଼ୁନି, ଆଜିକାଲି ସିଜନ ଚେଞ୍ଜ ହଉଛି ସେମିତି। ଆଉ ଦେଖ ତମେ ଫାର୍ଷ୍ଟ ଦିନଠୁ ତାପରେ ଧାନ ଆମେ ବେଢା ଲେବେଲ କରୁଛୁ, ମୁଣ୍ଡା ବନ୍ଧା ସେତେବେଳେ ଲୋକ ଲାଗୁଛନ୍ତି, ରୁଆରେ ଲୋକ ସ୍ତ୍ରୀ ଲୋକମାନେ ଲାଗୁଛନ୍ତି, ଆରେ ନିଜେ ଯିବା ପାଇଁ ମାଇକିନା ମାନଙ୍କୁ ଡାକୁଛୁ, ଆରେ ଧାନ କାଟୁଛୁ, ଆରେ ଭରା ବାନ୍ଧୁଛୁ, ସେ ସବୁ ଯାକ ଲୋକର ଏକା ହଉଛି ଆଉ।
1: ହେଲେ ଆମର ଏଇ ଟାଉନ୍ ବାଟେ ଅର୍ଗାନିକ ଫାର୍ମିଂ ବୋଲୁଛନ୍ତି, ସେଟା କିଷ୍ଟା ଆଜ୍ଞା?
0: ନାଇଁ ଅର୍ଗାନିକ ଫାର୍ମିଂ ବୋଲେ କି ଆଗରେ ଯୋଉ ଆମର ଗୋବର ଖତରେ ଚାଷ କରୁଥିଲେ ସେଟା କା ଏବେ ଅର୍ଗାନିକ ଫାର୍ମିଂ ବୋଲୁଛନ୍ତି। ହେଲେ ଆମର ଏଇ ବାଟେ ଏବେ ମିଶା ହଉଛି କା, ଏବେ ଆମର ମିଶା ସେ ବଣ ଭିତରେ ଟିକେ ଏରିଆ ମାନେ ଅଛି ଯୋଉଠି ଖାଲି ଗୋବର ଖତରେ ଚାଷ କରୁ, ଆମେ ମିଶା ଖାଇବା ପାଇଁ ଖାଲି ଗୋବର ଖତରେ ଧାନ ଚାଷ କରୁଛୁ କା ଏବେ ମିଶା। ଯେ ଅର୍ଗାନିକ ଫାର୍ମିଂ କଣ କି କଲେ ଅସୁବିଧା, ଆମର ଆଦାୟଟା କମ ହଉଛି, ଯୋଉଟା କି ଚାଷୀ ପାଇଁ ସେତିକି ଟଙ୍କା ଆମକୁ ସୁହାଇବ ନାହିଁ, ସେଟା ମାନେ ଲୋକ ଟିକେ ଅର୍ଗାନିକ ଫାର୍ମିଂ ଆଡେ ଯାଉନାହାନ୍ତି। ଆରେ ଏବେ ତ ଗୋରୁ ଗାଈ ମିଶା କମିଗଲେ, କାହାର ଘରେ ଗୋରୁ ଗାଈ ମିଶା ନାହିଁ, ସେମିତିରେ ଗୋବର ଖତ ବି ମିଳିବାଟା କଷ୍ଟ ହେଇଯାଉଛି, ସେମିତି ହେଇକିନା ଟିକେ ଅର୍ଗାନିକ ଫାର୍ମିଂ ବୋଲେ ଆରେ ଆଉ କେତେ ଦିନ ଗଲେ ଆଇବ ପଡ଼ୁଛି, ଗଭର୍ଣ୍ଣମେଣ୍ଟ ଟିକେ ସହାୟତା କଲେ ସେ ଅର୍ଗାନିକ ଫାର୍ମିଂ ର ପ୍ରଡକ୍ଟକୁ ଆଉ ଟିକେ ଅଧିକ ଟଙ୍କା ଦେଇ କିଣିଲେ ଲୋକ ମିଶା ଅର୍ଗାନିକ ଫାର୍ମିଂ କରିବେ।
1: ହେଲେ ଆଜ୍ଞା ମୁଁ ଏବେ ଚାଷ କରିବି ବୋଲେ ଆମର ଟିକେ ଜାଗା ପଟା ଅଛି ତ ବାଡ଼ିକାନି, ଏମିତି ଧାନ ଫାନ ତ ରୋଇ ପାରିବି ନାହିଁ, କିସ୍ଟା ଲଗେଇଲେ ଭଲ ହବ ଆଉ ତାକୁ କେମିତି ଜାଗ୍ରତ କରିବି?
0: ଏବେ ଦେଖ ତମେ ଯଦି ଏବେ ତମର ବାଡି ବାଟେ ଜାଗା ଅଛି ବୋଲେ ତମେ ପନିପରିବା ଚାଷ କରିପାରିବ, ମକା ଚାଷ ଟିକେ କରିପାରିବ, ସୁଇଟ କର୍ନ ଲଗେଇ ପାରିବ, ନର୍ମାଲ ମକା ଲଗେଇ ପାରିବ। ତାପରେ ସିଜନାଲ ଏବେ ଦେଖ ଆମର ହାଇବ୍ରିଡ ବାଇଗଣ ଆସୁଛି, ଆମେ ଆମର ଗାଁରେ ଗୋଟେ ଦାଦା ଆମର ଜଗଦଲପୁର ଆଣିକି ଲଗେଇଥିଲେ ବାଇଗଣ ଚାରା, ସେଟା ବହୁତ ବାଇଗଣ ଦେଲା, ବହୁତ ଲାଭ ବି ଦେଲା। ସେମିତି ଟମାଟୋ ମିଶା ଆସୁଛି, ବିନ୍ସ ଝଟା ସବୁ ତ ଆସୁଛି ଆଉ, ସବୁ ତମ ପନିପରିବା ଚାଷଟା କରିପାରିବ ଘର ଭିତରେ ବୋଲେ।
1: ହଁ ସେମିତି କଲେ ଏକା ହବ ଆଜ୍ଞା,
0: ତମେ ନହେଲେ ଆସ ଆମର ଗାଁରେ ଦେଖିବ କେମିତି କରୁଛନ୍ତି କିଡା ନାହିଁ, ଆଉ ଟିକେ ଯିବା ଆମର ବାଡ଼ ମାନେ ଅଛି ଦେଖେଇବି ତମକୁ, ଦେଖିବ ବୁଲିବ ଆଉ ଶିଖି ଯାଇ କର ତମେ ମିଶା।
1: ହଇ ଶିଖିବା କଥାରେ ମନ ପଡିଲା ଆଜ୍ଞା, ଏମିତି କି ଟ୍ରେନିଂ କି ଗଭର୍ଣ୍ଣମେଣ୍ଟ ତରଫରୁ ଏମିତି କିଛିଟା ସଭା ପରାଡା ଏମିତି ଯାକ ହଉଛି କି ଚାଷ କାମକୁ ଆଗକୁ ନେବା ପାଇଁ କି ଶିଖେଇବା ପାଇଁ?
0: ହଁ ଆମର ଏଇ ଗ୍ରାମ ସେବକ ଆଜ୍ଞା ମାନେ ମଝିରେ ମଝିରେ ମିଟିଂ କରୁଛନ୍ତି, ଡାକ ଥାଉଛନ୍ତି, ଆରେ ତାଙ୍କ ମାନେ ଆମକୁ ନଉଛନ୍ତି କେମିତି ଚାଷ କରିବୁ, ଏବେ ଖାଲି ଧାନ ଚାଷ ମକା ଚାଷ ବିରି ମାଣ୍ଡିଆ ମୁଗ ଏଇ ସବୁ ନାହିଁ, ଅଲଗା ମିଶା ସବୁ ଟାଇପର ଚାଷ ଶିଖଉଛନ୍ତି ଆମକୁ। ଏବେ ମୁଁ ମାଛି କେମିତି ରଖୁଛ ସେଟା ଗୋଟେ ଥର ଶିଖେଇଥିଲେ, ଆହୁରି ଏବେ ଆମର ଆମ୍ବ ଚାଷ ମିଶା କେମିତି ନୂଆ ନୂଆ ଟେକ୍ନୋଲୋଜି ଆଇଲାଣି ତାକୁ କେମିତି ୟୁଜ୍ କରିବ, ତାପରେ ଏବେ ଆମର ଆଗରେ ଟ୍ରାକ୍ଟର ହଳ କୋଷୁଥିଲେ, ପରେ ଟ୍ରାକ୍ଟର ଆଇଲା, ଏବେ ପାୱାର ଟିଲର ମାନେ ଆଇଲା, ସବୁ ସେଟା ମାନେ ମିଶା ସବସିଡି ଗଭର୍ଣ୍ଣମେଣ୍ଟ ଦଉଛି, ସେଟା ବିଷୟରେ କହୁଛନ୍ତି କୋଉଟା କୋଉଟା ଅଫର ଅଛି କିଡା କିଡା ଆମେ ୟୁଜ୍ କରିପାରିବୁ ସେ ସବୁ ଆମକୁ କହୁଛନ୍ତି ଏବେ।
1: ବଢିଆ ଆଜ୍ଞା, ହେଲେ ତମର ସାଙ୍ଗରେ କଥା ହେଇକିନା ବେଶୀ ଚାଷବାସ ଉପରେ ଟିକେ କେତେ ଜାଣିବାର ହେଲା, ମୁଇଁ ମିଶା କେତେବେଳେ ଚାଷ କରିବି ବୋଲେ ତମର ପାଖକୁ କାଇବି।
0: ହଉ ଆସ ତମେ ଏବେ ଆଉ କେତେ ଦିନ ତ ଧାନ କଟା ହବ, ତାପରେ ରୋଇଲା ବେଳକୁ ମିଶା ଆସ ତମେ ଦେଖିବ କେମିତି ଲାଇନ କାଟିକି ରୁଉଛନ୍ତି, ନୂଆ ନୂଆ ଷ୍ଟାଇଲ ରୁଆ ହଉଛି ସେ ସବୁ ଦେଖିବ ଯିବ ଆଜି କରିବ ତମେ ମିଶା କେତେବେଳେ ହେଲେ।
1: ହଉ ଆଜ୍ଞା ବଢିଆ ଲାଗିଲା, ହେଲେ ତମର ସାଙ୍ଗେ କଥା ହେଇକି ମୁଁ ଆହୁରି ଥରେ ଆଇବି ତମର ଚାଷ ଦେଖିବା ପାଇଁ।
0: ହଉ ନାନୀ ହଉ ହଉ।
2: ଆମର ଚାଷୀ ଭାଇଙ୍କର କଥା ଶୁଣୁ ଶୁଣୁ ତ ବେଳ ଗଡିଗଲାଣି, ବୈଠକ ଘରୁ ଉଠିବା ନା କିସ?
3: ହଁ ଯିବା ବାହାରିବା ନା, ଆଉ ନହେଲେ ବର୍ଷା ବୋଲଛ, ଆଜିକାଲି ଆଉ ଟାଇମ ଦେଖିକି ହଉ ନାହିଁ, ଯେତେବେଳେ ସେତେବେଳେ କଚାଡ଼ି ଦଉଛି, ବାହାରିବା ଚାଲ ନହେଲେ ଆଉ।

କୃଷି ଓ କୃଷକ କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଚିର ସବୁଜ, ଏଥିରେ ଆସନ୍ତୁ ଶୁଣିବା କେତୋଟି ସୁନ୍ଦର ସୁନ୍ଦର ହିନ୍ଦୀ କଥାଚିତ୍ର ଗୀତ ସବୁ। ପ୍ରଥମେ ଆସନ୍ତୁ ଶୁଣିବା ନୟାଦୌର କଥାଚିତ୍ରର ଏହି ଗୀତଟି। ଗୀତଟିରେ କଣ୍ଠଦାନ କରିଛନ୍ତି ଆଶା ଭୋସଲେ ଏବଂ ମହମ୍ମଦ ରଫି। ସାହିରଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ଓପି ନାୟାର।

ଏଥର ଆସନ୍ତୁ ଶୁଣିବା କିଶୋର କୁମାରଙ୍କ କଣ୍ଠରେ ଗୋଟିଏ ସୁନ୍ଦର ଗୀତ। ସେ ଗୀତଟି ଲେଖିଛନ୍ତି ଆନନ୍ଦ ବକ୍ସି, ଗୀତରେ ସଙ୍ଗୀତ ଦେଇଛନ୍ତି ରାହୁଲ ଦେବ ପରମାନ। କଥାଚିତ୍ର କଟିପତାଙ୍ଗ।

ମୁଖତର୍କ ସିକନ୍ଦର ଏହି କଥାଚିତ୍ରର ଗୀତଟିରେ କଣ୍ଠଦାନ କରିଛନ୍ତି କିଶୋର କୁମାର। ଅଞ୍ଜାନଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି କଲ୍ୟାଣଜୀ ଆନନ୍ଦଜୀ।

ଏହି ଗୀତଟି ସହ ଶେଷ ହେଲା ଚିର ସବୁଜ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଏ ମାସର ବିଶେଷ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ମୂର୍ଚ୍ଛନା। ଆଜି ପାଇଁ ଶିଳ୍ପୀ ସନାତନ ପୁରୋହିତ ଦାସ ଏବଂ ଜୟଶ୍ରୀ ତ୍ରିପାଠୀ, ଗୀତ ରଚନା ଲିଙ୍ଗରାଜ ରଥ, ସଙ୍ଗୀତ ପରିଚାଳନା ଗୁରୁପ୍ରସାଦ ଦାସ। ତାହେଲେ ଆସନ୍ତୁ ଶୁଣିବା ପ୍ରଥମ ଗୀତଟି, ଶିଳ୍ପୀ ସନାତନ ପୁରୋହିତ ଦାସ, ଲିଙ୍ଗରାଜ ରଥଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ଗୁରୁପ୍ରସାଦ ଦାସ।

ଏଥର ଶିଳ୍ପୀ ଜୟଶ୍ରୀ ତ୍ରିପାଠୀ। ଲିଙ୍ଗରାଜ ରଥଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ଗୁରୁପ୍ରସାଦ ଦାସ।

ଶେଷରେ ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ସନାତନ ପୁରୋହିତ ଦାସ ଏବଂ ଜୟଶ୍ରୀ ତ୍ରିପାଠୀ। ଲିଙ୍ଗରାଜ ରଥଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ଗୁରୁପ୍ରସାଦ ଦାସ।

ଶୁଣିଲେ ଏ ମାସର ବିଶେଷ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ମୂର୍ଚ୍ଛନା। ଆଜି ପାଇଁ ଶିଳ୍ପୀ ଥିଲେ ସନାତନ ପୁରୋହିତ ଦାସ ଏବଂ ଜୟଶ୍ରୀ ତ୍ରିପାଠୀ। ଗୀତ ରଚନା ଲିଙ୍ଗରାଜ ରଥ, ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା ଗୁରୁପ୍ରସାଦ ଦାସ। ବିଭିନ୍ନ ବାଦ୍ୟଯନ୍ତ୍ରରେ ସହଯୋଗିତା, କିବୋର୍ଡ ଯୁଗଳ କିଶୋର ତ୍ରିପାଠୀ, ତବଲା ଉମେଶ କୁମାର ପାଣିଗ୍ରାହୀ, ଇଲେକ୍ଟ୍ରିକ୍ ଗିଟାର କରୁଣାନିଧି ଭଦ୍ରା, ଢୋଲକ ଆକାଶ ସାମନ୍ତରାୟ, ଫ୍ଲ୍ୟୁଟ୍

ଶରୀର ଏବଂ ବୁଦ୍ଧିର ବିକାଶ ନିମନ୍ତେ ଖେଳର ଗୋଟିଏ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଖେଳ ଅନେକ ପ୍ରକାରର, କେତେକ ଖେଳ ଘର ମଧ୍ୟରେ ଖେଳାଯାଉଥିବା ବେଳେ ଆଉ କେତେକ ଖେଳ ଖେଳ ପଡ଼ିଆରେ ଖେଳାଯାଇଥାଏ। ପୂର୍ବେ ସମସ୍ତେ ନିଜର ମନୋରଞ୍ଜନ ପାଇଁ ଖେଳକୁ ଏକ ପ୍ରଧାନ ମାଧ୍ୟମ ବୋଲି ମାନି ନେଉଥିଲେ, କିନ୍ତୁ ବର୍ତ୍ତମାନ ସମୟରେ ଖେଳକୁ ନେଇ ଅନେକ ଯୁବକ ଯୁବତୀ ନିଜର କ୍ୟାରିୟର ଗଠନ କରୁଛନ୍ତି। ତଥାପି ଆଧୁନିକ ଯୁଗରେ ଅନେକ ଖେଳ ଲୋପ ପାଇଯିବାର ଜଣାପଡ଼ୁଛି। ଛୋଟ ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ କାର୍ଯ୍ୟ ବ୍ୟସ୍ତତା ନଚେତ୍ ମୋବାଇଲ ଫୋନରେ ବ୍ୟସ୍ତ ରହିବା ଦ୍ୱାରା ଖେଳ ପ୍ରତି ଆଗ୍ରହ କମିବାର ଦେଖାଯାଉଛି। ବଡ଼ ବଡ଼ ସହରମାନଙ୍କରେ କ୍ରିକେଟ୍, ଫୁଟବଲ, ଭଲିବଲ, ବାସ୍କେଟବଲକୁ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ଗ୍ରାମାଞ୍ଚଳର କେତେକ ଖେଳ ଯାହା ଖୋଖୋ, କବାଡ଼ି, ବୋହୁଚୋରି, ପୁଚି, ଲୁଡ଼ୋ, ସାପସିଡ଼ି, ବାଟି ଖେଳ, ଦୌଡ଼ିଡିଆଁ ଏଭଳି ଅନେକ ଖେଳ ଆଉ ଦେଖିବାକୁ ମିଳୁନାହିଁ। ଛୋଟ ପିଲାଙ୍କ ହାତରେ ବର୍ତ୍ତମାନ ମୋବାଇଲ ଫୋନରେ ଖେଳ ଖେଳିବା ଏକ ସାଧାରଣ କଥା ହୋଇଗଲାଣି। ଗ୍ରାମାଞ୍ଚଳମାନଙ୍କରେ ମଧ୍ୟ ଆଉ ଦେଖାଯାଉନି ଦୌଡ଼ିବା, ପହଁରିବା କି ବରଓହଳରେ ଖେଳିବା, କିନ୍ତୁ ଏହି ଖେଳଗୁଡ଼ାକର ନିଜର ଏକ ସ୍ୱତନ୍ତ୍ରତା ରହିଛି। କିନ୍ତୁ ଆମ ସମସ୍ତଙ୍କର ଏକତା ଆଉ ଆଗ୍ରହ ଦ୍ୱାରା ପୁଣି ଥରେ ଆମେ ଏହିସବୁ ଖେଳର ଉନ୍ନତି କରିପାରିବା। ପିଲାଦିନର ହଜିଲା ସ୍ମୃତିକୁ ମନେ ପକାଇ ଆମେ ମଧ୍ୟ ଏହିସବୁ ଖେଳ ଖେଳି ନିଜର ଅବସର ସମୟକୁ ଅତିବାହିତ କରିପାରିବା। ଅତୀତ ଓ ବର୍ତ୍ତମାନର ଖେଳ ମଧ୍ୟରେ ରହିଥିବା ପାର୍ଥକ୍ୟକୁ ବର୍ତ୍ତମାନ ଅନେକ ଲୋକ ଅନୁଭବ କଲେଣି। ବର୍ତ୍ତମାନର ଖେଳରେ ସଫଳତା, ଆଗକୁ ବଢ଼ିବାର ପ୍ରୟାସ ଓ ବାଜି ଜିତିବାର ପ୍ରତିଯୋଗିତାମୂଳକ ମନୋଭାବ ମଧ୍ୟରେ ସୀମିତ ହୋଇ ରହିଯାଉଛି। କିନ୍ତୁ ଅତୀତର ପାରମ୍ପରିକ ଖେଳ ଜୀବନରେ ବନ୍ଧୁତ୍ୱର ସମ୍ପର୍କକୁ ମଜବୁତ ରଖୁଥିଲା, ସ୍ୱାସ୍ଥ୍ୟର ବିକାଶ ହେଉଥିଲା ଏବଂ

0: ଫୁଟବଲ ଓ ଭଲିବଲ ଭଳି ଅନ୍ୟ ଏକ ଖେଳ ଯାହାର ବିଶେଷ ପରିଚୟ ଆମ ଅଞ୍ଚଳରେ ନାହିଁ। ତଥାପି ଏହି ଖେଳ ଖେଳି ବିଦେଶ ଯାଇ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିବା ଜଣେ ଖେଳାଳି ହେଲେ ବିକାଶ କୁମାର ରେଡ୍ଡି। ସେ ସେପାକ୍ ଟାକ୍ର ଖେଳ ଖେଳି ବିଦେଶରେ ସୁନାମ ଅର୍ଜନ କରିଛନ୍ତି। ସେପାକ୍ ଟାକ୍ରକୁ ଓଡ଼ିଆରେ ସାଧାରଣତଃ କିକ୍ ଭଲିବଲ କୁହାଯାଏ। ଏହା ଏକ ପାରମ୍ପରିକ ଦକ୍ଷିଣ ପୂର୍ବ ଏସିଆର ଖେଳ ଯାହା ଭଲିବଲ ଏବଂ ଫୁଟବଲର ଏକ ମିଶ୍ରଣ। ଏହି ଖେଳଟି ଦେଖିବାକୁ ପୁରା ଭଲିବଲ ପରି, କିନ୍ତୁ ଏଥିରେ ହାତର ବ୍ୟବହାର ସମ୍ପୂର୍ଣ୍ଣ ମନା। ତେବେ ଏହି ଖେଳ ସମ୍ପର୍କରେ ଅଧିକ ଜାଣିବା ପାଇଁ ଆସନ୍ତୁ କଥା ହେବା ଆମ ଅଞ୍ଚଳର ସେପାକ୍ ଟାକ୍ର ଖେଳାଳି ବିକାଶ କୁମାର ରେଡ୍ଡିଙ୍କ ସହିତ।
1: ଭାଇ ନମସ୍କାର।
2: ନମସ୍କାର।
1: ମାସିକ କ୍ରୀଡ଼ା ପତ୍ରିକାର କାର୍ଯ୍ୟକ୍ରମ ଖେଳ ଖେଳାଳିକୁ ଆପଣଙ୍କୁ ବହୁତ ବହୁତ ସ୍ୱାଗତ ଭାଇ।
2: ଧନ୍ୟବାଦ
1: ଭାଇ। ପ୍ରଥମେ ଆପଣଙ୍କର ପରିଚୟ ଦେବେ।
2: ମୋ ନାଁ ହେଲା ବିକାଶ କୁମାର ରେଡ୍ଡି, ବିଷମକଟକ ଗାଁ ମୋର, ଜିଲ୍ଲା ରାୟଗଡ଼ା, ସେପକ ଟାକ୍ର ଖେଳ ଖେଳେ ମୁଁ।
1: ତ ଭାଇ ସେପକ ଟାକ୍ର ଯୋଉ ଖେଳ ଖେଳନ୍ତି ଆପଣ, ତ ଏଇଟା କେବେଠାରୁ ଆରମ୍ଭ କଲେ?
2: 7-8 ବର୍ଷ ଆଗରୁ ଆରମ୍ଭ କରିଥିଲୁ।
1: ତ ଏଇଟା ତ ଗୋଟେ ଅନନୋନ୍ ଖେଳଟା, ମାନେ ପ୍ରାୟତଃ ଲୋକ ଜାଣନ୍ତିନି। ଆପଣ ଏ ବିଷୟରେ କେମିତି ଜାଣିଲେ, ଆପଣଙ୍କର ଏ ଖେଳ ପ୍ରତି ଆଗ୍ରହ କେମିତି ବଢିଲା?
2: ସେଇ ଟାଇମରେ ଆମର ଯିଏ ସିନିୟର ଭାଇମାନେ ଥିଲେ ସେମାନେ ଖେଳୁଥିଲେ, ମାନେ ବହୁତ କମ୍ ହିଁ ଖେଳୁଥିଲେ। ତାଙ୍କଠୁ ଆମେ ଦେଖିକି ଟିକେ ଷ୍ଟାର୍ଟ କଲୁ, ଏମିତି ଏଇ ଗେମ୍ରେ ତ ସୁ ପିନ୍ଧି ଖେଳନ୍ତି, ଆମେ ଷ୍ଟାର୍ଟ କରିଥିଲୁ ଏମିତି ଖାଲି ପାଦରେ ଖେଳିଥିଲୁ। ସେଇଠୁ ଷ୍ଟାର୍ଟ କରିକି ଏମିତି ଗୋଟେ ଡିଷ୍ଟ୍ରିକ୍ଟ ମ୍ୟାଚ୍ ଗଲା ପରେ ସେଇଠି ଟିକେ ବାହାର ଖେଳ ଦେଖିଲୁ, ବାହାର ଡିଷ୍ଟ୍ରିକ୍ଟ ମ୍ୟାଚ୍ ମାନେ ଦେଖିଲା ପରେ ଟିକେ ଇଣ୍ଟରେଷ୍ଟିଂ ଲାଗିଲା ଗେମ୍। ଘରକୁ ଆସିକି ପ୍ରାକ୍ଟିସ୍ କଲୁ, ପୁଣି ଯେତେବେଳେ ଡିଷ୍ଟ୍ରିକ୍ଟ ମ୍ୟାଚ୍ ଗଲୁ ସେଇଥିରେ ଏମିତି କମ୍ପିଟିସନ୍ କରିକରି ଇଚ୍ଛା ହେଲା ଯେ ଖେଳିବାକୁ ଆଗକୁ, ଯେମିତିକି ଭାବିଲୁ ନ୍ୟାସନାଲ୍ ଖେଳିବୁ ଇଣ୍ଟରନ୍ୟାସନାଲ୍ ଖେଳିବୁ, ସେମିତି ଆରମ୍ଭ ହେଇକି ଏବେ ନ୍ୟାସନାଲ୍ ବି ଖେଳିସାରିଛୁ, ଇଣ୍ଟରନ୍ୟାସନାଲ୍ ମୋର ଗୋଟେ ଇଣ୍ଡିଆ କ୍ୟାମ୍ପ ହେଲାଣି।
1: ବିଷମକଟକ କ୍ୟାରିୟରରୁ କେତେ ଜଣ ଖେଳନ୍ତି?
2: ସିନିୟର ପିଲା ପ୍ରାୟ 6-7 ଜଣ ଖେଳୁଛୁ, ଆଉ ସବ୍ ଜୁନିୟର ଜୁନିୟର ପିଲାଙ୍କୁ କାଢୁଛୁ, କାହିଁକିନା ଟିମ୍ ବାହାରିଲେ ହିଁ ଖେଳ ବଢିବ।
1: ଏଇ ଖେଳଟା କେମିତି ଖେଳାଯାଏ ଭାଇ?
2: ଏଇ ଖେଳରେ ମେନ୍ ତିନିଟା ଇଭେଣ୍ଟ ଥାଏ, ଗୋଟେ ହଉଛି ରେଗୁ, ଆଉ ଗୋଟେ ହଉଛି ଡବଲ୍ସ, ଆଉ ଗୋଟେ ହଉଛି କ୍ୱାଡ୍। ମେନ୍ ଇଭେଣ୍ଟ ହଉଛି ରେଗୁ, ଯୋଉଥିରେ କି 5 ଜଣ ପ୍ଲେୟର ରୁହନ୍ତି, 3 ଜଣ ଖେଳନ୍ତି, ଆଉ 2 ଜଣ ଏକ୍ସଟ୍ରା ପ୍ଲେୟର ଥାନ୍ତି, ଦୁଇପଟେ 3 ପ୍ଲେୟର, ମଝିରେ ନେଟ୍ ଥିବ, ସେମ୍।

0: ବ୍ୟାଡମିଣ୍ଟନ କୋର୍ଟ ଆଉ ନେଟ୍ ହାଇଟ 5 ଫୁଟ ଥାଏ, ହାତ ଛାଡିକି ଆଉ ଯୋଉଥିରେ ବି ମ୍ୟାକ୍ସିମମ 3 ଟଚ୍ କରିକି ସେପଟେ କୋର୍ଟ କୁ ପଠେଇବାର ଅଛି ବଲ୍ଟାକୁ।
1: ହେଲେ ଏଇଟା ଗୋଟେ ଟାଇପ୍ ର ଭଲିବଲ୍ ଟାଇପ୍ ର ବି ଆମେ କହିପାରିବା ନା?
0: ହଁ ହଁ ଭଲିବଲ୍ ଟାଇପ୍ ହିଁ
1: ଯୋଉ ଭଲିବଲ୍ ରେ କିନ୍ତୁ ଆମେ ହାତ ୟୁଜ୍ କରିପାରିବା, କିନ୍ତୁ ଏଇ ଗେମ୍ ରେ
0: ଏଇଥିରେ
1: ହାତକୁ ୟୁଜ୍
0: ଗୋଡ଼,
1: କରାଯାଏ।
0: ହଁ ହାତ ଛଡା ହେଡିଂ ହଉ ଥାଇରେ ଖେଳି ପାରିବା, ଗୋଡରେ ବି ଖେଳି ପାରିବା।
1: ଭାଇ ଏଇ ଯୋଉ ଖେଳ ଖେଳିକିନା ଆପଣ କୋଉ କୋଉ ଜାଗା ଗଲେଣି?
0: ଓଡ଼ିଶା ବାହାରକୁ ମଧ୍ୟ ବହୁତ ଷ୍ଟେଟ କୁ ଯାଇଛୁ, ଯେମିତିକି ଗୋଆ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ଆଉ ସାଉଥରେ ବି, ତାପରେ ନର୍ଥ ଇଷ୍ଟ ରେ ବି ବହୁତ ଷ୍ଟେଟ ଯାଇଛୁ। ବାହାରକୁ ଥାଇଲାଣ୍ଡ ଥରେ ଯାଇଥିଲେ ଇଣ୍ଡିଆ କ୍ୟାମ୍ପ ପାଇଁ।
1: ହେଲେ ଆପଣ ଯୋଉ ଥାଇଲାଣ୍ଡ ଯେତେବେଳେ ଯାଇଥିଲେ, ତ ସେଠାର କିଛି ଆପଣଙ୍କର ମେମୋରିଜ କିଛି ଅଛି ଯୋଉଟା କି ଆପଣ ଆମ ସହିତ ସେୟାର କରିପାରିବେ?
0: ଫାର୍ଷ୍ଟ କଥା ହେଲା ଏବ୍ରୋଡ କଣ୍ଟ୍ରି ଯିବାଟା, ସେଇଟା ଫାର୍ଷ୍ଟ ଥର ଥିଲା। ଓଡ଼ିଶାରୁ ମୁଁ ଜଣେଇ ଯାଇଥିଲି, ଆଉ ସେଇଟା ଥିଲା U21 ଥିଲା, ତ ସେତେବେଳେ ମୁଁ ଓଡ଼ିଶାରୁ ଜଣେ ଯାଇଥିଲି, ଆଉ ବାହାର ଷ୍ଟେଟ ରୁ ମିଶିକି ଟୋଟାଲ ଯାଇଥିଲୁ 16 ଜଣ ପିଲା। ସେଇଟର ତ କଲଚର ସବୁ ସେଇଟା ବି ନୂଆ ଦେଖିବାକୁ ମିଳିଲା, ଆଉ ଗେମ୍ ରେ ହେଲେ ସେମାନେ ଥାଇଲାଣ୍ଡରେ ଅଧିକ ଖେଳନ୍ତି ଏଇ ଗେମ୍, ଯେମିତିକି ଆମର ଏଇଠି କ୍ରିକେଟ ଫୁଟବଲ ଖେଳନ୍ତି, ସେଇଠି ଏଇ ଗେମ୍ କୁ ଅଧିକ ପପୁଲାରିଟି ଅଛି, ତ ସେଇଟର କମ୍ପିଟିସନ ଅଧିକ। ସେମାନଙ୍କ ସହିତ ଟିକେ ଖେଳିଲୁ, ଆଡଭାନ୍ସ ଗେମ୍ ସେମାନଙ୍କର ଟିକେ ଅଛି, କୋଚିଂ ବି ସେମାନଙ୍କର ଆଡଭାନ୍ସ ଅଛି, ତାଙ୍କଠୁ ଟିକେ କୋଚିଂ ପାଇଲୁ, ତ ଭଲ ଏକ୍ସପିରିଏନ୍ସ ଥିଲା।
1: ଦିନ ଭିତରେ ଏଇଟାକୁ କେତେ ସମୟ ପ୍ରାକ୍ଟିସ କରନ୍ତି ଭାଇ?
0: କ୍ଲାସ ଯେତେବେଳେ ରହୁଥିଲା ସେତେବେଳେ ତ ଷ୍ଟଡି ମ୍ୟାନେଜ କରିବା ପାଇଁ ଖାଲି ଇଭିନିଂରେ ହିଁ ଖେଳୁଥିଲୁ, ଏବେ ମୋର ଗ୍ରାଜୁଏସନ ସରିଛି ସେଥିପାଇଁ ମର୍ଣ୍ଣିଂ ଆଉ ଇଭିନିଂ 2 ଟାଇମ୍ କରୁଛୁ, ପାଖାପାଖି ମର୍ଣ୍ଣିଂ 2 ଘଣ୍ଟା ଆଉ ଇଭିନିଂରେ 3 ଘଣ୍ଟା।
1: ଏଥିପାଇଁ ବଡି ଫିଟନେସ ପାଇଁ କିଛି ଆପଣ କରନ୍ତି କି?
0: ହଁ ପ୍ରପର ଗେମ୍ ୱାର୍ମ ଅପ୍ ରହିଥାଏ, ଷ୍ଟ୍ରେଚିଂ ନଥିଲେ ଏଇ ଗେମ୍ ଖେଳି ହବନି, କାହିଁକି ନା ଯେତେ ଫ୍ଲେକ୍ସିବିଲିଟି ରହିବ ସେତେ ଭଲ ଗେମ୍ ହବ, ଫ୍ଲେକ୍ସିବିଲିଟି ରହି ଗେମ୍ କହିବାକୁ ଗଲେ ଚଳେ।
1: ଡାଏଟ୍ ପ୍ଲାନ କିଛି ଅଛି ଆପଣଙ୍କର?
0: ସବୁ ଗେମ୍ ରେ ସବୁ ସ୍ପୋର୍ଟସ ରେ ଡାଏଟ୍ ନ୍ୟୁଟ୍ରିସନ ତ ଆବଶ୍ୟକ ଥାଏ, କିନ୍ତୁ ବଜେଟ ମାନେ ଯାହାର ଯେତିକି କରିପାରିବେ ସେମାନେ କରନ୍ତି, ଆମର ବଜେଟ ନାହିଁ ବୋଲି ଆମେ ମାନେ ଘର ଖାଦ୍ୟରେ ଏମିତି ଚଳି ଯାଉଛି।
1: ଆପଣ ଭଳି ଯୁବଗୋଷ୍ଠୀ ମାନେ ଏବେ ବଡି ଫିଟନେସ କୁ ନେଇକିନା ସେମାନେ ବହୁତ କନସିୟସ, ଏବେ ଏମିତି ବି ଗୋଟେ ଗୋଟେ ପରିବାର ଅଛି ଯୋଉଠିକି ଆପଣ କହିଲା ଭଳିଆ ବଜେଟ କୁ ନେଇକିନା ଚଳିବାକୁ ପଡେ, ତ ଏମିତି କୋଉ କୋଉ ଖାଦ୍ୟକୁ ସେମାନେ ତାଙ୍କ ଡାଏଟ୍ରେ ସାମିଲ କଲେ ସେମାନେ ବି ଗୋଟେ ପ୍ରପର ଡାଏଟ୍ ନେଇପାରିବେ?
0: ଫୁଡ୍ ରେ ଖାସ କରିକି 3ଟା ଜିନିଷ ରହିଛି, ଯୋଉଟା କି ପ୍ରୋଟିନ, କାର୍ବୋହାଇଡ୍ରେଟ୍ସ ଆଉ ହେଉଛି ଫ୍ୟାଟ୍ସ। ଅଧିକ ଆମକୁ ଦରକାର ମସଲ ପାଇଁ, ମସଲ ରେ ହିଁ ଷ୍ଟ୍ରେନ୍ଥ ଥାଏ, ତ ସେଇଥିରୁ ଆମକୁ ଦରକାର ପ୍ରୋଟିନ। ପ୍ରୋଟିନ ଯେତେ ଇନଟେକ୍ ହବ ସେତେ ଯାଇକି ମସଲ ବଡି ମସଲ ଗ୍ରୋଥ ହବ, ମସଲ ଗ୍ରୋଥ ହେଲେ ହିଁ ସ୍ପୋର୍ଟସ ପାଇଁ ହେଲ୍ପ କରିବ। ତା ସହିତ କାର୍ବୋହାଇଡ୍ରେଟ୍ସ ରହିଛି ଯୋଉଟା କି ଆପଣଙ୍କୁ ଗ୍ଲୁକୋଜ ମିଳିବ, ଗ୍ଲୁକୋଜ ଯୋଉଥିରୁ ମିଳିଲେ ଯାଇକି ଆପଣଙ୍କୁ ଏକ୍ସରସାଇଜ କରିବାରେ ସାହାଯ୍ୟ କରିବ। ତାପରେ ଗୁଡ୍ ଫ୍ୟାଟ ବି ଦରକାର, ଯଦି ପ୍ରୋଟିନ ଦେଖିବାକୁ ହେଲେ ଯଦି ନନଭେଜ ହେଲେ ଏଗ୍ ହେଇପାରିବ, ଚିକେନ ହେଇପାରିବ, ଫିସ୍ ହେଇପାରିବ ଅଧିକରେ, କିନ୍ତୁ ଚିକେନ ଆଉ ଏଗ୍ ରେ ପ୍ରିଫର କରନ୍ତି କାହିଁକି ନା ସେଇଥିରେ ଅଧିକ ପ୍ରୋଟିନ ଥାଏ। ତା ସହିତ ଘର ମିଲ୍ ଯେମିତି ଭାତ ରୁଟି ଯାହା ଥିବ ସେଇଟା, ଆଉ ଫାଇବର ରେ ବି ଖାଇପାରିବ ଏମିତି କାକୁଡି ସାଲାଡ କିଛି ବି।
1: ତ ଭାଇ ଯେତେବେଳେ ଆପଣ ଏମିତି ଡାଏଟ୍ ପ୍ଲାନ କରନ୍ତି ତାହେଲେ ଆପଣଙ୍କର ପରିବାରରେ ଆପଣଙ୍କୁ କିଏ ଅବଜେକ୍ସନ କରନ୍ତି କି ଏଇଟା ଖା ନା ସେଇଟା ଖାଇବୁ କିଛି କହିଛନ୍ତି?
0: ସବୁ ଘରେ କୁହନ୍ତି କାହିଁକି ନା କାର୍ବୋହାଇଡ୍ରେଟ୍ସ ଟିକେ କମ କରିକି ପ୍ରୋଟିନ ଅଧିକ କଲେ, କାର୍ବୋହାଇଡ୍ରେଟ୍ସ ଥାଏ ଭାତରେ ଥାଏ, ତ ଭାତ ଘରେ ସବୁ ଘରେ କୁହନ୍ତି ଯେ ଭାତ ଅଧିକ ଖା ସେମିତି କୁହନ୍ତି, କିନ୍ତୁ ଯେତେବେଳେ ସ୍ପୋର୍ଟସ ଗଲେ ସବୁ ତ କୋଉଟା ନହେଲେ କୋଉଟା ସାକ୍ରିଫାଇସ କରିବାକୁ ପଡିବ, ତ ଯେତେବେଳେ ଭାତ ଟିକେ କମ କରିକି ପ୍ରୋଟିନ ଅଧିକ କରିବାକୁ ପଡିବ, ତ ଚିକେନ ତ ଏଗ୍ ଏମିତି ଖାଇକି କାର୍ବୋହାଇଡ୍ରେଟ୍ ଟିକେ କମେଇବାକୁ ପଡିବ।
1: ଭାଇ ଯେତେବେଳେ ଆପଣ ଯାଇଥିଲେ ମାନେ ଖେଳ ପାଇଁ ବାହାରକୁ ଯିବା ପାଇଁ ପ୍ଲାନ କଲେ, ଆପଣଙ୍କର ପରିବାର ଲୋକ କିଛି ଅବଜେକ୍ସନ କରିନାହାନ୍ତି?
0: ନାଇଁ ନାଇଁ ପ୍ରଥମରୁ ଆମ ଘରେ ସପୋର୍ଟ କରୁଛନ୍ତି ଗେମ୍ କୁ, ସେଥିପାଇଁ ଏତେ ଆଗକୁ ବି ଯାଇଛୁ ଆମେ, ନହେଲେ ଯଦି ଆଗରୁ ହିଁ ମନା କରିଦେଇଥାନ୍ତେ ଆମେ ଖେଳି ବି ନଥାନ୍ତୁ ବୋଧେ। ସେମାନେ ଯେତେବେଳେ ବି ଯାହା ଦରକାର ଅଛି ହଁ ଯାଅ ବୋଲି କହିଥିଲେ, ଘରୁ ପୁରା ସପୋର୍ଟ ଅଛି ଗେମ୍ ରେ।
1: ତ ଭାଇ ଆପଣଙ୍କୁ ଯେମିତି ସପୋର୍ଟ ମିଳିଛି, ଆପଣ ଅନ୍ୟ ଅଭିଭାବକ ମାନେ ଯେମିତି ମା ବାପାଙ୍କୁ କିଛି ମେସେଜ ଦେବେ ଯୋଉମାନେ କେବଳ ଖାଲି କହନ୍ତି ଯେ ପାଠ ପଢିକି କ୍ୟାରିୟର ତିଆରି କରିବା କଥା କହନ୍ତି?
0: ହଁ ବିଲକୁଲ, ଏବେ ତ ସବୁଆଡେ ଦେଖୁଥିବେ ଯେ ଖାଲି ପାଠ ନୁହେଁ, ଖେଳ ଖେଳିକି ଏତେ ନାଁ ବଢୁଛି ଯେ ସବୁ ଜାଗାରେ ଦେଖୁଥିବେ ଯେ ଖେଳ ଦ୍ଵାରା ଏଇଟା ଜବ୍ ପାଇଲା ଗୋଟେ ପିଲା, ଖେଳ ଖେଳିକି ପଇସା ପାଇଲେ, ଗଭର୍ଣ୍ଣମେଣ୍ଟ ର ଜବ୍ ପାଇଲେ, ସବୁ ସୁବିଧା ଅଛି ସ୍ପୋର୍ଟସ ରେ। ଏବେ ଆଉ ଆଗ ଭଳିଆ ନାହିଁ କି ଖାଲି ପାଠ ପଢିକି ହିଁ ଗୋଟେ ଚାକିରି ମିଳିବ, ଏବେ ସ୍ପୋର୍ଟସ କୋଟା ବୋଲି ବାହାରି ଯାଇଛି, ଯେମିତିକି ଗଭର୍ଣ୍ଣମେଣ୍ଟ ଜବ୍ ରେ ଯୋଉଟାକି ଖାଲି ସ୍ପୋର୍ଟସ ଯିଏ କ୍ୱାଲିଫିକେସନ ରଖିଥିବେ ସେମାନେ ହିଁ ସେଇ ଜବ୍ ପାଇଁ ପୋଷ୍ଟିଂ ରହିପାରିବ, ସେମାନଙ୍କର ସିଟ୍ ରିଜର୍ଭେସନ ଅଛି ସେମିତିରେ। ଏବେ ଯଦି ଖାଲି ପାଠ ଉପରେ ଫୋକସ ନ କରି ଖେଳ ଦେଲେ ବି, ଖେଳରେ ଯଦି ଭଲ ଖେଳିବ ଇଣ୍ଟରନ୍ୟାସନାଲ ମେଡାଲ ଆଣିଦେବ, ତା ପାଇଁ ଜବ୍ ଆଗରୁ ହିଁ ରଖାଇଥିବ। ତ ଏଇଟା ପାଇଁ ଫ୍ୟାମିଲି ମାନଙ୍କୁ କହିବି ଯେ ଫ୍ୟାମିଲି ମାନେ ସପୋର୍ଟ କରନ୍ତି ପିଲାମାନଙ୍କର, ତାହେଲେ ଯାଇକି ଇଣ୍ଡିଆରେ ବି ମେଡାଲ ଅଧିକ ଆସିବ, ତାପରେ ପିଲାମାନଙ୍କର ବି ଭବିଷ୍ୟ ସୁଧାରି ପାରିବ ସ୍ପୋର୍ଟସ ଦ୍ଵାରା ବି। ଫାର୍ଷ୍ଟ କଥା ପ୍ୟାରେଣ୍ଟସ ମାନଙ୍କୁ ବି ଧ୍ୟାନ ରଖିବା କଥା ଯେ ପିଲାମାନେ ଯେମିତି ଏପଟ ସେପଟ ନ ଯାଆନ୍ତୁ, ସେମାନଙ୍କୁ ଶିକ୍ଷା ଭଲ ଦରକାର, ଆଉ ଏଜୁକେସନ

0: ଇମ୍ପୋର୍ଟାଣ୍ଟ କାହିଁକି ନା ଏଜୁକେସନ ଦ୍ଵାରା ହିଁ ପିଲାମାନେ ବୁଝିବେ ଯେ କାହାର କୋଉଟା ଭାଲ୍ୟୁ, ଯଦି ଏଇଟା ଖରାପ ରାସ୍ତାରେ ଗଲେ ଆଉ ସେଇଟା ଠିକ ହେବାଟା ବହୁତ ଟାଇମ ଲାଗିଯିବ, ଯଦି କରିୟର ନଥିଲେ ମା ବାପାଙ୍କ ଉପରେ ସମ୍ଭାଳି ହେବନି, ତ ସବୁ କିଛି ଧ୍ୟାନ ରଖିକି ଯଦି ସେମାନେ ଗୋଟେ ଚୁଜ୍ କରିବେ ସ୍ପୋର୍ଟସ, ତ ସେମିତିରେ ଆମକୁ ଖେଳିବା ପାଇଁ ଇଚ୍ଛା ହୁଏ ସବୁ ପିଲାଙ୍କୁ, ତ ଖେଳରେ ହିଁ କରିୟର କରିଦେଲେ ସେମାନଙ୍କୁ ତ ଅଟୋମେଟିକ ଇଚ୍ଛା ହେଇଯିବ ଖେଳିବା ପାଇଁ, ତ ସେମିତି ଯଦି କରିବେ ଏପଟେ ଇଚ୍ଛା ଯାହା ଥିବ ପ୍ୟାସନକୁ ବି ଫଲୋ କରିପାରିବେ, କରିୟର ବି ସେଟ ହେଇଯିବ ତା, ତ ସେଇଟା ହିଁ ଭାବିକି ଯଦି କଣ୍ଟିନ୍ୟୁ ଷ୍ଟ୍ରଗଲ କରିବେ, କାହିଁକି ନା ଗୋଟେ ଦିନ ହିଁ ଭଲ ଖେଳିଦେବେ ଆଉ ଗୋଟେ ଦିନ ଭଲ ହେଇଯିବ ବୋଲି ଭାବିଲେ ହବନି, ସବୁଦିନ ତ ଗୋଟେ ଦିନ ଅପ୍ ଗୋଟେ ଦିନ ଡାଉନ ଥାଏ, ତ ସବୁଦିନ ଷ୍ଟ୍ରଗଲ କରିକି ଗୋଟେ ଏମ୍ ରଖିବାର ଅଛି ଯେ ଯୋଉଟାକି ଆମେ ଇଣ୍ଡିଆ ରିପ୍ରେଜେଣ୍ଟ କରିବାର ଅଛି, ଇଣ୍ଡିଆ ରିପ୍ରେଜେଣ୍ଟ କଲେ ଅଟୋମେଟିକ ସ୍ପୋର୍ଟସ କୋଟାରେ ଯୋଉ ଜବ୍ ଥିବ ସେଇଟା ବି ପାଇଯିବ ଆଉ ତମର ଲାଇଫ ବି ସେଟ ହେଇଯିବ, ତ ଘରେ ବି ଫ୍ୟାମିଲି ବି ସେମିତି ସପୋର୍ଟ କରିବେ ଆଉ ଫ୍ୟାମିଲିକୁ ବି ତମେ ଯେମିତିକି ଖୁସିରେ ରଖିପାରିବ ସେମିତି ହେଇପାରିବ, ତ ଏଇଟା ସ୍ପୋର୍ଟସ କେବଳ ଖାଲି ଚାନ୍ସ ନୁହେଁ ମାନେ ଏମିତି ଖରାପ ଜିନିଷରୁ ଦୂରେଇ ରହିବା ପାଇଁ, ନିଜର କ୍ୟାରିୟର ବି ଚାହିଁଲେ ଏଇଟା ଠିକ କରିପାରିବ।
1: ଆପଣ ଗୋଟେ ବିଷମ କଟକ ମାନେ ଗୋଟେ ଅବିଭକ୍ତ କୋରାପୁଟ ଜିଲ୍ଲାର ଗୋଟେ ଛୋଟିଆ ଜାଗା, ତ ସେଇ ଜାଗାରୁ ଆପଣ ଯୋଉଟା କି ପୁରା ଅନନ୍ ଗେମକୁ ଆଗ୍ରହ ପ୍ରକାଶ କରିଥିଲେ, ଗଭର୍ଣ୍ଣମେଣ୍ଟ ତରଫରୁ କିଛି ଏମିତି ସୁଯୋଗ ମିଳିବା କଥା କି ଯୋଉଟା କି ଆପଣ ମାନେ ଆଉ ଟିକେ ଆଗକୁ ଯାଇପାରିବେ?
0: ହଁ, ଏବେ ଆମର ବାହାର ଷ୍ଟେଟରେ ଯେମିତିକି ଦିଲ୍ଲୀ, ମଣିପୁର ଆଉ ୟୁପି ଆଉ ଏମିତି ସବୁ ଷ୍ଟେଟରେ ସ୍ପୋର୍ଟସ କୋଟା ଦ୍ଵାରା ଓଡ଼ିଶା ମାନେ ସେମାନଙ୍କର ପୋଲିସ ଗେମ୍ସରେ ଏଇଟା ଅଛି, ଯେମିତିକି ତମେ ଖାଲି ମେଡେଲ ଆଣିଦବ ନ୍ୟାସନାଲରେ ତାହେଲେ ତମ ପାଇଁ ଜବ୍ ପାଇଁ ସୁବିଧା ରହିଛି, ସେମିତି ଆମ ଓଡ଼ିଶାରେ ଏବେ ଇନକମ ଟ୍ୟାକ୍ସରେ ବି ବାହାରିଥିଲା ଆମ ଗେମ୍ ତରଫରୁ, ଯଦି ତମେ ମେଡେଲ ମାରିଛ ଇଣ୍ଟରନ୍ୟାସନାଲରେ ତାହେଲେ ତମକୁ ଜବ୍ ପାଇଁ ଅଫର ଆସିଯିବ, ସେମିତି ଅଛି।
1: ଅଧିକରୁ ଅଧିକ ପ୍ଲେୟାର୍ସ ତିଆରି କରିବା ପାଇଁ କିଛି ମାନେ ପ୍ଲାଟଫର୍ମ ଦରକାର କି?
0: ନିଶ୍ଚିତ ଭାବରେ ଦରକାର, କାହିଁକି ନା ଏଇ ଗେମ୍ ତ କମ ଲୋକ ଜାଣିଛନ୍ତି, ତ ଏଇଟାକୁ ଯଦି ବଡ କରିବାର ଅଛି ତ ସୁବିଧା ସେତିକି ଦେବାର ଅଛି, କାହିଁକି ନା ଏଇ ବଲ୍ ସବୁ ଯୋଉଟା ଆସୁଛି ଗୋଟେ ବଲ୍ 1500 ଟଙ୍କା ଆଉ ଏଇଟା ଆଉଟ ଅଫ କଣ୍ଟ୍ରିରୁ ମଗେଇଲେ ଦିଲ୍ଲୀରୁ ସପ୍ଲାଏ ହଉଛି, ତ ପଇସା ବି ଟିକେ ଏଇ ଗେମ୍ର ଅଧିକ ଲାଗୁଛି ମାନେ ବଲ୍ ଆଉ ନେଟ୍ ପାଇଁ, ତ ପିଲାମାନଙ୍କୁ ବଲ୍ ସୁବିଧା ସୁଯୋଗ ଦେଲା ପରେ ହିଁ ସେମାନେ ଖେଳିବେ, ଆଉ ଯଦି ଏମିତି ସପୋର୍ଟ କଲା ପରେ ପିଲାମାନେ ବହୁତ ବାହାରିବେ, କାହିଁକି ନା କ୍ରିକେଟ ଯେମିତି ସୁବିଧା ସମସ୍ତଙ୍କ ପାଖରେ ଥାଉଛି ଖେଳିବା ପାଇଁ, ସେମିତି ଗୋଟେ କୋର୍ଟ ଦରକାର ଏଇ ଗେମ୍ ଖେଳିବା ପାଇଁ, ତ କୋର୍ଟ ର ସୁବିଧା ଆଉ ଏଇଟା ଖାସ କରି ଇନ୍ଡୋର ଗେମ୍, ଇନ୍ଡୋର ନହେଲେ ମଧ୍ୟ ଆଉଟଡୋର ରେ ମଧ୍ୟ ଗୋଟେ କୋର୍ଟ ଦରକାର, ବ୍ୟାଡମିଣ୍ଟନ ସାଇଜ୍ ର କୋର୍ଟ ଦରକାର, ତ ଏଇଟା ଯଦି କରିଦେବେ ସବୁ ଜାଗାରେ ସ୍କୁଲରେ ମଧ୍ୟ ଯେମିତି ଖୋଖୋ କବାଡି ଏମିତି ଖେଳା ହଉଛି ଏମିତି ଗୋଟେ କୋର୍ଟ ବନେଇ ଯଦି ପିଲାମାନଙ୍କ ପାଇଁ ବଲ୍ ର ସୁବିଧା ସୁଯୋଗ କରିଦେବେ, ତ ସବୁ ସ୍କୁଲ ଗୋଟେ ଗୋଟେ ଟିମ୍ ବାହାରିଲେ ମଧ୍ୟ ବହୁତ ଟିମ୍ ବାହାରିବେ, ଆଉ କମ୍ପିଟିସନ ବଢିଲେ ହିଁ ଗେମ୍ ଇମ୍ପ୍ରୁଭ ହେଲେ ଆହୁରି ବହୁତ ପିଲା ବାହାରିବେ ଇଣ୍ଟରେଷ୍ଟ ଖେଳିବା ପାଇଁ ଓଡ଼ିଶାରୁ ମଧ୍ୟ।
1: ହେଲେ ଏଇ ଖେଳ ପାଇଁ କିଛି ମାନେ ସ୍ପେସିଫିକ ଏଜ୍ ଅଛି କି?
0: ଏଇଟା ରହିଛି ସବ୍ ଜୁନିୟର କାଟେଗୋରୀ, ତ U14 ରହିଛି, ଜୁନିୟର କାଟେଗୋରୀ ପାଇଁ U19 ରହିଛି, ଆଉ ସିନିୟର କାଟେଗୋରୀ ଯାହା ବି ଖେଳିପାରିବେ ଯେ ଯୋଉ ଏଜ୍ ର ବି।
1: ଆମେ ତ ସରକାରଙ୍କ ପାଖରେ ଅନୁରୋଧ କରିବା ଯେ ସେମାନଙ୍କ ପାଇଁ ନିଶ୍ଚିତ ଭାବେ ପ୍ଲାନ କରନ୍ତୁ, ଏମିତି ପ୍ଲାଟଫର୍ମ ଗୋଟେ ତିଆରି କରନ୍ତୁ ଯେଉଁଠିକି ଅଧିକରୁ ଅଧିକ ଖେଳାଳି ବାହାରି ପାରିବେ। ଆପଣଙ୍କର ଷ୍ଟ୍ରଗଲ କେମିତି ଗୋଟେ ଛୋଟ ଗାଁରୁ ଯାଇକିନା ଆପଣ ଏତିକି ପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି, ତ ଆପଣ ସେମିତି ଅନ୍ୟ ଛୋଟ ଛୋଟ ଗାଁ ମାନଙ୍କରେ ବହୁତ ଖେଳାଳି ଅଛନ୍ତି ଯୋଉମାନଙ୍କ ପାଖରେ ଆଗ୍ରହ ଅଛି କିନ୍ତୁ ସ୍କୋପ ପାଉନାହାନ୍ତି, ତ ସେମାନଙ୍କୁ ଆପଣ କଣ କହିବେ?
0: ଫାର୍ଷ୍ଟ କଥା ହେଲା ଆମେ ବି ଯେତେବେଳେ ଷ୍ଟାର୍ଟ କରିଥିଲୁ ବହୁତ କମ ପିଲା ଥିଲୁ, ତ ଯଦି କମ ପିଲା ରହିବେ ଅଟୋମେଟିକ ହିଁ ଖେଳ ବନ୍ଦ ହେଇଯାଏ, ପ୍ରତ୍ୟେକ ଜାଗା ଦେଖିଥିବେ କି ଯଦି ପିଲା ଆସୁନାହାନ୍ତି ଖେଳିବାକୁ କିଏ ଯିବେନି, ଯଦି ସେମିତି ନ କରିକି ଆମେ ଯେମିତି କଲୁ ମାନେ ପିଲା ନ ଆସିଲେ ବି ଏକା ଏକା ପ୍ରାକ୍ଟିସ କଲୁ, ଯେତେବେଳେ ମ୍ୟାଚ ଟାଇମ୍ ହଉଥିଲା ସେତେବେଳେ ଯେତେବେଳେ ବାହାରକୁ ଯାଉଥିଲୁ ଡିଷ୍ଟ୍ରିକ୍ଟ ଲେଭେଲ ମ୍ୟାଚ କି ନ୍ୟାସନାଲ ଲେଭେଲ ମ୍ୟାଚ ସେତେବେଳେ ଯାଉଥିଲୁ ଖେଳୁଥିଲୁ, ସେତେବେଳେ ବାହାର ପିଲାଙ୍କ ସହିତ ମିଶିକି ଯୋଉ ଏନଭାରମେଣ୍ଟ ରହୁଥିଲା କି ସ୍ପୋର୍ଟସରେ ଆଗକୁ ବଢିବାର ଅଛି ଏମିତି ସେମିତି ମାଇଣ୍ଡସେଟ ଯୋଉଟା ରହୁଥିଲା, ଥରେ ଆପଣ ବାହାରକୁ ଯିବେ ଡିଷ୍ଟ୍ରିକ୍ଟ ମ୍ୟାଚ ଖେଳିବାକୁ କି ନ୍ୟାସନାଲ ଖେଳିବାକୁ, ସେତେବେଳେ ଆପଣ ଅଲଗା ପ୍ଲେୟର ମାନଙ୍କ ସହିତ ଇଣ୍ଟରାକ୍ଟ କରିପାରିବେ, କୋଚ ମାନଙ୍କ ସହିତ ଇଣ୍ଟରାକ୍ଟ କରିପାରିବେ, ଯେତେବେଳେ ମ୍ୟାଚ ପଡିବ ସେମାନେ ତମକୁ ଜଣେଇବେ, ତ ଗୋଟେ ପିଲା ଯଦି ଗୋଟେ ଗାଁରୁ ବାହାରୁଛି ତ ତାକୁ ଦେଖି ଆଉ 4ଟା ପିଲା ବାହାରିବେ, 4ଟା ପିଲା ବାହାରିଲେ ଆଉ 4ଟା ପିଲା ବାହାରିବେ, ତ ଖାଲି ମେନ୍ କଥା କଣ୍ଟିନ୍ୟୁଟି ରଖିବା କଥା, କନସିଷ୍ଟେଣ୍ଟ ରହିକି ହାର୍ଡୱାର୍କ ଯେତେ କରି ଚାଲିବ ଫଳ ସେତେ ଭଲସେ ମିଳିବ।
1: ତାହେଲେ ଆପଣ କିଛି କୋଚ ର ବ୍ୟବସ୍ଥା ଅଛି?
0: ନ୍ୟାସନାଲ ଲେଭେଲରେ କୋଚ ରହିଛନ୍ତି, ଯଦି ଆପଣ ଖାଲି ଡିଷ୍ଟ୍ରିକ୍ଟ ଲେଭେଲ ଯିବେ ସେଇଠି ଯଦି ସିଲେକ୍ଟ ହେଇଯିବେ ତ କ୍ୟାମ୍ପ ଯାଇକି ଆପଣ କୋଚିଂ ପାଇପାରିବେ।
1: ତ ଅଶେଷ ଅଶେଷ ଧନ୍ୟବାଦ, ଆପଣ ସେପାକ ଟାକ୍ର ଗେମ୍ ବିଷୟରେ ଆଉ ଆପଣଙ୍କର ଖେଳ କ୍ୟାରିୟର ବିଷୟରେ ବହୁତ କିଛି ଆମ ଶ୍ରୋତା ବନ୍ଧୁମାନଙ୍କୁ ଜଣେଇଛନ୍ତି। ଆଶା କରିବୁ ଯେ ଆପଣ ବି ଏମିତି ଆଗକୁ ଆହୁରି ଅନେକ ଖେଳ ଖେଳନ୍ତୁ, ଆଗକୁ ଏମିତି ହିଁ ସଫଳ ହୁଅନ୍ତୁ। ଧନ୍ୟବାଦ ଭାଇ।

କ୍ରିକେଟ୍ ଭଳି ଫୁଟବଲ ଖେଳ ମଧ୍ୟ ବିଶ୍ୱର ଅନ୍ୟ ଏକ ଲୋକପ୍ରିୟ ଖେଳ। ହେଲେ ଏହି ଫୁଟବଲ ଖେଳ କିପରି ଆରମ୍ଭ ହୋଇଛି ଏବଂ ଏହା ଏତେ ଲୋକପ୍ରିୟ କିପରି ହୋଇପାରିଛି ସେ ବିଷୟରେ ଆସନ୍ତୁ ଶୁଣିବା ଫୁଟବଲର ଜନ୍ମ। ଫୁଟବଲ ଖେଳର ଆଧୁନିକ ଜନ୍ମ ବ୍ରିଟେନ୍ଠାରେ 1900 ହୋଇଥିଲା। 1863 ମସିହାରେ ଇଂଲଣ୍ଡରେ ବିଶ୍ୱର ପ୍ରଥମ ଫୁଟବଲ ଏସୋସିଏସନ୍ ଗଠନ ହେବା ସହିତ ଏହି ଖେଳର ନିୟମଗୁଡ଼ିକୁ ସ୍ପଷ୍ଟ ଭାବେ ଲିପିବଦ୍ଧ କରାଯାଇଥିଲା, ଯାହାକୁ ଆଜି ଆମେ ଆଧୁନିକ ଫୁଟବଲ ବା ସକର ବୋଲି କହୁଛେ। ଯଦି ଆମେ ଫୁଟବଲର ଇତିହାସକୁ ଦେଖିବା, ଏହାକୁ ଦୁଇ ଭାଗ କରାଯାଇଛି। ଗୋଟିଏ ହେଲା ପ୍ରାଚୀନ ଇତିହାସ, ଆଉ ଗୋଟିଏ ହେଲା ଆଧୁନିକ ଫୁଟବଲର ବିକାଶ। ପ୍ରଥମେ ଜାଣିବା ଫୁଟବଲର ପ୍ରାଚୀନ ଇତିହାସ କ'ଣ ରହିଛି। ଫୁଟବଲ ଭଳି ପାଦରେ ବଲ୍କୁ ମାରି ଖେଳାଯାଉଥିବା ଖେଳର ସୂତ୍ରପାତ ପ୍ରାଚୀନ କାଳରୁ ବିଭିନ୍ନ ସଭ୍ୟତାରେ ଦେଖିବାକୁ ମିଳିଥିଲା। ଫିଫା ଅନୁଯାୟୀ ପ୍ରାୟ 2000 ପୂର୍ବେ ହାନ୍ ରାଜବଂଶ ସମୟରେ ଚୀନରେ କୁଜୁ ନାମକ ଏକ ଖେଳ ଖେଳାଯାଉଥିଲା, ଯାହାକୁ ଫୁଟବଲର ସବୁଠାରୁ ପ୍ରାଚୀନ ରୂପ ବୋଲି ଧରାଯାଏ। ତାପରେ ପ୍ରାଚୀନ ଗ୍ରୀସ୍ରେ ଏପିସ୍କେରୋସ୍ ଏବଂ ରୋମ୍ରେ ହାର୍ପାଷ୍ଟୋମ୍ ନାମକ ବଲ୍ ଖେଳ ପ୍ରଚଳିତ ଥିଲା। ଏବଂ ଆଧୁନିକ ଫୁଟବଲର ବିକାଶରେ ମଧ୍ୟଯୁଗରେ ଇଂଲଣ୍ଡର ଗାଁଗୁଡ଼ିକରେ ବହୁ ସଂଖ୍ୟାରେ ଲୋକ ଏକାଠି ହୋଇ ଚମଡ଼ା ବଲ୍କୁ ଗୋଟିଏ ସୀମାରୁ ଅନ୍ୟ ସୀମାକୁ ନେବା ପାଇଁ ଖେଳୁଥିଲେ, ଯାହାକୁ ମପ୍ ଫୁଟବଲ କୁହାଯାଉଥିଲା। 1863 ମସିହା ଅକ୍ଟୋବର ମାସ 26 ତାରିଖରେ ଲଣ୍ଡନଠାରେ ବିଭିନ୍ନ ସ୍କୁଲ ଏବଂ କ୍ଲବ୍ର ପ୍ରତିନିଧିମାନେ ମିଶି ଏକ ନିର୍ଦ୍ଦିଷ୍ଟ ନିୟମାବଳୀ ପ୍ରସ୍ତୁତ କଲେ। ଏହି ନିୟମ ଅନୁସାରେ ପାଦରେ ବଲ୍ ଖେଳିବା ବାଧ୍ୟତାମୂଳକ କରାଗଲା ଏବଂ ହାତରେ ବଲ୍ ଧରିବାକୁ ନିଷେଧ କରାଗଲା। ଏହାପରେ ଫୁଟବଲ ଏବଂ ରୁଗ୍ବି ଦୁଇଟି ଅଲଗା ଖେଳରେ ପରିଣତ ହୋଇଗଲା। ବ୍ରିଟିଶ ନାବିକ, ସୈନିକ ଏବଂ ବ୍ୟବସାୟୀମାନଙ୍କ ଜରିଆରେ ଏହି ଖେଳ ସାରା ବିଶ୍ୱରେ ପ୍ରସାରିତ ହେଲା। ପରବର୍ତ୍ତୀ ସମୟରେ 1904 ମସିହାରେ ଅନ୍ତର୍ଜାତୀୟ ସ୍ତରରେ ଫୁଟବଲକୁ ପରିଚାଳନା କରିବା ପାଇଁ ଫିଫା ଗଠନ କରାଗଲା।

2019 ଅକ୍ଟୋବର 4 ପର୍ଯ୍ୟନ୍ତ ଜାପାନର ଆଇଚି ନାଗାୟାଠାରେ ଅନୁଷ୍ଠିତ ହେବାକୁ ଏସୀୟ କ୍ରୀଡ଼ା ଲାଗି ଅଲମ୍ପିଆନ୍ ପ୍ରଣତି ନାୟକ ମନୋନୀତ ହୋଇଛନ୍ତି। ସେହିଭଳି ଓଡ଼ିଆ ପୁଅ ତପନ ମହାନ୍ତି ଏବଂ ବେଙ୍ଗଲର ସତ୍ୟଜିତ ମଣ୍ଡଳ ସେପ୍ଟେମ୍ବର 18-20 ତାରିଖ ପର୍ଯ୍ୟନ୍ତ ଜୋମ୍ବାଥେଲିଠାରେ ଅନୁଷ୍ଠିତ ହେବାକୁ ଥିବା ଏଫ୍ଆଇଜି ୱାର୍ଲ୍ଡ ଚ୍ୟାଲେଞ୍ଜ କପ୍ 2026ରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏସିଆ କ୍ରୀଡ଼ାରେ ଭାରତର ଏକମାତ୍ର ଜିମ୍ନାଷ୍ଟିକ୍ ପ୍ରଣତି ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସର ମହିଳା ଭଲ୍ଟ ଏବଂ ମହିଳା ଅଲ୍ରାଉଣ୍ଡ ଇଭେଣ୍ଟରେ ଭାଗ ନେବେ। ଗତ 3 ଦିନ ଧରି ଚାଲିଥିବା ରାଜ୍ୟ କ୍ଲବ୍ ସ୍ତରୀୟ

ଶେଷରେ ଖେଳ ପରିକ୍ରମା। ବିଶ୍ୱ ଜିମ୍ନାଷ୍ଟିକ୍ କ୍ଷେତ୍ରରେ ଭାରତର ସ୍ଥିତିକୁ ସୁଦୃଢ଼ କରି ଭୁବନେଶ୍ୱର ସ୍ଥିତ ଓଡ଼ିଶା ଏମ୍ସ ଏନ୍ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟରର ତିନି ଜଣ ଅନ୍ତର୍ଜାତୀୟ ପ୍ରତିଯୋଗିତା ଲାଗି ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି।

ବାଳିକାରେ ପ୍ରତିଷ୍ଠା ସିଂ ଶ୍ରେଷ୍ଠ ଶକ୍ତି ଉତ୍ତୋଳନ ଆଖ୍ୟା ଅର୍ଜନ କରିଥିଲେ। ସେହିପରି ପୁରୁଷ ବିଭାଗରେ ମହେନ୍ଦ୍ର ରାଉତ ଏବଂ ମହିଳା ବିଭାଗରେ ପ୍ରତିଷ୍ଠା ସିଂ ମାଷ୍ଟର୍ସ ପୁରୁଷରେ ଏନ୍ବି ପଟ୍ଟନାୟକ ଏବଂ ମହିଳାରେ ଶର୍ମିଷ୍ଠା ସେନାପତି ଶ୍ରେଷ୍ଠ ଶକ୍ତି ଉତ୍ତୋଳନ ଆଖ୍ୟା ଅର୍ଜନ କରିଥିଲେ। ପୁରୁଷ ବର୍ଗରେ ସର୍ବାଧିକ ସ୍କ୍ୱାଟ୍ ଅମ୍ରିତ ପ୍ରୀତମ, ସର୍ବାଧିକ ବେଞ୍ଚ ପ୍ରେସ୍ ମହେନ୍ଦ୍ର ରାଉତ, ସର୍ବାଧିକ ଡେଡ୍ଲିଫ୍ଟ ଅନୁରାଗ ପ୍ରଧାନ ହାସଲ କରିଥିଲେ। ମହିଳା ବର୍ଗରେ ସର୍ବାଧିକ ସ୍କ୍ୱାଟ୍ ଆକାଂକ୍ଷା ପରିଡ଼ା, ସର୍ବାଧିକ ବେଞ୍ଚ ପ୍ରେସ୍ ପ୍ରତିଷ୍ଠା ସିଂ, ସର୍ବାଧିକ ଡେଡ୍ଲିଫ୍ଟ ଦିବ୍ୟଲେଖା ମିଶ୍ର ହାସଲ କରିଥିଲେ। ପଞ୍ଜାବରେ ହେବାକୁ ଥିବା ଏଏଚ୍ଏଫ୍ ପୁରୁଷ ଏସୀୟ ଚାମ୍ପିୟନ୍ ଟ୍ରଫି ହକିରେ ପାକିସ୍ତାନ ଅଂଶଗ୍ରହଣ କରିବ। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ମାନ ସୋମବାର ଏହା ସ୍ୱଷ୍ଟ କରିଛନ୍ତି। ବହୁପକ୍ଷୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତ ମାଟିରେ ଦୁଇ ଦେଶ ଖେଳିପାରିବେ ବୋଲି କେନ୍ଦ୍ର ସରକାରଙ୍କ ନୀତି ରହିଛି, ଏଣୁ ପାକିସ୍ତାନ ଖେଳିବାରେ କୌଣସି ଅସୁବିଧା ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମତ ରଖିଛନ୍ତି। ଭାରତୀୟ କ୍ରିକେଟରେ ରବିବାର ଦେଖିବାକୁ ମିଳିଲା ଏକ ଐତିହାସିକ ମୁହୂର୍ତ୍ତ। ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ପ୍ରଥମ ଟି20 ମ୍ୟାଚ୍ ପୂର୍ବରୁ ଜାତୀୟ ସଙ୍ଗୀତ ଜନଗଣ ମନ ପୂର୍ବରୁ ବନ୍ଦେ ମାତରମ୍ ପରିବେଷଣ କରାଯାଇଥିଲା। ଭାରତୀୟ ପୁରୁଷ କ୍ରିକେଟର ଏଭଳି ଭାବେ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ପୂର୍ବରୁ ପରିବେଷଣ ହେବା ପ୍ରଥମ ଘଟଣା। ରବିବାର ମ୍ୟାଚ୍ ଆରମ୍ଭ ପୂର୍ବରୁ ପ୍ରଥମେ ବନ୍ଦେ ମାତରମ୍ ପରିବେଷଣ କରାଯାଇଥିଲା, ଏହାପରେ ଭାରତର ଜାତୀୟ ସଙ୍ଗୀତ ଜନଗଣ ମନ ଏବଂ ଶେଷରେ ଆଫଗାନିସ୍ତାନର ଜାତୀୟ ସଙ୍ଗୀତ ଦା ୱତନ ଆଫଗାନିସ୍ତାନ ଦେ ପରିବେଷଣ କରାଯାଇଥିଲା। ପ୍ରାକ୍ ମ୍ୟାଚ୍ ସମାରୋହରେ ହୋଇଥିବା ଏହି ପରିବର୍ତ୍ତନ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକଙ୍କ ସହ ଟେଲିଭିଜନରେ ମ୍ୟାଚ୍ ଦେଖୁଥିବା ପ୍ରଶଂସକଙ୍କ ମଧ୍ୟରେ ବେଶ୍ ଚର୍ଚ୍ଚା ସୃଷ୍ଟି କରିଥିଲା। ସେପ୍ଟେମ୍ବର ମାସ 19 ତାରିଖରୁ ଆସନ୍ତା ମାସ 4 ତାରିଖ ପର୍ଯ୍ୟନ୍ତ ଜାପାନର ଆଇଚି ନାଗିଆଠାରେ 20ତମ ଏସୀୟ କ୍ରୀଡ଼ା ଅନୁଷ୍ଠିତ ହେବାକୁ ଯାଉଛି। ସେପ୍ଟେମ୍ବର 21-26 ତାରିଖ ପର୍ଯ୍ୟନ୍ତ ଉଭୟ ପୁରୁଷ ଓ ମହିଳା ବର୍ଗରେ କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହାର ପରିଚାଳନା ନିମନ୍ତେ ଏସୀୟ ଓ ଭାରତୀୟ କବାଡ଼ି ମହାସଂଘ ତରଫରୁ ଓଡ଼ିଶା ରାଜ୍ୟ କବାଡ଼ି ସଂଘ ସମ୍ପାଦକ ଅଜୟ ବେହେରା ରାଜ୍ୟରୁ ଏକମାତ୍ର ଅନ୍ତର୍ଜାତୀୟ କବାଡ଼ି ପରିଚାଳକ ଭାବେ ମନୋନୀତ ହୋଇଛନ୍ତି। ଅଷ୍ଟମ ଥର ପାଇଁ ମହିଳା ଏସିଆ କପ୍ କ୍ରିକେଟ୍ ଟ୍ରଫି ଜିତିବା ଦ୍ୱାରରେ ପହଞ୍ଚିଯାଇଛି। ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷ ଫାଇନାଲରେ ପ୍ରଥମ ବ୍ୟାଟିଂ କରିଥିବା ଭାରତୀୟ ଦଳ 183 ରନ୍ ସଂଗ୍ରହ କରିଥିଲା। ଜବାବରେ ଶ୍ରୀଲଙ୍କା 16.4 ଓଭର ସୁଦ୍ଧା 7 ୱିକେଟ୍ ହରାଇ 103 ରନ୍ ସଂଗ୍ରହ କରିଥିଲା। ଭାରତ ପାଇଁ ପ୍ରାରମ୍ଭିକ ଯୋଡ଼ି ସ୍ମୃତି ମନ୍ଧାନା ଓ ଶେଫାଳି ବର୍ମା ପ୍ରଥମ ୱିକେଟ୍ ପାଇଁ 12.5 ଓଭରରେ 129 ରନ୍ ଉଠାଇ ଦୃଢ଼ ମୂଳଦୁଆ ପକାଇଥିଲେ। ଏସିଆ କପ୍ କନିଷ୍ଠ ହକିର ଉଭୟ ବର୍ଗରେ ଭାରତୀୟ ଖେଳାଳିମାନେ ରବିବାର କମାଲ କରିଛନ୍ତି। ମହିଳା ଦଳ ଚୀନ୍କୁ 1-0 ଗୋଲ୍ରେ ପରାସ୍ତ କରି ହ୍ୟାଟ୍ରିକ୍ ଟ୍ରଫି ଜିତିଛି। ସେହିଭଳି ପୁରୁଷ ଦଳ 4-1 ଗୋଲ୍ରେ ଦକ୍ଷିଣ କୋରିଆକୁ ପରାସ୍ତ କରି ଷଷ୍ଠ ଥର ବିଜେତା ହେବାର ଗୌରବ ଅର୍ଜନ କରିଛି। ଏହା ପୂର୍ବରୁ ଭାରତୀୟ କନିଷ୍ଠ ପୁରୁଷ ଦଳ 2015, 2023, 2024 ସଂସ୍କରଣରେ ମଧ୍ୟ ବିଜେତା ହୋଇଥିଲା। ଏବେ ଲଗାତାର 4 ଟ୍ରଫି ଜିତିବାରେ ପ୍ରଥମ ଦଳ ହୋଇଛି। ଉଭୟ ଦଳର ବିଜୟରେ ଓଡ଼ିଆ ଖେଳାଳିମାନେ ପ୍ରମୁଖ ଭୂମିକା ତୁଲାଇବା ରାଜ୍ୟ ହକି ପାଇଁ ମଧ୍ୟ ଗର୍ବର ବିଷୟ ହୋଇଛି। ପୁରୁଷ ଦଳର ଅଧିନାୟକ ତଥା ଓଡ଼ିଶାର ଉଦୀୟମାନ ତାରକା ଅନମୋଲ ଏକ୍କା ପ୍ରତିଯୋଗିତାରେ ସର୍ବାଧିକ ଗୋଲ୍ ଦେଇଛନ୍ତି। ମହିଳାରେ ପୂଜା ସାହୁ ମଧ୍ୟ ଉଲ୍ଲେଖନୀୟ ଅବଦାନ ଛାଡ଼ିଛନ୍ତି, ଯାହା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ସମ୍ମାନର ବିଜୟ ହୋଇଛି। ଏହି ଅନନ୍ୟ ସଫଳତା ସହିତ ଭାରତର ଉଭୟ ପୁରୁଷ ମହିଳା ଦଳ ମଧ୍ୟ ଏଫ୍ଆଇଏଚ୍ କନିଷ୍ଠ ହକି ବିଶ୍ୱକପ୍ ଲାଗି ସିଧାସଳଖ ଯୋଗ୍ୟତା ହାସଲ କରିଛନ୍ତି।

ଶୁଣିଲେ ମାସିକ କ୍ରୀଡ଼ା ପତ୍ରିକାର କାର୍ଯ୍ୟକ୍ରମ ଖେଳ ଓ ଖେଳାଳି। ପ୍ରଯୋଜନାରେ ଥିଲେ ମନୀଷ କୁମାର ଠାକୁର, ଉପସ୍ଥାପନା କଲେ ମୈତ୍ରୀ ପ୍ରହରାଜ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଆଞ୍ଚଳିକ ଗୀତର କାର୍ଯ୍ୟକ୍ରମ। ଏହି କ୍ରମରେ ପ୍ରଥମେ ଆସନ୍ତୁ ଶୁଣିବା ସମ୍ବଲପୁର ଅଞ୍ଚଳର ଗୀତ। ଶିଳ୍ପୀ ଗୀତାଞ୍ଜଳି ପୁଢ଼। ଶିଳ୍ପୀ ଗାଇଛନ୍ତି ପ୍ରମୋଦ କୁମାର ମିଶ୍ରଙ୍କ ରଚନାରୁ।

ଏଥିଲା ଏ ମାସର କ୍ରୀଡ଼ା ପତ୍ରିକାର କାର୍ଯ୍ୟକ୍ରମ ଖେଳ ଓ ଖେଳାଳି। ପୁଣି ଭେଟିବା ଆଗାମୀ ଏକ ଅଧ୍ୟାୟରେ। ତେବେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ନମସ୍କାର।

ଏଥର ଆସନ୍ତୁ ଶୁଣିବା କଳାହାଣ୍ଡି ଅଞ୍ଚଳର ଲୋକଗୀତ। ଶିଳ୍ପୀ ଋତୁରାଜ ମାଝୀ ଏବଂ ସାଥୀ।

ଏଥର ଆସନ୍ତୁ ଶୁଣିବା ଝୁମର ଗୀତ। ଗିରିଶ ଚନ୍ଦ୍ର ମହନ୍ତଙ୍କ ଗୀତ ରଚନାରେ କଣ୍ଠଦାନ କରିଛନ୍ତି ପ୍ରଫୁଲ୍ଲ କୁମାର ସିଂ ଦେଓ।

ଶେଷରେ ଆସନ୍ତୁ ଶୁଣିବା ସମ୍ବଲପୁରୀ ଗୀତ। ପ୍ରମୋଦ କୁମାର ମିଶ୍ରଙ୍କ ଗୀତରେ କଣ୍ଠଦାନ କରିଛନ୍ତି ନବୀନ କୁମାର।

0: ଏମଲି ଫୁଲ
1: ଶିଳ୍ପୀ ନବୀନ କୁମାର କଣ୍ଠରେ ପ୍ରମୋଦ କୁମାର ମିଶ୍ରଙ୍କ ରଚନା
2: ଅରେ ନାକେ ଦେମି ସୁନା ଫୁଲି ବେକେ ଦେମି ଗୁପି ମାଲି।

ପରବର୍ତ୍ତୀ କଥାଚିତ୍ର ନାଜାୟଜ କଣ୍ଠଦାନ କରିଛନ୍ତି ସୋନୁ ନିଗମ। ରାହତ ଇନ୍ଦୋରୀଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ଅନୁ ମଲ୍ଲିକ।

ବେୱଫା ସନମ୍ ଏ କଥାଚିତ୍ରର ଗୀତଟିରେ କଣ୍ଠଦାନ କରିଛନ୍ତି ସୋନୁ ନିଗମ। ଯୋଗେଶଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ନିଖିଲ ବିନାୟକ।

ଅଗ୍ନିପଥ ଏହି କଥାଚିତ୍ରର ଗୀତଟିରେ କଣ୍ଠଦାନ କରିଛନ୍ତି ସୋନୁ ନିଗମ। ଅମିତାଭ ଭଟ୍ଟାଚାର୍ଯ୍ୟଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ଅଜୟ ଅତୁଲ।

0: ଏକକ କଳାକାର କ୍ରମରେ ଶୁଣିଲେ ସୋନୁ ନିଗମ ଗାଇଥିବା କେତୋଟି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ମୋବାଇଲ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜୟନ କାର୍ଯ୍ୟକ୍ରମରେ ସେପ୍ଟେମ୍ବର ମାସ 20 ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପଚାରୁ। ଏଥିରେ ବିଷୟ ରହିଛି ତାସର ଲାଗି ମାଟିର ଯତନ। ଏ ସମ୍ପର୍କରେ ଆପଣମାନେ ଚଳିତ ସେପ୍ଟେମ୍ବର ମାସ 20 ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ବର ହେଲା 06854-230690। ନମ୍ବରଟି ଆଉଥରେ ଶୁଣନ୍ତୁ 06854-230690। ବିଷୟଟି ପୁଣି ଥରେ କହି ରଖୁଛୁ ତାସର ଲାଗି ମାଟିର ଯତନ। କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ରାତି 11 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିବେ ଅଳ୍ପ ସମୟ ମଧ୍ୟରେ।
1: ନମସ୍କାର, ଆକାଶବାଣୀ ସମାଚାର କେ ସାଥ ମୈଁ ଆଶୁତୋଷ ମିଶ୍ର। प्रधानमंत्री नरेंद्र मोदी ने उभरती प्रौद्योगिकी क्षेत्र में भारत को अग्रणी बनाने के लिए उद्योग जगत की अधिक भागीदारी का आह्वान किया है। श्री मोदी ने कहा कि भारत के तकनीकी भविष्य को आकार देने में सरकार और सेमीकंडक्टर उद्योग के बीच घनिष्ठ सहयोग बहुत महत्वपूर्ण है।

କାର୍ଯ୍ୟକ୍ରମ ରିଞ୍ଜୋଡ଼ି ଶୁଣିବେ ସକାଳ 6:45। ଏଥିରେ ସ୍ଥାନ ପାଇଛି ଗଣ୍ଡ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ଜଗନ୍ନାଥ ଗଣ୍ଡ ଏବଂ ସାଥୀ। ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ ଶୁଣିବେ କାର୍ଯ୍ୟକ୍ରମ ଗବାକ୍ଷ ସକାଳ 7:25। ବିଷୟ ସମୟ ଶୁଣିବେ ଏହାର ପ୍ରଥମ ଭାଗ। ସକାଳ 8:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନ୍କ୍ୟୁବେସନ୍ ରିଲି କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ ପ୍ରଚାର କରିବୁ ସକାଳ 8:35। ଶିଳ୍ପୀ ବେଣୁଧର ସୁବୁଦ୍ଧି ଏବଂ ବୀଣାପାଣି ପୁରୋହିତ। ଡାଏଲ୍ ଆକାଶବାଣୀ ପ୍ରଚାର କରିବୁ ସକାଳ 9:00। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05, ଦିନ 12:00, ଦିନ 2:15, ସନ୍ଧ୍ୟା 6:10 ଏବଂ ରାତି 10:30। ଦେଶୀୟ ନାଟ ଗଛ ଆମର ଜୀବନ ଶୁଣିବେ ଦିନ 11:00। ପରିବେଷଣ କରିଛନ୍ତି ଧନୁର୍ଜୟ ପ୍ରଧାନୀ ଏବଂ ସାଥୀ। ବେତାର ନାଟକ ମଣିଷ ପ୍ରଚାର କରିବୁ ଦିନ 11:30। ମୂଳ ଲେଖା ରେବତୀ ଶରଣ ଶର୍ମା, ଓଡ଼ିଆ ଅନୁବାଦ ଶିବାଜୀ ପଟ୍ଟନାୟକ, ପ୍ରଯୋଜନା ନରେନ୍ଦ୍ରନାଥ ପଟ୍ଟନାୟକ, ସହଯୋଗିତା ରଞ୍ଜନ କୁମାର ବେହେରା। ସୌରାବାସର କାର୍ଯ୍ୟକ୍ରମ ତାରବା ଶୁଣିବେ ଦିନ 12:30। ଏଥିରେ ସ୍ଥାନ ପାଇଛି ସାବିତ୍ରୀ ମଣ୍ଡଳଙ୍କ ସହ ସାକ୍ଷାତକାର। ଶୁଣିଲେ ଆସନ୍ତାକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର କିଛି ସୂଚନା। ଆକାଶବାଣୀ ଜୟପୁର ବର୍ତ୍ତମାନ ସମୟ ରାତି 11:12।